ଆକାଶବାଣୀ ଜୟପୁର। ଆଜି ସୋମବାର 1948 ଶକାବ୍ଦ ଶ୍ରାବଣ 22 ଦିନ 2026 ମସିହା ଅକ୍ଟୋବର ମାସର 5 ତାରିଖ। ଆମର ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ଭାଷା ଏପରି ହେବା ଆବଶ୍ୟକ ଯେପରି ଅକ୍ଷରରୂପୀ ବ୍ରହ୍ମସତ୍ତା ଶୁଣିବା ଲୋକକୁ ଓ କହିବା ଲୋକକୁ ଜୈବିକ ଆନନ୍ଦ ଦେବ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 169ତମ ଭାଗ।
1: ଏପିସୋଡ 159, 159।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 169ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର।
1: କାଳର କଥା, ସେତେବେଳେ ପୃଥିବୀରେ ସତ୍ୟଯୁଗ ଚାଲିଥିଲା। ଲୋକେ ଧର୍ମର ପାଳନ କରୁଥିଲେ। ମୁନି ଋଷିମାନେ ଧ୍ୟାନରେ ତପସ୍ୟାରେ ଲୀନ ରହୁଥିଲେ। ସେହି ସମୟରେ ଜଣେ ସତ୍ୟବ୍ରତ ନାମ୍ନୀ ରାଜା ଥିଲେ। ସତ୍ୟବ୍ରତ କେବଳ ଜଣେ ଶକ୍ତିଶାଳୀ ରାଜା ନଥିଲେ, ବରଂ ଭଗବାନଙ୍କର ପରମ ଭକ୍ତ ଥିଲେ। ତାଙ୍କ ଅଧିକାଂଶ ସମୟ ପୂଜାପାଠ ଜପତପରେ

0: କଟୁଥିଲା। ଦିନେ ବଢ଼ି ଭୋର ସମୟରେ ରାଜା ନଦୀକୂଳରେ ସୂର୍ଯ୍ୟଙ୍କର ଉଦ୍ଦେଶ୍ୟରେ ଜଳ ତର୍ପଣ କରିବା ନେଇ ହାତ ବୁଡ଼େଇଲେ ନଦୀ ଜଳରେ। ତାଙ୍କ ହାତ ପାପୁଲିକୁ ଗୋଟିଏ ଛୋଟ ମତ୍ସ୍ୟ ଚାଲିଆସିଲା। ରାଜାଙ୍କର ଏହି ଛୋଟ ମତ୍ସ୍ୟଟି ପ୍ରତି ଭୀଷଣ ଦୟା ଆସିଲା। ରାଜାଙ୍କ ମୁହଁରେ ନିଜ ପ୍ରତି ଦୟାଭାବ ଦେଖି ମତ୍ସ୍ୟଟି ବିନମ୍ର ହୋଇ କହିଲା, ହେ ରାଜା, ମୋତେ ଏହି ଜାଗାରେ ଛାଡ଼ନ୍ତୁ ନାହିଁ, ଏହି ଜାଗାଟି ମୋ ପାଇଁ ସୁରକ୍ଷିତ ନୁହଁ। ରାଜା ଆଶ୍ଚର୍ଯ୍ୟ ହେଲେ, ଛୋଟ ମତ୍ସ୍ୟଟି ମନୁଷ୍ୟଙ୍କ ଭଳି କଥା କହୁଛି। ମତ୍ସ୍ୟଟିର ଏହି ବିନମ୍ରତା ଭାବ ଦେଖି ରାଜା ତାଙ୍କୁ ନିଜ କମଣ୍ଡଳରେ ଭର୍ତ୍ତି କରି ଆଶ୍ରମକୁ ଫେରିଆସିଲେ। ପରଦିନ ସକାଳେ ଏମିତି ଗୋଟିଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦୃଶ୍ୟଟି ଥିଲା, ମତ୍ସ୍ୟର ଶରୀର ତୁଳନାରେ କମଣ୍ଡଳଟି ଛୋଟ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ। ପରମୁହୂର୍ତ୍ତରେ ଗୋଟିଏ ବଡ଼ ପାତ୍ରରେ ମତ୍ସ୍ୟଟିକୁ ରଖିଲେ। କିଛି ସମୟ ପରେ ମତ୍ସ୍ୟଟି ପୁଣି ବଡ଼ ହୋଇଗଲା ଆଉ ପାତ୍ରଟି ଛୋଟ ପଡ଼ିଗଲା। ରାଜା ଆଶ୍ଚର୍ଯ୍ୟ ହୋଇଥାନ୍ତି। ପୁଣି ପାଖରେ ଥିବା ଗୋଟିଏ ପୋଖରୀରେ ନେଇ ମତ୍ସ୍ୟଟିକୁ ଛାଡ଼ିଦେଲେ। କିନ୍ତୁ କିଛି ସମୟ ପରେ ମତ୍ସ୍ୟଟି ପୋଖରୀରୁ ବି ବଡ଼ ଆକାର ଧାରଣ କଲା। ରାଜା ଏଥର ପଚାରିଲେ, ତୁମେ କିଏ? କୌଣସି ସାଧାରଣ ଜୀବ ଏତେ ତୀବ୍ର ଗତିରେ ବଢ଼େ ନାହିଁ। ମତ୍ସ୍ୟ କିଛି ବି ଉତ୍ତର ଦେଲାନି, କେବଳ ଏତିକି କହିଲା, ହେ ରାଜା, ମୋତେ ବର୍ତ୍ତମାନ ସମୁଦ୍ରକୁ ନେଇ ଚାଲନ୍ତୁ। ରାଜା ଯେମିତି ମତ୍ସ୍ୟଟିକୁ ସମୁଦ୍ରରେ ଛାଡ଼ିଦେଲେ, ମତ୍ସ୍ୟଟି ବିରାଟ ରୂପ ଧାରଣ କଲା। ପରମୁହୂର୍ତ୍ତରେ ସ୍ୱୟଂ ଭଗବାନ ବିଷ୍ଣୁ ରାଜାଙ୍କ ସାମ୍ନାରେ ଆବିର୍ଭାବ ହୋଇ କହିଲେ, ହେ ରାଜନ୍, ବହୁ ଶୀଘ୍ର ଏହି ପୃଥିବୀରେ ପ୍ରଳୟ ଆସିବ। ପୃଥିବୀର ବଡ଼ ଅଂଶ ଜଳରେ ସମାହିତ ହେବ, କିନ୍ତୁ ସୃଷ୍ଟିର ଜ୍ଞାନ ଏବଂ ଜୀବନର ବୀଜ ନଷ୍ଟ ନ ହେବା ଦରକାର। ଏଥିପାଇଁ ତୁମକୁ ଗୋଟିଏ ବିଶେଷ କାର୍ଯ୍ୟ କରିବାକୁ ପଡ଼ିବ। ଏଠି ସବୁଠୁ ବଡ଼ ରହସ୍ୟ ସାମ୍ନାକୁ ଆସେ। ଭଗବାନ ବିଷ୍ଣୁ ରାଜା ସତ୍ୟବ୍ରତକୁ କେବଳ ଯେ ନିଜ ଭକ୍ତ ଭାବି ତାଙ୍କୁ ଏହି କାମ ପାଇଁ ବାଛି ନଥିଲେ, ବରଂ ରାଜାଙ୍କ ଭିତରେ ଥିବା ଦୟା, ଧର୍ମ ଓ ଧୈର୍ଯ୍ୟ ପ୍ରତି ସମର୍ପଣ ଭାବ ତାଙ୍କୁ ଦାୟିତ୍ୱ ଦେଇଥିଲେ। ଛୋଟ ମତ୍ସ୍ୟଟିକୁ ସାମାନ୍ୟ ଭାବି କିଏ ବି ଛାଡ଼ି ଚାଲିଆସିଥାନ୍ତା, କିନ୍ତୁ ରାଜା ତାଙ୍କୁ ସୁରକ୍ଷା ଦେଇଥିଲେ। ଅସଲି ପରୀକ୍ଷା ଆହୁରି ବାକି ଅଛି। ଭଗବାନ ବିଷ୍ଣୁ ରାଜା ସତ୍ୟବ୍ରତଙ୍କୁ କହିଲେ, ତୁମେ ଗୋଟିଏ ବିଶାଳକାୟ ନାବ ପ୍ରସ୍ତୁତ କର। ଯେତେବେଳେ ପ୍ରଳୟର ଜଳ ସବୁଆଡ଼େ ମାଡ଼ିଯିବ, ସେତେବେଳେ ତୁମ ସହ ସପ୍ତର୍ଷି ଆଉ ସମସ୍ତ ଜୀବର ବୀଜ, ବନସ୍ପତିର ବୀଜ ଆଉ ଜ୍ଞାନର ପରମ୍ପରାକୁ ସୁରକ୍ଷିତ ରଖିବାକୁ ପଡ଼ିବ। ସମସ୍ତଙ୍କୁ ନାବ ଉପରେ ରଖିବାକୁ ପଡ଼ିବ। ରାଜା ପଚାରିଲେ, ପ୍ରଭୁ, ଏହି ପ୍ରଖର ଜଳସ୍ରୋତରେ ଏ ନାବକୁ କିଏ ରକ୍ଷା କରିବ? ଭଗବାନ ବିଷ୍ଣୁ କହିଲେ, ସ୍ୱୟଂ ମୁଁ ମତ୍ସ୍ୟ ରୂପରେ ତମର ରକ୍ଷା କରିବି। ଏଠି ଚିନ୍ତା କରନ୍ତୁ ତ, ଭଗବାନ ବିଷ୍ଣୁ ହାତରେ ଶସ୍ତ୍ର ଥିଲା। ଚାହିଁଥିଲେ ଭଗବାନ ବିଷ୍ଣୁ ହାତରେ ଶସ୍ତ୍ର ନେଇ ପ୍ରଳୟକୁ ଦବେଇ ପାରିଥାନ୍ତେ, ସିଧାସଳଖ ଜଳକୁ ଶୁଖେଇ ପାରିଥାନ୍ତେ। ଏମିତି କଲେନି କାହିଁକି? କାହିଁକି ନା ପ୍ରଳୟକୁ ବନ୍ଦ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ତାଙ୍କର ଉଦ୍ଦେଶ୍ୟ ଥିଲା ସୃଷ୍ଟିର ଆବଶ୍ୟକ ତତ୍ତ୍ୱକୁ ସୁରକ୍ଷିତ ରଖିବା। ପ୍ରଳୟ ଆରମ୍ଭ ହୋଇସାରିଥିଲା। ପୃଥିବୀର ଅଧିକାଂଶ ଅଂଶ ଜଳମଗ୍ନ ହୋଇଗଲା। ସବୁଆଡ଼େ ଭୟଙ୍କର ଦୃଶ୍ୟ। ଧୀରେ ଧୀରେ ଆକାଶ କଳା ହୋଇଗଲା। ପବନର ବେଗ ଅତି ତୀବ୍ରରୁ ତୀବ୍ରତର ହେବାରେ ଲାଗିଲା। ମେଘ ଘନୀଭୂତ ହେଲା। ମେଘର ଘନୀଭୂତ ଫଳରେ ସୂର୍ଯ୍ୟ ଦେଖାଗଲେ ନାହିଁ। ସବୁଆଡ଼େ ଅନ୍ଧକାର। ସମୁଦ୍ରର ଜଳ ପ୍ରବଳ ବେଗରେ ବଢ଼ୁଥିଲା। ସମୁଦ୍ରର ବିଶାଳକାୟ ଲହଡ଼ିରେ ନାବଟିର ଅସ୍ତିତ୍ୱ ବୁଡ଼ି ଚାଲିଥିଲା। ରାଜା ସତ୍ୟବ୍ରତ ନା ଉପରେ ସପ୍ତର୍ଷିଙ୍କୁ ଏବଂ ସମସ୍ତ ଆବଶ୍ୟକ ତତ୍ତ୍ୱକୁ ନେଇ ଚାଲିଥାନ୍ତି। ଏହି ସମୟରେ ସେ ଦେଖିଲେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପରେ ଗୋଟିଏ ବିରାଟକାୟ ପାହାଡ଼ର ରୂପ ନେଇ ନାବଟିକୁ ସୁରକ୍ଷା ଦେଉଥାନ୍ତି। ଧୀରେ ଧୀରେ ପ୍ରଳୟର ସମୟ ସମାପ୍ତ ହୋଇଗଲା। ନୂଆ ସୃଷ୍ଟିର ପ୍ରାରମ୍ଭ ହେଲା। ହଁ, ଏହି ମତ୍ସ୍ୟ ଅବତାର ଭିତରେ ଗୋଟିଏ ଗୂଢ଼ ରହସ୍ୟ ଅଛି। ଯେତେବେଳେ ବି ପୃଥିବୀ ଉପରେ ସଙ୍କଟ ଆସେ, ଭଗବାନ ନିଜସ୍ୱ ରୂପରେ କେବଳ ଆସିନଥାନ୍ତି, ଏମିତି ମତ୍ସ୍ୟ ରୂପରେ ବି ସେ ଆସନ୍ତି। ତେଣୁ ସାଧାରଣ ଘଟଣା ପଛରେ ଅସାଧାରଣ ଉଦ୍ଦେଶ୍ୟ ମଧ୍ୟ ଲୁଚିଥାଏ। ଛୋଟ ଭାବି ଆମେ ଅଧିକାଂଶ ସମୟରେ ଅବହେଳା କରୁ, ଅଣଦେଖା କରୁ, ତାତ୍ସଲ୍ୟ କରୁ। ଛୋଟ ସବୁବେଳେ ଛୋଟ ହୋଇନଥାଏ।
1: ଶେଷ ହେଲା ଆଜିର ଅନୁଚିନ୍ତା।

0: ରଚନା ଏବଂ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ବିଷୟ ରହିଛି ଫୁଲକୋବି ଚାଷ ସମ୍ପର୍କରେ। ଉପସ୍ଥାପନାରେ ଅଛନ୍ତି ସୁପ୍ରଭା ପାତ୍ର।
1: କଥାରେ ଆସନ୍ତୁ ଆଲୋଚନା କରିବା ଫୁଲକୋବି ଚାଷ ସମ୍ପର୍କରେ। ଫୁଲକୋବିରେ ଯଥେଷ୍ଟ ପରିମାଣର ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଧାତବ ଲବଣ ରହିଛି। ଏହି ଫୁଲକୋବିକୁ ଆମେ ସବୁ ଋତୁରେ ମଧ୍ୟ ଚାଷ କରିପାରିବା। ଜଳବାୟୁ ଅନୁସାରେ ଫୁଲକୋବି କିସମକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯେପରିକି ସରଳ କିସମ, ବିଳମ୍ବ କିସମ ଓ ମଧ୍ୟମ କିସମ। ସରଳ କିସମରେ କମ୍ ଦିନରେ ଫୁଲ ଆସେ, ଫୁଲଗୁଡ଼ିକ ଛୋଟ ଆକାରର ହୋଇଥାଏ। ଏକର ପ୍ରତି ସରଳ କିସମ 200-300 ଗ୍ରାମ, ମଧ୍ୟମ ଓ ବିଳମ୍ବ କିସମ ପାଇଁ 150-200 ଗ୍ରାମ ମଞ୍ଜି ଦରକାର ହୁଏ। ମଞ୍ଜି ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ମଞ୍ଜିକୁ କାର୍ବୋଡାଜିମ୍ ଓ ଥିରାମ ଦ୍ୱାରା ବିଶୋଧନ କରନ୍ତୁ। ଫୁଲକୋବି ଚାଷରେ ତଳି ଘରାରେ ମାଟିକୁ ଗୁଣ୍ଡ କରି 3 ମିଟର ଲମ୍ବ, 1 ମିଟର ଓସାର ଓ 15-20 ସେଣ୍ଟିମିଟର ଉଚ୍ଚତା ପଟି ତିଆରି କରନ୍ତୁ। ପ୍ରତି ପଟିରେ 30 କିଲୋଗ୍ରାମ କମ୍ପୋଷ୍ଟ, 100 ଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ୍ଡ ମିଶାଇ 7 ଦିନ ଛାଡ଼ି ଦିଅନ୍ତୁ। 5-7 ସେଣ୍ଟିମିଟର ଦୂରତାରେ ଗାର ଟାଣି 0.5-1 ସେଣ୍ଟିମିଟର ଗଭୀରରେ ମଞ୍ଜି ପକାଇ ଗୁଣ୍ଡ ମାଟି ଦେଇ ଘୋଡ଼ାଇ ଦିଅନ୍ତୁ। ପଟାଳିକୁ ନଡ଼ା ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ସକାଳ ଓ ସନ୍ଧ୍ୟାରେ ଝରା ମାଧ୍ୟମରେ ପାଣି ଦିଅନ୍ତୁ। ପ୍ରାୟ 4-5 ଦିନ ବେଳକୁ ଗଜା ବାହାରି ଆସିଲେ ନଡ଼ାକୁ ପଟାଳି ମଧ୍ୟରୁ ବାହାର କରିଦିଅନ୍ତୁ। ଯଦି ତଳିରେ ପୋକ ଲାଗିଛି ତାହେଲେ 1 ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ପକାଇ ପାରନ୍ତି। 4 ସପ୍ତାହ ବେଳକୁ ତଳି 6-7 ପତ୍ର ହୋଇଯାଏ। ତଳି ଲଗାଇବାର 7 ଦିନ ପୂର୍ବରୁ ଜଳସେଚନ ନିୟନ୍ତ୍ରଣ କରି ଚାରାଗୁଡ଼ିକ ଲଗାନ୍ତୁ। ଜମିକୁ 4-5 ଓଡ଼ ଚାଷ କରି ଶେଷ ଓଡ଼ ଚାଷ ସମୟରେ 1 ପ୍ରତି 10-25 ଟନ୍ କମ୍ପୋଷ୍ଟ, 10 କିଲୋଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ୍ଡ ଓ ମୂଳସାର ଦେଇ ପଟାଳି କରନ୍ତୁ। ସରଳ କିସମ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର, ମଧ୍ୟମ କିସମ ଓ ବିଳମ୍ବ କିସମ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଓ ଗଛକୁ ଗଛ 40-45 ସେଣ୍ଟିମିଟର ବ୍ୟବଧାନରେ ରଖନ୍ତୁ। ଫୁଲକୋବି ଚାଷରେ 1 ଏକର ପ୍ରତି 50-60 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ 30 କିଲୋଗ୍ରାମ ପଟାସ୍ ଦିଅନ୍ତୁ। ଚାରା ଲଗାଇବା ସମୟରେ 30 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସିୟମ୍ ସାର ଦେଇ ଗଛ ଲଗାନ୍ତୁ। 15-20 ଦିନ ପରେ 10 କିଲୋଗ୍ରାମ ଯବକ୍ଷାରଜାନ ସାର ଦିଅନ୍ତୁ। ଗଛ ଲଗାଇବାର 25-30 ଦିନ ଭିତରେ ବାକି 15 କିଲୋଗ୍ରାମ ଯବକ୍ଷାରଜାନ ସାର, 15 କିଲୋଗ୍ରାମ ପଟାସ୍ ଦେଇ ହୁଡ଼ା ଟେକନ୍ତୁ। ଫୁଲକୋବି ପାଇଁ ବୋରନ୍, ମଲିବିଡେନମ୍, ମ୍ୟାଗ୍ନେସିୟମ୍, ଜିଙ୍କ ଓ କ୍ୟାଲସିୟମ୍ ଆଦି ଅଣୁସାର ଦରକାର ହୋଇଥାଏ। ଚାରା ମରିଯାଇ ଖାଲି ଥିବା ସ୍ଥାନରେ ନୂତନ ଚାରା 7-8 ଦିନ ମଧ୍ୟରେ ଲଗାନ୍ତୁ। 20-30 ଦିନରେ କୋଡ଼ାଖୋସା କରି ଘାସ ବାଛି ସାର ଦେଇ ହୁଡ଼ା ଟେକି ଦିଅନ୍ତୁ। ବତର ଓ ପାଗ ଦେଖି 7-10 ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ। ଧ୍ୟାନ ଦେବେ ଯେପରି ଚେରମୂଳରେ ପାଣି ଜମି ରହିବନି। ପାଣି କମିଲେ ମୂଳ ସଡ଼ା ରୋଗ ହେବାର ଆଶଙ୍କା ଅଧିକ ଥାଏ। ରୋଗ ହେଲେ ଗଛର ମୂଳ ଓ କାଣ୍ଡ ସଢ଼ିଯାଏ ଓ ଗଛ ମରିଯାଏ। ଏହି ରୋଗ ହେଲେ ବାଭିଷ୍ଟିନ୍ ବା କ୍ୟାପ୍ଟେନ୍ ବା ଥିରାମ ପ୍ରତି ଲିଟର ପାଣିରେ ମିଶାଇ ମାଟିରେ ସିଞ୍ଚନ କରନ୍ତୁ।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ବିଷୟ ଥିଲା ଫୁଲକୋବି ଚାଷ ସମ୍ପର୍କରେ। ଉପସ୍ଥାପନାରେ ଥିଲେ ସୁପ୍ରଭା ପାତ୍ର। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ସାନିଆ ମାଣ୍ଡ୍ରା ଏବଂ ସାଥୀ।

0: ବଣ୍ଡା ମାନଙ୍କର ଚୈତ ପର୍ବର ଗୀତ ଶୁଣିବା ପରେ ପରେ ଏଥର ଶୁଣନ୍ତୁ ସେମାନଙ୍କର ପୌଷ ପର୍ବର ଗୀତ।
1: ତୁ ସାର

ବଣ୍ଡା ସମ୍ପ୍ରଦାୟ ଯେତେବେଳେ ପ୍ରଥମ କରି ଜମିରୁ ଆଣିଥିବା ଫସଲକୁ ବ୍ୟବହାର କରନ୍ତି, ସେହି ଦିନଟିକୁ ସେମାନେ ପାଳନ୍ତି ନୂଆଖିଆ ପର୍ବ। ନୂଆଖିଆରେ ବ୍ୟବହାର କରିଥାନ୍ତି ନୂଆ ଚାଉଳ, ନୂଆ ମାଣ୍ଡିଆ, ନୂଆ ସୁଆଁ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ। ଆସନ୍ତୁ ଶୁଣିବା ସେମାନଙ୍କର ନୂଆଖିଆ ଗୀତ।

ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:10। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ରାତି 9:30 ଶୁଣିବେ ନାଟକ ଡୁମା। ରଚନା କରିଛନ୍ତି ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହାର ଉଦ୍ଘାଟନ କରିବେ। 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତା ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ। ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସମ୍ମିଳିତ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟ ଜୀବନ ଜିନ୍ଦାବାଦରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନିଶା ନିବାରଣ ଦିଗରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଉପରେ ଆଲୋକପାତ କରିଛନ୍ତି।
1: ନୂଆ ମଦ ଦୋକାନ ନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଚୋରା ବା ବିଷାକ୍ତ ମଦ ଯୋଗୁଁ ଯେଉଁ ଅଘଟଣ ଘଟୁଛି, ଏଣୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ଏଗୁଡ଼ିକରେ ମଧ୍ୟ ନିଶା ନିଷିଦ୍ଧ ଅଞ୍ଚଳ ଭାବରେ ଘୋଷଣା ମଧ୍ୟ କରାଯାଇଛି। ଆମେ ସମସ୍ତେ ଏହାକୁ କିଭଳି ଭାବରେ ବନ୍ଦ କରିବା, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ସେଥିପାଇଁ ସରକାର ତ କରୁଛନ୍ତି। ଯେଉଁମାନେ ସଚେତନ ନାଗରିକ ଅଛନ୍ତି, ଆପଣମାନେ ସମସ୍ତଙ୍କ

0: ସହଯୋଗ ଆବଶ୍ୟକତା ଅଛି ଆଉ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରାଯିବ।
1: ନିଶାକୁନା ଜୀବନକୁହ ପ୍ରସଙ୍ଗ ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ସାମ୍ପ୍ରତିକ ପରିବର୍ତ୍ତିତ ସମାଜରେ ଛାପା ଗଣମାଧ୍ୟମର ବିଶ୍ୱସନୀୟତା ବଳବତ୍ତର ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ତଥ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଛାପା ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ

0: ପାଇଁ ଏକ ସଶକ୍ତ ନୀତି ପ୍ରସ୍ତୁତି ଓ ସହଯୋଗ ଶୀର୍ଷକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ ଓଡ଼ିଶା ଏମ୍ଆଇସି ଇନ୍ସେଣ୍ଟିଭ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀମତୀ ପରିଡ଼ା ଆଲୋକପାତ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ୍ ବଜାର 2026ର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟର 125ତମ ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ଶ୍ରୀ ସିଂହଦେଓ ବିଦ୍ୟାଳୟର 125 ବର୍ଷର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ ବିଦ୍ୟାଳୟର ଉନ୍ନତି ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଏବଂ ପୁରାତନ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶହୀଦ ବାଜିରାଉତଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କର ଅମ୍ଳନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାସ୍ଥିତ ନୀଳକଣ୍ଠପୁର ଶହୀଦ ବାଜିରାଉତଙ୍କ ଜନ୍ମସ୍ଥଳୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନର ଆୟୋଜନ କରାଯାଉଛି। ଭାରତ ଇତିହାସରେ ସର୍ବକନିଷ୍ଠ ଶହୀଦ ସ୍ୱାଧୀନତା ସଂଗ୍ରାମୀ ଭାବେ ମାନ୍ୟତା ପାଇଥିବା ବାଜିରାଉତ 1926 ଅକ୍ଟୋବର 5 ତାରିଖରେ ଜନ୍ମଗ୍ରହଣ କରିଥିଲେ। ବାଜିରାଉତ ମାତ୍ର 12 ବର୍ଷ ବୟସରେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ି ଦେଶ ମାତୃକା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। କଟକ ସହରରେ ଗତକାଲି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ 287ରୁ ଅଧିକ ପ୍ରତିମା ବିସର୍ଜିତ ହୋଇଛି। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ଆସନ୍ତା 11 ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଙ୍ଗନକା ଉତ୍ସବ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଗତକାଲି ପାଳିତ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ପ୍ରଦର୍ଶନୀ ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୁଷ୍ଟିକର ଖାଦ୍ୟ ଗ୍ରହଣ, ଶିଶୁଙ୍କ ଯତ୍ନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନେଇ ଲୋକଙ୍କୁ ସଚେତନ କରାଯାଇଛି। ସମାଜ ପ୍ରତି ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମନେ ପକାଇ ଆଜି ବିଶ୍ୱ ଶିକ୍ଷକ ଦିବସ ପାଳନ କରାଯାଉଛି। 1994 ଅକ୍ଟୋବର 5 ତାରିଖକୁ ପ୍ରତିବର୍ଷ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରିବା ଲାଗି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଶିକ୍ଷକଙ୍କ ସହିତ ସହଯୋଗ, 60 ବର୍ଷର ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନ ଏହି ବାର୍ତ୍ତା ନେଇ ପାଳନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସୁସ୍ଥ ଆବାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି ବିଜୟ କୁମାର ପୁଷ୍ଟି।
2: ଆଜି ହେଉଛି ବିଶ୍ୱ ଆବାସସ୍ଥଳୀ ଦିବସ। ଏହି ଦିନଟି ସାରା ବିଶ୍ୱରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ପାଳିତ ହୁଏ। ପ୍ରଥମେ 1986 କେନିଆସ୍ଥିତ ନାଇରୋବି ସହରରେ ପାଳିତ ହୋଇଥିଲା। ସେ ଦିନର ପ୍ରସଙ୍ଗ ଥିଲା ବାସଗୃହ ହେଉଛି ମୋର ଅଧିକାର। ମନୁଷ୍ୟ ବଞ୍ଚିବା ପାଇଁ 3ଟି ଅପରିହାର୍ଯ୍ୟ ବସ୍ତୁ ଦରକାର, ଆହାର, ଆବାସ ଓ ବସନ। ଏସବୁ ପ୍ରକୃତିଦତ୍ତ, ପ୍ରକୃତିର ପଞ୍ଚ ମହାଭୂତ, ମାଟି, ପାଣି, ପବନ, ଆଲୋକ ଓ ଆକାଶ। ଭାଗବତରେ ଅଛି, ପିଣ୍ଡ ବ୍ରହ୍ମାଣ୍ଡ ଏକମତ କହନ୍ତି ସୁଜ୍ଞାନୀ ପଣ୍ଡିତ, ଅର୍ଥାତ୍ ଏ ଶରୀର ରୂପକ ପିଣ୍ଡ ହେଉଛି ବ୍ରହ୍ମାଣ୍ଡ ପରି ପରିବ୍ୟାପ୍ତ। ତେଣୁ ଏ ସୁନ୍ଦର ପ୍ରକୃତି କୋଳରେ ଆମେ କିପରି ସୁସ୍ଥରେ ବସବାସ କରିବା, ଶରୀରକୁ କିପରି ଆବୃତ କରିବା ଏବଂ ଶରୀରର ସ୍ୱାସ୍ଥ୍ୟ ପାଇଁ କି ପ୍ରକାର ଖାଦ୍ୟ ଗ୍ରହଣ କରିବା, ଏହି ସବୁକିଛି ପ୍ରକୃତି ମାତା ଖଞ୍ଜି ରଖିଛି। ଆଜିର ପ୍ରସଙ୍ଗ ହେଉଛି ଆମର ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ଆମର ଆବାସସ୍ଥଳୀ କିପରି ହେବା ଉଚିତ, ଯାହାଫଳରେ ଆମେ ସୁସ୍ଥ ଭାବରେ କାଳାତିପାତ କରିପାରିବା। ଗୋଟିଏ ସ୍ୱାସ୍ଥ୍ୟକର ଆବାସ ପାଇଁ କେତେଗୁଡ଼ିଏ ଅନୁକୂଳ ପରିବେଶ ହିଁ ଦରକାର। ସେଥିମଧ୍ୟରେ ମୁଖ୍ୟତଃ ବାସ ଉପଯୋଗୀ ସ୍ଥାନ, ମୃତ୍ତିକା, ପରିଷ୍କାର ଜଳ ତଥା ସୁଷମ ଖାଦ୍ୟ, ଗମନାଗମନର ସୁବିଧା, ଏଭଳି ଏକ ସ୍ଥାନ ନିରୂପଣ କରିବା ଉଚିତ ଯାହା ଆମକୁ ଶାରୀରିକ ସୁସ୍ଥତା, ମାନସିକ ଏବଂ ଆତ୍ମିକ ଜୀବନକୁ ସୁଖଶାନ୍ତି ଦେଇପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ଘର କରି ପୂଜାର୍ଚ୍ଚନା କରି ଗୃହ ପ୍ରବେଶ କରାଯାଏ, ନଚେତ୍ ଶାସ୍ତ୍ରାନୁସାରେ ଗୃହରେ ଦୋଷ ତ୍ରୁଟି ହିଁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହା ମନେ ରଖିବା ଉଚିତ ଯେ ଆମ ସ୍ୱାସ୍ଥ୍ୟ ଉପଯୋଗୀ ବାସଗୃହଟିଏ ଆମର ଏକାନ୍ତ ଦରକାର। ସାଧାରଣ ଭାବରେ ଆମେ ସ୍ୱାସ୍ଥ୍ୟ କହିଲେ କ'ଣ ବୁଝୁ? ଶାରୀରିକ ସ୍ୱାସ୍ଥ୍ୟ ଅର୍ଥାତ୍ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସଚଳ ରହି ଏକ ରୋଗବିହୀନ ଶରୀର ଦରକାର। ମାନସିକ ସ୍ୱାସ୍ଥ୍ୟ ହେଉଛି ମନରେ ଅବସାଦ ନ ରହେ

0: ସର୍ବଦା ହସ ହସ ବଦନରେ ସମୟ କାଟିବା ଏବଂ ଆତ୍ମିକ ସ୍ୱାସ୍ଥ୍ୟ ଅର୍ଥାତ୍ ଆତ୍ମା ଏବଂ ପରମାତ୍ମାଙ୍କୁ ଲୀନ ହୋଇଯିବା, ସର୍ବଦା ସ୍ଥିତ ପ୍ରଜ୍ଞା ହେବା, ଏଭଳି ଏକ ସମ୍ପୂର୍ଣ୍ଣ ରୋଗବିହୀନ ଶରୀର ପାଇଁ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ବାସଗୃହର ଆବଶ୍ୟକତା ରହିଛି। ତାହେଲେ ଆମର ବାସଗୃହର ଚୟନ କିଭଳି କରିବା? ପ୍ରଥମେ ଏହାର ପାରିପାର୍ଶ୍ୱିକ ପରିବେଶକୁ ଦେଖିବାକୁ ହେବ। ଚାରିପାଖରେ ସବୁଜିମା ଥିବ, ବୃକ୍ଷରାଜିଠାରୁ ଅମ୍ଳଜାନ ଗ୍ରହଣ କରୁ ତାହା ସମସ୍ତେ ଜାଣନ୍ତି। ଆମ ବାସଗୃହଟି ଏକ ଉଚ୍ଚ ଜାଗାରେ ହେବା ବାଞ୍ଛନୀୟ, କାରଣ ସନ୍ତସନ୍ତିଆ ମଝିରେ ଘର କଲେ ସବୁବେଳେ ସମସ୍ତଙ୍କୁ ଥଣ୍ଡା କାଶ ଲାଗି ରହିଥାଏ। ଏହା ବ୍ୟତୀତ ମଶା ମାଛିର ପ୍ରାଦୁର୍ଭାବ ବଢ଼ି ଡେଙ୍ଗୁ ଭଳି ଭୟଙ୍କର ରୋଗର ସମ୍ଭାବନା ଥାଏ। ମ୍ୟାଲେରିଆ ଓ ହଇଜା ଭଳି ରୋଗ ମଧ୍ୟ ହେବାର ଭୟ ଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତ୍ୟହ ସୂର୍ଯ୍ୟକିରଣ ଖୋଲା ଘର ଭିତରେ ପଡ଼ିବା ଆବଶ୍ୟକ। ଏହାଦ୍ୱାରା ଘର ଭିତରର ଜୀବାଣୁ ନଷ୍ଟ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଯଥେଷ୍ଟ ଆଲୋକ ଏବଂ ବାୟୁ ଚଳାଚଳ ଗୃହ ମଧ୍ୟରେ ବାସ କରୁଥିବା ଲୋକମାନଙ୍କର ପ୍ରାୟ ରୋଗ ଦେଖାଦିଏ ନାହିଁ। ଆମେ ସମସ୍ତେ ସୁସ୍ଥ ଭାରତ କହି ଘର ବାହାର ତଥା ବିଭିନ୍ନ ସାମାଜିକ ସ୍ଥାନ ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉ, ଅଥଚ ରୋଷେଇ ଘର ଏବଂ ନିଜ ଶୋଇବା ଘର ଖଟ ତଳ ବହୁତ ମଇଳା ଥାଏ। ପ୍ରଥମେ ଆମ ଘର ଭିତର ପ୍ରତ୍ୟେକ ଦିନ ଝାଡୁ ମାରି ସଫା କରି ଓଦା କନାରେ ପୋଛିବା ଉଚିତ, ତାହେଲେ ଆମେ ବିଭିନ୍ନ ରୋଗରୁ ମୁକ୍ତି ପାଇବା। ଇଂରାଜୀରେ ଏକ କଥା ଅଛି, ଲେସ୍ ଲଗେଜ୍ ମୋର୍ କମ୍ଫର୍ଟ, ମୋର୍ ଲଗେଜ୍ ଲେସ୍ କମ୍ଫର୍ଟ, ଅର୍ଥାତ୍ ବାସଗୃହରେ ଯେତେ କମ୍ ଆସବାବପତ୍ର ରଖିବ ସେତେ ଖୋଲା ପବନ ଘରର ପ୍ରତ୍ୟେକ ଜାଗାରେ ଯାଇ ପରିବେଶକୁ ସୁସ୍ଥ କରିଦିଏ, ଆମକୁ ସହଜରେ ଅମ୍ଳଜାନ ମିଳିଥାଏ। ଗାଧୁଆ ଘରଟି ପରିଷ୍କାର ନ ରହିଲେ ଖସି ପଡ଼ିବାର ସମ୍ଭାବନା ଥାଏ। ରୋଷେଇ ଘର ପରିଷ୍କାର ନ ହେଲେ ଖାଦ୍ୟରେ ମଇଳା ପଡ଼ି ବିଷାକ୍ତ ହୋଇଥାଏ। ଆସନ୍ତୁ ଆଜିଠୁ ଶପଥ ନେବା ଆମ ଘର ସଦା ସଫା ରଖିବା, ପରିବାର ସହ ସୁସ୍ଥ ରହିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ସୁସ୍ଥ ଆବାସ ଏବଂ ଉତ୍ତମ ସ୍ୱାସ୍ଥ୍ୟ। ଆଲୋଚନା କରିଥିଲେ ବିଜୟ କୁମାର ପୁଷ୍ଟି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଓ ମହାକାଶ ଆଦି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ପର୍କ ରହିଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆମେରିକା 7 ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ଯାଏ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କଲା ଇରାନ୍। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପେନ୍ସନ୍ ଅଦାଲତ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ପାର୍ମେଲିନ୍ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ଦଳ ମଧ୍ୟ ଭାରତ ଆସିଛନ୍ତି। ଆଲୋଚନା କାଳରେ ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ, ସଂସ୍କୃତି ଏବଂ ଲୋକସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିବେ। ବୈଠକରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବା ସହ ବହୁପକ୍ଷୀୟ ମଞ୍ଚରେ ସହଯୋଗ ନେଇ ଆଲୋଚନା କରିବେ। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଶ୍ରୀ ପାର୍ମେଲିନ୍ଙ୍କୁ ସାକ୍ଷାତ କରିବେ। ଚଳିତ ବର୍ଷ ଫେବୃଆରୀରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ନୂଆଦିଲ୍ଲୀରେ ଆୟୋଜିତ ଏଆଇ ପ୍ରଭାବ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତର ସୁରକ୍ଷା ଓ ଭୌଗୋଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇଥିବା ସମୟରେ ରୁଷ ବିଭିନ୍ନ ଉପାୟରେ ଭାରତକୁ ସହଯୋଗ କରିଥିଲା। ନୂଆଦିଲ୍ଲୀରେ ଆୟୋଜିତ 62ତମ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତର

ପଡ଼ୋଶୀ ଦେଶରେ ଏକ ସାମରିକ ଶାସନକୁ ବିଶ୍ୱର ଅନେକ ଦେଶ ସମର୍ଥନ କରୁଥିବା ସମୟରେ ରୁଷ ସହ ଭାରତର ସମ୍ପର୍କ ଭଲ ରହିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ଦୁଇ ଦେଶର ସମ୍ପର୍କ କେବଳ ଐତିହାସିକ ସମ୍ପର୍କ ମଧ୍ୟରେ ସୀମିତ ନାହିଁ, ଏହା ଏକ ବ୍ୟାପକ ଆର୍ଥିକ ସମ୍ପର୍କରେ ପରିଣତ ହୋଇଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ କ୍ଷେତ୍ରରେ ସହଯୋଗ ସହିତ ବ୍ୟାପକ ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ସମ୍ପର୍କ ରହିଛି। ରୁଷ ୟୁକ୍ରେନ୍ ସଂଘର୍ଷକୁ ଦୁଃଖଦ ବୋଲି ବର୍ଣ୍ଣନା କରି ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ସଂଘର୍ଷର ଅବସାନ ହେଉ ବୋଲି ଭାରତ ତା'ର ଆଭିମୁଖ୍ୟ ସ୍ୱଷ୍ଟ କରିସାରିଛି। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ କୂଟନୀତି ଜରିଆରେ ଆଲୋଚନା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଗତ କିଛି ମାସ ମଧ୍ୟରେ ଭାରତ ଏହି ପ୍ରସଙ୍ଗରେ କେବଳ ନିଜର ମତ ପ୍ରକାଶ କରିବା ମଧ୍ୟରେ ସୀମିତ ନ ରହି ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିଛି। ଏଥିପାଇଁ ଭାରତ ରୁଷ ଓ ୟୁକ୍ରେନ୍ ସହ ଆଲୋଚନା କରିଛି। ଭାରତ ଓ କାନାଡା ମଧ୍ୟରେ ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ନେଇ ଆଜି କାନାଡାର ଅଟାୱାଠାରେ ଆଲୋଚନାର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହେବ। ଉଭୟ ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲକ୍ଷ୍ୟ ରଖିଛନ୍ତି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନା 9 ତାରିଖରେ ଶେଷ ହେବ। ଗତମାସ 18 ତାରିଖରେ ନୂଆଦିଲ୍ଲୀରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ବୈଠକ ସମୟରେ ଉଭୟ ନେତା ଏକ ବର୍ଷ ପର୍ଯ୍ୟନ୍ତ ସିଇପିଏ ଆଲୋଚନା କରିବା ପାଇଁ ସହମତ ହୋଇଥିଲେ। ଏଥିସହ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ଉଭୟ ଦେଶ ସହମତ ହୋଇଥିଲେ। ଉଭୟ ନେତା କହିଥିଲେ, ଏକ ବ୍ୟାପକ ବାଣିଜ୍ୟିକ ଢାଞ୍ଚା ଦୁଇ ଦେଶର ଅର୍ଥନୈତିକ ସମ୍ପର୍କ ପାଇଁ ଦୀର୍ଘସ୍ଥାୟୀ ଭିତ୍ତି ପ୍ରଦାନ କରିବ ଏବଂ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 4,65,000 କୋଟି ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ପୂରଣରେ ସହାୟକ ହେବ। 2024-25ରେ ଭାରତ ଓ କାନାଡା ମଧ୍ୟରେ ବାଣିଜ୍ୟିକ ପରିମାଣ 8.66 ବିଲିୟନ୍ ଆମେରିକୀୟ ଡଲାର ଥିବାବେଳେ କାନାଡାକୁ ଭାରତର ରପ୍ତାନୀ 4.22 ବିଲିୟନ୍ ଡଲାରରେ ପହଞ୍ଚିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ଜୁନ୍ ମାସରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବୁଝାମଣା ଅନୁଯାୟୀ ଆମେରିକା 7ଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ହରମୁଜ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ଇରାନ କହିଛି। ଉଭୟ ତେହେରାନ ଏବଂ ୱାଶିଂଟନ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ବିଭିନ୍ନ ସର୍ତ୍ତ ରଖିଛନ୍ତି। ଇରାନର ବାଚସ୍ପତି ମହମ୍ମଦ ବକର କାଲିବାଫ କହିଛନ୍ତି, ହରମୁଜ ପ୍ରଣାଳୀ ଖୋଲିବା ନେଇ ସେମାନେ ସ୍ୱଷ୍ଟ ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଇସ୍ଲାମାବାଦରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ 7ଟି ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି, ତେହେରାନ ଆମେରିକାକୁ 7ଟି ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜିଏସ୍ଟି ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2017 ଆରମ୍ଭ ହୋଇଥିବା ସାମଗ୍ରୀ ଓ ସେବାକର ଜିଏସ୍ଟି ଦେଶର ଅବ୍ୟବସ୍ଥିତ ଆଭ୍ୟନ୍ତରୀଣ ବଜାରକୁ ଏକୀକୃତ କରିବାରେ ଏକ ବଡ଼ ସଂସ୍କାର ଭାବେ ପରିଗଣିତ ହୋଇଛି। ଜିଏସ୍ଟି ଅଧୀନରେ 17 କର ଏବଂ 13 ସେସ୍କୁ ଏକ ସାଧାରଣ ଢାଞ୍ଚାରେ ସାମିଲ କରାଯାଇଛି। ଏହାଦ୍ୱାରା ଏକ ଦେଶ ଏକ କର ଏକ ବଜାର ଧାରଣା ବାସ୍ତବ ରୂପ ନେଇଥିଲା। ଜିଏସ୍ଟି ପୂର୍ବରୁ ଆନ୍ତଃରାଜ୍ୟ ପରିବହନ ସମୟରେ ବାରମ୍ଭାର କର ଯାଞ୍ଚ, କାଗଜପତ୍ର ଏବଂ ଦୀର୍ଘ ସମୟର ଅପେକ୍ଷା ଯୋଗୁଁ ଟ୍ରକ୍ଗୁଡ଼ିକ ରାସ୍ତାରେ ଅଧିକ ସମୟ ଅଟକି ରହୁଥିଲେ। ଜିଏସ୍ଟି ପରେ ଏଭଳି ପ୍ରତିବନ୍ଧକ ହ୍ରାସ ପାଇବାରୁ ଟ୍ରକ୍ଗୁଡ଼ିକର ଦୈନିକ ଯାତ୍ରା ଦୂରତା ପ୍ରାୟ 225 କିଲୋମିଟରରୁ ବୃଦ୍ଧି ପାଇ 300 ଓ 325 କିଲୋମିଟରରେ ପହଞ୍ଚିଛି। 2017 6.5 ଲକ୍ଷ ଥିବା କରଦାତାଙ୍କ ସଂଖ୍ୟା ଚଳିତ ବର୍ଷ ମେ ସୁଦ୍ଧା 1.65 କୋଟି ବୃଦ୍ଧି ପାଇଛି। 2025-26 ଆର୍ଥିକ ବର୍ଷରେ ମୋଟ ଜିଏସ୍ଟି ସଂଗ୍ରହ 22,27,000 କୋଟି ଟଙ୍କାରେ ପହଞ୍ଚିଛି। ଏହି ସଂସ୍କାର ସହକାରୀ ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିଛି। ରାଜ୍ୟଗୁଡ଼ିକର ଅଂଶ 32%ରୁ ବୃଦ୍ଧି ପାଇ 41% ହୋଇଛି। କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲଙ୍ଗାନା ଓ

0: ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକ ପୂର୍ବ ସମୟ ତୁଳନାରେ ଜିଏସ୍ଟି ଅଧୀନରେ ଅଧିକ ଲାଭାନ୍ୱିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ସମ୍ପର୍କରେ କହିଥିଲେ,
1: ଜବ ଆପନେ ହମେ 2014 ମେ ଅବସର ଦିଆ ତୋ ହମନେ ଜନହିତ ମେ ଦେଶ ହିତ ମେ ଜିଏସ୍ଟି କୋ ଅପନି ପ୍ରାଥମିକତା ବନାୟା। हमने हर राज्यों की हर शंका का निवारण किया, हर सवाल का समाधान खोजा, सभी राज्यों को सबको साथ लेकर आजाद भारत का इतना बड़ा टैक्स रिफॉर्म संभव हो पाया। ये केंद्र और राज्यों के प्रयासों का नतीजा था कि देश दर्जनों टैक्सों के जाल से मुक्त हुआ और पूरे देश के लिए एक जैसी व्यवस्था बनी।
0: केन्द्र कर्मचारी जन अभियोग और पेंशन मंत्री डॉक्टर जितेन्द्र सिंह आज नई अनुष्ठित होगा 17वें पेंशन अदालत में अध्यक्षता करेंगे। मंत्रालय सूचना अनुयायी यह पेंशन अदालत में दीर्घ दिन धरी विचाराधीन वरिष्ठ पेंशन भोगी और परिवार पेंशन भोगी 897 अभियोग समाधान पर विचार कर। ଡକ୍ଟର ଜିତେନ୍ଦ୍ର ସିଂହ ଚଳିତ ବର୍ଷ ମେ 13 ତାରିଖରେ ଅନୁଷ୍ଠିତ 16ତମ ପେନ୍ସନ୍ ଅଦାଲତର ସଫଳତାର କାହାଣୀ ଉପରେ ଆଧାରିତ ଫ୍ଲାୟର ଉନ୍ମୋଚନ କରିବେ। ଏହା ସହିତ ପରିବାର ପେନ୍ସନ୍ ଭୋଗୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ଭଳିତ ଏକ ପୁସ୍ତିକା ମଧ୍ୟ ପ୍ରକାଶ କରାଯିବ। ସୂଚନା ଅନୁଯାୟୀ 2017ରେ ପେନ୍ସନ୍ ଅଦାଲତ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଅନୁଷ୍ଠିତ 16ଟି ପେନ୍ସନ୍ ଅଦାଲତରେ ମୋଟ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ସମାଧାନ କରାଯାଇଛି। ଏହାର ସଫଳତା ହାର 71.79% ରହିଛି। ଆଇଏଫ୍ଏସ୍ ସିଲ୍ଡ 2026 ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ମୋହନ ବାଗାନ ସୁପର ଜଏଣ୍ଟ 4-3 ଗୋଲ୍ରେ ପଞ୍ଜାବ ଏଫ୍ସିକୁ ପରାସ୍ତ କରିଛି। ଆଜି ଇଷ୍ଟ ବେଙ୍ଗଲ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାର ବିଜେତା ସହ ମୋହନ ବାଗାନ ସୁପର ଜଏଣ୍ଟ ଫାଇନାଲ୍ ମ୍ୟାଚ୍ ଖେଳିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି କର୍ଣ୍ଣାଟକ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଓ କରାଇକାଲରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଅବସରଣ ଲାଗି ପାଗ ଅନୁକୂଳ ରହିଥିବା ବିଭାଗ କହିଛି। ତେବେ ଦେଶର କେତେକ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭାରତ ରୁଷ ମଧ୍ୟରେ ପ୍ରତିରକ୍ଷା, ପରମାଣୁ ଓ ମହାକାଶ ଆଦି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ପର୍କ ରହିଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଆମେରିକା 7ଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ କରିବା ଯାଏ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ ବୋଲି ସ୍ୱଷ୍ଟ କଲା ଇରାନ୍। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପେନ୍ସନ୍ ଅଦାଲତ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରଣ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
2: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀକ୍ରମରେ ଶୁଣନ୍ତୁ ସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଏବଂ ଗୀତିକାର ମନ୍ମଥ ମିଶ୍ରଙ୍କ ସହ ଅନ୍ତରଙ୍ଗ ଆଳାପର ତୃତୀୟ ଭାଗ ଶୁଣିବେ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର, ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

0: ତୁମରି ଆଶିଷ ବିନ୍ଦୁଏ ପାଇଁ ବ୍ୟାକୁଳ ଏ ସମଗ୍ର ମାନବ ଜାତି, ଆଉ ତୁମରି କରୁଣାର କାଣିଚାଏ ପାଇଁ ନିଜର ତମାମ ଜୀବନ ଉତ୍ସର୍ଗ କରିଛନ୍ତି ଜଣେ କଳାକାର, ଜଣେ ଭଜନ ଶିଳ୍ପୀ। ତାଙ୍କ ସଙ୍ଗୀତ ଜୀବନ ତୁମରି ନାଁରେ ବନ୍ଧା ପ୍ରଭୁ। ଏମିତି ଜଣେ କଳାକାର ହେଉଛନ୍ତି ମନ୍ମଥ ମିଶ୍ର। ଶ୍ରୀ ଜଗନ୍ନାଥଙ୍କୁ ନେଇ ସେ ଅନେକ ଭଜନ ଲେଖିଛନ୍ତି, ଅନେକ ଭଜନ ଗାଇଛନ୍ତି, ଆଉ ଅନେକ ଭଜନରେ ସଙ୍ଗୀତ ଦେଇଛନ୍ତି। ମହାପ୍ରଭୁଙ୍କୁ ନେଇ କଣ ତାଙ୍କର ଭାବ, କଣ ତାଙ୍କର ଅନୁଭବ ଆଜିର ସୁରଭିକୁ ସେ କହିଛନ୍ତି, ଚାଲନ୍ତୁ ଶୁଣିବା। ସାର୍, ଆଉ ଗୋଟେ ସୁନ୍ଦର ଭଜନ ବର୍ତ୍ତମାନ ଆପଣଙ୍କ କଣ୍ଠରୁ ଆମେ ଶୁଣିବୁ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯାହା ଅତି ଲୋକପ୍ରିୟ ହେଇପାରିଲା, ମହାପ୍ରଭୁଙ୍କ ଦୟା ଶ୍ରୀ ଜଗନ୍ନାଥ।

ଛୋଟିଆ ରଥ କରୁଥିଲି, ଆଉ ସେ ଛୋଟିଆ ରଥରେ ଜଗନ୍ନାଥ ମହାପ୍ରଭୁଙ୍କୁ ମୋ ଘରୁ ନେଇକିରି ଅଜାଙ୍କ ଘରେ, ଲିଙ୍ଗରାଜ ଦାସ ଆଜି ଅଜା ଥିଲେ, ତାଙ୍କ ଘରେ ଯାଇକିରି ପହଞ୍ଚୁଥିଲେ। ସେ ଆଈ ମଧ୍ୟ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି ଯେ ମନ୍ମଥର ଆସିବ, ରଥ ଆସିବ, ଠାକୁର ଏଠି 7 ଦିନ ରହିବେ ଆମ ଘରେ। ତ ସେ ଗୋଟେ ଅନନ୍ୟ ଅନୁଭବ ସେଟା ଥିଲା।

0: ଆଉ ସେଇଦିନଠୁ ଜଗନ୍ନାଥଙ୍କ ସାଙ୍ଗରେ ଗୋଟେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜୀବନରେ ଲକ୍ଷ୍ୟ ସେମିତି ନଥିଲା ଯେ ଗୋଟେ ସଙ୍ଗୀତକୁ ବୃତ୍ତି କରିକି ଆସିବା ପାଇଁ, ଯେମିତି ଗୋଟେ ବିକ୍ଷିପ୍ତ ଲକ୍ଷ୍ୟ ଥାଏ ପାଠ ପଢ଼ିଲା ସମୟରେ ଯେମିତି ଗୋଟେ ଥାଏ ସେମିତି ବିକ୍ଷିପ୍ତତା ଭିତରେ, କିନ୍ତୁ ସଙ୍ଗୀତ ସ୍ଥିର ହେଇଗଲା, ବହୁତ ସ୍ଥିର ହେଇଗଲା ଜଗନ୍ନାଥ ମହାପ୍ରଭୁଙ୍କର ଅପାର କରୁଣା।
1: ଆଜ୍ଞା, କାଳିଆ ଭଜନ ଆପଣ ବହୁତ ଗାଇଛନ୍ତି, ଆଉ ଗୋଟେ ଯଦି ଆପଣଙ୍କ କଣ୍ଠରୁ ଆମେ ଶୁଣନ୍ତୁ ତାହେଲେ ଏଇ ସକାଳଟା ଭକ୍ତି ଭାବରେ ଭରି ଯାଆନ୍ତା।
0: ନିଶ୍ଚିତ ଭାବରେ, ଯେତେବେଳେ ମୁଁ ଗୀତ କରେ ସେତେବେଳେ ମୁଁ ଲାଗେନି ମୁଁ କରୁଛି ବୋଲି, ପଛପଟେ ଆଖି ବନ୍ଦ କରିଦେଲେ ସେ ଚକା ନୟନ ହିଁ ଦିଶୁଥାଏ। ଆଉ ସବୁ ମୁହୂର୍ତ୍ତରେ ଟେକ୍ନିକାଲି ବହୁତ ସ୍ୱର କଲାବେଳେ ମଧ୍ୟ ସେ ଟେକ୍ନିକାଲିଟି ଭିତରେ ମହାପ୍ରଭୁଙ୍କର ସ୍ମରଣଟା ଥାଏ, ପ୍ରଭୁ ଏଇଟା ମୁଁ କରୁଛି, ଗୋଟେ ଅବଚେତନ ମନ ଭିତରେ ସବୁବେଳେ ଚାଲିଥାଏ। ଭାଗ୍ୟ ବିଧାତା ପଦେ କେବେ

ସବୁ ବର୍ଷ ରଥଯାତ୍ରା ଅବସରରେ ମହାପ୍ରଭୁ ଯୋଉ କହନ୍ତି ନା, ଡୋରି ନ ଲାଗିଲେ କେହି ଯାଇପାରନ୍ତି, କିନ୍ତୁ ମହାପ୍ରଭୁଙ୍କର ଡୋରି ପ୍ରତିବର୍ଷ ମୋ ପାଇଁ ଲାଗେ। ଗୋଟେ ଆତ୍ମବିଶ୍ୱାସ ଯେ ଜଗନ୍ନାଥ ନିଶ୍ଚିତ ପ୍ରତିବର୍ଷ ବଡ଼ଦାଣ୍ଡକୁ ଡାକିବେ ମୋ ଭଜନ।

0: ତ ଏଇ ଯୋଉ ବିଶ୍ୱାସଟା, ଏଇ ଯୋଉ ମନର କଥାଟା ମହାପ୍ରଭୁ ଏମିତି ଶୁଣନ୍ତି, ସେଟା ନିଜର ଅନୁଭବର କଥା, କେବଳ ଅନୁଭବରେ ହିଁ ହୁଏ। ରଥେ ତୁ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ, ପୁନର୍ଜନ୍ମ ରୂପୀ କାଳଚକ୍ରରୁ ଉଦ୍ଧାର ପାଇବା ପାଇଁ ସବୁ ମଣିଷର ଲକ୍ଷ୍ୟ। ମାନେ ବର୍ଷ ବର୍ଷ ଧରି ଯୋଗୀ ଋଷି ମାନେ ବଣ ଜଙ୍ଗଲରେ ତପସ୍ୟା କରୁଛନ୍ତି, କେମିତି ଆଉ ପୁନର୍ଜନ୍ମ ନ ହଉ, ଏ ପୃଥିବୀକୁ ଆମେ କେମିତି ନ ଆସୁ, ମୋକ୍ଷ ପ୍ରାପ୍ତି ହେଇଯାଉ, ଶ୍ରୀଅଙ୍ଗରେ ଏ ଆତ୍ମା ଲୀନ ହେଇଯାଉ। ତ ପ୍ରତ୍ୟେକ ମଣିଷର କିଏ ସଂସାରରେ ଥାଇ ସେୟା କାମନା କରୁଛି, କିଏ ସଂସାର ତ୍ୟାଗ କରିକି ତାକୁ କିଏ କାମନା କରୁଛି। ତ ସେଇ ଯୋଉ କଥାଟି ଅଛି ଯେ ପୁନର୍ଜନ୍ମ ରୂପୀ କାଳଚକ୍ରରୁ ଉଦ୍ଧାର ପାଇବାକୁ ହେଲେ ଜଗନ୍ନାଥଙ୍କ ଦର୍ଶନ, ଜଗନ୍ନାଥଙ୍କର ନାମ ହିଁ ଯଥେଷ୍ଟ, ସେଟା ହିଁ ମଣିଷ ଅଭ୍ୟାସ କରିବା ଆବଶ୍ୟକ।
1: ବାହ, ବହୁତ ସୁନ୍ଦର କଥା ଆପଣ।

0: ଏମିତିରେ ମନ୍ଦିର ଭିତରେ ରତ୍ନ ସିଂହାସନରେ ଠାକୁରଙ୍କୁ ଦେଖିକି ଆଖି ଜକେଇ ଆସେ, ଆଖି ଛଳ ଛଳ ହେଇଯାଏ, କିମ୍ବା ରଥାରୂଢ଼ ପ୍ରଭୁଙ୍କୁ ଦେଖିକି ଆଖିରୁ ଦିଧାର ଲୁହ ବୋହିବା, ଏଇଟା ଗୋଟେ ମାନେ ଓଡ଼ିଆ ହିସାବରେ ଆମ ସମସ୍ତଙ୍କ କ୍ଷେତ୍ରରେ ଘଟେ, ସମସ୍ତଙ୍କର ଅନୁଭବ ଥାଏ ଏଇଟା। ଆପଣ କେବେ କାନ୍ଦିଛନ୍ତି ପ୍ରଭୁଙ୍କୁ ଦେଖିକି?
1: ମାନେ ଏମିତି ଲିଟରାରୀ ଗୋଟେ ଛାତି ଭିତରେ ଗୋଟେ କୋହ ଆସିଯାଏ, ଜଗନ୍ନାଥଙ୍କ ଚକାନୟନ ଦେଖିଦେଲେ ମାନେ ଦୃଶ୍ୟମାନ ଲୁହ ନହେଲେ ମଧ୍ୟ ଛାତି ଭିତରେ ଗୋଟେ ରୁନ୍ଧି ହେଇଯାଏ, ମାନେ ଅପୂର୍ବ ଆନନ୍ଦ। ସେ ରୁନ୍ଧି ହେବାଟା ଆନନ୍ଦର ରୁନ୍ଧି ହେବା, ଆନନ୍ଦର କୋହ ଯୋଉଟା କୁହାଯାଏ ଆନନ୍ଦ। ସେଠି ଦୁଃଖ ଦୁଃଖ ସୁଖ ମୋର ବ୍ୟକ୍ତିଗତ ଜୀବନରେ ମୁଁ ଉଭୟଟିକି ସମାନ ଭାବରେ ଦେଖିଛି, କାରଣ ଶ୍ରୀମଦ୍ ଭଗବତ ଗୀତା ମୁଁ ପ୍ରତ୍ୟେକ ଦିନ ଅଧ୍ୟୟନ କରେ। ଯାହା ବି ହେଲେ ଦୁଇଟି ଶ୍ଳୋକ ହଉ ଗୋଟିଏ ଅଧ୍ୟାୟ ହଉ ମୁଁ ନିଶ୍ଚିତ ପଢ଼ିବି, ଆଉ ଏତେ ବର୍ଷ ଧରି ପଢ଼ି ଆସିଲେଣି ଭଗବତ ଗୀତା। ସେ ଭଗବତ ଗୀତାର ସାରମର୍ମ ମଧ୍ୟ ବୁଝେ ନ ବୁଝେ
0: ବୁଝ ନ ବୁଝ ପଢ଼ ଗୀତା।
1: ତ ସେଇ ଯୋଉ କଥାଟା, ସେ କେବଳ ସେ ଯୋଉ ମନ୍ତ୍ର ଗୋଟେ ପାଠ ହୁଏ, ଯୋଉ ଗୀତାର ମନ୍ତ୍ର ଗୁଡିକ ଯୋଉ ପଢ଼ାଯାଏ, ଗୀତାର ତତ୍ତ୍ୱ ଗୁଡିକ ଯୋଉ ପଢ଼ାଯାଏ, ତାର ଇଟସେଲ୍ଫ ଗୋଟେ

0: ଗ୍ରୀଷ୍ମ ସବୁକୁ ସମାନ ନବ, ଏତେ କଥା ଯେତେବେଳେ ସବୁବେଳେ ପଢ଼ୁଛି ତ ଦୁଃଖ ସୁଖକୁ ସବୁବେଳେ ମୁଁ ସମାନ ନେଇଯାଇଛି, ଏବଂ ଯେତେବେଳେ ନିନ୍ଦା ଆସିଛି ସମର୍ପି ଦେଇଛି ମହାପ୍ରଭୁଙ୍କୁ, ଯେତେବେଳେ ପ୍ରଶଂସା ଆସିଛି ସମର୍ପି ଦେଇଛି ମହାପ୍ରଭୁଙ୍କୁ।
1: ବହୁତ ସୁନ୍ଦର କଥା, ବହୁତ ସୁନ୍ଦର କଥା କହିଲେ ସାର।

0: ବା ବହୁତ ବଢିଆ, ବହୁତ ସୁନ୍ଦର।
1: ଆଜ୍ଞା।
0: ତ ସାର୍, କେବେ ଏମିତି ବିପଦ ଆସିଛି ଆପଣଙ୍କ ଉପରକୁ ଆଉ ଆପଣ ଜଗନ୍ନାଥଙ୍କୁ ଡାକିଛନ୍ତି ଆଉ ସେ ବିପଦରୁ ଉଦ୍ଧାର ପାଇଛନ୍ତି, ଏମିତି କିଛି ଅନୁଭବ ଅଛି ଆପଣଙ୍କ ପାଖରେ?
1: ଶୁଣନ୍ତୁ, ଜୀବନ ଅଛି ମାନେ ସବୁ ଜଞ୍ଜାଳ ଅଛି, ଜୀବନ ଅଛି ମାନେ ଜଞ୍ଜାଳ ଅଛି, ଝଡ଼ ବି ଅଛି, ପ୍ରଶାନ୍ତ ସମୟ ବି ଅଛି। ତ କେବେ କେବେ ଝଡ଼ ଆସିଛି, ସେମିତି ଗୋଟେ ବିରାଟ ଝଡ଼ ନହେଲେ ମଧ୍ୟ ଜୀବନରେ କିଛି କିଛି ଝଡ଼, କାହାର ମାନେ କେତେବେଳେ ସ୍ୱାସ୍ଥ୍ୟ ଅବସ୍ଥାର ଝଡ଼ ବି ଆସେ, ଦେହ ଖରାପ ବି ହୁଏ, କେତେବେଳେ ପରିବାରର ସଦସ୍ୟମାନଙ୍କର ସ୍ୱର୍ଗଗାମୀ ହେବା ସିଏ ବି ଗୋଟେ ଝଡ଼, ଗୋଟେ ଆଶା ଭରସାରେ ଆମେ ଥିବା, ସେତେବେଳେ ହଠାତ୍ ପରିବାରର ଜଣେ ଚାଲିଯିବେ ଛାଡ଼ିକିରି ମହିମଣ୍ଡଳ, ସିଏ ବି ଏକ ଝଡ଼। ବାକି ଜୀବନଯାତ୍ରା ସମୟରେ ଗୋଟେ ବଡ଼ କଥା ହେଉଛି, ମୁଁ ବିବାଦରେ ପଶିନି, ସେଥିପାଇଁ ସେମିତି ବଡ଼ ଝଡ଼ ମୋ ଜୀବନରେ ଆସିନି, ବଟ୍ ଦୁଃଖ ସମୟ ଆସିଛି, ଆଉ ଦୁଃଖ ସମୟରେ ସିଏ ହିଁ ସାହା ଭରସା ଜଗନ୍ନାଥଙ୍କ, ଯେତେବେଳେ ସବୁ ଆସ୍ଥା ତୁଟିଯାଏ, ଜଗନ୍ନାଥ ମହାପ୍ରଭୁ ନିଜେ ଆସନ୍ତି ନାହିଁ, କିନ୍ତୁ ସେ ଯେଉଁ ନାମଟି, ସେ ଯେଉଁ ବିଶ୍ୱାସଟି, ସେ ବିଶ୍ୱାସଟି ଗୋଟେ ଅମୋଘ ଅସ୍ତ୍ର ପ୍ରତ୍ୟେକ ମଣିଷ ଜୀବନରେ। ମହାପ୍ରଭୁ ତୁ ବୁଝିବୁ, ସିଏ କଣ ବୁଝନ୍ତି ନ ବୁଝନ୍ତି ଆମେ କେବେ ଦେଖିନି ଆଖିରେ, କିନ୍ତୁ ସେ ଯେଉଁ ମଣିଷର ବିଶ୍ୱାସଟା, ଜଗନ୍ନାଥ ନାମର ଯେଉଁ ବିଶ୍ୱାସଟା, ସେ ବିଶ୍ୱାସଟା ହିଁ ଆମକୁ ବହୁତ ସାହା, ବହୁତ ଭରସା ଦେଇଥାଏ, ଆଉ ସେଇଟା ହିଁ ହେଉଛି ଆଧ୍ୟାତ୍ମିକ।

0: ସାର୍, ଆସ୍ଥା ଆଉ ଶ୍ରଦ୍ଧା ଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଥିବ, ପ୍ରତ୍ୟେକ ଓଡ଼ିଆଙ୍କ ଭିତରେ ଅଛି, ପ୍ରତ୍ୟେକ ଭକ୍ତଙ୍କ ଭିତରେ ଅଛି, କିନ୍ତୁ ଗୋଟେ ନିଆରା ଅନୁଭବ ଥାଏ ଠାକୁରଙ୍କୁ ନେଇକି। ଆପଣ ଏତେ ଗୀତ ଗାଇଛନ୍ତି, ଏତେ ଲେଖୁଛନ୍ତି ଜଗନ୍ନାଥ ଭଜନ, ଆପଣ ଟୋଟାଲି ଶରଣାପନ୍ନ ତାଙ୍କର ପଦାରବିନ୍ଦରେ, କେବେ ଏମିତି ଆପଣଙ୍କ ଅନୁଭବରେ ସେ ଆସିଛନ୍ତି, ଆପଣ ଅନୁଭବିଛନ୍ତି ତାଙ୍କର ସତ୍ତାକୁ, ତାଙ୍କର ଉପସ୍ଥିତିକୁ?
1: ପ୍ରତି ମୁହୂର୍ତ୍ତରେ ମୁଁ ଏବେ ବି ତମ ସାଙ୍ଗରେ କଥା ହଉଛି, ଏବେ ବି ଜଗନ୍ନାଥ ହୃଦୟରେ ଚାଲିଛନ୍ତି, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଚାଲିଛନ୍ତି। କାରଣ ମଣିଷର ମସ୍ତିଷ୍କକୁ ଜଗନ୍ନାଥ ମହାପ୍ରଭୁ ଏମିତି ଗଢ଼ିଛନ୍ତି, ସ୍ପ୍ଲିଟ୍ ହେଇପାରିବ, ତମେ ଗୋଟେ ସମୟରେ ଚାରିଟା କଥା ଚିନ୍ତା କରିପାରିବ, ମାନେ କାହାଠୁ କାହାଠୁ ବାକି ଆଣିଛ ସେ ବାକିଟା ସୁଝିବାକୁ ସେ କଥା ବି ଚିନ୍ତା କରିବାକୁ ପଡିବ, କାହାଠୁ ପଇସା ପାଇବାର ଅଛି ସେ କଥା ବି ମଣିଷ ମନରେ ଭାବିବ, ଏଠି ଏଠି ଦବାର ଅଛି, ଏଠୁ ଆଣିବାର ଅଛି। ମୁଁ ଗୋଟେ ପୁଅ କଥା ବି ପୁଅ କଥା ଚିନ୍ତା କରିହେବ, ପରିବାର କଥା ଚିନ୍ତା କରିହେବ, ସନ୍ତାନ ସନ୍ତତି ଝିଅଙ୍କ କଥା ଚିନ୍ତା କରିହେବ, ସେ ସେଠି ଅଛି, ସେ ସେଠି ଅଛି। ତ ଏଇ ଯୋଉ ଚକ୍ର ଭିତରେ ଭଗବାନ ଯୋଉ ମସ୍ତିଷ୍କକୁ ମାଣ୍ଟିକି ରଖିଛନ୍ତି, ମୋର ସବୁ କର୍ମ ଭିତରେ ଗୋଟେ ପଟେ ଜଗନ୍ନାଥ ହିଁ ଜଗନ୍ନାଥ ହିଁ ଜଗନ୍ନାଥ ପ୍ରତି ସେକେଣ୍ଡରେ ଚାଲିଥାଏ ସେ ନାଁଟା।
0: ଆଚ୍ଛା ଆଚ୍ଛା,
1: ମୋର ଗୋଟେ ଗୀତ

0: ସାର୍, ଆପଣ କହିଲେ ଆପଣ ପ୍ରତିବର୍ଷ ଯାଆନ୍ତି ପୁରୀକୁ ଭଜନ ଗାଇବା ପାଇଁ, ଖାସ କରି ରଥଯାତ୍ରା ସମୟରେ, କିନ୍ତୁ କରୋନା ବେଳେ ବନ୍ଦ ହେଇଯାଇଥିଲା ରଥଯାତ୍ରା, ସେଇ ପିରିୟଡ଼ରେ କେତେ କଷ୍ଟ ପାଇଛନ୍ତି ଆପଣ?
1: ହେଇପାରିଲାନି, କିନ୍ତୁ ଚ୍ୟାନେଲ ମାଧ୍ୟମରେ ଦେଖିଲୁ ଆମେ, ସିଧା ପ୍ରସାରଣରେ ମହାପ୍ରଭୁଙ୍କୁ ଦର୍ଶନ କଲୁ। ସେଟା ତ ଗୋଟେ ମହାପ୍ରଭୁ କରିଛନ୍ତି ନା, ବାଟ କରିଛନ୍ତି ମତେ ସିଧାସଳଖ ଜୀବନ୍ତ ଏଠି ଆସି ନ ଦେଖିପାରିଲେ ମଧ୍ୟ ମିଡିଆ ମାଧ୍ୟମରେ ଦେଖ ରଥଯାତ୍ରା।
0: ନିହାତି ଭାବରେ ପୁରୀରେ ଷ୍ଟେଜ୍ ପ୍ରୋଗ୍ରାମ ଥିବ ଆପଣଙ୍କର
1: ରଥଯାତ୍ରା ଅବସରରେ, ବହୁତ ବହୁତ ଥର ସୁଯୋଗ ମିଳେ, ଅନ୍ତତ ଦି ତିନି ଥର ରଥଯାତ୍ରା ଅବସରରେ, ରଥଯାତ୍ରା ଅବଧି ଭିତରେ ବଡ଼ଦାଣ୍ଡକୁ ଯିବାକୁ ସୁଯୋଗ ମିଳେ, ଆଉ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ମଧ୍ୟ ଅପୂର୍ବ ସୁଯୋଗ ମିଳେ। କାରଣ ବଡ଼ଦାଣ୍ଡକୁ ଯାଉଛେ ରଥଯାତ୍ରାର ଅବସର, ଆଡ଼ପ ମଣ୍ଡପରେ ମହାପ୍ରଭୁ ବିରାଜିତ, ଟିକେ ଖଣ୍ଡେ ବାଟ ଚାଲିଗଲେ ମହାପ୍ରଭୁଙ୍କୁ ଦର୍ଶନ କରିକି ପୁଣି ଆସି ଗୀତ ଗାଇଲେ ଆହୁରି ସେ ଗୀତର ମାଧୁର୍ଯ୍ୟ, ସେ ଗୀତର ଦକ୍ଷତା ଆହୁରି ବହୁତ ବଢ଼ିଯାଏ ମହାପ୍ରଭୁଙ୍କର, ସେ ଗୋଟେ ଆତ୍ମବିଶ୍ୱାସର କଥା।

0: କିନ୍ତୁ ଯେତେବେଳେ ଆପଣ ଗୀତ ଲେଖନ୍ତି ପ୍ରଭୁ ଜଗନ୍ନାଥଙ୍କୁ ନେଇକି, ସେଇ ପ୍ରକ୍ରିୟାଟା କେମିତି ଥାଏ?
1: ସେ କହିଲି ନା, ଯେତେବେଳେ ବେଳେବେଳେ ଗୋଟେ ସିରିୟସ୍ ନୋଟ୍ରେ ଆସେ ସଙ୍ଗୀତ, ମାନେ ହଠାତ୍ କି ଗୋଟେ ଇନ୍ଷ୍ଟାଣ୍ଟଲି ବେଳେବେଳେ ସ୍ୱର ବାହାରିଯାଏ, ବେଳେବେଳେ ସ୍ୱର ଅଟକିଯାଏ, ମାନେ ମନ ମାନେନି ଯେ ନାହିଁ ଏମିତି ହେଲେ ତ ଭଲ ଲାଗିବନି, କାରଣ ଯାହା ବି ଆମେ କରୁଛେ ଜନତା ଜନାର୍ଦ୍ଦନ, ଯୋଉ ଜନତା ଜନାର୍ଦ୍ଦନ ମାନେ ଜଗନ୍ନାଥଙ୍କ ପ୍ରତିରୂପ, ପଞ୍ଚମୁଖେ ହରି ଯୋଉ କୋଟା କୁହାଯାଏ, ପଞ୍ଚମୁଖେ ହରି, ପାଞ୍ଚ ଜଣ ଯୋଉଟାକୁ ଭଲ କହିବେ ସେଟା ହଉଛି ଜଗନ୍ନାଥଙ୍କୁ ଭଲ କହିବା, ପାଞ୍ଚ ଜଣ ଯୋଉଟାକୁ ଖରାପ କହିବେ ସେଟା ଜଗନ୍ନାଥ ଖରାପ କହିଲେ ବୋଲି ଆମକୁ ଧରିବାକୁ ପଡିବ, କାରଣ ଜନତା ଜନାର୍ଦ୍ଦନ ଯୋଉ କହୁଛି ଆମର, ତ ସେମାନଙ୍କୁ ସାଟିସ୍ଫାଏ କରିବା ପାଇଁ, ଆଉ ସେମାନେ ସାଟିସ୍ଫାଏଡ୍ ହେଲେ ମୁଁ ଜାଣିଲି ଯେ ଜଗନ୍ନାଥ ମହାପ୍ରଭୁଙ୍କର ଏଇଟା ଇଚ୍ଛା, ଆଉ ସିଏ ବି ସାଟିସ୍ଫାଏଡ୍ ହେଲେ, କାରଣ ଜଗନ୍ନାଥଙ୍କର ରିପ୍ରେଜେଣ୍ଟେଟିଭ୍ ହେଉଛନ୍ତି ଆମର ସୋସାଇଟିର ସବୁ ଲୋକମାନେ।

0: ଦୌଡ଼ିଯାଏ ବଡ଼ ଦେଉଳକୁ, ଜଗନ୍ନାଥଙ୍କୁ ଦର୍ଶନ କରେ, ଜଗନ୍ନାଥଙ୍କର ଗୀତ। ସିନେମା ଗୀତରୁ ମୋର ଜୀବନ ଆରମ୍ଭ ହେଲା। ଅନେକ ସିନେମା କଲି, ସିନେମା ଗୀତ ମଧ୍ୟ ଲୋକପ୍ରିୟତା ବହୁତ ଲାଭ କଲା। ତାପରେ ଅନେକ ଧାରାବାହିକ, ସବୁ ଗୀତଗୁଡ଼ିକ ଲୋକପ୍ରିୟତା ଲାଭ କଲା ମୋ ସଙ୍ଗୀତ ନିର୍ଦ୍ଦେଶନାରେ, ମୋ କଣ୍ଠରେ। ତ ଯେତେବେଳେ ଯେତେବେଳେ ଚଳଚ୍ଚିତ୍ର ଗୀତ ହଉ, ମୋର ମନେ ଅଛି କିଛି କିଛି ଚଳଚ୍ଚିତ୍ରର ଗୀତ ହଠାତ୍ କେଉଁଠୁ ଆରମ୍ଭ କରିବି ବୋଲି ଯେତେବେଳେ ମୁଣ୍ଡକୁ ବୁଦ୍ଧି ନ ପଶେ, ସେତେବେଳେ ବଡ଼ଦେଉଳ ଯାଏ ଏବଂ ବଡ଼ଦେଉଳରେ ଦର୍ଶନ ସାରିକରି ସମୁଦ୍ର କୂଳକୁ ଯାଏ। ସମୁଦ୍ର କୂଳରେ ବସିଲା ବେଳେ ଅଦ୍ଭୁତ ଅନୁଭୂତିରେ ହଠାତ୍ ସ୍ପାର୍କ ହୁଏ ଯେ ଏଇଠୁ ଆରମ୍ଭ କଲେ ଗୀତଟା ବଢ଼ିଆ ହବ। ଆଣ୍ଡ ଆଇ ହାଭ୍ ଷ୍ଟାର୍ଟେଡ୍ ଫ୍ରମ୍ ଦ୍ୟାଟ୍ ପଏଣ୍ଟ। ସମୁଦ୍ର କୂଳରେ ଜଗନ୍ନାଥଙ୍କ ଦର୍ଶନ ସାରି ସମୁଦ୍ର କୂଳରେ ଯେଉଁ ଭାବନାଟା ଆସିଥାଏ, ଯେଉଁ ସୂତ୍ରଟା ଆସିଥାଏ, ସେଇ ସୂତ୍ରଟାକୁ ଧରିଲା ପରେ ସେ ଗୀତ ମଧ୍ୟ ଚଳଚଞ୍ଚଳ ହେଇଛି ଏବଂ ଲୋକପ୍ରିୟତା ଲାଭ କରିଛି। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ସିନେମାର ଲୋକଟାକୁ ଆଣିକରି
1: ଭଜନ ଆଉ ଜଣାଣରେ ଭର୍ତ୍ତି କରିଦେଲେ।
0: ମୁଁ ବର୍ତ୍ତମାନ ଶାନ୍ତି, ଅନ୍ତତ ପକ୍ଷେ ତାଙ୍କର ନାଁ ବାଣ୍ଟିବା ପାଇଁ, ଜଗନ୍ନାଥ ମହାପ୍ରଭୁଙ୍କର ନାଁ ବାଣ୍ଟିବା ପାଇଁ ଅଦ୍ଭୁତ ସୁଯୋଗ ମହାପ୍ରଭୁ ଦେଲେ। ଆଜି ଓଡ଼ିଶା ସାରା, ବିଶ୍ୱ ସାରା ଓଡ଼ିଆମାନଙ୍କ ଆଗରେ ଜଗନ୍ନାଥଙ୍କ ନାମ ବାଣ୍ଟିବାର ଅପୂର୍ବ ସୌଭାଗ୍ୟ ପାଇଲି। ସେଥିପାଇଁ ଜଗନ୍ନାଥ ମହାପ୍ରଭୁ ତାଙ୍କରି ଦାନ, ତାଙ୍କରି ଦୟା, ତାଙ୍କରି କୃପା।
1: ଆଜ୍ଞା
0: ଜି।

0: ମାଣିକେଶ୍ୱରୀ ଏହି ଶବ୍ଦଟି ଭିତରେ ଗୁମ୍ଫିତ ରହିଛି ଗୋଟିଏ ରାଜ୍ୟର ଇତିହାସ ଏବଂ ଗୋଟିଏ ଅଞ୍ଚଳର ଆଶା ଆକାଂକ୍ଷା ଓ ସମ୍ଭାବନା।
1: ସ୍ତମ୍ଭେଶ୍ୱରୀ ହୁଅନ୍ତୁ, ଲଙ୍କେଶ୍ୱରୀ, ଡାକେଶ୍ୱରୀ ବା ମାଣିକେଶ୍ୱରୀ ହୁଅନ୍ତୁ, ଏମାନେ ହିଁ ସମାଧାନ କରିଛନ୍ତି ମଣିଷର ସମସ୍ୟା। ତାର ରୋଗ ଶୋକ ଦୂର କରିଛନ୍ତି, ତାକୁ ଶତ୍ରୁ କବଳରୁ ରକ୍ଷା କରିଛନ୍ତି, ତାକୁ ଯୁଦ୍ଧରେ ବିଜୟୀ କରାଇଛନ୍ତି।
0: କଳାହାଣ୍ଡିର ମୂଳ ଅଧିବାସୀ ଆଦିବାସୀମାନେ ଅନନ୍ତ କାଳରୁ ପ୍ରକୃତି ଉପାସକ। ଏ ଭୂମିରେ ଘଟିଛି ଆଦିବାସୀ ଓ ଅଣ ଆଦିବାସୀ ସଂସ୍କୃତିର ସମନ୍ୱୟ ଓ ସହବସ୍ଥାନ। ଗବେଷକ ଡକ୍ଟର ବାବା ମିଶ୍ରଙ୍କ ମତ।
2: ଏଠି ଭବାନୀପାଟଣାର ଅନୀତି ଦୂରରେ ଜାମଗୁଡ଼ା ପଦର ନାମରେ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଅଛି, ଯାହାର ସମୟ କାଳ ନୂତନ ପ୍ରସ୍ତର ଯୁଗରୁ ଲୌହ ଯୁଗ ମଧ୍ୟରେ ନିର୍ଣ୍ଣୟ କରାଯାଇଛି। ସେଠାରୁ ଏକ ଉଲଗ୍ନ ମାଟିରେ ତିଆରି ନାରୀ ମୂର୍ତ୍ତି ମିଳିଛି। ଏହାଛଡ଼ା ଗୁଡ଼ହାଣ୍ଡି ପ୍ରାଗ ଐତିହାସିକ ଗୁମ୍ଫା ମଧ୍ୟ ଏକ ନାରୀ ମୂର୍ତ୍ତି ଦଣ୍ଡାୟମାନ ଅଛନ୍ତି, କିନ୍ତୁ ଉକ୍ତ ନାରୀ ମୂର୍ତ୍ତିଙ୍କର ମସ୍ତକ ପରିବର୍ତ୍ତେ ମସ୍ତକ ସ୍କନ୍ଦ ଦେଶରେ ଏକ ପଦ୍ମ ଚିତ୍ର ଅଙ୍କନ କରାଯାଇଛି, ତାହାକୁ ମଧ୍ୟ ଏକ ମାତୃକା ଚିତ୍ର ଭାବରେ ଆମେ ଅଭିହିତ କରିଥାଉ। ଏହାଛଡ଼ା ଅସୁରଗଡ଼ ଖନନ ସମୟରେ 1973 ମସିହାରେ ଅନ୍ୟ ଏକ ମୃଣ୍ମୟ ଉଲଗ୍ନ ନାରୀ ମୂର୍ତ୍ତି ମିଳିଥିଲା, ଯାହାକୁ ମଧ୍ୟ ଏକ ମାତୃକା ମୂର୍ତ୍ତି ଭାବରେ ନାମିତ କରାଯାଇଛି।
1: କିଏ ଏହି ମାଣିକେଶ୍ୱରୀ, ଯାହାଙ୍କ ଆଗରେ ମଥା ଥାପିଦେଲେ କଟିଯାଏ ସକଳ ଅଶାନ୍ତି, ଘୁଞ୍ଚିଯାଏ ସମସ୍ତ ଆପଦ। କେଉଁଠାରୁ ଆସିଲେ ସେ, କେମିତି ଉଦ୍ଭବ ହେଲା ତାଙ୍କର, କେବେ ଉଭା ହେଲେ ସେଦିନର ଭଣ୍ଡେଶ୍ୱରୀ ଗଡ଼ ବା ଏ କାଳର ଭବାନୀପାଟଣାରେ, ଶୁଣିବା ସାମ୍ବାଦିକ ତଥା ଗବେଷକ ଉମାଶଙ୍କର କରଙ୍କୁ।
3: କଳାହାଣ୍ଡି ନାଗବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ରାଣୀ ତାଙ୍କ ନାବାଳିକ ପୁତ୍ର ରାମଚନ୍ଦ୍ର ଦେଓ ସହିତ ଗଦାପୁରରେ ଯାଇକି ତା ମାମୁଁ ଘରେ ଆଶ୍ରୟ ନେଇଥିଲେ। ତେବେ ସେ ସେଇଠୁ ଯେତେବେଳେ କଳାହାଣ୍ଡିର ଉମରା ମାନେ ଏବଂ ବିଶିଷ୍ଟ ନାଗରିକମାନେ ଯାଇ ଅନୁରୋଧ କଲେ ଯେ ସେ ନାବାଳିକ ପୁତ୍ର ସାବାଳକ ହେଇଥିଲେଣି ରାମଚନ୍ଦ୍ର ଦେଓ, ତାଙ୍କୁ ନେଇ ଆସିବା ପାଇଁ ଅନୁରୋଧ

0: କଲେ ସେ ଆସିଲା ପରେ ମାମୁଁ ଘରୁ ସାଙ୍ଗରେ ମାଣିକେଶ୍ୱରୀଙ୍କୁ ନେଇକି ଆସିଥିଲେ। ସେତେବେଳେ କଳାହାଣ୍ଡି ଆସିଲା ପରେ ମାଣିକେଶ୍ୱରୀ ହେଲେ ଏବଂ କଳାହାଣ୍ଡିର ପୁରୁଣା ନାଁ ଥିଲା କାରୁଣ୍ଡ ଦେଶ ଏବଂ ଏଥିରେ ରାଜାମାନେ ମଧ୍ୟ ପ୍ରଶସ୍ତି ଗାନ କରୁଥିଲେ କାରୁଣ୍ଡାଧିପତି ବୋଲି। କାରଣ ଏ ଅଞ୍ଚଳରେ ବହୁ ପରିମାଣରେ କୁରୁନ୍ଦମ ଜାତୀୟ ରତ୍ନପଥର ମିଳେ, ଯେତେବେଳେ ଯୋଉଟା ମାଣିକ୍ୟ ନୀଲମ ପାନା ଜାତୀୟ ରତ୍ନପଥର ମିଳେ, ତେଣୁ ସେ ମାଣିକକୁ ଧରି ଏହାର ନାମଟା ହେଲା ମାଣିକେଶ୍ୱରୀ। ଚୁକ୍ସେ ପଟନାର ମୁରଲୀ ନଦୀ କୂଳରେ ରାମଚନ୍ଦ୍ର ଦେବଙ୍କ ରାଜାଭିଷେକ ହୋଇଥିଲା ଏବଂ ସେଇଠି ମଧ୍ୟ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରଥମ ପ୍ରତିଷ୍ଠା ହୋଇଥିଲା। ତେବେ ସେ ଚୁକ୍ସେ ପଟନାର ମୁରଲୀ ନଦୀ କୂଳରେ ଭଗ୍ନାବଶେଷ ଅଛି ଏବଂ ସେଇ ମାଣିକେଶ୍ୱରୀଙ୍କୁ ସେ ପରେ ଆସିକରି ଏ ଭଣ୍ଡେଶ୍ୱରୀ ଗଡ଼ ବା ଭବାନୀପାଟନାରେ ତାଙ୍କୁ ଗୋଟେ ଗୁଡ଼ି କରି ତାଙ୍କୁ ରଖାଗଲା ପୂଜା କଲେ ଏବଂ ଜୁନାଗଡ଼ରୁ ସେ ଶାସନ ଆରମ୍ଭ କଲେ, ଜୁନାଗଡ଼ର ରାଜଧାନୀ। କିନ୍ତୁ ଭଣ୍ଡେଶ୍ୱରୀ ଗଡ଼ ବା ବର୍ତ୍ତମାନର ଭବାନୀପାଟନାରେ ଗୋଟେ ମାଣିକେଶ୍ୱରୀ ମନ୍ଦିର ପ୍ରତିଷ୍ଠା କରାହେଲା। ଯେତେବେଳେ ନାଗବଂଶର 27ତମ ରାଜା ଫତେନାରାୟଣ ଦେବଙ୍କ ଶାସନ କାଳରେ ଯେ ମହାମାରୀ ବ୍ୟାପିଲା ଜୁନାଗଡ଼ ଅଞ୍ଚଳ ରାଜଧାନୀ ଅଞ୍ଚଳରେ ଏବଂ ତାଙ୍କର ଅନ୍ୟ ଗୋଟେ ଜଣେ ପୁତ୍ରର ମଧ୍ୟ ମୃତ୍ୟୁ ହେଲା, ତେଣୁ ତାଙ୍କ ସବୁଠୁ ବଡ଼ ପୁତ୍ର ଯିଏ ଯୁବରାଜ ଯିଏ ଥିଲେ ତାଙ୍କୁ ଉଦିତ ପ୍ରତାପ ଦେଓ ତାଙ୍କୁ ଧରି ସେ ଆସି ମାଣିକେଶ୍ୱରୀଙ୍କ ପାଖରେ ଅଧିଆ ପଡ଼ିଥିଲେ ଫତେନାରାୟଣ ଦେଓ। ଏବଂ ଯେତେବେଳେ ଉଦିତ ପ୍ରତାପଙ୍କ ଜୀବନ ରକ୍ଷା ହେଲା ତାପରେ ସେ ଏଠିକି ରାଜଧାନୀ ସ୍ଥାନାନ୍ତରିତ କଲେ ଏବଂ ନିଜର ରାଜପ୍ରସାଦର ପାର୍ଶ୍ୱରେ ମାଣିକେଶ୍ୱରୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଫତେନାରାୟଣ ଦେଓ।
1: ଛିନ୍ଦକ ନାଗରାଜା ପରାଜିତ ହେବା ପରେ ତାଙ୍କ ବନ୍ଧୁ ଗଙ୍ଗ ରାଜାମାନଙ୍କ ଦ୍ୱାରା ପୂଜିତ ହୋଇଥିଲେ ମାଣିକ୍ୟ ଦେବୀ।
2: କଳାହାଣ୍ଡି ରାଜଦରବାର ରେକର୍ଡରୁ ଜଣାଯାଏ ଏହି ବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ବିଧବା ରାଣୀ ତାଙ୍କ ନାବାଳକ ପୁତ୍ର ରାମଚନ୍ଦ୍ର ଦେବଙ୍କୁ ଧରି ତାଙ୍କ ଗଙ୍ଗବଂଶୀ ପିତ୍ରାଳୟ ଗୋଦାପୁରକୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଆଦିବାସୀ ତଥା ବିଶିଷ୍ଟ ପ୍ରଜାମାନେ ରାଜ୍ୟରେ ଅରାଜକତା ପରିସ୍ଥିତି ଦୂର କରିବା ପାଇଁ ରାଣୀ ଓ ପୁଅ ରାମଚନ୍ଦ୍ର ଦେବଙ୍କୁ ରାଜ୍ୟକୁ ଫେରାଇ ଆଣିଥିଲେ। ଏହି ସମୟରେ ରାମଚନ୍ଦ୍ର ଦେବ ସାଥିରେ ନେଇ ଆସିଲେ ମାଣିକ୍ୟ ଦେବୀଙ୍କୁ, ଯେ ପରବର୍ତ୍ତୀ କାଳରେ ପରିଚିତ ହେଲେ ମାଣିକେଶ୍ୱରୀ ରୂପରେ। ଏ ସମ୍ପର୍କରେ ଗବେଷକ ଡକ୍ଟର ବାବା ମିଶ୍ରଙ୍କ ମତ ହେଲା,
3: ମାଣିକେଶ୍ୱରୀ ମୂଳତଃ ସ୍ତମ୍ଭେଶ୍ୱରୀଙ୍କର ପରବର୍ତ୍ତୀ ରୂପାନ୍ତର। କଳାହାଣ୍ଡି ଅଞ୍ଚଳ ବିଶେଷତଃ ତେଲ ନଦୀ ଅବବାହିକା ସ୍ତମ୍ଭେଶ୍ୱରୀ ଉପାସନାର ଆଦିପୀଠ, ଯାହାକି ତେରସିଙ୍ଗା ତାମ୍ର ଫଳକରେ ଉତ୍କୀର୍ଣ୍ଣ ହୋଇଛି, ଯାହାର ସମୟ କାଳ 5ମ ଶତାବ୍ଦୀ। ଏହାପରେ 9ମ-10ମ ଶତାବ୍ଦୀ ମଧ୍ୟରେ ଇନ୍ଦ୍ରାବତୀ ଅବବାହିକାରେ ଚିନ୍ଦକନାଗ ରାଜବଂଶ ରାଜତ୍ୱ କରୁଥିବା ପ୍ରମାଣ ମିଳେ ଏବଂ ସେମାନଙ୍କର ଇଷ୍ଟ ଦେବୀ ଥିଲେ ମାଣିକ୍ୟ ଦେବୀ। ତାପରେ ଚିନ୍ଦକନାଗ ରାଜବଂଶର ପତନ 12ଶ ଶତାବ୍ଦୀରେ ହେଲା ଏବଂ ତାପରେ ମାଣିକ୍ୟ ଦେବୀଙ୍କ ସଂକ୍ରାନ୍ତରେ ଇତିହାସ ନୀରବ। ଏହାପରେ 14ଶ ଶତାବ୍ଦୀ ବା 15ଶ ଶତାବ୍ଦୀରେ କଳାହାଣ୍ଡିରେ ନାଗରାଜବଂଶର ଅଦ୍ଭୁତ ସଂଘଟିତ ହେଲା, କିନ୍ତୁ ନାଗରାଜବଂଶର ପ୍ରଥମ ପର୍ଯ୍ୟାୟରେ ସେମାନେ ତାଙ୍କର ଇଷ୍ଟ ଦେବୀ କନକ ଦୁର୍ଗାକୁ ସ୍ୱୀକୃତି ଦେଇଥିଲେ। ବର୍ତ୍ତମାନ ଜୁନାଗଡ଼ଠାରେ କନକ ଦୁର୍ଗାଙ୍କର ମନ୍ଦିର ଅବସ୍ଥିତ, ସେହି ଜୁନାଗଡ଼ ହିଁ ପ୍ରାକ୍ତନ କଳାହାଣ୍ଡିର ରାଜଧାନୀ ଥିଲା।
1: ସବୁ ଶକ୍ତିପୀଠ ଯେପରି ରହସ୍ୟମୟ ଏବଂ କିମ୍ବଦନ୍ତୀମାନଙ୍କ କୁହେଳିରେ ଘେରା, ସେହିଭଳି ମାଣିକେଶ୍ୱରୀଙ୍କୁ ନେଇ ଅନେକ ଲୋକକଥା ପ୍ରଚଳିତ ଅଛି। ଏଭଳି ଏକ ଲୋକକଥା ସମ୍ପର୍କରେ କହୁଛନ୍ତି ମଦନପୁର ରାମପୁର ଯୁବରାଜ ଗବେଷକ ମିହିରେନ୍ଦ୍ର ପ୍ରତାପ ସିଂ ଦେଓ।
4: ଶୁଭବଂଶୀ ରାଜା ଦ୍ୱାରା କଳିଙ୍ଗ ରାଜା ପରାସ୍ତ ହେବା ପରେ କଳିଙ୍ଗ ରାଜା କଳିଙ୍ଗନଗର ଯାଇ ସେଠି ବସତି ସ୍ଥାପନ କରିଥିଲେ ଏବଂ ସେଠି ସେ ତାଙ୍କ ରାଜ୍ୟ କେମିତି ଫେରି ପାଇବେ ସେଥିଲାଗି ଗୋଟେ ସଭାର ଆୟୋଜନ ହୋଇଥିଲା। ସମସ୍ତ ରାଜା ଏବଂ ତାଙ୍କୁ ବନ୍ଧୁ ବାନ୍ଧବକୁ ସେ ନିମନ୍ତ୍ରଣ କରିଥିଲେ ଏବଂ ସଭା ଚାଲିଥିବା ସମୟରେ ଦେବୀ ଏକ ବିଜୁଳି ସ୍ତମ୍ଭ ଭଳି ପ୍ରକଟ ହୋଇଥିଲେ ଏବଂ ରାଜାମାନଙ୍କୁ ବିଜୟୀ ଆଶୀର୍ବାଦ ଦେଇଥିଲେ। ତାପରେ ଦେବୀ ତାଙ୍କୁ ଆଦେଶ ଦେଇଥିଲେ ଯେ ତାଙ୍କୁ ନେଇ ପ୍ରତ୍ୟେକ ରାଜା ତାଙ୍କ ରାଜପ୍ରାସାଦରେ ସ୍ଥାପନ କରି ତାଙ୍କୁ ପୂଜା ଅର୍ଚ୍ଚନା କରିବେ। ଆଉ ସେହି ସମୟରେ ସେ ସଭା ସମୟରେ ଗୋଟେ ଭୋଜିର ଆୟୋଜନ ହୋଇଥିଲା ଆଉ ସେ ଭୋଜିର ଆୟୋଜନ ଦାୟିତ୍ୱ ଥିଲା ରାୟଗଡ଼ାର ମାଝି ମୁଖିଆର କୁ ଦିଆ ହେଇଥିଲା ଦାୟିତ୍ୱ। କିନ୍ତୁ ମାଝି ମୁଖିଆ ତା ଝିଅ ଖୋଜି ଯାଇଥିବା ଦେଖି ସେ ତାଙ୍କୁ ଖୋଜିବାର ବ୍ୟତୀତ ଥିବାରୁ ଖାଇବା ପ୍ରସ୍ତୁତ କରିପାରିନଥିଲା, କିନ୍ତୁ ସେହି ସମୟରେ ଖାଦ୍ୟ ପ୍ରସ୍ତୁତ ହୋଇସାରିଥିଲାଣି ଆଉ ପ୍ରତ୍ୟେକ ରାଜା ମାନେ ସେ ଖାଦ୍ୟ ବହୁତ ଅତି ସୁନ୍ଦର ସୁସ୍ୱାଦୁ ଖାଦ୍ୟ ଖାଇକରି ଆପ୍ୟାୟିତ ହୋଇଥିଲେ। ସେ ଖାଇବା ପରେ ଦେଖିବାକୁ ଗଲେ କିଏ କେତେ ସୁନ୍ଦର ଖାଦ୍ୟ ତିଆରି କରିଛି, ରୋଷେଇ ଘରୁ ଦେଖିଲେ ଝିଅଟେ ସେଠି ରନ୍ଧାବଢ଼ା କରିକି ତାଙ୍କୁ ମାନେ ପରଶୁଛି। ସେ ସମୟରେ ପଚାରିଲେ କିଏ ସେଟା, ତ ଲୋକ କହିଲେ ଯେ ସେ ଯୋଉ ରୋଷେଇ ଯୋଉ ସୁପକାରଣ ଥିଲେ ସେ ହେଉଛନ୍ତି ମାଝି ମୁଖିଆ ଝିଅ ଆଉ ତା ନାଁ ମାଣିକ। ତ ମାଣିକ ନେଇଯିବା ଲାଗି ରାଜାମାନେ ସମସ୍ତେ ବହୁତ ନିମନ୍ତ୍ରଣ କରିଥିଲେ ତାଙ୍କୁ ନିଜ ରାଜ୍ୟକୁ। କିନ୍ତୁ ଯେତେବେଳେ ସେ ରୋଷେଇ ଘରୁ ବାହାରି ଆସିକି ଦେଖିଲେ ଯେ ଶୁଣିଲେ ଯେ ମୁଖିଆର ମାଝି ମୁଖିଆର ଝିଅର ପାଣିରେ ଡୁବି ସେ ମରିଯାଇଛି ଏବଂ ତା ଡେଡ୍ ବଡି ସେ ତା ବନ୍ଧ ତୁଟରେ ପଡ଼ିଛି, ଏହା ଜାଣି ସେ ଆଶ୍ଚର୍ଯ୍ୟ ହେଲେ। ଆଉ ସେ ତାହେଲେ ଯଦି ସେ ତା ଡେଡ୍ ବଡି ସେଟା ତାହେଲେ ମରିଯାଇଛି ସେ ମୃତ ଶରୀର ସେଟା, ତାହେଲେ ସେ ରୋଷେଇ କରି ଥିଲା କିଏ, ଯେକି ଦେଖିଲା ବେଳକୁ ସେ କେହି ନଥିଲେ। ଜାଣିପାରିଲି ଯେ ନିଜେ ଦେବୀ ସେଠି ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥିଲେ। ଏଣୁକରି ରାଜାମାନେ ଦେବୀଙ୍କ

0: ଆଶୀର୍ବାଦ ଭାବି ନିଜେ ଯେ ଗୋଟେ ଗୋଟେ ଚିହ୍ନ ଅସ୍ତ୍ରଶସ୍ତ୍ର ବା କିଛି ତାଙ୍କ ଗହଣା ଆଣିକରି ନିଜ ଘରେ ରଖି ସେ ସ୍ଥାପନା କରି ତାଙ୍କୁ ମାଣିକ୍ୟ ଦେଇ ମାଣିକେଶ୍ୱରୀ ବୋଲିକି ପୂଜା ଅର୍ଚ୍ଚନା କରି ଆସୁଛନ୍ତି।
1: ଐତିହାସିକ ବିବର୍ତ୍ତନ ମଧ୍ୟରେ ଇନ୍ଦ୍ରାବତୀ ଅବବାହିକାରୁ ଦୂରେଇ ଯାଇଥିବା ମାଣିକ୍ୟ ଦେବୀ ମାଣିକେଶ୍ୱରୀ ରୂପରେ ପୁନର୍ବାର ଏ ଅଞ୍ଚଳକୁ ଫେରି ଆସିଥିଲେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ୱାରା ଯୁଗସାଇ ପାଟଣା ଦେଇ। ଏ ସମ୍ପର୍କରେ ତଥା ମାଣିକେଶ୍ୱରୀଙ୍କ ନାମକରଣ ଏବଂ ମାଣିକେଶ୍ୱରୀ ଉପାସନାର ପ୍ରସାର ସମ୍ପର୍କରେ ଉମାଶଙ୍କର କର କହନ୍ତି।
2: ଯେହେତୁ କାଶୀପୁର ଅଞ୍ଚଳ ଯୋଉକି ରାୟଗଡ଼ା ଜିଲ୍ଲାର ସେ କଳାହାଣ୍ଡିର ଥାଟ ରାଜା ରହୁଥିଲେ, ତେଣୁ ଆପଣ ଦେଖିବେ କାଶୀପୁରରେ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି, କଳାହାଣ୍ଡି ଜିଲ୍ଲାର ଥମୁରାମପୁରରେ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି, କଲାପାଟରେ ମାଣିକେଶ୍ୱରୀ ଗୁଡ଼ି ମଧ୍ୟ ଅଛି ଏବଂ ତତ୍ ସଙ୍ଗେ ସଙ୍ଗେ ସୋନପୁରରେ ମଧ୍ୟ ମାଣିକେଶ୍ୱରୀଙ୍କ ମନ୍ଦିର ରହିଛି। ଆମେ ଦେଖିବାକୁ ପାଉଛୁ ଯେ ସାନ ଖେମିଟି ବଡ଼ ଖେମିଟି ପ୍ରଭୃତି ଅଞ୍ଚଳରେ ମଧ୍ୟ ମାଣିକେଶ୍ୱରୀଙ୍କ ପୂଜା ହେଉଛି ଏବଂ ସାନ ଖେମିଟିରେ ମଧ୍ୟ ମାଣିକେଶ୍ୱରୀଙ୍କ ଇଷ୍ଟଦେବୀ ହେଉଛନ୍ତି ମାଣିକେଶ୍ୱରୀ ରାଜ ପରିବାର।
3: କଳାହାଣ୍ଡି ରାଜବଂଶର ଇଷ୍ଟଦେବୀ ଭାବରେ ଏପର୍ଯ୍ୟନ୍ତ ରାଜପ୍ରସାଦର ଏକ ଅଂଶରେ ପୂଜା ପାଉଛନ୍ତି ମା ମାଣିକେଶ୍ୱରୀ। ତାଙ୍କ ପୂଜା ପାର୍ବଣ ଦୈନନ୍ଦିନ ରୀତିନୀତିର ପରିଚାଳନା ରାଜ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୁଏ।
4: ମାଣିକେଶ୍ୱରୀ କଳାହାଣ୍ଡିର ଇଷ୍ଟଦେବୀ ତଥା ରାଜବଂଶର ଇଷ୍ଟଦେବୀ। ଅଷ୍ଟମୀ ଦିନ ରାତିରେ ମାଣିକେଶ୍ୱରୀଙ୍କର ପୂଜାର୍ଚ୍ଚନା ସରିଲା ପରେ ମାଣିକେଶ୍ୱରୀ ଜେନାଖାଲକୁ ଯାଆନ୍ତି, ନବମୀ ଲାଗିଲେ ଦିଅ ଫେରନ୍ତି, ଯୋଉଟାକି ବର୍ତ୍ତମାନ ସୁଦ୍ଧା ଛତର ଯାତ୍ରା ନାମରେ ନାମିତ। ସେତେବେଳେ ଏଇ କଳାହାଣ୍ଡିର ଜନତା ଯିଏ ଯାହାର ଅସୁବିଧା ବେଳେ ଯାହା ସହଣିକ କରିଥାଏ ସେଇଦିନ ଆସିକରି ଦିଅଙ୍କ ଆଗରେ ସେ ବଳି ପକେଇଥାଏ। ଆଉ ଏଇ ଯାତ୍ରା ଦିନ ଯୋଉ ଅଷ୍ଟମୀ କଥା କହିଲି, ସେଦିନ ରାତିରେ ଯେତେବେଳେ ମାଣିକେଶ୍ୱରୀ ଜେନାଖାଲକୁ ଯାଆନ୍ତି, ଆମର ଘରେ ଯୋଉମାନେ ବୟସ୍କ ଲୋକ ସେମାନେ ମନା କରନ୍ତି ପିଲାମାନଙ୍କୁ ଯେ ତମେ ଘରୁ ଯାଅ ନାହିଁ, ତାଙ୍କ ଆଗରେ ଯଦି ଯିଏ ପଡିଲା ରକ୍ତ ବାନ୍ତି ହେଇକିରି ସେ ମରିଯାଏ, ଏଟା ପ୍ରବାଦ ଅଛି।
1: 1850 ମସିହାରେ କଳାହାଣ୍ଡି ମହାରାଜ ଫତେ ନାରାୟଣ ସିଂହଦେଓଙ୍କ ସମୟରେ ରାଜ୍ୟର ରାଜଧାନୀ ଜୁନାଗଡ଼ରୁ ଭବାନୀପାଟଣକୁ ସ୍ଥାନାନ୍ତରିତ ହେବା ପରେ 1851 ମସିହାରେ ଆରମ୍ଭ ହୋଇଥିଲା ନୂତନ ମନ୍ଦିର, ଯାହା ସମ୍ପୂର୍ଣ୍ଣ ହୋଇଥିଲା 1935 ମସିହାରେ ବ୍ରଜମୋହନ ଦେବଙ୍କ ଶାସନ କାଳରେ। ବର୍ତ୍ତମାନ ମନ୍ଦିରର ଉଚ୍ଚତା 56 ଫୁଟ, ଏହା ଏକ ସୁଦୃଶ୍ୟ ରେଖା ଦଉଳ। ମନ୍ଦିରର ପଛପଟେ 3 ଛୋଟ ରେଖା ମନ୍ଦିରରେ 3 ମାତୃଦେବୀ ବୈଷ୍ଣବୀ ବାରାହୀ ଓ ନାରସିଂହୀ ପୂଜା ପାଉଥିବା ବେଳେ ମନ୍ଦିରର ଉତ୍ତର ଦ୍ୱାରରେ ଏକ ପିଢ଼ି ମନ୍ଦିରରେ ମହାକାଳ ଭୈରବ ବା ବୁଢା ରାଜାଙ୍କ ମନ୍ଦିର ରହିଛି।
3: ସୂକ୍ଷ୍ମ ଭାବରେ ଅନୁଧ୍ୟାନ କଲେ ମାଣିକେଶ୍ୱରୀଙ୍କ କ୍ଷେତ୍ରରେ ଆର୍ଯ୍ୟ ଓ ଆର୍ଯ୍ୟତର ସଂସ୍କୃତିର ସମନ୍ୱୟ ଘଟିଛି।
5: ଗୋଟିଏ ହେଉଛି ଜଗନ୍ନାଥ ତତ୍ତ୍ୱ, ଯେଉଁଠାରେ ବ୍ରାହ୍ମଣ ପୁରୋହିତ ଏବଂ ଅବ୍ରାହ୍ମଣ ପୂଜାରୀ ଜଗନ୍ନାଥଙ୍କର ନିତ୍ୟ ସେବାରେ ନିୟୋଜିତ ରହନ୍ତି, ଠିକ୍ ସେପରି ଭବାନୀପାଟଣାରେ ଅଧିଷ୍ଠିତ ମାଣିକେଶ୍ୱରୀଙ୍କର ପୂଜା ଅର୍ଚ୍ଚନାରେ ଉଭୟ ଗୋଷ୍ଠୀର ପୂଜାରୀ ନିଜ ନିଜ ଭୂମିକା ଲିଭାଇଥାନ୍ତି।
3: ଭବାନୀପାଟଣା ମାଣିକେଶ୍ୱରୀଙ୍କ କୌଣସି ପ୍ରତିମା ନାହିଁ, ସେ ହେଉଛନ୍ତି ଯନ୍ତ୍ର ଉପରେ ସ୍ଥାପିତ ଏକ ସ୍ତମ୍ଭ, ତା ଉପରେ ବସ୍ତ୍ରର ଘୋଡ଼ଣୀ ଓ ତା ଉପରେ ରତ୍ନ ଅଳଙ୍କାର ଖଚିତ ମୃଣ୍ମୟ ମସ୍ତକ।
5: ବର୍ତ୍ତମାନ ମାଣିକେଶ୍ୱରୀଙ୍କର ବିଗ୍ରହ ଅନୁସନ୍ଧାନ କଲେ ସ୍ୱତଃପ୍ରତ ଭାବରେ ମନେ ହେଉଛି ଏହା ସ୍ତମ୍ଭେଶ୍ୱରୀଙ୍କର ପରବର୍ତ୍ତୀ ରୂପାନ୍ତର। ସ୍ତମ୍ଭ ଶୀର୍ଷ ଭାଗରେ ମସ୍ତକ ସ୍ଥାପନ କରାଯାଏ ପ୍ରତିବର୍ଷ ଦଶହରାର ମୂଳାଷ୍ଟମୀ ମଧ୍ୟରାତ୍ରିରେ, ଏବଂ ପୁରାତନ ମସ୍ତକକୁ ଛେଦନ କରି ନିକଟରେ ଥିବା ପୁରୁଷୋତ୍ତମ ପୁଷ୍କରିଣୀରେ ବିସର୍ଜନ କରାଯାଏ। ଏହି ପ୍ରକ୍ରିୟା ଅତି ଗୃହ୍ୟ ଏବଂ ଏହା ଛିନ୍ନମସ୍ତାଙ୍କର ବିଶ୍ୱାସର ପ୍ରତୀକ। ବର୍ତ୍ତମାନ ମାଣିକେଶ୍ୱରୀ ଭବାନୀପାଟଣାର ଏକାକ୍ଷରୀ ମନ୍ତ୍ର ଦ୍ୱାରା ପୂଜିତା, ତେଣୁ ଏହା କାଳୀଙ୍କର ପ୍ରତ୍ୟୟ ମଧ୍ୟ।
3: ପ୍ରତିବର୍ଷ ମୂଳାଷ୍ଟମୀ ରାତିରେ ପାରମ୍ପରିକ ବିଧିରେ ପୁରାତନ ମସ୍ତକ ବିସର୍ଜିତ ହୋଇ ନୂତନ ମସ୍ତକ ସ୍ଥାପିତ ହୋଇଥାଏ। ମାଙ୍କ ପୂଜା ପଦ୍ଧତି ସମ୍ପର୍କରେ ଉମାଶଙ୍କର କହନ୍ତି,
2: ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଯେ ମାଣିକେଶ୍ୱରୀଙ୍କ ମନ୍ଦିର ଗୋଟେ ପରମ୍ପରା ରହୁଛି ଯେ ମାଣିକେଶ୍ୱରୀ ଏଇଠି କଳାହାଣ୍ଡି ଜିଲ୍ଲାରେ ମାଣିକେଶ୍ୱରୀଙ୍କ ଠାରେ ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ଦିନ ନବାନ୍ନ ଭକ୍ଷଣ ହୋଇଥାଏ ମାଣିକେଶ୍ୱରୀଙ୍କର, ଏବଂ ତାପରେ ପରେ ସେଦିନ ଭକ୍ଷଣ ପରେ ପରେ ସମସ୍ତେ ଜନସାଧାରଣ ନବାନ୍ନ ଭକ୍ଷଣ କରିଥାନ୍ତି। କିନ୍ତୁ ଜଣେ ଦେବତା ଅଛନ୍ତି, ସେ ହେଉଛି ବୁଢା ରାଜା ମାଣିକେଶ୍ୱରୀଙ୍କର ପାର୍ଶ୍ୱ ଦେବତା ହିସାବରେ ଅଛନ୍ତି। ସେହି ମନ୍ଦିରଟା ବା ଗୁଡ଼ି ଛୋଟ ମନ୍ଦିରଟା ଯେଉଁ ଅଛି ସେ ବର୍ଷରେ ଥରେ ମହାଷ୍ଟମୀ ଦିନ ହିଁ ଖୋଲନ୍ତି, ତେଣୁ ମହାଷ୍ଟମୀ ତାଙ୍କୁ ପୂଜା ଅର୍ଚ୍ଚନା କରି ପୁଣି ଦିନକ ପରେ ବନ୍ଦ ହେଇଯାଏ। ତେଣୁ ରାଜ ପରିବାର ମହାନବମୀ ଦିନ ହିଁ ନୂଆ ଖାଆନ୍ତି, କାରଣ ସମସ୍ତ ଦେବାଦେବୀ ଖାଇଲା ପରେ ସେ ଖାଏ।
1: ମାଣିକେଶ୍ୱରୀଙ୍କ ଏକ ବିଶିଷ୍ଟ ଉତ୍ସବ ହେଉଛି ଛତ୍ର ଯାତ୍ରା। ମହାଷ୍ଟମୀ ରାତ୍ରିରେ ମନ୍ଦିରରେ ସନ୍ଧି ପୂଜା ଓ ବୁଢା ରାଜାଙ୍କ ମନ୍ଦିରରେ ତନ୍ତ୍ର ମତରେ ପୂଜା ପରେ ଗୁପ୍ତରେ ଦେବୀଙ୍କ ଛତ୍ରକୁ ସହର ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଏ। ନବମୀ ପ୍ରାତଃକାଳରେ ଜେନାଖାଲରେ ପାରମ୍ପରିକ ଗୁପ୍ତ ପୂଜା ସରିବା ପରେ ବୀରବାଦ୍ୟ ଘୁମୁରା ଘଣ୍ଟ ନିଶାନ ଜେନାବାଦ୍ୟ ଓ ଭେରିତୁରୀର ତାଳେ ତାଳେ ଛତ୍ରକୁ ଧରି ପୂଜକ ମନ୍ଦିର ଅଭିମୁଖେ ଅଗ୍ରସର ହୁଅନ୍ତି। ଦେବୀଙ୍କ ଛତ୍ରର ମନ୍ଦିର ଅଭିମୁଖେ ଏହି ବଙ୍କରା ଯାତ୍ରା ହୋଇଛି।

4 କିଲୋମିଟର ଯାତ୍ରା ପଥର ଉଭୟ ପଟରେ ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁଙ୍କ ବଳି ପ୍ରଦାନ ସାଙ୍ଗକୁ ଦେବୀଙ୍କ ଉଦ୍ଦେଶ୍ୟରେ ଆକାଶରେ କପୋତ ଉଡ଼ାଇବା।

ଅତୀତର ଯୁଦ୍ଧଯାତ୍ରା ସମୟରେ ସୈନିକ ହୃଦୟରେ ଶକ୍ତି ସାହସ ଓ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ସମ୍ମୁଖ ରଣାଙ୍ଗନରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଭାବରେ ସାମରିକ ବୀରବାଦ୍ୟ ଘୁମୁରା ସହ ଛତ୍ର ଯାଉଥିଲା। ବର୍ତ୍ତମାନର ଛତ୍ରଯାତ୍ରା ସେଦିନର ବୀରତ୍ୱ ବ୍ୟଞ୍ଜକ ସ୍ମୃତିର ରୋମନ୍ଥନ।

ଶୁଣିଲେ ପୀଠ ପରିକ୍ରମା ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଏହାବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତରେ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ବେପାରୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ।
2: ଆରେ ରାମୁ, ଏ ପଙ୍ଖା କାହିଁ ଚାଲିଛି? ବିଜୁଳି ବିଲ୍ କଣ ତ ବାପା ଦବ?
1: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶିଳ୍ପୀ ଶୈଳଭାମା, ମାନସ ରଞ୍ଜନଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ପାମିଲା ଜୈନ, ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ଗଗନ ବିହାରୀ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀ ଥିଲେ ବାବୁଲ ସୁପ୍ରିୟ, ଶୈଳଭାମା, କୁମାର ସାନୁ ଏବଂ ପାମେଲା ଜୈନ। ଗୀତଗୁଡ଼ିକ ଥିଲା ଅରୁଣ ମନ୍ତ୍ରୀ, ମାନସ ରଞ୍ଜନ ଏବଂ ପଞ୍ଚାନନ ନାୟକଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଆଶା ଭୋସଲେ ଏବଂ କୁମାର ସାନୁ। ଗୀତ ରଚନା ରାନୀ ମଲ୍ଲିକ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନେଇଛୁ ଫୁଲ୍ ଅର୍ କାଣ୍ଟେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ

0: ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଥର ଶୁଣନ୍ତୁ କୋଇ ମେରେ ଦିଲ ମେ ହେ ଚଳଚ୍ଚିତ୍ରରୁ ଏହି ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: କାର୍ଯ୍ୟକ୍ରମର ଶେଷ ଗୀତ ନେଇଛୁ କସୁର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତିଧାରା। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତ ନେଇଛୁ ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। ଶିଳ୍ପୀ ଅଭିଜିତ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

ପରବର୍ତ୍ତୀ ଗୀତ ନେଇଛୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ଲଭ୍ ୟୁ ହେମେସା ଚଳଚ୍ଚିତ୍ରରୁ ଏହି ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ବସନ୍ତରାଜ ସାମଲଙ୍କ ଗୀତ। ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତ ନେଇଛୁ ରିଭେଞ୍ଜ ଚଳଚ୍ଚିତ୍ରରୁ। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର। କଣ୍ଠଦାନ କରିଛନ୍ତି ସୌରିନ ଭଟ୍ଟ ଏବଂ ପାମେଲା ଜୈନ।

ଆପଣ ଶୁଣୁଥିଲେ ରକ୍ଷ୍ଟାର ଚଳଚ୍ଚିତ୍ରରୁ ଗୀତ। ଶିଳ୍ପୀ ଥିଲେ ତପୁ ମିଶ୍ର, ଗୀତ ଦିବ୍ୟଲୋଚନ ନାୟକ, ସଙ୍ଗୀତ ଏସ୍ ଚନ୍ଦ୍ରକାନ୍ତ। ଏଥର ଶୁଣନ୍ତୁ ତୋ ବିନା ମୋ କାହାଣୀ ଅଧା ଚଳଚ୍ଚିତ୍ରରୁ ଏହି ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନିବେଦିତା, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ପରବର୍ତ୍ତୀ ଗୀତ ନେଇଛୁ ଖାମୋସିଆ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ରଶ୍ମି ସିଂ, ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

ଏଥର ଶୁଣନ୍ତୁ ହମ୍ପଟି ଶର୍ମା କି ଦୁଲ୍ହନିଆ ଚଳଚ୍ଚିତ୍ରରୁ ଏହି ଗୀତ। ଶିଳ୍ପୀ ତୋଷି ସାବ୍ରି, ଗୀତ ରଚନା କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ରଶ୍ମି ମିଶ୍ରା, ସଙ୍ଗୀତ ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ, ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ନିଟି ମୋହନ ଗୁଲଜାରଙ୍କ ଗୀତ, ସଙ୍ଗୀତ ଏ ଆର୍ ରେହମାନ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: करना जरूरी है ताकि पीछे आने वालों को समय पर संकेत मिल सके।
1: और इसी के साथ अब हमारा आज का उमंग प्रसारण यहीं पर समाप्त होता है। तो अब अपने मित्र अजीत
2: और उमंग कार्यक्रम की तकनीकी टीम यानी जगबंधु,
1: मुकुल सिंह,
2: वीरेंद्र
1: और हमारी आज की विशेषज्ञ
2: सहायक आचार्य दीपमाला जी के साथ कल तक के लिए विमलेश को आज्ञा दीजिए। नमस्कार।
3: उमंग उमंग उमंग उमंग।
4: ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆପଣମାନଙ୍କର, ଆମର, ଆମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ଆକାଶବାଣୀ ଲାଇଭ୍ ପରିସରକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନଙ୍କ ସେବାରେ ମୁଁ ଲୀନାନନ୍ଦ, ନମସ୍କାର।

ବୁଝିଲେ ଶ୍ରୋତାବନ୍ଧୁ, ସମୟ ସହ ତାଳ ଦେଇ ବଦଳି ଯାଉଛି ସବୁକିଛି। ପାରିବାରିକ ସମ୍ପର୍କରେ ବି ବେଳେବେଳେ ପଡ଼ିଯାଉଛି ଭଟ୍ଟା। ପାନରୁ ଟିକିଏ ଚୁନ ଖସିଗଲେ ଆଡ଼େଇ ହୋଇ ରହୁଛନ୍ତି ଅତି ଆପଣାର ମଣିଷମାନେ। ବିନା ସ୍ୱାର୍ଥରେ କେହି ଆଜିକାଲି କାହାରିକୁ ବି ପଚାରୁନାହାନ୍ତି। ଅନେକ କ୍ଷେତ୍ରରେ ମରିଯାଉଛି ମଣିଷ ପଣିଆ। ସାମାଜିକ କର୍ତ୍ତବ୍ୟ, ମାନବିକ ମୂଲ୍ୟବୋଧ, ନୈତିକ ଚିନ୍ତାଧାରାକୁ ବି ଅନେକ ଗୁରୁତ୍ୱ ଦେଉନାହାନ୍ତି। ଯାହାଦ୍ୱାରା କ'ଣ ହେଉଛି ଜାଣିଛନ୍ତି? ମାନବ ସମାଜ ପାଇଁ ମାଡ଼ି ଆସୁଛି ଏକ ବିରାଟ ବିପର୍ଯ୍ୟୟ।

କଥାରେ ଅଛି, ଅଜାଗା ଖା ଦେଖି ହୁଏନି କି ଦେଖାଇ ବି ହୁଏନି। ଭୁଲ କ'ଣ ଠିକ୍ କ'ଣ ଏହା ଆମେ ସମସ୍ତେ ତ ଜାଣିଛନ୍ତି, କିନ୍ତୁ ନିଜ ଖୋଲା ଖରାପ କାମମାନ କାହାକୁ ବା ଦେଖାଇ ହେବ କହିଲେ? ପରୋକ୍ଷରେ ହେବ ପ୍ରତ୍ୟକ୍ଷରେ। ସମାଜରେ ଯାହା କିଛି ବି ଅଧପତନ ହେଉଛି ତାର କ'ଣ ଆମେ ଅଂଶୀଦାର ନୁହନ୍ତି କି? ଆପଣମାନେ କୃଷ୍ଣ ସୁଦାମାଙ୍କ ବନ୍ଧୁତା ବିଷୟରେ ତ ନିଶ୍ଚିତ ରୂପେ ଅବଗତ ଥିବେ। ଗରିବ ଅସହାୟ ବ୍ରାହ୍ମଣ ସୁଦାମାଙ୍କ ପ୍ରତି ପ୍ରଭୁ ଶ୍ରୀକୃଷ୍ଣଙ୍କ କି ନିବିଡ଼ ସମ୍ପର୍କ ଓ ଭାବ।

ପବିତ୍ର ପରମ୍ପରାକୁ। ହଁ ଶ୍ରୋତା ବନ୍ଧୁ, ଆମେ ବର୍ତ୍ତମାନ କୌଣସି ଦୁଇ ସଂଗାତଙ୍କ କଥା କହୁନୁ, ବରଂ ମିତ ବସିଥିବା ଦୁଇଟି ଗାଁର କଥା କହୁଛୁ। ଏଇ ଯେମିତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଉଦୟଗିରି ଏବଂ କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ପୂଜାରୀପୁଟ ଗାଁ, ଠିକ୍ ସେମିତି ନବରଙ୍ଗପୁର ଜିଲ୍ଲା କୁଶାଗୁମୁଡ଼ା ବ୍ଲକର ଦୁଗ୍ଲାହାଣ୍ଡି ଓ କୋରାପୁଟ ଜିଲ୍ଲା କୁଟପାଡ଼ ବ୍ଲକର ଅଙ୍କୁଲା, ଏସବୁ ଯୋଡ଼ି ଯୋଡ଼ି ଗାଁର ଶହଶ ଆବାଳ ବୃଦ୍ଧ ବନିତାଙ୍କ ଭିତରେ କିଭଳି ବିରଳ ସମ୍ପର୍କ ରହିଛି ତାହା ତ ଜାଣିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟିଏ।

ବୁଝିଲେ ଶ୍ରୋତାବନ୍ଧୁ, ଅବିଭକ୍ତ କୋରାପୁଟରେ କିନ୍ତୁ ଏମିତି ଅନେକ ଆଦିବାସୀ ଗାଁ ରହିଛି ଯେଉଁଠି ସମ୍ପର୍କ ଓ ବନ୍ଧୁତାର ପରିଭାଷା ସମ୍ପୂର୍ଣ୍ଣ ରୂପେ ଭିନ୍ନ। ସମାଜ ପାଇଁ ସେମାନେ ସୃଷ୍ଟି କରି ଚାଲିଛନ୍ତି ଅନେକ ଉଦାହରଣ, ଦଶନ୍ଧି ଦଶନ୍ଧି ଧରି ବଜାୟ ରଖି ଆସିଛନ୍ତି

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ହଁ ଶ୍ରୋତା ବନ୍ଧୁ, ଆମେ କୋଉ ବିଷୟରେ କଥା ହେଉଥିଲେ କହିଲେ? ବନ୍ଧୁତା ବିଷୟରେ ନା? ହଁ, ଦୁଇ ଗାଁ ଭିତରେ ବନ୍ଧୁତା, ତା ପୁଣି ବାପା, ଜେଜେବାପା, ଗୋସେଇଁ ବାପା ଅମଳରୁ ପ୍ରତି ତିନି ବର୍ଷ ବ୍ୟବଧାନରେ ପାଳି ପଡ଼େ ଦୁଇ ମିତ ଗାଁ ଭିତରୁ ଗୋଟିଏ ଗାଁର। ଏଥର ଯେମିତି ପାଳି ପଡ଼ିଥିଲା ପୂଜାରୀପୁଟ ଗାଁର, ଗାଁ ମୁଖିଆ, ପୂଜକ, ବୁଦ୍ଧିଜୀବୀ ଏବଂ ଯୁବପିଢ଼ିଙ୍କୁ ନେଇ ଗାଁରେ ଦିନେ ବୈଠକ ବସିଥିଲା। ଧାର୍ଯ୍ୟ ହୋଇଥିଲା ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ, ସେହିଦିନ ଯୋଗଦେବାକୁ ସଂଗାତ ଗାଁ ଉଦୟଗିରିକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଥିଲା। ପୂଜାରୀପୁଟର ବରିଷ୍ଠମାନେ ଫଳ, ମୂଳ, ଚନ୍ଦନ, ସିନ୍ଦୁର ଏବଂ ଗୁଆ ଧରି ପହଞ୍ଚିଥିଲେ ମିତ ଗାଁ ଉଦୟଗିରିରେ। ପରମ୍ପରା ଅନୁଯାୟୀ ନିମନ୍ତ୍ରଣ ମଧ୍ୟ କରି ଫେରିଥିଲେ। ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା, ଖିଆପିଆ, ଅତିଥି ଚର୍ଚ୍ଚାରେ ବି କୌଣସି ପ୍ରକାରର ହେଳା କରିନଥିଲେ ଆମ ଉଦୟଗିରି ବାସିନ୍ଦା। ଶ୍ରୋତାବନ୍ଧୁ, ଆଗକୁ ଏ ବିଷୟରେ ଆହୁରି ଶୁଣିବା, ହେଲେ ଆସନ୍ତୁ ବର୍ତ୍ତମାନ ଶୁଣିବା ଗୋଟିଏ ସୁନ୍ଦର ଗୀତଟେ।

ହଁ ଶ୍ରୋତାବନ୍ଧୁ, ନିମନ୍ତ୍ରଣ କାହାକୁ ହୋଇଥିଲା କହିଲେ? ଉଦୟଗିରି ବାସିନ୍ଦାଙ୍କୁ। ନିମନ୍ତ୍ରଣ ପାଇବା ପରେ ନିର୍ଦ୍ଦିଷ୍ଟ ଦିନରେ ଉଦୟଗିରିର ଆବାଳ ବୃଦ୍ଧ ବନିତା ପହଞ୍ଚିଥିଲେ ଯାଇ ପୂଜାରୀପୁଟ ଗାଁରେ। ସେଠାରେ ସେମାନଙ୍କ ଗୋଡ଼ ଧୋଇ ମଥାରେ ଚନ୍ଦନ ସିନ୍ଦୁର ଲଗାଇଥିଲେ ପୂଜାରୀପୁଟର ଲୋକେ। ଉଭୟ ଗାଁର ଛୋଟମାନେ ବଡ଼ମାନଙ୍କ ପାଦ ଛୁଇଁ ଜୁହାର କରିଥିଲେ, ଆଉ ବଡ଼ମାନେ ମଧ୍ୟ ସେହିଭଳି ଭାବରେ ଆଶୀର୍ବାଦ ବି କରିଥିଲେ। ତାପରେ ବାଜା ବାଜଣା ସହ ଉଦୟଗିରିର ଶତାଧିକ ଲୋକଙ୍କୁ ଗାଁ ଭିତରକୁ ପାଛୋଟି ନେଇଥିଲେ ପୂଜାରୀପୁଟବାସୀ। ଦୀର୍ଘ ତିନି ଦିନ ଧରି ନିମନ୍ତ୍ରିତ ଗାଁ ଲୋକଙ୍କ ରହିବା, ଖାଇବା, ନାଚ ଗୀତ, ଦେଶିଆ ନାଟ ସହ ମନୋରଞ୍ଜନର ସମସ୍ତ ବ୍ୟବସ୍ଥା କରିଥିଲେ। ଉଭୟ ଗାଁ ମଧ୍ୟରେ ରହିଛି ଭାଇ ଭଉଣୀର ସମ୍ପର୍କ, ସେଥିଲାଗି ଗାଁ ମୁଣ୍ଡରେ ମିଳିମିଶି ପାଦରେ ପାଦ ଓ କାନ୍ଧରେ କାନ୍ଧ ମିଶାଇ ମନ ଭରି ନାଚିଥିଲେ। ଆଉ ଆସିଲାବେଳେ ଉଦୟଗିରିର ଲୋକେ ବି ଖାଲି ହାତରେ ଆସିନଥିଲେ, ସମ୍ପୂର୍ଣ୍ଣ ମାନମର୍ଯ୍ୟାଦା ଓ ଭେଟି ସହ ଆସିଥିଲେ ପୂଜାରୀପୁଟ ଗାଁକୁ।

ହଁ ଶ୍ରୋତା ବନ୍ଧୁ, ଏଇଠି ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, କ'ଣ କହିଲେ? ପୂଜାରୀ ପୁଟବାସୀ ନିମନ୍ତ୍ରଣ କଲେ, ଉଦୟଗିରିବାସୀ ନିମନ୍ତ୍ରିତ ହେଲେ, ହେଲେ ଆସିଲେ କେମିତି? ହଁ, ଭାବୁଛନ୍ତି ନା, ଉଦୟଗିରିର ବାସିନ୍ଦାଙ୍କୁ ନେବା ଆଣିବା ଲାଗି ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା କରିଥିଲେ ଆମ ପୂଜାରୀ ପୁଟବାସୀ। ଦୁଇ ଗାଁ ଭିତରେ ଏଭଳି ବନ୍ଧୁତାକୁ ଯିଏ ଦେଖିଛି ସେ ତାଜୁବ ହୋଇଛି। ଅସଲ କଥା ହେଲା, କେବଳ ଉତ୍ସବ ଜାନିଯାତ୍ରା ନୁହେଁ, ବିପଦ ବେଳେ ବି ସଙ୍ଗ ଛାଡ଼ିନି ଏଇ ସଙ୍ଗାତ ଗାଁ, ପାଖେ ପାଖେ ଠିଆ ହୋଇ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରିଛି। ନିକଟରେ ଯାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି, ଅନ୍ୟ ଦୁଇ ସଙ୍ଗାତ ଗାଁ ଦୁଗ୍ଲାହାଣ୍ଡି ଏବଂ ଆଙ୍କୁଲା ମଧ୍ୟରେ, ଜାଣିବାକୁ ଚାହୁଁଛନ୍ତି ନା? ତାହେଲେ ଚାଲନ୍ତୁ ଏ ଗୀତ ଶୁଣିବା ପରେ ସେମାନଙ୍କ ବିଷୟରେ ଆମେ କିଛି ଆଲୋଚନା କରିବା।

ଏହା ଶୁଣିବା ପରେ ସେମାନଙ୍କ ନୀତ ହଜିଯାଇଥିଲା। ପ୍ରଥମେ ଏକ ଦେଶୀ ଡଙ୍ଗା ଏବଂ ପରେ ପରେ ଗାଡ଼ି କରି ଗାଁକୁ ପହଞ୍ଚାଇଥିଲେ। ଡାଲି, ଚୁଡ଼ା, ଚାଉଳ, ପନିପରିବାଠାରୁ ଆରମ୍ଭ କରି କମ୍ବଳ ଏବଂ ପାଣି ବୋତଲ ଯାଏଁ ସବୁକିଛି। ପରେ ପରେ ଆଙ୍କୁଲା ଗାଁର ପ୍ରାୟ 60 ଜଣ ମହିଳା ଏବଂ ପୁରୁଷ 2 ଭ୍ୟାନ୍ରେ ପହଞ୍ଚି ସଂଗାତ ଗାଁ ଲୋକଙ୍କ ପାଖରେ ଠିଆ ହୋଇଥିଲେ। ସେମାନଙ୍କର ସୁଖ ସୁବିଧା କଥା ବୁଝିଥିଲେ।

କିଛି ସାହାଯ୍ୟ କରି ନିଜ ମନକୁ ଶାନ୍ତି ଦେବା ଲାଗି ପହଞ୍ଚିଥିଲେ ନା ଆଙ୍କୁଲା ଗାଁର ବାସିନ୍ଦା। ହେଲେ ପାଣି ଘେରରେ ଥାଇବି ବନ୍ଧୁତାର ପରିଭାଷାକୁ ଭୁଲି ନଥିଲେ ଆମ ଦୁଗୁଲାହାଣ୍ଡିର ଲୋକେ। ମିତ ଗାଁ ଆଙ୍କୁଲାର ସମସ୍ତ ମହିଳା ଏବଂ ପୁରୁଷଙ୍କ ଗୋଡ଼ ଧୋଇ ଦେଇଥିଲେ, ମଥାରେ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ, ବଡ଼ମାନଙ୍କ ପାଦ ଛୁଇଁ ଛୋଟମାନେ ଜୁହାର ହୋଇଥିଲେ, ଆଶୀର୍ବାଦ ବି ପାଇଥିଲେ। କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଗୋଟିଏ ଭାବବିହ୍ୱଳ ପରିବେଶ, ତାପରେ ଆରମ୍ଭ ହୋଇଯାଇଥିଲା ରନ୍ଧାବଢ଼ା। ଦୁଗ୍ଲାହାଣ୍ଡିର 150 ପରିବାରର ଶତାଧିକ ବନ୍ୟା ବିପନ୍ନଙ୍କ ପାଇଁ ନିଜ ହାତରେ ରୋଷେଇ କରି ପରଷିଥିଲେ ଆଙ୍କୁଲାବାସୀ। ସମସ୍ତଙ୍କୁ ଖୁଆଇ ପିଆଇ ବିଳମ୍ବିତ ରାତିରେ ଫେରିଥିଲେ ନିଜ ଗାଁକୁ।

ଗୋଟିଏ କଥା ମାର୍କ କରିଛନ୍ତି ନା ଶ୍ରୋତାବନ୍ଧୁ, ଆଜିକାଲିର ଡିଜିଟାଲ ଯୁଗରେ କିଏ କାହାକୁ ଛୋଟିଆ ସାହାଯ୍ୟଟିଏ କରିଦେଲେ ସାମାଜିକ ଗଣମାଧ୍ୟମରେ ଛାଇଯାଉଛି ଫଟୋ ଏବଂ ଭିଡ଼ିଓ। ଅଥଚ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ରୂପେ ଅଲଗା ଥିଲେ ଆମ ଆଙ୍କୁଲା ଗ୍ରାମବାସୀ। ନିଜ ସଙ୍ଗାତ ଗାଁର ଲୋକଙ୍କୁ ଏତେ ବଡ଼ ସାହାଯ୍ୟ କଲାପରେ ବି କୌଣସି ଫଟୋ କିମ୍ବା ଭିଡ଼ିଓଟିଏ ଭାଇରାଲ କରିନଥିଲେ। ଅସଲ କଥା ହେଲା, ବନ୍ଧୁତା ଭିତରେ କିଏ କାହାକୁ ବଡ଼ କିମ୍ବା ଛୋଟ ଦେଖିବାକୁ ଚାହୁଁନଥିଲେ।

ଭୌଗୋଳିକ ଦୃଷ୍ଟିକୋଣରୁ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଛି ଆମ ଇନ୍ଦ୍ରାବତୀ ନଈ। ଗୋଟିଏ କୂଳରେ ରହିଛି କୁଶାଗୁମୁଡ଼ାର ଦୁଗୁଲାହାଣ୍ଡି, ଆର କୂଳରେ କୋଟପାଡ ବ୍ଲକର ଆଙ୍କୁଲା। ଦୁଇଟି ଗାଁକୁ ସିନା ଏ ନଈ ଦୁଇଭାଗ କରିଦେଇଛି, ସେମାନଙ୍କ ବନ୍ଧୁତାକୁ କିନ୍ତୁ ଆଜି ଯାଏଁ ବିଚ୍ଛିନ୍ନ କରିପାରିନି। ଉଭୟ ଗାଁ ଲୋକ ନିଜ ନିଜର କର୍ତ୍ତବ୍ୟ ବଜାୟ ରଖିଆସିଛନ୍ତି। ଆଜିର ଦୁନିଆକୁ ସରଳ ଭାଷାରେ ବୁଝାଇ ଦେଇଛନ୍ତି ଯେ ପ୍ରତିବନ୍ଧକ ଯେତେ ଆସୁନା କାହିଁକି, ମନରେ ପବିତ୍ରତା ଥିଲେ ବନ୍ଧୁତାର ସମ୍ପର୍କରେ କେବେ ମଧ୍ୟ ଭଟ୍ଟା ପଡ଼ିପାରେନା।

ଆପଣମାନେ ବି ଏଭଳି ବିରଳ ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇଥାନ୍ତୁ, ସମାଜକୁ ନୂଆ ଆଲୋକ ଦେଖାଉଥାନ୍ତୁ, ଗୀତ ବି ଶୁଣୁଥାନ୍ତୁ। ହେଲେ ଆଜିର ଏହି ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମରୁ ଏଇଠି ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଲୀନାନନ୍ଦକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ପ୍ରଯୋଜନା ମନୀଷ କୁମାର ଠାକୁର।

ବାଧିବନି କିଏ ଅଧିକ ଦଉଛି କିଏ କମ ଦଉଛି ସେଥିରେ ଯିଏ କମ ଦେଲା ତା ପ୍ରତି କେବେ ହେଲେ ଗୋଟେ ବିଦ୍ୱେଷ ଭାବ ରଖାଯାଏନି ସମସ୍ତଙ୍କର ଖୁସିର ମାହୋଲ ନା ସମସ୍ତଙ୍କୁ ନେଇକି ଆମେ ଚାଲିବା ସମସ୍ତଙ୍କ ଖୁସିରେ ପୂଜା ହବ ଯଦି ମୁଁ ଅଧିକା ଦେଇଛି ମୋ ସାଥୀ ଭାଇ ବା ପଡ଼ିଶା କମ ଦେଇଛି ସେଠି ଯଦି ତାଙ୍କୁ ନ୍ୟୁନ ଦୃଷ୍ଟି ଦେଖେ ତାହେଲେ ମାଙ୍କର ପୂଜା ଆମେ କଣ କରୁଛେ ସମସ୍ତଙ୍କ ଖୁସିରେ ମା ବି ଖୁସି ହେବେ ତ ଏଇଭଳି ଭାବରେ ଆମର ଚାଲିଛି ଏବଂ ତା ଭିତରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଗଜଲକ୍ଷ୍ମୀ ପୂଜା କଥା କହୁଛି ସେ ମଧ୍ୟ ଶାରଦୀୟ ପୂଜାରେ ଗୋଟେ ସ୍ୱତନ୍ତ୍ର ଭୂମିକା

0: ଯେଉଁମାନେ ଖୁସି ହୁଅନ୍ତି ଆମର ଗୋଟେ ଡ୍ରାମାଟିକ କ୍ଲବ ଅଛି, ଦୁଇଟା କି ଆମେ ଆମ ପିଲାମାନଙ୍କ ଅଭିନୀତ ନାଟକ ପରିବେଷଣ କରୁ।
1: ବାସ୍ ବହୁତ ବଢିଆ। ମାନେ ଦୁର୍ଗା ପୂଜା କେବଳ ଗୋଟିଏ ଦିନର ପୂଜା ନୁହେଁ, ବହୁତ ଦିନ ଧରି ଚାଲେ ପୂଜା। ସେଇଥିପାଇଁ ଗୋଟେ ଉପଭୋଗର ମାହୋଲ କ୍ରିଏଟ୍ ହୁଏ, ବହୁତ ଭଲ ଲାଗେ ନିଜକୁ ସଜେଇ ହେଇକି ଯିବା ପାଇଁ ପୂଜା ପେଣ୍ଡଲରେ। ଏ ଯେଉଁ ଆପଣ କହିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୁଏ, ତାକୁ ଏନ୍ଜୟ କରିବା ପାଇଁ ମାନେ ସମସ୍ତେ ନିଜର ଟେନସନରୁ ମୁକ୍ତ ହେଇକି ଯାଆନ୍ତି ପୂଜା ପେଣ୍ଡଲକୁ, ମାଙ୍କୁ ଦର୍ଶନ କରନ୍ତି, ନିଜର ଦୁଃଖକୁ ଗୁହାରି କରନ୍ତି, ଦୁଃଖ ହରଣ ପାଇଁ ମାଙ୍କ ପାଖରେ ପ୍ରାର୍ଥନା କରନ୍ତି। ଏସବୁ ରୀତିରିବାଜ ବହୁତ ଦିନଠୁ ରହିଆସିଛି, ଆଉ ଆଶା କରିଛୁ ଆମ ସବୁ ଶ୍ରୋତା ସମସ୍ତେ ଏହାକୁ ମନଭରି ଉପଭୋଗ କରନ୍ତୁ। ଆଉ ଦଶହରା ହେଉଛି ନ୍ୟାୟରୁ ଅନ୍ୟାୟରୁ ନ୍ୟାୟର ବିଜୟବାନା ମା ଓଡ଼େଇକି ଯାଆନ୍ତି। ସବୁବେଳେ ଗୋଟିଏ ଅଶୁଭ କାମ ଅନ୍ୟାୟ ଅତ୍ୟାଚାରର ବିରୁଦ୍ଧରେ ଜୟ କରିବାର ଏହି ହେଉଛି ପର୍ବ, ଦଶହରା ପର୍ବ। ତ ସମସ୍ତେ ହଁ ଠିକରେ ମନାନ୍ତୁ, ଆଉ ଠିକରେ ତାକୁ ଏନ୍ଜୟ ହୃଦୟର ସହିତ ତାକୁ ଏନ୍ଜୟ କରନ୍ତୁ, ମାଙ୍କୁ ଦର୍ଶନ କରନ୍ତୁ, ନିଜର ଦୁଃଖ ଜଣାନ୍ତୁ, ସମସ୍ୟା ଜଣାନ୍ତୁ, ମାଆ ନିହାତି ଭାବରେ ଶୁଣିବେ। ଧନ୍ୟବାଦ ସମୀର, ଆପଣ କଲ୍ କରିଛନ୍ତି। ଆଉ ଏ ଯେଉଁ ଆଜିର ବିଷୟବସ୍ତୁ ଦଶହରା ମେଢ଼ର ପ୍ରସ୍ତୁତି, ଦଶହରା ବଜାରରେ କେମିତି କ'ଣ ଚାଲିଛି, ଏଇଟା ସବୁ ନେଇକି ଆପଣ କହିଲେ ଆମ ଶ୍ରୋତାମାନଙ୍କୁ, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ନମସ୍କାର ନମସ୍କାର, ବହୁତ ଧନ୍ୟବାଦ ସମସ୍ତେ ଫୋନ୍ କଲେ, ଆଉ ଏଇ କାର୍ଯ୍ୟକ୍ରମ ସମ୍ପର୍କରେ, ଏ ବିଷୟବସ୍ତୁ ସମ୍ପର୍କରେ ଅଳ୍ପ କହିଲେ। ତ ଆପଣମାନେ ବି ଉଠାନ୍ତୁ, ଆପଣଙ୍କର ସେଲ୍ ଫୋନ୍ ନମ୍ବର ବୁଲାନ୍ତୁ 0685423060690, ଆଉ କଥା ହୁଅନ୍ତୁ। ମୁଁ ଦମୟନ୍ତୀ ବୈକାର, ଆଜିର କଥା ଆପଣଙ୍କର ଗୀତ ଅମର ଲାଇଭ କାର୍ଯ୍ୟକ୍ରମ ପରିସରରେ ଅଛି। ହ୍ୟାଲୋ ହ୍ୟାଲୋ ଆଜ୍ଞା, ଆକାଶବାଣୀ
2: ଜୟପୁର
1: ନମସ୍କାର। ଟିକେ ଚୁପି ଚୁପି କଥା ହଉଛନ୍ତି ଆପଣ, ନାଁଟା କହିଦିଅନ୍ତୁ, ଗାଁଟା କହିଦିଅନ୍ତୁ, କଥା ହବା ପାଇଁ ଭଲ ଲାଗିବ। କଣ କଷ୍ଟ ହେଇଛି କି ଆପଣଙ୍କୁ? ଆଉ ଆବାଜ ପୁରା ଦବି ଦବି ଆସୁଛି, ଖୁସିରେ କଥା ହବା କଥା, ବର୍ତ୍ତମାନ ଖୁସିର ମାହୋଲ ଚାଲିଛି। ବହୁତ ବଢିଆ, ବହୁତ ଧନ୍ୟବାଦ ଆପଣଙ୍କୁ। କେମିତି ମାହୋଲ ଅଛି ପୂଜାର ଆପଣଙ୍କ ଗାଁରେ ଶଶିଭୂଷଣ?
2: ମାହୋଲ କିନ୍ତୁ ବହୁତ ବଢିଆ ଅଛି ମ୍ୟାଡମ, ବହୁତ ଭଲ ଅଛି।
1: ହଁ, କେତେଟା ମେଢ ହୁଏ? ମେଢ ହୁଏ କି ନାହିଁ ଆପଣଙ୍କ ଗାଁରେ?
2: ମେଢ
1: ବହୁତ ବଢିଆ। ସେଇ ମଣ୍ଡପରେ ବି ତ ସବୁ ଗାଁ ଲୋକ ଆସୁଥିବେ,
2: ପ୍ରୋଗ୍ରାମ ବି ଭଲ।
1: ହଁ, ପ୍ରୋଗ୍ରାମ ବି ହୁଏ। ଆଚ୍ଛା, ତ ୟାର ଭିତରେ ଆପଣଙ୍କର ମୋବାଇଲ ଖରାପ ହେଇଗଲା ବୋଲି ଆପଣ କହୁଛନ୍ତି, କିନ୍ତୁ କାର୍ଯ୍ୟକ୍ରମ କାହା କାହା ଏମିତି ରେଡିଓରେ କିମ୍ବା
2: କିଛି ଲୋକଙ୍କ ସାହାଯ୍ୟରେ ଟିକେ ଟିକେ ଶୁଣୁଥିଲି, କିନ୍ତୁ ଜୟପୁର ବିଶେଷ କାର୍ଯ୍ୟ।
1: ଆଜ୍ଞା, ଶଶିଭୂଷଣ ଆପଣଙ୍କର ଭଏସ ତଥାପି ବି କଟୁଛି। ହଁ, ବିଲକୁଲ ସ୍ପଷ୍ଟ ଆମେ ପାଉନୁ ଆପଣଙ୍କୁ, ତେବେ ଆପଣ ହଁ କୁହନ୍ତୁ କୁହନ୍ତୁ।
2: ଆଜି ଠିକ
1: ଅଛି, ଆପଣଙ୍କର ଭଏସ ପୁରା କଟୁଛି, ଆପଣ ବୋଧେ ନେଟୱାର୍କ ନଥିବା ଜାଗାରେ ଥାଇକି ଫୋନ୍ କରୁଛନ୍ତି, ଆମେ ସ୍ପଷ୍ଟ ପାଇପାରୁନୁ। ତେବେ ଧନ୍ୟବାଦ ଦେଉଛୁ ଆପଣ ମନେ ପକେଇକି ଫୋନ୍ କଲେ, ଏମିତି ଯୋଡ଼ି ହେଇକି ରୁହନ୍ତୁ ଆମ ସହିତ ଶଶିଭୂଷଣ, ଧନ୍ୟବାଦ ଆପଣଙ୍କୁ।
2: ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା।

0: ଯାଇଛନ୍ତି ବର୍ତ୍ତମାନ ଆକାଶବାଣୀ ଜୟପୁରର।
1: ନିଶ୍ଚିତ ଭାବେ
0: ହଁ, ଆଜି ମନେ ଥିଲା ଲାଇଭ କାର୍ଯ୍ୟକ୍ରମ ଯାଉଛି ବୋଲି?
1: ହଁ ନିଶ୍ଚିତ ମନେ ରହିବନି ଆଉ ଫୋନ କରିବୁ।
0: ଆଚ୍ଛା, ମାଣିଆ ବନ୍ଧରେ କେତେଟି ମେଢ ହୁଏ ଦୁର୍ଗାଙ୍କର?
1: ନା ନା, ଆମେ ତ ଦେଖିବା ଭିତରେ ଆମ ପିଲା ଥିଲୁ ଯେତେବେଳେ ପ୍ରଥମ କହିବାରେ ପ୍ରଥମ ଲକ୍ଷ୍ମୀ ପୂଜା, ପ୍ରଥମ ଲକ୍ଷ୍ମୀ ପୂଜା ହଉଥିଲା ଆମର ପ୍ରଥମେ କୁମାର ସାହି, ତାପରେ ତାପରେ ନାହାସାହି, ତାପରେ ବଜାର ଏମିତି ହଉଥିଲା। ବର୍ତ୍ତମାନ ତ ପ୍ରାୟ 40 ହଉଛି।
0: ଆଚ୍ଛା, ତ ଆପଣଙ୍କ ଘରେ କେମିତି ଅଛି ଦଶହରା ମନେଇବାର ରିବାଜ, କେମିତି ଅଛି ନୀତି ନିୟମ କେମିତି ଅଛି କୁହନ୍ତୁ।
1: ମ୍ୟାମ ଦେଖନ୍ତୁ, ଦୂରକୁ ଆମେ ପଳେଇଛୁ, ଆମ ଘରଟା ହଉଛି ସରକାର ସାହି ଭିତରେ, ବାହାରକୁ ସାହି ଭିତରୁ ବାହାରକୁ ପଳେଇଛୁ, ତେଣୁକରି ସାଇଟ୍ ଆଉ ନାହୁଁ, ଆମେ ଥଣ୍ଡା ଥଣ୍ଡା ଆଉ ଦଉନାହୁଁ, ତେଣୁ ଆମେ ସାଇଟ୍ ହେଇକି ରହିଛୁ, ତେଣୁକରି ରଥ ଯାହା ହଉଛି ଆମ ଘର ପାଖରେ ଯାଉଛି।
0: ଆଚ୍ଛା,
1: ନୂଆପାଲ ରଥ ହଉଛି ଦଶହରା, ଆଉ ଆମର ଦଶହରା ଯେହେତୁ ଆମେ କାମ ସବୁ କରୁଛୁ ସନ୍ଥ, ତେଣୁ ଦଶହରା ଆମର ଚାଲିଛି, ତେଣୁକରି ଆମ ଦଶହରା ପାଳନ କରୁଛୁ ଆଉ।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ। କଟକ ଯାଆନ୍ତି ଦେଖିବା ପାଇଁ?
1: ହଁ ମ୍ୟାମ, ଯାଇଛି କଟକ, ଯାଇଛି କଟକ ଭୁବନେଶ୍ୱର ଯାଇଛି।
0: ହଁ,
1: ଶୁଣନ୍ତୁ, କଟକ ଯାତ୍ରା ଦେଖିକି ଗଲୁ
0: ଭୁବନେଶ୍ୱର।
1: ଭୁବନେଶ୍ୱର ଆମେ ଯାଇଛୁ ଦୁଇ ଜଣ, ମୁଁ ଆଉ ମୋର ଜଣେ ଭାଇ ପତ୍ର, ଆମେ ଦୁଇ ଜଣ ଯାଇଛୁ ଭୁବନେଶ୍ୱର ଜୟଦେବାର ଠିଆ ହେଇଛି। ସାନ ଭାଇ ସିଏ ହେଲା ଭାଇ ଗୋଟେ ମଶା ଖଟିଛି, ମୁଁ କହିଲି କଣ ଦେଖ ଗାଡିଟା 2 ଫୁଟ ଆଗରୁ ଛାଡିଦବା, ଯାଉଥିଲା ଗାଡିଟା 2 ଫୁଟ ଆଗରେ ଫାଙ୍କା କରିକି ଆମେ ଚିଆଟା ବି ରଖିଲୁ।
0: ଆଚ୍ଛା,
1: ଦି ଜଣ ଆସିଲେ ସଂସ୍ପର୍ଶରେ ଆମ ଭିତରେ ପୁରେଇ ଦେବେ, ଆଜି ଅବଶ୍ୟ ଗୋଟେ ବୟସ୍କ ଲେଡି ବସାଇଛନ୍ତି, ତାଙ୍କର ନେଇକି ଢକ୍କା କଲେ ଅଥବା ତାଙ୍କୁ ଗାଡି ଆସୁ।
0: ଆଚ୍ଛା,
1: ସିଏ ମତେ କହିଲା ଦେଖିଲି ଭାଇ ଯିବା ତମେ ଟିକେ ଫାସିଲିଟି ଦେଇଦେବ, ସେ ମାଡି ଅଛି, ତେଣୁକରି ଏଠିକି ଆଉ ଫାସିଲିଟି ଦେବନି କେତେ, ଏଇଗୋଟା ଆମର ସଦା ମନ ଅଛି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ ବହୁତ ବଢିଆ। ତେବେ ଆସୁଥିବା ଦଶହରା ପାଇଁ ଆମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ, ଠିକରେ ଏନ୍ଜୟ କରନ୍ତୁ ଏଇ ଦଶହରାକୁ, ଆଉ ମାଙ୍କର ଆଶୀର୍ବାଦ ନିଅନ୍ତୁ। ଧନ୍ୟବାଦ ପ୍ରଫୁଲ୍ଲ ଭାଇ। ହଁ ହଁ ହଁ ହଁ।

0: ତାପରେ ଆପଣଙ୍କୁ କେମିତି ଲାଗିଥିଲା?
1: ତାପରେ କେମିତି
0: ଠାକୁର କେତେ ପ୍ରକାର ହେଇକି ବିଭିନ୍ନ ରୂପରେ ଆସନ୍ତି?
1: ଅନୁଭୂତି କରିଦେଲି ଶିବ ମନ୍ଦିର ବି ମୁଁ ପୂଜା କରିବି ଖରାଦିନ ଟାଇମ ଶିବ ମନ୍ଦିରରେ ଆମେ ମୁଁ ଆସିଛି ଜଣେ ଗୁଣିଆ ଆଉ ଜଣଙ୍କୁ ଗୁଣି ଶିଖେଇଦେବ କରିକି ଜବାବ ଦେଇଦେଲା କାହିଁକି ଆର ତାକୁ ଯିବ କାହିଁକି ଆର କରେଇଦେବ ଗୋଟେ ଆମ ଗାଁର ଗୋଟେ ଝିଅଟା ଥିଲା ବାହାଘର ହେଇଥିଲା ତାହେଲେ ହାର୍ଟ ମରିଗଲା ତାକୁ ନେଇକିରି ସିଏ ଯାଇକି ଗୋଟେ ନାଳ ବୋଲେ ଯାଇକି ସେଇଥିରେ ପୋତିଥିଲେ ଇଏ ତ ପାଇଗଲା ଆଉ ମୁଁ ପୂଜା କରୁଛି ତାଇ ଭାରତ ତତି ଦେବି ତା ହାତ ବାହାତ ଆଣୁଟା ଯାହା ସବୁ ସେ ଆଣିବ ଇଏ ବଡ଼ ଲୋକ ହବ ଆଶାରେ ସବୁ ପୂଜା ସରଞ୍ଜାମ ନୂଆ ପୂଜା କାଚ ସବୁ ଫୁଲ ମାଳ କିଣି ତାର ତାର ସାଙ୍ଗରେ ଗଲେ ପୂଜା କରିବାକୁ ତାକୁ ଆଉ ସେ ବେଦ ବର୍ତ୍ତ ମାଟିକୁ ଚାରିକିରି କାଢିଲେ ଧୋଇ ଯାଇ ଦେଲେ ନୂଆ ଲୁଟା ପିନ୍ଧେଇ ଯେତେବେଳେ ଡେରିକିରି ପୂଜା ଆରମ୍ଭ କଲେ ସେ ବେଦ ପଡି ଉଲଟା ଉଠି ବାଦେ ଆସ ଉପରେ
0: ସେଟା
1: ବାଦେ ହେଲା ଆସି କରିକି ବାଦେ ହେଲା ଆଉ ସେ ମାଦ ଖାଇକି ରାତି ଆସିକି ସେଇ ଠାକୁର ଧାରଣଟା ପୋଖରୀ ଦେଲା ପାଟି କରିକି ପଦ ପାଟିଲେ ସେ ପାଣି ଉଠିଏ ପଡିଗଲେ କଣ ହେଲା କଣ ହେଇଛି ତମର ଏଇଟା ଘଟଣା ହଉଛି ଏଇଆ ମୁଁ ଯେତିକି ଜାଣିଥିଲି ମୋର ମନ୍ତ୍ର ଶକ୍ତି ସେ ମାଡଟା ତାଠୁ କମିଯାଉଛି ସେ ମନ୍ତ୍ର ଶକ୍ତି ପେଟ ମନ୍ତ୍ର ପ୍ରୟୋଗ କରି ଶିବଙ୍କ ପେଟ ମନ୍ତ୍ର ଅଛି ପେଟା ଦୁଇ ପାଇଁ ନମ ଶିବା ସଦା ଶିବା ଏଇ ମନ୍ତ୍ର ତାପରେ ସେ ମାଡଟା କମିଗଲା ତାଙ୍କ ତାକୁ ମୁଁ କହିଲି ତମଟା କାମ କଲେ ମାଡ କମିଲା ନା ନାଇଁ ଆଉ ତାଙ୍କୁ ଠିକ ଅଛି ତା ସେ ଡେଟ୍ କରିକି ତା ମାଟିରେ ପୁଷ୍ଟ ନହେଲେ ସେ ଲୋକ ଯାହା ବେଟ୍ କରି ସିଏ ଯଦି ସିଏ ସକାଳେ ଜାଣିବ ସେ ଦୁଇଟା ତମକୁ ବାଡ଼ିବ ସିଏ ଆମକୁ ଡର ପଡ଼ିଛି ଯଦି ତାହେଲେ ଆମେ ତମ ସାଙ୍ଗରେ ଯିବି ଆମେ ଦୁଇ ଦିନ ଯିବୁ ତାଙ୍କ ପିଆଜି ମାଟି ପୁଥିଲା ସେମିତି ପୋତିକା ଆଉ ତ ଅନୁଭୂତି ତାନ୍ତ୍ରିକ ବୁଣିବା ହେଲା
0: ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ସୁନ୍ଦର ଦୁଇଟି ଅନୁଭୂତି ଆମ ଶ୍ରୋତା ମାନଙ୍କ ସହିତ ଆପଣ ସେୟାର କଲେ ଅଳ୍ପ ସମୟ କହିଦିଅନ୍ତୁ ଅନ୍ୟ ଶ୍ରୋତା ମାନେ ବି ଜାଣି ଅଛନ୍ତି
1: ସେ ମନ୍ଦିର କୁ ବହୁତ ଆସିଲା କହିଲା ନନା ମୋତେ ଟିକେ ପଢିବାଟା ଶିଖେଇ ଦିଅ ତାପରେ ମୁଁ ତାଙ୍କୁ ଯାହା ଦୂର ଦେଖା ଦେବି ଆଉ ମୁଁ ଯେମିତି ତାକୁ ଦେଖିଲି ତୁ ତ ଇଚ୍ଛା ବାଲି କାମ ଗୁଡା ଲୋକ ଆକୁ ଯିଏ ପଢନ୍ତି ସେ କୌଣସି ବିଭାଗ ପିଜି କରିଦେବେ ତାଠୁ କମ ପାଠ ପଢୁନଥିବେ ତାହେଲେ ସିଏ ଆକୁ ଆଗକୁ ବୁଝିପାରିବେ ପଢିପାରିବେ ତୁ ତ ମୂର୍ଖଟା ତୁ ଆସେ ତତେ କିଏ ବୁଝିଦେବି
0: ଠିକ ଅଛି ବହୁତ ଧନ୍ୟବାଦ ବହୁତ ଧନ୍ୟବାଦ ଆପଣଙ୍କୁ ନନା ଆପଣ ଏତେ ସମୟ ସୁନ୍ଦର ସୁନ୍ଦର କଥା ଆପଣ ଧନ୍ୟବାଦ ଦଉଛୁ ହ୍ୟାଲୋ ଆକାଶବାଣୀ ଜୟପୁର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ହ୍ୟାଲୋ
2: ଜୟ ସୀତାରାମ ଆଜ୍ଞା ଜୟ ସୀତାରାମ
0: ଆଜ୍ଞା ଜୟ ସୀତାରାମ ନମସ୍କାର ଆକାଶବାଣୀ ଜୟପୁର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କୁହନ୍ତୁ
2: ଆଜ୍ଞା ରବୀନ୍ଦ୍ରନାଥ ମେହେର ମହଲା କଟା ଭେଡ଼େନ ବ୍ଲକ ବରଗଡ଼ ଜିଲ୍ଲା ନୁ ଆଜ୍ଞା
0: ଆଚ୍ଛା ଆପଣଙ୍କୁ ୱେଲକମ୍ କରୁଛୁ
2: ଆଜ୍ଞା
0: ସ୍ୱାସ୍ଥ୍ୟ କେମିତି ଅଛି ଆପଣଙ୍କର
2: ଭଲ ଅଛି ଆଜ୍ଞା ସ୍ୱାସ୍ଥ୍ୟ ଭଲ ଅଛି ଆଉ ଏବେ ତ ଏଇଟା ମାଙ୍କର ସୁଲ ପୂଜା ଆରମ୍ଭ ହେଇଗଲା ଶାରଦୀୟ ଦୁର୍ଗା ପୂଜା
0: ଆଚ୍ଛା
2: ଏଇଟା ଜିମା ଆଜ୍ଞା ସମ୍ବଲପୁର ଦେଖି ସମ୍ବଲପୁର

0: ଗୋଟେ ବହୁତ ମେଢ ହେଇଛି। ଆଉ ଆମର ତ ଗହଲି ଗାଁ ଆଜ୍ଞା, ଆମର ଗାଁରେ କିଛି ନା ହୁଏ, ଖାଲି ଅଷ୍ଟମୀ ପୂଜାଟା କରା ହେଲା, ତାପରେ ଦଶହରା କି ପୂଜାଟେ ହେବା
1: ଆଜ୍ଞା।
0: ଆଉ ବାକି ଆମେ ପାଖେ ବୋଇଲେ ସମ୍ବଲପୁର କି ଯାଇସୁ ଦେଖି ଆଜ୍ଞା, ସେନ ମାଙ୍କର ମେଢ ଦେଖିକରି ମାଙ୍କୁ ଭକ୍ତି ଭରା ଦର୍ଶନ ଟିକେ କରିକରି ଆଜ୍ଞା, ଯେତେ ଆମର ଶ୍ରୋତା ମାନେ ଅଛନ୍, ସମ୍ପ୍ରି ମଙ୍ଗଳ କାମନା ଟିକେ ମନାସୀମା ଦେଖିକରି ଆସମା, ଭଲ ଭଲ ସାଂସ୍କୃତିକ ପ୍ରୋଗ୍ରାମ ବି ହେସି।
1: ଏଛେ ଆପଣଙ୍କ ଗାଁରେ ସମସ୍ତେ ମିଶିକି ଗୋଟେ ଛୋଟ ମେଢ ହଉ ବି ପଛେ କଲେ ସମସ୍ତେ ଗାଁଟା ଯାକ ଲୋକ ସେଇଠି ଯାଆନ୍ତି ମାଙ୍କର
0: ଆଶୀର୍ବାଦ। ଏଟା ତ ସତ କଥା ଆଜ୍ଞା, ବାକି ମାନେ ଗାଁ ଆମର ଗୋଟେ କୂଟନୀତି ଗାଁ ଆଜ୍ଞା, କିଏ କାହାରି ସଙ୍ଗେ ମେଲ ନା ଖଣ୍ଡ।
1: ଆଚ୍ଛା ଆଚ୍ଛା, ମିଳିମିଶି ରହୁ ନା
0: ଗାଁ ମାନେ।
1: ହଁ
0: ହଁ ଆଜ୍ଞା ଆଜ୍ଞା, କେନ କିଏ କାହାରି କଥା କି କାହାରି
1: ଘରେ କେମିତି
0: ସବୁନୁ ଭଲ ଆଜ୍ଞା, ଦୁସରା ନିକେ ଯାଇକରି ଦେଖିକରି ଆସବାଟା ବହୁତ ଭଲ, ମାଙ୍କର ଦର୍ଶନ ଟେ ହେବାର କଥା
1: ଆଜ୍ଞା,
0: ବର୍ଷେ ତାପରେ ଗଲା।
1: ନାଇଁ ଆପଣ ଘରେ କଣ ସେଲିବ୍ରେସନ ହୁଏ କି କିଛି ଏମିତି ଅଷ୍ଟମୀ ହୋମ କିମ୍ବା ସୋମନାଥ ବ୍ରତ ଯୋଉ କରନ୍ତି ଦଶହରା ଦିନ, ଏଇସବୁ କିଛି ଅଛି ଘରେ ଆପଣଙ୍କର?
0: ହଁ ଘରେ ଅଛି ଆଜ୍ଞା, ଗାଁରେ ଆମର ଯେତେ ଝିଅ ବୋହୁ ମାନେ ସମସ୍ତେ ମିଶିକରି ମାଙ୍କର ପୂଜା କରସନ୍। ଆମର ଇଆଡ଼େ ପରମ୍ପରା ଆମର ଅଛି ଭାଇ ଜୁନ୍ତିଆ ବୋଲିକରି
1: ଆଜ୍ଞା ଆଜ୍ଞା,
0: ଆଉ ସେ ଭାଇ ଜୁନ୍ତିଆ ଭାଇମାନଙ୍କର ମଙ୍ଗଳ କାମନା କରିକରି ମାଙ୍କର ପୂଜା ଆରାଧନା କରିକିରି ଆର ଦିନ ସକାଳୁ ଆଜ୍ଞା ଭାଇମାନଙ୍କୁ ଦୁବ ଉତ୍ତରାସନ୍, ଏଟା ଉପବାସ କରିକିରି ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଏବେ
0: ପରମ୍ପରା ରହିଯାଇଛି, ଏଟା ଗାଁରେ ଆମର ହେଇଛି।
1: ହଁ ଏବେ ଏଇ ନିକଟ ଅତୀତରେ ଗଲା ପୁଅ ଜୁନ୍ତିଆ ଗାଁରେ ସେଲିବ୍ରେସନ,
0: ହଁ
1: ମା ମଙ୍ଗଳାଙ୍କୁ ପୂଜା କରାଯାଏ। ଆଉ ଦୀତିବାହନ ସେ ହେଉଛନ୍ତି ମଙ୍ଗଳାଙ୍କର ଅବତାର, ତାଙ୍କୁ ପୂଜା କରାଯାଏ ନିଜର ପୁତ୍ର ସନ୍ତାନ ମାନଙ୍କର ଦୀର୍ଘାୟୁ କାମନା କରିକି,
0: ମଙ୍ଗଳ
1: କାମନା କରିକି ସେ ପୂଜା କରାଯାଏ।
0: ଭାଇ ଜୁନ୍ତିଆଟା ବି ସେନ୍ତା ଜାଗ ଜମକରେ ହେଇଛି, ଭାଇ ମାନଙ୍କର ମଙ୍ଗଳ କାମନା କରିକରି ଆର ଦିନ ମାନେ ଯେନ୍ତା ମାଙ୍କୁ ଦୁବ ଅର୍ପଣ କରାଯାଇଥିବା ସେଟା ଆର ଦିନେ ଭାଇ ମାନଙ୍କୁ ଦୁବ ଫୁଲ ସିନ୍ଦୁର ଲଗେଇକରି ନୂଆ ପେଣ୍ଟ ସାର୍ଟ ଲଗେଇକରି ତାଙ୍କର ମଙ୍ଗଳ କାମନା କରିକି ତାହାକୁ ଦୁବ ନ ଆଜ୍ଞା ମୂଳୁ ଘୋଡ଼ତକ ଝାଡି ଦିଆଯାଇଛି।
1: ଏଇଟା
0: ହଉଛି ଭାଇ ମାନେ ଭଉଣୀ ମାନଙ୍କ ପ୍ରତି ଶ୍ରଦ୍ଧା,
1: ଭାଇ ଭଉଣୀର ସ୍ନେହକୁ ବଢେଇବା ପାଇଁ କିମ୍ବା ମା ପୁଅର ମା ନିଜ ପୁଅ ପ୍ରତି ନିଜର ଶ୍ରଦ୍ଧା କରୁଣାକୁ ଦେଖେଇବା ପାଇଁ ଏଇସବୁ ପର୍ବ ଗୁଡାକ କରାଯାଏ। ବହୁତ ସୁନ୍ଦର ପରମ୍ପରା ରହିଛି ଆମ ମାନେ ସନାତନ ଧର୍ମରେ, ବହୁତ ସୁନ୍ଦର ସୁନ୍ଦର ରିବାଜ ରହିଛି
0: ଯାହାକି
1: ଆମ ପାଇଁ ଆମ ସମ୍ପର୍କକୁ ବଢେଇବା ପାଇଁ, ଆମ ପରିବାରରେ ଗୋଟେ ସୁପରିବାର କେମିତି ଗଠନ ହେଇକି ରହିବ ତାହାରି ଉଦ୍ଦେଶ୍ୟରେ ଏସବୁ ପର୍ବପର୍ବାଣୀର ପାଳନ କରାଯାଏ। ଯେଉଁ ଆମ ପୂର୍ବଜମାନେ ଯାହା କରିଦେଇକି ଯାଇଛନ୍ତି ଆମମାନଙ୍କ ପାଇଁ, ଆମର ମଙ୍ଗଳ ପାଇଁ ସେମାନେ କରିଛନ୍ତି। ତ ବହୁତ ବଢିଆ, ଆପଣ ଗୋଟିଏ ସୁନ୍ଦର ପର୍ବର କେମିତି କଣ ପାଳନ ହେଲା ଆପଣଙ୍କ ଗାଁରେ ଆମ ଶ୍ରୋତାମାନଙ୍କୁ କହିଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ।
0: ଯାହା ବି ହଉ ଆପଣ ତ ସବୁ ଜାଣିଛନ୍ ଆଜ୍ଞା, ଆପଣଙ୍କର କଥାଟା ବହୁତ ବଢିଆ ଲାଗ୍ଛି, ଯେନ୍ ଉତ୍ତର ଟେ ଦେଖନ୍ ଯେନ୍ ପ୍ରଶ୍ନ ଟେ ଦେଖନ୍ ଆଜ୍ଞା ବହୁତ ବଢିଆ ଲାଗ୍ଛି ଆଜ୍ଞା, କିଛି ଆମେ ମୁଇଁ ତ ଯେ ହଉ ନା ହଉ ମୁଇଁ ତ ବହୁତ ଖୁସି ଆଜ୍ଞା।
1: ବହୁତ ଧନ୍ୟବାଦ, ଆପଣଙ୍କର କାର୍ଯ୍ୟକ୍ରମ ଆମର କାର୍ଯ୍ୟକ୍ରମ ଆପଣଙ୍କୁ ଛୁଇଁଛି, ଆପଣ ମନ ଦେଇକି ଶୁଣୁଛନ୍ତି, ମତାମତ ଦଉଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ ଦଉଛୁ
0: ଆଜ୍ଞା। ଜୟ ସୀତାରାମ
1: ଆଜ୍ଞା ଆଜ୍ଞା।

0: ଆଉ ବର୍ତ୍ତମାନ ଏବେ ଯୋଉ ଆମ ଗାଁରେ ପୂଜା ହବାକୁ ଯାଉଛି, ପୂଜା କମିଟି ମାନେ ଯୋଉ ପଇସା ଟିକେ ଟିକେ କରୁଛନ୍ତି, ଆଉ ପୂଜା ମାହୋଲ କରିବା ପାଇଁ ସବୁ ବିଭିନ୍ନ ପ୍ରକାର ଜିନିଷ, ନାଟ ହବ, ତାପରେ ଘୁମୁରା ହବ, ଏମିତି ଉତ୍ସବ କରିବେ, ଆଉ ଭଲ ଭାବରେ ଚାଲୁଛି ଅପା ଆମର ପୂଜା ମାହୋଲଟା।
1: ଆପଣ କେତେ ଏକ୍ସାଇଟେଡ ଅଛନ୍ତି?
0: ମୁଁ ତ ବହୁତ ଅଛି ଅପା, ମୁଁ ତ ଦେଖିଯିବା ପାଇଁ ଆମ ଗାଁ ଠୁ 1 କିଲୋମିଟର ହବ ଅପା, ଆମ ପର୍ଲା ଗାଁରେ ହଉଛି ଅପା, ଆଉ ମୁଁ ଯିବା ପାଇଁ ଅପା ଡ୍ରେସ କିଣିଛି, ଦୁର୍ଗା ପୂଜାକୁ ଯିବି ଅପା, ଆଉ ମା ଦୁର୍ଗାଙ୍କର ଦର୍ଶନ କରିବି, ଆଉ ଆସିବି ଅପା।
1: ବହୁତ ବଢିଆ, ମାନେ ଶକ୍ତିର ଏଇ ପୂଜା, ଶକ୍ତିର ଏଇ ମହାନ ପର୍ବ, ତ ସମସ୍ତେ
0: ନବ ଦୁର୍ଗା ପୂଜା ମଧ୍ୟ ହଉଛି ଅପା, ନବରାତ୍ରି ମଧ୍ୟ କରୁଛନ୍ତି।
1: ଆଚ୍ଛା, ଆପଣ କରନ୍ତି ଦୀପ ଲଗାନ୍ତି?
0: ହଁ, ନବରାତ୍ରିରେ ଆମେ ଦୀପ ଲଗେଇଥାଉ, ଆଉ ଅଲଣା ଖାଇଥାଉ ଅପା, ଆଉ ଏକ ଅଲି ଖାଇଥାଉ, ଆଉ ତାପରେ ଆମେ ରାତିର ଅନାହାରରେ ଥାଉ ଅପା, ଫଳମୂଳ ଯାହା ବି ମିଳିଲେ ସେବନ କରିଥାଉ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ଏଇଟା ଗୋଟେ ଶ୍ରଦ୍ଧା ଆଉ ଭକ୍ତିର ଗୋଟେ ବିଧି ରହିଛି ମାଙ୍କୁ ପୂଜା କରିବା ପାଇଁ, ଉପବାସ ରହିକି ଗୋଟେ ଶୁଦ୍ଧ ପବିତ୍ର ମନରେ ମାଙ୍କୁ ଡାକିବାର ଏଇ ବିଧିବିଧାନ କେବେଠୁ ରହିଆସିଛି, ଯାହାକି ଆପଣମାନେ ତାକୁ ବକରା ରଖିଛନ୍ତି, ଆଗକୁ ବି ଏଇଟା ଚାଲିବ, ଯାହାଫଳରେ ଗୋଟେ ସମାଜରେ, ଆମ ଘରେ, ପରିବାରରେ, ରାଷ୍ଟ୍ରରେ ଗୋଟେ ଶାନ୍ତି ଆସିବ, ସେଇଥିପାଇଁ ଏଇ ପୂଜା ପର୍ବଣର ଆୟୋଜନ କରାଯାଏ। ବହୁତ ବହୁତ ଧନ୍ୟବାଦ ଦୀକ୍ଷା, ଆପଣ କଲ୍ କରିଛନ୍ତି, ଆମ ସହିତ କଥା ହେଇଛନ୍ତି।
0: ହଁ ଅପା, ନମସ୍କାର ଅପା।
1: ନମସ୍କାର, ନମସ୍କାର, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ଲକ୍ଷ୍ମୀନାରାୟଣ ମହା କହୁଥିଲି ଆଜ୍ଞା, ଭୁବନେଶ୍ୱର ସୁବର୍ଣ୍ଣପୁର। ନମସ୍କାର ଆଜ୍ଞା।
0: ନମସ୍କାର, ଏପଟେ ଫୋନ ଲଗେଇ ଦେଉଛନ୍ତି, ଆପଣ ସେପଟେ କଥା ହଉଛନ୍ତି।
1: ଆଚ୍ଛା
0: ଲକ୍ଷ୍ମୀ ନାରାୟଣ ବାବୁ, ଆପଣ ଯେତେବେଳେ ଫୋନ କରନ୍ତି କୁହନ୍ତି ହସ୍ପିଟାଲରେ ଅଛି। ହଁ, ଆଜି କଣ ହେଇଛି ଆପଣଙ୍କର? ମିଠା ବାଣ୍ଟୁଛନ୍ତି ମେଡିକାଲରେ ଖୁସିରେ? ଘରକୁ ଯୋଉ ପେସେଣ୍ଟ ମାନେ ଅଛନ୍ତି ହସ୍ପିଟାଲରେ ସେମାନଙ୍କ ପାଇଁ କିଛି ବନ୍ଦୋବସ୍ତ କରନ୍ତୁ, ମିଠା ଫିଠା ଫଳ ଫଳ ଦିଅନ୍ତୁ। ହଁ, ସେମିତି କରନ୍ତୁ। ଆଚ୍ଛା ଆପଣଙ୍କ ଗାଁରେ ପୂଜା ହୁଏ କି ନାହିଁ, ମେଢ଼ ହୁଏ କି ନାହିଁ ମା ଦୁର୍ଗାଙ୍କର? କୋଉଠି ହୁଏ? ହଁ, ଗୋଟିଏ ମେଢ଼ ହୁଏ, ଆପଣ ମାନେ ଦେଖି ଯାଆନ୍ତି ସେଠିକି। କଣ କଣ ହୁଏ ସେଠି କୁହନ୍ତୁ। ଆଚ୍ଛା, ପୌରାଣିକ ଯେତିକି ଅଛି ରାତିରେ ହୁଏ, ଆପଣ ମାନେ ଦେଖି ଯାଆନ୍ତି ସେଠି ନାଇଁ? ହଁ, ଆଉ କଣ କହିବେ, କେବେ ସମ୍ବଲପୁର ଯାଇକି ମେଢ ଦେଖିଛନ୍ତି ଆପଣ? କେବେ ଯାଇନାହାନ୍ତି, ଏ ବର୍ଷ ଯାଉନାହାନ୍ତି, ଦେଖିକି ଆସିବେ।
1: ହଁ ହଁ
0: ହଁ, ଆପଣ ଆଜି ବହୁତ ଖୁସିରେ ଅଛନ୍ତି। ଗୋଟେ ନବଜାତ ଶିଶୁକୁ ପାଇଛନ୍ତି ଆପଣଙ୍କ ପରିବାରରେ, ତାକୁ ଠିକରେ ସ୍ୱାଗତ କରନ୍ତୁ। ହଁ, ଆମେ ଗୀତ ଆପଣଙ୍କୁ ଶୁଣଉଛୁ।
1: ହଁ
0: ନମସ୍କାର, ନମସ୍କାର। ହ୍ୟାଲୋ
2: ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର ଆଜ୍ଞା, କୁହନ୍ତୁ।
2: ମୁଁ ଅନିଲ କୁମାର ଦାସ ଉତ୍କଳଗୁଡାରେ କହୁଛି।
0: ଆଜ୍ଞା, ବୋଧେ ଅପେକ୍ଷା କରିଥିଲେ ବହୁତ ସମୟରୁ। ଆପଣଙ୍କ ଗାଁରେ ପୂଜା ହୁଏ କି ଅନିଲ ବାବୁ?
2: ମ୍ୟାଡ଼ାମ ଏ ବର୍ଷ 57ତମ ଦଶହରା ଯାତ୍ରା ହବ।
0: 57ତମ? ଆରେ ବାପରେ,
2: 57ତମ?
0: ହଁ ହଁ,
2: ଏଠି ଦଶହରା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହଉଛି। ଦୁଇଟା ନାଟ ହୁଏ, ଦିନବେଳେ ପୂଜା ପାଠ ହୁଏ, ସେଠୁ ଆଜ୍ଞା ମେଳ ସେ ଆମ ଘର ଆମ ଗାଁର ପୂଜା ଗୋଟେ ସ୍ୱତନ୍ତ୍ର ନିଆରା।
0: ଆଚ୍ଛା, ନିଆରା କାହିଁକି?
2: ଆମର ଏଠି ମୂର୍ତ୍ତି ପୂଜା ନୁହେଁ।
0: କଣ ପୂଜା? ଫଟୋ କରନ୍ତି
2: ଗାଁରେ ଗ୍ରାମକୁ, ଆମ ଘରେ ଇଷ୍ଟଦେବୀ ଯିଏ ଅଛନ୍ତି 1970 ସାଲରୁ ବାପା ଯେତେବେଳେ ସରପଞ୍ଚ

0: ସର୍ବସମ୍ମତି କ୍ରମେ ସେଟା ଗୋଟେ ନିଷ୍ପତ୍ତି ହେଇକିରି ସେଟା ଗୋଟେ ବିଚାର ହେଇକିରି 1970 ଆମ ଗାଁରେ ଯାତ୍ରାଟା ଅନୁଷ୍ଠିତ ହଉଛି।
1: ଆଚ୍ଛା ଆଚ୍ଛା, ନାଟ ଗୀତ
0: ଦିନବେଳେ ଗାଁରେ ଯାତ୍ରାଟା ପୂଜା ତ କରନ୍ତି ଦିନବେଳର ପୂଜା, ସେତିକି ବେଳେ ଆଜ୍ଞା ମେଳ ଆସେ ଆମ ଘରକୁ।
1: ଓହୋ, ବହୁତ ବଡ ବିଧି ବିଧାନ ରହିଛି ତାହେଲେ। ନାଇଁ,
0: ତାପରେ ଦେବୀ ବାହାରନ୍ତି ରାତିକି ପଟୁଆରରେ, ପଟୁଆରରେ ଯାଇ ଆମ ଦେବୀଙ୍କର ଦେହରେ ଯୋଉ ବସ୍ତ୍ରଟା ପରିଧାନ ହେଇଥାଏ ଆଉ ଗ୍ରାମ ଦେବତୀଙ୍କର ପାଖରେ ଯୋଉ ବସ୍ତ୍ରଟା ପରିଧାନ ହେଇଥାଏ ସେ ପଟୁଆର ମାଧ୍ୟମରେ ଯାଇ ସେ ବସ୍ତ୍ରଟା ଅଦଳ ବଦଳ କରିଦେଲେ, ତାପରେ ସେଠି ନଡ଼ିଆ ପୂଜା ଆଉ ମାଗୁର ମାଛ ଗୋଟେ ପୂଜା ହୁଏ। ତାପରେ ଦେବୀଙ୍କୁ ସେ ପଟୁଆର ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହଉଛି ନାଟ ଗୀତ ମାଧ୍ୟମରେ ଘରକୁ ଆଣି ପୁଣି ଆଉ ଥରେ ରାତିରେ ଦେବୀ ଆମ ଦାଣ୍ଡରେ ରହନ୍ତି, ସମସ୍ତେ ଦର୍ଶନ କରନ୍ତି, ବହୁତ ସମାଗମ ହୁଏ।
1: ବହୁତ ବଢିଆ,
0: ବହୁତ ଛତିଶଗଡ଼ ମଧ୍ୟପ୍ରଦେଶ ଅଞ୍ଚଳରୁ ମଧ୍ୟ ଆସିଛନ୍ତି ଲୋକ।
1: ଆଚ୍ଛା ଆଚ୍ଛା ଆଚ୍ଛା, ଆପଣଙ୍କର ହଁ ଯୋଉ ବସ୍ତ୍ରଟା ବଦଳ ଅଦଳ ହୁଏ ସେଟା କଣ ରିବାଜ ରହିଛି, ସେମିତି ନୀତି ନିୟମ ରହିଛି ଯେ ବସ୍ତ୍ର ବଦଳା ଯିବ ବୋଲି?
0: ପରିଧାନ କରିଥିବା ଆମର ଦେବୀ ସେଇଟା ଗ୍ରାମ ଦେବତୀଙ୍କ ପାଖରେ ସେଇ ବସ୍ତ୍ରଟା ତାଙ୍କୁ ପିନ୍ଧା ହେଇଯିବ, ତାପରେ ସେଇ ତାଙ୍କ ପାଖରେ ଯୋଉ ବସ୍ତ୍ରଟା ପିନ୍ଧା ହେଇଯିବ ଆମ ଦେବୀଙ୍କ ପାଖରେ ପିନ୍ଧା ଦେବୀଙ୍କ ଦେହରେ।
1: ଆଚ୍ଛା ଆଚ୍ଛା ଆଚ୍ଛା,
0: ଫୁଲଟା ବି ଅଦଳ ବଦଳ ହବ, ତାପରେ ମାଗୁର ମାଛ ଗୋଟେ ପୂଜା ଦେଲା ପରେ ଦେବୀ ଘରକୁ ପଳେଇ ଆସିବେ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତାପରେ ସେ ଗୁଜୁରାତିଙ୍କ ପାଇଁ ସମସ୍ତଙ୍କୁ ଦର୍ଶନ ଦେବେ।
1: ଏତେ ଲାଠି ଲାଠି ଆସେ କି ନାଇଁ ଆପଣଙ୍କ ଗାଁରୁ ଏଠି?
0: ଲାଠି ବହୁତ ଲାଠି ଆସେ ମ୍ୟାଡମ, 30-35 ପାଖାପାଖି 40 ଖଣ୍ଡେ ଲାଠି ଆସେ।
1: ଆରେ ବା,
0: ଲାଠି ମାନଙ୍କୁ ନିମନ୍ତ୍ରଣ କରିବାକୁ ପଡେ ଆମ ବଡ ଭାଇ ଏକା ଯାତ୍ରା ପରିଚାଳକ।
1: ତାହେଲେ ଗୋଟେ ବଡ ଆକାରରେ ଆୟୋଜନ ହଉଥିବ?
0: ନାଇଁ,
1: ଗୋଟେ ବଡ ଆକାରରେ ଆୟୋଜନ କରୁଛନ୍ତି?
0: ବହୁତ ବଡ ଆକାରରେ ଆୟୋଜନ ହଉଛି, ପୋଲିସ ବିଭାଗ, ଆରୋଗ୍ୟ ବିଭାଗ ଥାଉଛନ୍ତି, ବିଦ୍ୟୁତ ବିଭାଗ ରହୁଛନ୍ତି, ସ୍ୱାସ୍ଥ୍ୟ ବିଭାଗ ରହୁଛନ୍ତି।
1: କେତେ ପ୍ରକାର ସୁବିଧା ଆସେ ଲୋକେ ମାନେ ଲାଭବାନ ହୁଅନ୍ତି? ଦେଖନ୍ତୁ, ଯୋଉ ନାଟ ପାର୍ଟି ମାନଙ୍କୁ, ଅପେରା ପାର୍ଟି ମାନଙ୍କୁ କିମ୍ବା କୌଣସି ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ଡକାଯାଏ ସେମାନେ ବି ଦୁଇ ପଇସା ପାଆନ୍ତି ସେମାନଙ୍କର ପେଟ ପାଟଣା ପାଇଁ। ଏ ଯୋଉ ଦଶହରା ପର୍ବ ଯେତେବେଳେ
0: ଆସେ
1: ଲାଖ ଲାଠି
0: ରାତି ପାଇଲା ପରେ, ତାପରେ ସମ୍ପ୍ରଦାୟର ଲୋକ ସେମାନେ ପିନ୍ଧନ୍ତି।
1: ଆଚ୍ଛା,
0: ଗୋଟେ ବାଉଁଶ ଲାଠି ଉପରେ ଉଚ୍ଚରେ ବନ୍ଧା ଯାଏ,
1: ଲାଖ ବିନ୍ଧା ଯାଏ ସେଇଟା,
0: ଲାଖ ବିନ୍ଧା
1: ସେଇଟା ବି ହୁଏ,
0: ସେଇଟା ଶେଷ ଆକର୍ଷଣ।
1: ଆଉ ରାବଣ ପୋଡି ହୁଏ କି ନାଇଁ?
0: ନାଇଁ, ରାବଣ ପୋଡି ସେଇଟା ରାବଣ ପୋଡି ହୁଏ ନା,
1: ଲାଖ ବିନ୍ଧା ଯାଏ,
0: ଲାଖ ବିନ୍ଧାଟା ହଉଛି ଯାତ୍ରା ମୁଖ୍ୟ ଆକର୍ଷଣ।
1: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବଢିଆ, ଆପଣ ପୁରା ବୁଝେଇଦେଲେ ଆମ ଶ୍ରୋତା ମାନଙ୍କୁ ଯେ ଆପଣଙ୍କ ଗାଁରେ କେଉଁ ପ୍ରକାର ଭାବରେ ଦଶହରା ପର୍ବ ଅନୁଷ୍ଠିତ ହଉଛି। ନିହାତି ଭାବରେ ସମସ୍ତେ ଆଗ୍ରହ ପ୍ରକାଶ କରିଥିବେ ଆପଣଙ୍କ ଗାଁକୁ ଯାଇକି ଦଶହରା ଦେଖିବା ପାଇଁ, ଯୋଉମାନଙ୍କୁ ଇଚ୍ଛା ହଉଛି ଯାଆନ୍ତୁ। ଆଉ ଅନିଲ ବାବୁ
0: ବହୁତ
1: ବଢିଆ, ଆପଣ ସମସ୍ତଙ୍କର ଦଶହରା ଶୁଭ ହଉ, ମଙ୍ଗଳ ହଉ, ମାଙ୍କର ଆଶୀର୍ବାଦ ରହୁ ଆପଣଙ୍କ ଉପରେ। ଆଉ
0: କେବଳ ଗୋଟେ ଟିକେ ଦୁଃଖ ରହିଗଲା କଣ, ଆମ ରଞ୍ଜନ ଭାଇଙ୍କର ଇଏଟା।
1: ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି ଠିକ ଅଛି, ହଁ ଠିକ ଅଛି। ଆପଣ କଲ୍ କଲେ ଆମକୁ ମାନେ ବହୁତ ସୁନ୍ଦର ଭାବରେ ବୁଝେଇଲେ ଆପଣଙ୍କ ଗାଁରେ କେମିତି ଦଶହରା ହୁଏ। ଆଉ ଆପଣଙ୍କୁ ଧନ୍ୟବାଦ ଦଉଛୁ,
0: ନମସ୍କାର।

0: किस पान का, दिल है तो धड़कन किस पान का, कथा आपकी जो तो हमारे कार्यक्रम इस कार्यक्रम में गवर्नमेंट में नहीं तो इस कार्यक्रम किस काम का।
1: अच्छा बहुत अच्छा शायरी है।
0: जय जगन्नाथ। वो कंट्री रेडियो लवर नारायण चौधरी दी बरमपुर बुगड़ा रही
1: के भी लिखी ले शायरी नारायण आपण दशहराटा कटक रे रुहंती ना गाँ को आसंती
0: दशहराटा कटक रे भल बेपार हुए मैंने सांस्कृतिक धरिक दशम जगह मेलोड जगह मेलोड हुए भसाणी में जाए मेढ़ पड़े देवीगढ़ पूरी घाट।
1: अच्छा
0: राति सारा मुझे दिन सकाल जाए सतटा जाए
1: अच्छा आम श्रोता मानको आपण कहंतु जे कटक रो को मेढ़टा बहुत आकर्षण करे चांदनी चौक रो चांदी
0: मेढ़ बहुत सुना मेढ़ चांदी मेढ़ हो किसी मेढ़ कालियागंज
1: मेढ़
0: कटक मंगलाबाद मेढ़
1: अच्छा
0: चौधरी बजार
1: मेढ़
0: बहुत गुट मेढ़ अति आकर्षण मेढ़ जो कि सुनार मुकुट बहुत सुना पिंधिक मा आसती लोक से मेढ़ देखा बहुत भिड़ हूँ आउ किसी मेढ़ अच्छी बहुत गुट भल भल का निर जमी बाजा पार्टी कहतु आउ लाइव डेकोरेशन भल कि शिखरपुर मेढ़ आम कटक
1: ବର୍ତ୍ତମାନ କେମିତି ଚାଲିଛି କଟକ ରେ ମେଢ଼ର ପ୍ରିପାରେସନ କେମିତି ଚାଲିଛି
0: ବର୍ତ୍ତମାନ ତ ଛୋଟ ସପ୍ତାହ ଚାଲିଛି ଆଉ ସବୁ ସବୁ ଜାଗାରେ ଆମେ ଦେଖୁଛୁ ଗେଟ୍ ତିଆରି ହେଲାଣି ମାଙ୍କର ମୃତ୍ୟୁ ମଧ୍ୟ କାମ ଚାଲିଛି ଜୋରସୋରରେ।
1: ଆଚ୍ଛା ଆଚ୍ଛା
0: ଆଉ ବର୍ତ୍ତମାନ ରାସ୍ତାଘାଟ ମଧ୍ୟ ମରାମତି ଚାଲିଛି କାଳେ ଖାଲା ଡିପ ରାସ୍ତା ଏବେ ଆଜି ଦେଖୁଥିଲି କିଛି ଜାଗାରେ ଗଛ କଟା ହଉଥିଲା ସବୁ ମାନେ ମେଢ ଆସିବ ତ କାଳେ ଲାଗିବ ଡାଳ ବୋଲି ବହୁତ ଜାଗାରେ କଟାକଟି ଚାଲିଥିଲା ବର୍ତ୍ତମାନ ଚାଲିଛି ବହୁତ ସସ୍ରେ ଚାଲିଛି ସବୁ କାର୍ଯ୍ୟ
1: ବହୁତ ବଢିଆ। ଗୋଟେ ଉତ୍ସବ ମୁଖର ହେଇଯାଇଥିବ ନାଇଁ
0: ଆଜ୍ଞା
1: ହାଟ ବଜାର ସବୁ ଲୋକେ ମାର୍କେଟିଂ ପାଇଁ ବ୍ୟସ୍ତ ଥିବେ ସବୁଆଡେ ଭିଡ଼ ଭାଡ଼ ଥିବ ହଁ ଏମିତିରେ ତ କଟକର ଶାଢ଼ୀ ବହୁତ ଫେମସ ସମସ୍ତେ କଟକ ଯାଆନ୍ତି ମାର୍କେଟିଂ କରିବା ପାଇଁ ଓଡ଼ିଶା ଭିତରେ ତ ସେଇ ସବୁ ବଜାରର ମାହୋଲ ବର୍ତ୍ତମାନ ସରଗରମ ଥିବ ଆଉ ଆପଣଙ୍କର ଆଇସ୍କ୍ରିମ ବେପାର ବହୁତ ବଢିଆ ଚାଲୁଥିବ ବହୁତ ବଢିଆ ଏମିତି ଆପଣ ଆପଣଙ୍କର ବ୍ୟବସାୟ ଠିକରେ ଚାଲୁ ମାଙ୍କର ଆଶୀର୍ବାଦ ରହୁ ଆପଣଙ୍କ ଉପରେ ଆପଣ ଆକାଶବାଣୀ ଜୟପୁରକୁ ଏମିତି ଶୁଣୁଥାନ୍ତୁ ଆମ ସହିତ ଯୋଡ଼ି ହେଇକି ଥାନ୍ତୁ ନାରାୟଣ
0: ନମସ୍କାର
1: ନମସ୍କାର।

0: ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର
1: ଦିଦି ନମସ୍କାର, ଜୟ ଜଗନ୍ନାଥ।
0: ଆଜ୍ଞା, ଜୟ ଜଗନ୍ନାଥ ନମସ୍କାର।
1: ହ୍ୟାଲୋ,
0: ହଁ କୁହନ୍ତୁ।
1: ଦିଦି ନମସ୍କାର, ଜୟ ଜଗନ୍ନାଥ। ମୁଁ ସନ୍ତୋଷ ବେହେରା, କଟକ ଜିଲ୍ଲା ଆଠଗଡ଼।
0: ଆଚ୍ଛା, ଆଠଗଡ଼ରୁ ଆଜି ପ୍ରଥମ ଥର ଫୋନ କଲ୍ ଆସିଛି ଏଇ କାର୍ଯ୍ୟକ୍ରମ ପାଇଁ। ସନ୍ତୋଷ, କେମିତି ଜାଣିଲେ ଏଇ କାର୍ଯ୍ୟକ୍ରମ ସମ୍ପର୍କରେ?
1: ମୁଁ ଆଗରୁ ଯଦି କରୁଥିଲି, ମଝିରେ ବନ୍ଦ ହେଇଯାଉଛି, ବ୍ୟସ୍ତର ଭିତରେ ଆଉ କରିନି।
0: ଆଜ୍ଞା,
1: ଆପଣ ଦେଖିଲି ଫେସବୁକରେ, ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗେ, ରଞ୍ଜନ ଭାଇଙ୍କର ଭଲ ଲାଗେ, ରଞ୍ଜନ ଭାଇ ତ ଅବସର ନେଇଛନ୍ତି।
0: ଆଜ୍ଞା ଆଜ୍ଞା, ତ ଆପଣ କେତେ ଥର ଫୋନ କରିଛନ୍ତି, ମାତ୍ର ଥରେ ଏଇ କାର୍ଯ୍ୟକ୍ରମକୁ?
1: ଏବେ ନା ଆଗରୁ?
0: ଆଗରୁ
1: ଆଗରୁ ଅନେକ ଥର କରିଛି ଯେ, କିନ୍ତୁ ଆପଣ ଥିଲା ବେଳେ କାହିଁ କରିନି ମୋର ମନେ ପଡ଼ୁନି।
0: ଆଚ୍ଛା, ତେବେ କୁହନ୍ତୁ ସନ୍ତୋଷ, ଯେ ଆଠଗଡ଼ରେ ବର୍ତ୍ତମାନ କେମିତି ପ୍ରିପାରେସନ ଚାଲିଛି ଦୁର୍ଗା ପୂଜାର?
1: ଦୁର୍ଗା ପୂଜା ମହାଲ ତ ଦିଦି ସବୁଆଡେ ମୂର୍ତ୍ତିଙ୍କର ପୀଠ ମାନଙ୍କର, ଆମର ଏଇଠି ଆଠଗଡ଼ରେ ଆଉ ଆମ ଏଇ ଘର କନ୍ତୋଲ ମା ଚଣ୍ଡୀଙ୍କର ଅଷ୍ଟମ ପୂଜା ହୁଏ, ଆଉ ଏଠି ପାଖରେ ବଡବା ସେଠି ଭଟ୍ଟାରିକା ମାଙ୍କର ହୁଏ।
0: ଆଚ୍ଛା,
1: ଆଉ ପୀଠ ମାନଙ୍କରେ ଯୋଉ ମୁନି ମୂର୍ତ୍ତି ମାନଙ୍କର ସବୁ ମୂର୍ତ୍ତି ସବୁ।

0: ଚିତା ଲଗେଇବା ପାଇଁ ସବୁ ହେଇଗଲାଣି, ମୂର୍ତ୍ତି ସାଜସଜା ସବୁ ହେଲାଣି, ଆଉ ସହର ବଜାର ସବୁ ବହୁକରି ସଜା ହେଲାଣି, ରଙ୍ଗ ଦିଆ ହେଲାଣି,
1: ପୀଠ ମାନଙ୍କରେ ପୂଜା ଷୋଡ଼ଶ ପୂଜା ଆରମ୍ଭ ହେଲାଣି ସବୁ ପୀଠ ମାନଙ୍କରେ। ହଁ, ଯେତିକି ଅଛନ୍ତି ଆପଣଙ୍କର ସେଠି ଦେବୀ କଟକ ଚଣ୍ଡୀ ଠୁ ଆରମ୍ଭ କରିକି ଆପଣ କହିଲେ ବିରଜା ମନ୍ଦିର ଭଟ୍ଟାରିକା ସବୁଠାରେ ପୂଜା ଆରମ୍ଭ ହେଇଗଲାଣି।
0: ହଁ,
1: ତ ଏଇ ଯୋଉ ପୂଜା ପୀଠ ମାନଙ୍କରେ ବର୍ତ୍ତମାନ ହଉଛି, ଆପଣମାନେ କେତେ ଏନ୍ଜୟ କରନ୍ତି, ଭିତରେ କେତେ ଆଗ୍ରହ ଆସେ?
0: ଆଜ୍ଞା, ଆମର ତ ଗାଁରେ ଅଛନ୍ତି ଆମ ଆରାଧ୍ୟ ଦେବୀ, କିନ୍ତୁ ପ୍ରାୟ ହେଲା ମାନେ ଆମେ ବହୁତ ଖୁସି ଲାଗେ, କାହିଁକି ନା ମାଙ୍କର ସକାଳୁ ଯାଉ, ତାଙ୍କର ସବୁ ପୂଜା ବିଧି ବହୁତ ହୁଏ, କିନ୍ତୁ ଆଗରୁ ଟିକେ ଡର ଲାଗୁଥିଲା, ଏବେ ଟିକେ କମିଗଲାଣି। କିନ୍ତୁ ଭଲ ଲାଗେ, ସକାଳୁ ମାଙ୍କର ପୂଜା ହୁଏ, ଦ୍ୱିପହରେ ଭୋଗ ହୁଏ, ଆଉ ଆମର ଏଠି ଯୋଉ ଷୋହଳ ଦିନ ଯାକ ମାଙ୍କ ପାଖରେ ଭୋଗ ହୁଏ, ସବୁ ଭୋଗ ଲଗାନ୍ତି, ତାଙ୍କର ସବୁ ଲିଷ୍ଟ ହେଇଯାଇଥାଏ, ଦି ଜଣ ତିନି ଜଣ ଏମିତି ମାଙ୍କର ଭୋଗ ହୁଏ ଆଉ।
1: ଆଜ୍ଞା,
0: ଭୋଗ ବଢିଆ ମାନେ ଭଲ ଲାଗେ ଆଉ
1: ଖାଇବା ପାଇଁ। ତ ଆପଣ କହିଲେ ଡର ଲାଗେ, ଡର କାହିଁକି ଲାଗେ, ଡର ଆପଣଙ୍କୁ କାହିଁକି ଲାଗେ, ଡର ଲାଗେ ବୋଲି କହୁଥିଲେ?
0: ଡର ଲାଗେ, ମାଙ୍କୁ ଦେଖିଲେ ମତେ ଟିକେ, ମୂର୍ତ୍ତି ମାଙ୍କର ଯୋଉ ସଜା ହେଇଥାଏ ଦେଖିଲେ ମତେ କାହିଁକି ଟିକେ ଡର,
1: ବିଲକୁଲ ଡର ଲାଗେନି, ସେ ହଉଛନ୍ତି କରୁଣାମୟୀ, ଆଉ ସେ କଲ୍ୟାଣମୟୀ, ଜଗତର କଲ୍ୟାଣ କରିବା ପାଇଁ ବର୍ଷକୁ ଥରେ ଆସନ୍ତି, ଧରାବତରଣ କରନ୍ତି, ଆବିର୍ଭୂତା ହୁଅନ୍ତି ଏଇ ଧରାରେ, ଆମର ଦୁଃଖ କଷ୍ଟ ହରଣ କରିବା ପାଇଁ ସେ ମା ମା ପରା, ସେ ମମତାମୟୀ, ସିଏ ତାଙ୍କୁ କହିଲେ ଡରିବେ ଆପଣ? ବିଲକୁଲ ନୁହଁ, ଏକଦମ ମାନେ ଖୁସିରେ ଦର୍ଶନ କରନ୍ତୁ ମାଙ୍କର ମୃଣ୍ମୟୀ ମୂର୍ତ୍ତି, ଯେତେବେଳେ ଆପଣ ଦର୍ଶନ କରିବେ ଆମକୁ ସେତେବେଳେ ମନରେ ଗୋଟେ ଅପାର ଆନନ୍ଦ ଆସେ, ମନଟା ପବିତ୍ର ଲାଗେ। ତ ସେଇ ଯୋଉ ଏଇ ଯୋଉ ମୃଣ୍ମୟୀ ମୂର୍ତ୍ତିକୁ ଦର୍ଶନ କରିବା କେବେ ବି ମିସ୍ କରିବେନି, ବର୍ଷକୁ ଥରେ ସେ ଆସନ୍ତି। ତେବେ ବହୁତ ବହୁତ ଧନ୍ୟବାଦ ସନ୍ତୋଷ, ଫୋନ୍ କଲେ ଆମକୁ, ଆମ ସହିତ କଥା ହେଲେ, ଆମେ ଗୀତ ଶୁଣୁଛୁ ଆପଣଙ୍କୁ।
0: ଆଜ୍ଞା,
1: ହଁ ହଁ, ନମସ୍କାର।

0: ଆସନ୍ତି ଯୋଉମାନେ ତିଆରି କରନ୍ତି ଦିନ ରାତି ଚବିଶ ଘଣ୍ଟା ଲାଗିକିରି ବର୍ତ୍ତମାନ ତିଆରି ଚାଲିଛି, ତାପରେ ରଙ୍ଗ କରାଯିବ, ତାପରେ ଚକ୍ଷୁଦାନ ଲାଷ୍ଟ ଷ୍ଟେଜରେ ହବ, ଏସବୁ କାର୍ଯ୍ୟ ଚାଲିଛି। ବାହାରେ ସବୁ ଡେକୋରେସନ ପାଇଁ କି ମେଢ ପାଇଁ ଯୋଉ ଆପଣଙ୍କର ବାଉଁଶ ବନ୍ଧା ସବୁ ଚାଲିଛି, ଏସବୁ କାର୍ଯ୍ୟ ପୁରା ଚଳଚଞ୍ଚଳ ଅଛି ବଜାର ପୁରା। ଆଉ
1: ଆଜ୍ଞା, ଯୋଉ ମୂର୍ତ୍ତିକାର କଥା ଆପଣ କହିଲେ, ମୂର୍ତ୍ତି ତିଆରି କରୁଛନ୍ତି, ସେଟା କେବଳ ଗୋଟିଏ ଦୋକାନ ଅଛି ନା ବହୁତ ଦୋକାନ ଥିବ ଜଗତସିଂହପୁରରେ?
0: ଆଜ୍ଞା, ନାଇଁ ନାଇଁ, ଦୋକାନ ଯୋଉ କଥା କହିଲେ ସିଏ ସରସ୍ୱତୀ ପୂଜା, ଗଣେଶ ପୂଜା କି ଯୋଉ ଖୁଦୁରୁକୁଣି ଏସବୁ ଛୋଟ ଛୋଟ ମୂର୍ତ୍ତି କରନ୍ତି, ସେମାନେ ତିଆରି କରି ବିକ୍ରି କରନ୍ତି।
1: ଆଚ୍ଛା,
0: ଇଏ ବହୁତ ବଡ ଆକାରରେ ମୂର୍ତ୍ତି ହବ ନା, ତେଣୁ ଏମାନେ ପ୍ରଫେସନାଲ ଯୋଉମାନେ ତିଆରି କରୁଛନ୍ତି ସେମାନେ ଅର୍ଡର ସବୁ ରଖିଥାନ୍ତି। ଗୋଟେ ଗୋଟେ ମୂର୍ତ୍ତି ଯୋଉଠି ମେଢ ହୁଏ, ସେ ଠାକୁରଙ୍କର ଆସ୍ଥାନ ଅଛି, ସେ ଜାଗାରେ ପୁରା ପରମାନେଣ୍ଟ ତିଆରି କରନ୍ତି ଏବଂ ଡାଇରେକ୍ଟ ଭସାଣିରେ ସେ ଯାଇକିରି ନଦୀରେ ନାଳରେ ପଡିବେ।
1: ତେଣୁ
0: ସେମାନେ ମୋଟା ରକମ ପଇସା ନିଅନ୍ତି, ସାତ ଆଠ ଜଣ ଦଶ ଜଣ ମିଶିକିରି ତିଆରି କରନ୍ତି।
1: ଏଇଭଳିଆ ରହିଛି ରିବାଜ। ତ ମୂର୍ତ୍ତିର ଦାମ
0: ବଜାର କଣ ବର୍ତ୍ତମାନ ସବୁ ଦୋକାନ ବଜାର ହବ, ଯେମିତି ଚାଟ ଦୋକାନ ଟଙ୍କା ପୁରୀ, ଆପଣଙ୍କର ଯେମିତିକି ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନ, ସେମାନେ ବି ସବୁ ମାନେ ଟେଣ୍ଟ ଫେଣ୍ଟ ବାନ୍ଧିଲେଣି। ଆଉ ମ୍ୟୁନିସିପାଲିଟି ତରଫରୁ ରୋଡ ସାଇଡ ଯୋଉଟା ମାଡି ଯାଇଛି ମାଟି କାଦୁଅ ଗଛ ବୁଛ ଏଗୁଡା ସଫା ସଫି ହଉଛି, ବ୍ଲିଚିଂ ପାଉଡର ପଡୁଛି, ତେଣୁ ସଫା ସୁତୁରା ହଉଛି। ଆଗାମୀ ପୂଜା ପାଇଁ କି ବର୍ତ୍ତମାନ ସବୁ ଚଳଚଞ୍ଚଳ ସବୁ ରହିଛି ଏବଂ ନୂଆ ଡ୍ରେସ ପତ୍ର ତିଆରି କରିବା ପାଇଁ ଟେଲରରେ ବି ସବୁ ଭିଡ଼ ରହୁଛି। ବିଭିନ୍ନ ପ୍ରକାର ଆଗକୁ ପୂଜା ପାର୍ବଣ ଆସିଲେ ଲୋକ ଟିକେ ଅତ୍ୟଧିକ ଆଗ୍ରହୀ ହେଇକି ସବୁ କାର୍ଯ୍ୟ ଲାଗିଯାଆନ୍ତି। ଆଉ
1: ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ ଜଗତସିଂହପୁରରେ ବର୍ତ୍ତମାନ କେମିତି ଚାଲିଛି ପୂଜା ମାହୋଲ। ତ ରାଜେଶ, ଏଇଠି କୁହନ୍ତୁ ଯେ
0: ଆସନ୍ତୁ କେତେବେଳେ ଜଗତସିଂହପୁର, କଟକ ଆଉ ଆପଣ କେନ୍ଦ୍ରାପଡା, ଏଇଟା ଅବିଭକ୍ତ କଟକ ଥିଲା।
1: ଆଜ୍ଞା,
0: କଟକରେ ବି ବିଭିନ୍ନ ଯେମିତି ଆପଣ ଜାଣିନାହାନ୍ତି, ଯେମିତିକି ରୂପାର ସୁନାର ମକୁଟ ମାନେ ମେଢ ଏସବୁ ହଉଛି କଟକରେ, ଜଗତସିଂହପୁର ବି ଠାକେ ଠାକେ ହେଲାଣି। କେତେବେଳେ ଆସନ୍ତୁ, ଟିକେ ବୁଲାବୁଲି କରିକି ଯିବେ, ମା ସାରଳାଙ୍କୁ ଦର୍ଶନ କରିବେ, ବାବା ଗୋରେଖନାଥ ଦର୍ଶନ କରିକି ଯିବେ। ଆଉ
1: ବହୁତ ବହୁତ ଧନ୍ୟବାଦ ଆପଣ ଡାକୁଛନ୍ତି। କିନ୍ତୁ ଏଇଠି ଆମେ ଜାଣିବା ପାଇଁ ଚାହିଁବୁ ଯେ ମୂର୍ତ୍ତିର ଯୋଉ ଦାମଟା ଆପଣ କହିଲେ ବହୁତ ପଇସା ନିଅନ୍ତି, ଆଗରେ କେତେ ଥିଲା, ଏବେ କେମିତି ବଢୁଛି ଆସ୍ତେ ଆସ୍ତେ?
0: ମୁଁ ଯେତେ ଦୂର ମୋର ନଲେଜ ଅଛି, ପ୍ରାୟ ଗୋଟେ ମୂର୍ତ୍ତି ସେମାନେ ତିଆରି କରିବାକୁ ବୋଧେ 70-80 ହଜାର କି ଲକ୍ଷେ ଟଙ୍କା ପାଖାପାଖି ନଉଛନ୍ତି। ଆଉ ତାପରେ ଯୋଉମାନେ ମେଢ କରୁଛନ୍ତି, କାଗଜ ମେଢ ହଉଛି, କୋଉଠି ଚାନ୍ଦି ମେଢ ହଉଛି,
1: ତା
0: ପାଇଁ ଏକ୍ସଟ୍ରା ଲାଗୁଛି। ଆଉ ଯୋଉ କଲେକ୍ସନ ଟା ହୁଏ ପର ଡେ, ସବୁ ଦୋକାନୀ ଭାଇ ସବୁ କଲେକ୍ସନ କରନ୍ତି, ଆଉ ବହୁତ ଗୁଡ଼ାଏ ପଇସା କଲେକ୍ସନ ହୁଏ, ପାଖାପାଖି 5-10 ଲକ୍ଷ କଲେକ୍ସନ ହୁଏ। କିଛି ଖର୍ଚ୍ଚ ହବ, ଯାହା ବଳିବ ଲାଷ୍ଟକୁ ହଳଦିଆ ଭାତ ହୁଏ ଏବଂ ସେ ସବୁ ସମସ୍ତେ ମିଳିମିଶିକିରି ଖାଆନ୍ତି ବସିକିରି ଗୋଟେ ଜାଗାରେ। ଆଉ
1: ଆଚ୍ଛା, ବହୁତ ବଢିଆ, ବହୁତ ବଢିଆ, ବହୁତ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ ଯେ କେମିତି ଚାଲିଛି ଦଶହରାର ମାହୋଲ ଆପଣଙ୍କର ଗାଁରେ। ବହୁତ ଧନ୍ୟବାଦ ଦଉଛୁ ଆପଣଙ୍କୁ।
0: ଆପଣଙ୍କୁ ମାହୋଲ ଭଲ ରଖିଥାନ୍ତୁ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ହ୍ୟାଲୋ ଆଜ୍ଞା
1: ଦମନ୍ତୀନାନୀ ଜୁହାର
0: ଜୁହାର ନମସ୍କାର କୁହନ୍ତୁ
1: ସୋନପୁର ବାହୁପାଲିରୁ କହୁଥିଲି ଭୋଳାଶଙ୍କର ବରପଣ୍ଡା
0: ଭୋଳାଶଙ୍କର
1: ଆଜ୍ଞା
0: ହର ହର ମହାଦେବ
1: ଆଉ ଭଲ ଅଛନ୍ତି
0: ବଢିଆ ଅଛି ସୋନପୁର କୋଉ ଗାଁ କହିଲେ ଆପଣଙ୍କର
1: ବାବୁପାଲି
0: ବାବୁପାଲି ବେଶୀ ବାବୁ ମାନେ ଅଛନ୍ତି କି ସେଇଠି ବାବୁ ମାନଙ୍କର ପାଲି ସେଇଟା
1: ବାବୁପାଲି
0: କେତେ ବଡ ଗାଁ ହବ ଭାଇ
1: ହବ ଛଟା ୱାର୍ଡ ହବ
0: ଛଟା ୱାର୍ଡ ପୂଜା ହୁଏ ସେଠି ଅନୁଷ୍ଠିତ ହୁଏ ଦଶହରା
1: ପୂଜା ଆମ ଗାଁରେ ନାଇଁ ଛକରେ ହୁଏ ଛକରେ ଆସି
0: ଛକ ମାନେ ଗାଁଠୁ ଗାଁ ମୁଣ୍ଡରେ ଯୋଉ ଛକ ଥାଏ
1: ତିନିଟା ଗାଁ ଅଛି ଆମର ବାବୁପାଲି ବାଗଡିଆ ପଲସାପାଲି ତିନି ଗାଁ ଛକରେ ହେସି ଗୋଟେ ମେଢ
0: ଆଚ୍ଛା କେମିତି କଣ ହୁଏ ସେ ମେଢ କୋଉ ମାନେ ତିଆରି କରନ୍ତି କୋଉ ମାନେ ପ୍ରସ୍ତୁତ କରନ୍ତି
1: ସେଟା ଆମର ଯେଉଁ ମୁଖିଆ ମାନେ ଅଛନ୍ତି ଗାଁର ମୁଖିଆ ମାନେ ସମସ୍ତେ ପୂଜା କରୁଛନ୍ତି ସେ କମିଟି ଅଛନ୍ତି
0: ଆଚ୍ଛା ଆଚ୍ଛା କେବେଠୁ ଆରମ୍ଭ ହେଇଛି ପୂଜା
1: ସେଟା ବହୁତ ଦିନ
0: ସବୁଠୁ ଆରମ୍ଭ ହେଇଛି ମାନେ ଗାଁ ଯାକ ଲୋକ ଯାଆନ୍ତି ସମସ୍ତେ ମା
1: ଭଉଣୀ
0: କେତେ ଦିନ ପୂଜା ହୁଏ ସେ ମେଢ

0: ତିନି ଦିନ ହେସି
1: ତିନି ଦିନ
0: ତିନି ଏକ ଚାରି ଦିନ ହବା
1: ହଁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ରାତିରେ
0: ହଁ ହେସି ନାଚ ପାଲା ହେସି କୀର୍ତ୍ତନ ହେସି
1: ହଁ ହଁ ହଁ ବହୁତ ବଢିଆ ବହୁତ ବଢିଆ ଆପଣ ମାନେ ଏନ୍ଜୟ କରନ୍ତୁ ଆପଣ ବୁଲି ଯାଆନ୍ତି କି ନାହିଁ ଦଶହରାରେ ଦଶହରାରେ ପ୍ରାୟ ଅଧିକାଂଶ
0: ମାନେ ଆମର ତ ଏଇଟା ତ ଅଛି ଆମର ଗୋଟେ ପରମ୍ପରା ଅଛି ଭାଇ ଜୁତିଆ ପରମ୍ପରା ଡେ ତ ଭାଇ ବହିନ ମାନଙ୍କୁ ନେଇକି ସେଟା ଆମର ଜୁତିଆ କରା ହେସି ଭାଇ ମାନଙ୍କୁ
1: ଆଚ୍ଛା ଅଷ୍ଟମୀ ଦିନ ହୁଏ ସେଇଟା
0: ଅଷ୍ଟମୀ ଦିନ ହେସି
1: ହଁ
0: ନବେ ଦିନ ଛିଆସନ୍
1: ଆଚ୍ଛା କେମିତି କଣ ହୁଏ କୁହନ୍ତୁ ଆମ ଶ୍ରୋତା ମାନଙ୍କୁ
0: ଭାଇ ଜୁତିଆ ଦିନ ବହିନ ମାନେ ପୂଜା ଉପାସ କରିକିରି ପୂଜା କରସନ୍ ରାତିରେ ମା ଦୁର୍ଗାଙ୍କୁ ଆଉ ସେଟା ଆର ଦିନ ସକାଳ ପାଇଲେ ସେଟା ସେ ଦୁବଟା ଛିଆସନ୍ ଭାଇ ମାନଙ୍କୁ ମାଇ ମାନଙ୍କ ମଙ୍ଗଳ କାମନା କରବାର ଲାଗି
1: ତାଙ୍କୁ ବନ୍ଦାପନା କରନ୍ତି ସେଦିନ
0: ଆଜ୍ଞା
1: ହଁ କଣ ସବୁ
0: ବନ୍ଦାପନା କହିସନ୍ ସଂସ୍କୃତିରେ ଆମ ସମ୍ବଲପୁରୀ ବନାସନ୍
1: ବନାସନ୍ ତାକୁ ଟିକେ ସହଜ କରିଦିଅନ୍ତି ଆପଣ ନାଇଁ
0: ଆଜ୍ଞା
1: ବନ୍ଦାପଣାକୁ ବନାସନ୍
0: ଆଉ ଗୋଟେ କଥା କହିବି ନାନୀ ଆମର ଇଆଡେ ମେଢ ହଉଛେ ତାମାନେ ଆମର ଫୁଲ ମାନେ ନେଚୁରାଲ ଫୁଲ ନେ ପାନ୍ ତ ଆମର ପ୍ଲାଷ୍ଟିକ ଫୁଲ ମାନଙ୍କୁ ଇଏ କରସନ୍ ତ ମୁଇଁ ଯାଇଥିଲି ବୈଷ୍ଣୋଦେବୀ ଥରେ
1: ଆଚ୍ଛା
0: ତ ସେଠାନେ ପୁରା ନେଚୁରାଲ ତାମାନେ ସବୁ ଫୁଲ ମାନେ ନାନୀ ଯେନ୍ ଡିଜାଇନ ଇଆଡେ ଫୁଲ ତାମାନେ ପ୍ଲାଷ୍ଟିକ ରେ କରୁଛନ୍ ସେନା ପୁରା ନେଚୁରାଲ ଫୁଲ ମାନ ଆରେ ଏତେ ତାର ବାସ୍ନା ନାନୀ ସେ ବାସ୍ନାରେ ପୁରା ମୋହି ଦେଇଯିବ
1: ଆରେ ବା
0: ଆଉ ସେଟା କିଛି ନା ହେଲା ଏକ ଦେଢ କିଲୋମିଟର ଦୁଇ କିଲୋମିଟର ଯାଏ ତମେ ସେ ଫୁଲ ମାନେ ସଜା ହେଇଥିସି ଜୟ ମାତା ଦେଇ ଲେଖା ହେଇଥିବା ଗଣେଶ ମାଙ୍କର ମହାପ୍ରଭୁଙ୍କର ଫଟୋ ଥିବା
1: ତାର
0: ଦୁର୍ଗା ମାଙ୍କର ତାମାନେ ଫଟୋ ସେ ଖାଲି କାହିଁ ଦେବେ ନା ସେଟା ସବୁ ଆମ ଫୁଲରେ
1: ଆଚ୍ଛା ବହୁତ ବଢିଆ
0: ଲାଗୁଛି
1: ଦେବୀ ହଉଛନ୍ତି ନାରୀ ଶକ୍ତି ଆଉ ନାରୀଙ୍କୁ ସବୁବେଳେ ଫୁଲ ପ୍ରିୟ ସବୁ ସବୁ ସମୟରେ ନାରୀ ମାନେ ସବୁ ଫୁଲ ପ୍ରିୟ
0: ଦୁଇ କିଲୋମିଟର ଯାଇ ଖାଲି ଖାଲି ଫୁଲ ତମେ ଦୁଇ ସାଇଡ୍ରେ ଦିଆ ହେଇଥିସି ଆଉ ଏତେ ମହକ ଏତକି ବାସ୍ନା ତାମାନେ ଆମର ଦୁଃଖାଟିରେ ବି ବାସ୍ନା ନା ଏତକି ବାସ୍ନା କେନ୍ସିତି ନାଇଁ ତାମାନେ
1: ଆମର
0: ଏଇ ମଲି ଫୁଲ ବି ଆଉ ବାସ୍ନା ବହୁତ ବାସ୍ନା ସେଟା କାଇଁ ଫୁଲ ମାନେ ସେଟା କିଏ ଜାଣେ
1: ଆପଣଙ୍କୁ ବହୁତ ଆକର୍ଷିତ କରିଛି ଏପର୍ଯ୍ୟନ୍ତ ଆପଣ ମନେ ରଖିଛନ୍ତି
0: ହଁ ନାନୀ ମୁଁ ଦୁଇଥର ଯାଇଛେ
1: ଆଚ୍ଛା ବହୁତ ବଢିଆ ମାଙ୍କର ଆଶୀର୍ବାଦ ରହୁ ଆପଣମାନଙ୍କ ଉପରେ ଆପଣମାନେ ସୁସ୍ଥ ରୁହନ୍ତୁ ଆଉ ଭଲରେ ରୁହନ୍ତୁ ଆକାଶବାଣୀ ଜୟପୁରକୁ ଏମିତି ଶୁଣୁଥାନ୍ତୁ ଏଇ କାର୍ଯ୍ୟକ୍ରମକୁ ଏମିତି ଫୋନ୍ ଲଗାଉଥାନ୍ତୁ
0: ଭଲ ଲାଗୁଛି ବିଶେଷ କରି କହିବି ଗୋଟେ କଥା ଏଇ ପ୍ରୋଗ୍ରାମଟା ବେଶୀ ଭଲ ଲାଗୁଛି କାରଣ ଆମର ତାମାନେ ଆମର କଥା ଆମେ କହିପାରୁଛୁ ଆମର ସବୁ କଥା ପ୍ରକାଶ କରିପାରୁଛୁ ପୁନିନ ପ୍ରୋଗ୍ରାମ ଯେ ନେସି ସେଟା ଦ୍ୱିପଦ କଥା ଆମେ ତାପରେ ଗୀତ ଗାଇବା
1: ଆଚ୍ଛା ଆଚ୍ଛା ଆଚ୍ଛା
0: ସେଥିଲାଗି ଏଇ ପ୍ରୋଗ୍ରାମଟା ମତେ ବେଶୀ ଭଲ ଲାଗୁଛି
1: ବହୁତ ଧନ୍ୟବାଦ ଆଉ କଣ ଶୁଣନ୍ତି ଏ କାର୍ଯ୍ୟକ୍ରମକୁ ଛାଡିଦେଲେ ଆମ କେନ୍ଦ୍ରରୁ
0: ବହୁତ ପ୍ରୋଗ୍ରାମ ମୁଁ ସପ୍ରାୟ ପ୍ରୋଗ୍ରାମ ଶୁଣୁଛି ନାନୀ ଆମର କବାକ୍ଷ ହେଲା ସକାଳେ ଆମର ଯେନ୍ ବନ୍ଦନା ପ୍ରୋଗ୍ରାମ ଅଛି ଜୀବାଣୀ ପ୍ରୋଗ୍ରାମ ହେଲା ତାପରେ ଆମର ସଜ ମୌଜ ହେଲା ତାପରେ ଆମର କୃଷି ସଂସ୍କାର କାର୍ଯ୍ୟକ୍ରମ ହେଲା ସବୁ ଶୁଣୁଛେ ମୁଇଁ
1: ଆଜ୍ଞା ଆଜ୍ଞା ତେବେ ଭୋଳା ଶଙ୍କର ବର୍ତ୍ତମାନ ସମୟ ହେଇ ଆସିଲାଣି ଆମେ
0: ଧନ୍ୟବାଦ
1: ଧନ୍ୟବାଦ ତ ଶ୍ରୋତା ବନ୍ଧୁ ଏଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଆସନ୍ତା ସୋମବାର ପୁଣି ଥରେ ଫୋନ୍ ଲଗାନ୍ତୁ ଆମ ନମ୍ବର ହେଲା 06854230690 ବର୍ତ୍ତମାନ ସମୟ ହେଇଗଲାଣି ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ ଆଉ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

0: ଔଷଧୀୟ ଗୁଣ ରହିଛି। ଧନିଆପତ୍ରରେ ତନ୍ତୁ, ମାଙ୍ଗାନିଜ, ଲୌହ ଓ ମାଗ୍ନେସିୟମ ଆଦିରେ ଭରପୁର। ଏହାଛଡ଼ା ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ ଓ ପ୍ରୋଟିନ୍ ବା ପୁଷ୍ଟିସାରରେ ଭରପୁର। ଆହୁରି କ୍ୟାଲସିୟମ, ଫସ୍ଫରସ୍, ପଟାସିୟମରେ ମଧ୍ୟ ଭରପୁର, ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଧନିଆ ଚାଷ ଉଷ୍ଣ ଓ ଆର୍ଦ୍ର ପରିବେଶରେ ଭଲ ହୋଇଥାଏ। ଏହି ଧନିଆକୁ ସବୁ ଋତୁରେ ଚାଷ କରିପାରିବେ। ଧନିଆର ମଞ୍ଜି ଗଠନ ସମୟରେ ଶୁଷ୍କ ଓ ଥଣ୍ଡା ପାଗ ଆବଶ୍ୟକ ହୋଇଥାଏ। ଦୋରସା ଓ ମଟାଳ ମାଟିରେ ଏହି ଚାଷ ଭଲ ହୋଇଥାଏ। ଧନିଆର କିସମଗୁଡ଼ିକ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯେପରି ବୁଦା, ମଧ୍ୟମ ଓ ସିଧା କିସମ। ସିନ୍ଧୁ CO1, CO3। ସେହିପରି ମଧ୍ୟମ କିସମ ହେଲା ସ୍ୱାତି ସାଧନା। ସିଧା କିସମଗୁଡ଼ିକ ମଧ୍ୟରେ RCR41, 446, CO2। ଧନିଆ ଚାଷ ପାଇଁ ଜଳସେଚିତ ଜମିରେ ଏକର ପ୍ରତି 5-6 କିଲୋଗ୍ରାମ ବିହନ ଦରକାର ହେଉଥିଲା ବେଳେ ଅଣଜଳସେଚିତ ଜମିରେ 10-12 କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ। ଧନିଆ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ସମୟରେ 1 କିଲୋଗ୍ରାମ ମଞ୍ଜିକୁ 1 ଲିଟର ପାଣିରେ 2 କିଲୋଗ୍ରାମ ଥିରାମ ଓ 1 ଗ୍ରାମ କାର୍ବୋଡାଜିମ୍ ବା ବାଭିଷ୍ଟିନ୍କୁ ମିଶାଇ 10-12 ଘଣ୍ଟା ଭିଜାନ୍ତୁ। ଧନିଆ ଚାଷରେ ମାଟିକୁ 4-5 ଓଡ଼ ଗୁଣ୍ଡ ଚାଷ କରି ଶେଷ ଓଡ଼ ଚାଷରେ ହେକ୍ଟର ପ୍ରତି 20 ଟନ୍ ସଡ଼ା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ। ମଞ୍ଜିକୁ ଧାଡ଼ିକୁ ଧାଡ଼ି 30-40 ସେଣ୍ଟିମିଟର ବ୍ୟବଧାନରେ 1-2 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ବିହନ ବୁଣା ପରେ ପଟାଳିଗୁଡ଼ିକ ନଡ଼ାରେ ଘୋଡ଼ାଇ ରଖନ୍ତୁ ଓ ପ୍ରତିଦିନ ପାଣି ସିଞ୍ଚନ କରନ୍ତୁ। ପତ୍ର ପାଇଁ ହେଲେ 10-12 ଦିନ ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ମଞ୍ଜି ବୁଣିବା ସମୟରେ ମାଟିର ବତର ରହିବା ଉଚିତ। ଶେଷ ଓଡ଼ ଚାଷ ସମୟରେ ହେକ୍ଟର ପ୍ରତି 10 କିଲୋଗ୍ରାମ ଯବକ୍ଷାରଜାନ ଓ 40 କିଲୋଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବୁଣିବାର 1 ମାସ ପରେ ଆଉ 10 କିଲୋଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ବୁଣିବାର 30 ଦିନରେ କୋଡ଼ାଖୁସା କରି ଅନାବନା ଗଛ ନଷ୍ଟ କରିଦିଅନ୍ତୁ। ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଅଧିକ ଗଛ ଉପାଡ଼ି ବିକ୍ରି କରନ୍ତୁ। ଜଳସେଚିତ ଫସଲରେ 30-75 ଦିନରେ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ଏହି ଧନିଆ ଚାଷରେ ମୁଖ୍ୟତଃ ପାଉଁଶିଆ, ଝାଉଁଳା, ଜଉପୋକ ଆଦି ରୋଗ ହୋଇଥାଏ। ପାଉଁଶିଆ ରୋଗ ସହନଶୀଳ କିସମ ହେଲା ସ୍ୱାତି, ସିନ୍ଧୁ, CO3 ବ୍ୟବହାର କରି 15 ଦିନ ବ୍ୟବଧାନରେ 2 ଥର ୱେଟ୍ବଲ୍ ସଲଫର ସିଞ୍ଚନ କରନ୍ତୁ। ଝାଉଁଳା ରୋଗରେ ମୂଳ ସଢ଼ିଯାଇ ପତ୍ର ହଳଦିଆ ହୋଇ ଗଛ ଝାଉଁଳି ପଡ଼େ। ଫସଲରେ ବାଭିଷ୍ଟିନ୍କୁ 1 ମାସ ବ୍ୟବଧାନରେ 2 ଥର ସିଞ୍ଚନ କରନ୍ତୁ। ଫସଲରେ ଜଉପୋକ ଦେଖାଗଲେ ଡାଇନୋଥଏଡ୍ ହେକ୍ଟର ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧନିଆ ବୁଣିବାର 15-45 ଦିନରେ ଗଛକୁ ଉପାଡ଼ି ବିକ୍ରି କରନ୍ତୁ। ହେକ୍ଟର ପ୍ରତି 1 କ୍ୱିଣ୍ଟାଲ ଶାଗ ଓ 4-6 କ୍ୱିଣ୍ଟାଲ ମଞ୍ଜି ଅମଳ ହୁଏ। କିସମ ଅନୁସାରେ 100-140 ଦିନ ଫସଲ ଅମଳ କରିବା ସହିତ 75 ଦିନର ଗଛରେ ଥିବା ଅଧିକ ପତ୍ର ତୋଳି ବିକ୍ରି କରନ୍ତୁ।
1: ଶୁଣିଲେ ଚାଷବାସ କଥା।
2: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ 0 ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ 0 ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM Suryaghar.gov.in।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଖରଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ନିଶାରାଣୀ ସାହୁ।

0: ବାର୍ତ୍ତା ଜଣାଇ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମ ଘର ଘରଣୀ କାର୍ଯ୍ୟକ୍ରମରେ। ଆଜି ଆପଣଙ୍କ ପାଖରେ ମୁଁ ରାଜେଶ୍ୱରୀ, ଆଉ ମୋ ସହିତ ଅଛନ୍ତି
1: ମୁଁ ଦିଶା। ମୋର ମଧ୍ୟ ନମସ୍କାର।

0: ଘର ଶବ୍ଦଟି ଶୁଣିଲେ ମନରେ ଆସିଯାଏ ଏକ ନିରାପଦ ଆଶ୍ରୟର ଚିତ୍ର। ଘର ମାନେ କେବଳ ଇଟା ସିମେଣ୍ଟ ଆଉ କାନ୍ଥର ଘର ନୁହେଁ, ଘର ମାନେ ହେଉଛି ଆମ ସ୍ୱପ୍ନ, ଆମ ପରିବାରର ଖୁସି। ନା କ'ଣ କହୁଛ ନିଶା?
1: ହଁ ରାଜେଶ୍ୱରୀ, ପ୍ରତ୍ୟେକ ମଣିଷର ମନରେ ଥାଏ ନିଜର ଏକ ସୁନ୍ଦର ଘର କରିବାର ସ୍ୱପ୍ନ, ଯେଉଁଠି ପରିବାର ସହିତ ନିରାପଦରେ ରହିପାରିବା, ପିଲାମାନଙ୍କର ହସ ଶୁଣିପାରିବା ଆଉ ଆଗାମୀ ଦିନ ପାଇଁ ସ୍ୱପ୍ନ ଦେଖିପାରିବା।
0: କିନ୍ତୁ ସମସ୍ତଙ୍କ ପାଇଁ ନିଜର ଏକ ପକ୍କା ଘର ତିଆରି କରିବା ସହଜ କଥା ନୁହେଁ। ଆର୍ଥିକ ଅସୁବିଧା ଯୋଗୁଁ ଅନେକ ପରିବାର ଆଜି ମଧ୍ୟ ନିଜ ଘର କରିବାର ସ୍ୱପ୍ନ ପୂରଣ କରିପାରୁନାହାନ୍ତି।
1: କିନ୍ତୁ ଆଜିକାଲି ଆମ ସରକାର ବିଭିନ୍ନ ପ୍ରକାରର ଯୋଜନା ସବୁ ଆରମ୍ଭ କରିସାରିଲେଣି ଲୋକଙ୍କ ସୁବିଧା ପାଇଁ। ଆମେ ଯେଉଁ ଯୋଜନା ବିଷୟରେ କଥା ହେବା ତାର ମୁଖ୍ୟ ଲକ୍ଷ୍ୟ ହେଉଛି ଯୋଗ୍ୟ ପରିବାରମାନଙ୍କୁ ପକ୍କା ଆଉ ସୁରକ୍ଷିତ ଘର ପାଇବାରେ ସହାୟତା କରିବା।
0: ଆଉ ସେଇ ଯୋଜନାଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଯାହାକୁ ସାଧାରଣତଃ PMAY ଯୋଜନା ବୋଲି କୁହାଯାଏ। ଏହା ସହର ଆଉ ଗ୍ରାମାଞ୍ଚଳର ଯୋଗ୍ୟ ଲୋକମାନଙ୍କୁ ଆବାସ ସହାୟତା ଦେବା ପାଇଁ ଚାଲୁଥିବା ଏକ ସରକାରୀ ଯୋଜନା।
1: ଆମେ ତ ଜାଣୁ ଭଉଣୀ, ମଣିଷର ମୌଳିକ ଆବଶ୍ୟକତା ମଧ୍ୟରେ ଘରର ଗୁରୁତ୍ୱ ସବୁଠାରୁ ବେଶୀ। ନିଜର ଏକ ସୁରକ୍ଷିତ ଘର ଥିବା ଅନେକ ପରିବାରର ସ୍ୱପ୍ନ।
0: ତେବେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାହାର ଘରଟିଏ ପାଇବାର ନିହାତି ଆବଶ୍ୟକତା ରହିଛି ସେହି ଯୋଗ୍ୟ ପରିବାରମାନଙ୍କୁ ପକ୍କା ଘର ନିର୍ମାଣ ବା ଆବାସ ସମ୍ବନ୍ଧୀୟ ସହାୟତା ଯୋଗାଇଦେବା।
1: ଗ୍ରାମାଞ୍ଚଳରେ ଯୋଗ୍ୟ ପରିବାରଙ୍କ ଚିହ୍ନଟ ସରକାରୀ ନିୟମ ଆଉ ଉପଲବ୍ଧ ତଥ୍ୟ ଆଧାରରେ କରାଯାଏ। ତେଣୁ ଲୋକମାନେ ନିଜ ଗ୍ରାମ ପଞ୍ଚାୟତ, ବ୍ଲକ କିମ୍ବା ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟରୁ ନିଜ ଯୋଗ୍ୟତା ଆଉ ପ୍ରକ୍ରିୟା ବିଷୟରେ ଠିକ୍ ସୂଚନା ନେବା ଉଚିତ।

0: ନିଶ୍ଚିତ ଭାବରେ ଏହା ଏକ ଅତ୍ୟନ୍ତ ଆବଶ୍ୟକୀୟ ବିଷୟ। ଜଣେ ମହିଳା ପରିବାରର ଯତ୍ନ ନେବା ସହିତ ପରିବାରର ସ୍ୱାସ୍ଥ୍ୟ ପୋଷଣ ଆଉ ପରିଚ୍ଛନ୍ନତା ଏବଂ ଶିଶୁମାନଙ୍କର ଲାଳନ ପାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି।
1: ସୁସ୍ଥ ପରିବାର କେବଳ ରୋଗ ନଥିବା ପରିବାର ନୁହେଁ। ଯେଉଁ ପରିବାରରେ ସମସ୍ତେ ପୌଷ୍ଟିକ ଖାଦ୍ୟ ଖାଆନ୍ତି, ପରିଚ୍ଛନ୍ନତା ରକ୍ଷା କରନ୍ତି, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି, ପରସ୍ପରକୁ ସମ୍ମାନ କରନ୍ତି ଏବଂ ମାନସିକ ସ୍ତରରେ ଖୁସି ରୁହନ୍ତି, ସେହି ପରିବାରକୁ ଆମେ ସୁସ୍ଥ ପରିବାର ବୋଲି କହିପାରିବା।
0: ଏହି କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଖୁବ୍ ବଡ଼। ବିଶେଷ କରି ପରିବାରର ପୋଷଣ ଦିଗରେ ଜଣେ ମହିଳା ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି।
1: ତେବେ ନିଶା, ଆମେ ଆଉ ଏହି ବିଷୟବସ୍ତୁ ଉପରେ ମାନେ ସ୍ୱଚ୍ଛତା କେମିତି ବଜାୟ ରଖିବା, ପରିବାରରେ କେମିତି ଆମେ ସୁଖ ଶାନ୍ତିରେ ରହିବା, ସେ ବିଷୟରେ ଆଉ ଅଧିକ ଆଲୋଚନା କରିବାନି। ଚାଲ ଏହି ବିଷୟବସ୍ତୁକୁ ନେଇ ମାନେ ସ୍ୱଚ୍ଛ ଘର ସୁସ୍ଥ ପରିବାର ଗଠନରେ ମହିଳାମାନଙ୍କର ଭୂମିକାକୁ ନେଇ ଏକ ସାକ୍ଷାତକାର ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣାଇଦେବା। ମ୍ୟାଡାମ ନମସ୍କାର।
2: ନମସ୍କାର ମ୍ୟାଡାମ।
1: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୋ ନାଁ ସଙ୍ଗୀତା ପାତ୍ର। ମୁଁ ପଟାଙ୍ଗୀ ଗଭର୍ଣ୍ଣମେଣ୍ଟ ଏସ୍ଏସ୍ଟି ଗାର୍ଲସ ହାଇସ୍କୁଲରେ ଗଣିତ ଶିକ୍ଷୟତ୍ରୀ ରୂପେ କାମ କରୁଅଛି।
1: ମ୍ୟାଡାମ ଆଜି ଆମର ବିଷୟବସ୍ତୁ ରହିଛି ଯେ ସୁସ୍ଥ ପରିବାର ଗଠନରେ ମହିଳାମାନଙ୍କର ଭୂମିକା କଣ ରହିଛି। ତାହେଲେ ପ୍ରଥମେ ଆମେ ଜାଣିବା ଯେ ସୁସ୍ଥ ପରିବାର କହିଲେ ଆମେ କଣ ବୁଝିବା।
2: ସୁସ୍ଥ ପରିବାର କହିଲେ ଯେଉଁ ପରିବାରରେ ସମସ୍ତ ସଦସ୍ୟମାନେ ପୂର୍ଣ୍ଣ ରୂପେ ସାମାଜିକ ଭାବେ ମାନସିକ ରୂପେ ତଥା ଶାରୀରିକ ଓ ଆତ୍ମିକ ଦୃଷ୍ଟିରେ ସୁସ୍ଥ ରହିଥିବେ ଏବଂ ପରିବାରର ପରସ୍ପର ସଦସ୍ୟମାନଙ୍କ ପ୍ରତି ଭାବର ଆଦାନ ପ୍ରଦାନ କରିପାରୁଥିବେ, ସେମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ହଉଥିଲେ ମଧ୍ୟ ସେ ପରିବାରର ଆର୍ଥିକ ସ୍ୱଚ୍ଛଳତା ଏବଂ ସାମଗ୍ରିକ ବିକାଶରେ ପରିବାର ପ୍ରତ୍ୟେକ ସଦସ୍ୟଙ୍କର ସମାନ ଭାବରେ ଭୂମିକା ରହିଥିବ। ମୁଁ ତ ଭାବୁଛି ସୁସ୍ଥ ପରିବାର କହିଲେ ଆମେ ଏହା ହିଁ ବୁଝିବା।
1: ସୁସ୍ଥ ପରିବାର ଗଠନରେ ମହିଳାମାନଙ୍କର ଅବଦାନ କଣ ରହିଛି, ଭୂମିକା କଣ ରହିଛି?
2: ସୁସ୍ଥ ପରିବାର ଗଠନରେ ମହିଳାମାନଙ୍କର ସର୍ବୋପରି ଅଧିକ ଭୂମିକା ରହିଛି, ଯେହେତୁ ଗୋଟେ ମହିଳା ହିଁ ଗୋଟେ ପରିବାରକୁ ଆଗେଇ ନେଇପାରେ। ତେଣୁ ଘରର ପ୍ରଥମ ସମସ୍ତ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସେମାନଙ୍କୁ ଗୋଟେ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା, ଶିଶୁମାନଙ୍କର ସର୍ବୋପରି ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଘରେ ରହୁଥିବା ବୟୋଜ୍ୟେଷ୍ଠ ବୃଦ୍ଧ ବୃଦ୍ଧାମାନଙ୍କ ଶରୀର ପ୍ରତି ଯତ୍ନବାନ ରହିବାରେ ନାରୀ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ। ଗୋଟେ ନାରୀ ହିଁ ଗୋଟେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାମାନଙ୍କର ଶାରୀରିକ ଏବଂ ମାନସିକ ଅବସ୍ଥାକୁ ବୁଝିପାରିବାର କ୍ଷମତା ଧାରଣ କରିଥାଏ ଏବଂ ସେ ନିଜେ ସଚେତନ ହେବା ପ୍ରଥମେ ଅତି ଜରୁରୀ ଅଟେ। ମ୍ୟାଡାମ
1: ମହିଳାମାନେ ତ ସାଧାରଣତଃ ଆମ ରୋଷେଇ ଘରେ ରହନ୍ତି, ସେମାନଙ୍କର ଅଧିକ ଭୂମିକା ରହିଛି ପରିବାର ଲୋକଙ୍କୁ ସୁସ୍ଥ ରଖିବାରେ। ତାହେଲେ ଏଇ ଯୋଉ ପୋଷଣ ଆଉ ସନ୍ତୁଳିତ ଖାଦ୍ୟ ପ୍ରତି ସେମାନେ ଆଉ କେମିତି ଭୂମିକାଟାକୁ ବଢାଇ ପାରିବେ ଯାହାଦ୍ୱାରା କି ସମସ୍ତେ ସୁସ୍ଥ ରହିପାରିବେ ପରିବାରର?
2: ପ୍ରଥମତଃ ସେମାନେ ସେଇ ଘର ପରିବାର ଭିତରେ ଗୋଟେ ସ୍ୱଚ୍ଛତା ବଜାୟ ରଖିବାକୁ ପଡିବ ଓ ଗୋଟେ ସୁସ୍ଥ ପରିବେଶ ହିଁ ସେମାନଙ୍କୁ ସ୍ୱଚ୍ଛତା ଆଣିଦିଏ ଆଉ ସ୍ୱଚ୍ଛତା ହିଁ ସମ୍ପଦ। ଏବଂ ପରିବାର ପ୍ରତ୍ୟେକ ସଦସ୍ୟ ସୁଷମ ଖାଦ୍ୟ ବା ପୌଷ୍ଟିକ ଖାଦ୍ୟ ଖାଇବା ଜରୁରୀ ଅଟେ ଏବଂ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବୃଦ୍ଧ ବୃଦ୍ଧାମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଏସବୁକୁ ଆଧାର କରି ନାରୀ ବା ଏକ ମହିଳା ଘର ଭିତରେ ହିଁ ଏସବୁର ଶୁଭାରମ୍ଭ କରିପାରିଥାଏ। ଆବଶ୍ୟକତାକୁ ଆଧାର କରି ସେ ଖାଦ୍ୟ ପ୍ରସ୍ତୁତ କରିବା ଜରୁରୀ, କାରଣ ଗୋଟେ ଛୋଟ ଶିଶୁ ଯେପରି ଖାଦ୍ୟ ଖାଏ ବୃଦ୍ଧ ବୃଦ୍ଧାମାନଙ୍କର ଖାଦ୍ୟ ଟିକେ ଅଲଗା ରହିଥାଏ। ତେଣୁ ସମସ୍ତଙ୍କର ଖାଦ୍ୟ ପ୍ରତି ଦୃଷ୍ଟି ଦେବା ପାଇଁ ମହିଳାମାନେ ସହଯୋଗ କରିବା ଆବଶ୍ୟକ। ତା ସହିତ ଯେତେବେଳେ ସନ୍ତୁଳିତ ପୁଷ୍ଟିକର କଥା କହିଲେ ତ ସେଠି ଏହା ଅତି ଜରୁରୀ, କାରଣ ପରିବାରର ସମସ୍ତ ସଦସ୍ୟ ସନ୍ତୁଳିତ ଖାଦ୍ୟ ଖାଇବା ବି ଆବଶ୍ୟକ ଅଟେ। ସେମାନଙ୍କ ସୁସ୍ଥ ଜୀବନରେ ଏହା ସାହାଯ୍ୟ କରେ, ଯେପରି ଖାଦ୍ୟରେ ଅଧିକ ତେଲ ବା ଲୁଣ ବା ରାଗ ମସଲାର ଆବଶ୍ୟକତା ଶରୀରକୁ ଯାହା ଖରାପ ଦିଗକୁ ନେଇଯାଏ, ତ ଗୋଟେ ମହିଳା ହିଁ ଘରର ଆବଶ୍ୟକତାକୁ ଅନୁଭବ କରି ସେ ଖାଦ୍ୟ ଯଦି ପ୍ରସ୍ତୁତ କରିପାରିଲେ ତାହେଲେ ସମସ୍ତେ ସୁସ୍ଥ ସୁନ୍ଦର ରହିପାରିବେ।
1: ଯଦି ଛୋଟ ଶିଶୁ ଅଛନ୍ତି ସେମାନଙ୍କର ଖାଦ୍ୟ କେମିତି ରହିବା ଦରକାର?
2: ଗୋଟେ ମା ଯେତେବେଳେ ଗୋଟେ ଛୁଆଟିକୁ ଜନ୍ମ ଦିଏ ସେ ସେଇ ଶିଶୁଟିର ସର୍ବୋପରି ତାର ଶରୀରର ବୃଦ୍ଧି, ତାର ଆବଶ୍ୟକତା ଏବଂ ତାର ସ୍ୱାସ୍ଥ୍ୟର ଯତ୍ପରନାସ୍ତି ଚେଷ୍ଟା କରିଥାଏ ଏବଂ ସେ ତ ପୁଷ୍ଟିକର ଖାଦ୍ୟ ଦେବ ହିଁ ଦେବ, କିନ୍ତୁ ସଠିକ୍ ସମୟରେ ଛୋଟ ଶିଶୁମାନଙ୍କର ଯୋଉ ବିଭିନ୍ନ ମାସରେ ସେମାନଙ୍କର 3 ବର୍ଷ ବୟସ ବା ଛୋଟ ସମୟରୁ ଯୋଉ ଆରମ୍ଭ ହେଇଯାଇଛି 0-6 ମନ୍ଥରୁ ସେମାନଙ୍କର ଟୀକାକରଣ, ଏସବୁ ପ୍ରତି ଗୋଟେ ମା ହିଁ ସଚେତନ ରହିବା ଅଧିକ ଜରୁରୀ। ଗୋଟେ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଛୋଟବେଳୁ ହିଁ ମା ହିଁ ତାକୁ ଆଧାର କରିକି ଆଗକୁ ନେଇପାରେ, ତାକୁ ଶିକ୍ଷା ସଂସ୍କାର ବି ପ୍ରଦାନ କରିପାରେ, କାରଣ ସବୁବେଳେ ମାର ଭୂମିକାଟା ପରିବାର ଭିତରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କୋଉ ପ୍ରକାର ଖାଦ୍ୟ ଦେଲେ ପିଲାର ଶରୀର ପାଇଁ ଭଲ ବା ମନ୍ଦ ସେ ପିଲାକୁ ଗୋଟେ ସାମଗ୍ରିକ ଧାରଣା ମା ହିଁ ଦେଇପାରେ, ଆଉ ଛୋଟବେଳୁ ଯଦି

0: କାର୍ଯ୍ୟ ଯଦି ଆରମ୍ଭ ହୋଇଯାଏ ମା ମାନଙ୍କର, ତାହେଲେ ମୁଁ ଭାବୁଛି ଭବିଷ୍ୟତରେ ଏଇ ଯୋଉ ପିଲାମାନେ ବାହାରେ ରହି ଯୋଉ ଆଡଜଷ୍ଟ କରିପାରୁନାହାନ୍ତି ବା ସମୟ ସହିତ ତାଳମେଳ ଖାଇ ରହିପାରୁନାହାନ୍ତି, ତାହା ବହୁତ ପରିମାଣରେ ଦୂର ହେଇଯାଇ ପାରନ୍ତା। ତେଣୁ ଗୋଟେ ସୁସ୍ଥ ସୁନ୍ଦର ପରିବେଶରେ ଛୁଆଟିକୁ ଜନ୍ମ ଦେବା, ତାକୁ ବଢାଇବା, ତାର ସ୍ୱାସ୍ଥ୍ୟ, ତାର ଖାଦ୍ୟ ପ୍ରତି ଯତ୍ନବାନ ହେବାରେ ମାଆର ଭୂମିକା ଅତି ଜରୁରୀ ରହିଛି।
1: ଆମେ ଯଦି କହିବା ଶାରୀରିକ ସୁସ୍ଥତା ସହିତ ଯଦି ମାନସିକ ସୁସ୍ଥତା ରହିଛି ଜଣେ ବ୍ୟକ୍ତିର, ତାହେଲେ ସେଇ ବ୍ୟକ୍ତିକୁ ଆମେ ସୁସ୍ଥ ବୋଲିକି କହିପାରିବା। ତାହେଲେ ଏଇ ଯୋଉ ମାନସିକ ସୁସ୍ଥତାରେ ମହିଳାମାନଙ୍କର କଣ ସହାୟତା ରହିଛି?
0: ମାନସିକ ସୁସ୍ଥତା କହିଲେ ଆମେ ପରିବାରରେ ବୟସକୁ ଆଧାର କରିକି ଛୋଟ ଛୁଆ ବି ଥାନ୍ତି, ସମବୟସ୍କ ବି କିଛି ଲୋକ ଥାନ୍ତି ବା ଘରର ବୟୋଜ୍ୟେଷ୍ଠ ବୃଦ୍ଧ ବୃଦ୍ଧା ମାନେ ମଧ୍ୟ ରହନ୍ତି। ତ ସମସ୍ତଙ୍କ ମଧ୍ୟରେ ସେମାନେ ସେମାନେ ଯୋଉ ସମୟ ଯୋଗେ ଗତି କରନ୍ତି, ସେମାନେ ସମସ୍ତେ ଗୋଟେ ସୁସ୍ଥତା ଚାହାନ୍ତି। କୋଉ ସୁସ୍ଥତା ନା ମାନସିକ ସୁସ୍ଥତା, ତାହା କିପରି ଆସିବ ନା ପରିବାରରେ ସମସ୍ତ ସଦସ୍ୟମାନଙ୍କୁ ପ୍ରଥମେ ଭଲ ପାଇବା ଦରକାର। ଭଲ ପାଇବା ଦ୍ୱାରା ସ୍ନେହର ଭାବନାଟା ଜାଗ୍ରତ ହୁଏ, ସହଯୋଗରେ ହାତ ବଢେ। ମୋର ଯଦି କିଛି ଅସୁବିଧା ହେଲା ମୋ ସହିତ ମୋର ବାପା ଠିଆ ହୁଅନ୍ତି, ମୋର ଦାଦା କାକା ଖୁଡ଼ି ସମସ୍ତେ ଠିଆ ହୁଅନ୍ତି। ଏଇ ଯୋଉ ଭାବନାଟା ମୁଁ ଭାବୁଛି ଗୋଟେ ପରିବାର ଭିତରୁ ହିଁ ଆମେ ପାଇପାରିବା। ତେଣୁ ଏଇ ଯୋଉ ମାନସିକ ସମର୍ଥନ ଦେବା ଅନ୍ୟର ଭୂମିକାକୁ ବା ଅନ୍ୟର ତା ମନରେ ଯୋଉ ଚିନ୍ତା ଆସୁଛି, ତାର ଯଦି କିଛି ଅସୁବିଧା ହେଲା ବା ତା ଭିତରେ ଗୋଟେ ଖୁସିର ଭାବନା ଆସିଲା, ସେ ଭିତରେ ଭାବର ଆଦାନ ପ୍ରଦାନ ମଧ୍ୟରେ ସେମାନେ ଯେତେବେଳେ ଘର ଭିତରେ ରହିପାରନ୍ତି, ତ ଆମ ଶରୀରରେ ମାନସିକ ସୁସ୍ଥତାକୁ ବଢାଇ ରଖିପାରେ ଏବଂ ଏହା ବାଲାନ୍ସ ମେଣ୍ଟେନ୍ କରି ମଧ୍ୟ ରହେ ଏବଂ ଘରର ବୃଦ୍ଧ ବୃଦ୍ଧା ମାନେ ବା ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଏଥିରେ ଉପକୃତ ହୋଇଥାନ୍ତି। ମୁଁ ବହୁତ ବେଳେ ଶୁଣିଛି ଯେତେବେଳେ ଗୋଟେ ଲୋକ ପେସେଣ୍ଟ ହେଇଯାଏ ବା ତାକୁ ଯଦି କିଛି ଅସୁସ୍ଥତା ଗ୍ରାସ କରିଥାଏ, ଯଦି ଆମେ ସେତେବେଳେ ତାକୁ ପ୍ରପର ଭାବରେ କେୟାର ନ କରିବା, ଯତ୍ନ ନ ନେବା, ତ ଆମେ ଯଦି ସେଇ ସମୟରେ ଆମେ ତାଠୁ ଦୂରେଇ ଯିବା, ତ ଏଇ ଭିତରେ ସେ ମାନସିକ ଅଶାନ୍ତି ରହିବ ଏବଂ ଶରୀରର ସୁସ୍ଥତା ରହିପାରିବନି। ତେଣୁ ଆମେ ସେଇ ସମୟରେ ସେମାନଙ୍କୁ ସେଇ ଭାବନାଟା ଦେବା, ସେଇ ସମର୍ଥନ କରିବା, ଯାହାଦ୍ୱାରା ସେମାନଙ୍କର ଯାହା ଅସୁସ୍ଥତା ରହିଛି ତାହା ଦୂର ହୋଇପାରିବ। ତେଣୁ ମାନସିକ ସୁସ୍ଥତାରେ ମହିଳାମାନେ ନିଶ୍ଚୟ ସହାୟକ ହୁଅନ୍ତି।
1: ଆଚ୍ଛା, ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା କେତେ ଜରୁରୀ ଯାହାଫଳରେ କି ପରିବାର ସୁଦୃଢ଼ ରହିପାରିବ?
0: ଆର୍ଥିକ ସୁଦୃଢ଼ ରହିବା ପାଇଁ ହେଲେ ପ୍ରଥମେ ତ ଗୋଟେ ନାରୀ ପ୍ରଥମେ କିଛି ନା କିଛି ଚାକିରି ଗୋଟେ କରିବା ଦରକାର, ଅଳ୍ପ ପାରିଶ୍ରମିକ ପଛେ ହଉ, ସେ ଏହା କରିବା ଦ୍ୱାରା ତାର ପରିବାରର ଆୟ ବୃଦ୍ଧି ଘଟେ। ସେ ତାର ସ୍ୱାମୀ ଯଦି ଚାକିରିଟି କରୁଥାଏ ବା ପରିବାରର ଅନ୍ୟ କିଏ ଚାକିରି କରୁଥାଏ, ତ ସେ ସେଥିରେ ଗୋଟେ ସହଯୋଗର ହାତ ବଢାଇଥାଏ ଏବଂ ସେମାନଙ୍କର ଆର୍ଥିକ ଅବସ୍ଥାଟାକୁ ମଜବୁତ କରିପାରେ। ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପରିବାରରେ ଯଦି କାହାର କିଛି ଅସୁବିଧା ହେଲା, ସିଏ ସେତେବେଳେ ସାହାଯ୍ୟ କରି ନିଜର ଭୂମିକାଟାକୁ ସେଇ ସମୟରେ ପ୍ରତିପାଦନ କରିପାରେ। ଏବଂ ଯଦି କିଛି ସ୍ୱାସ୍ଥ୍ୟଗତ କିଛି ସମସ୍ୟା ଦେଖାଦେଲା, ତ ସ୍ତ୍ରୀଟି ଯଦି ଚାକିରିଟି କରୁଥାଏ ବା କିଛି ଆର୍ଥିକ ସାହାଯ୍ୟ କଲା, ତ ସେଥିରେ ସମସ୍ତେ ନିହାତି ଲାଭବାନ ହେବେ। ଆଉ ବର୍ତ୍ତମାନ ତ ନାରୀମାନଙ୍କର ଯୁଗ ସମସ୍ତେ ଆଗକୁ ବଢିଲେଣି, ତେଣୁ ସମସ୍ତେ ଯଦି ଏଇ ଯୋଉ ସମାଜରେ ବା ଏଇ ଯୋଉ ସଂସାରରେ ଆସିଛନ୍ତି, ତ ସମସ୍ତେ ଅନ୍ୟ ଗୋଟେ ପରିବାର ଯଦି ଚାକିରି କରୁଛି ତାହେଲେ ଅନ୍ୟକୁ ସାହାଯ୍ୟ କରିବା ନିହାତି ଜରୁରୀ।
1: ଏଠି ଆଉ ଗୋଟେ ପ୍ରଶ୍ନ ଉଠେ ଯେ ମହିଳାଙ୍କ ସହିତ ପୁରୁଷମାନଙ୍କର କଣ ସମାନ ଭୂମିକା ରହିଛି କି ଗୋଟେ ପରିବାରକୁ ସୁସ୍ଥ ରଖିବାରେ?
0: ମୁଦ୍ରା ଗୋଟେ ଅଛି, ସେ ମୁଦ୍ରାର ଦୁଇଟି ପାର୍ଶ୍ୱରେ ମହିଳା ଗୋଟେ, ପୁରୁଷ ଗୋଟେ। ତ ଯଦି ମହିଳାକୁ ଛାଡିଦେଲେ ପୁରୁଷ ତାର କୌଣସି ଭାବ ବା କିଛି ବି ପ୍ରଦର୍ଶନ କରିପାରିବନି, ସେମିତି ପୁରୁଷ ମଧ୍ୟ ସ୍ତ୍ରୀର ବିନା ସାହାଯ୍ୟରେ ତାର କିଛି ଆଗକୁ ଉନ୍ନତି ହେଇପାରିବନି। ତ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ହେଇଥାନ୍ତି, ତେଣୁ ସବୁବେଳେ ସମସ୍ତଙ୍କର ସମାନ ସହଯୋଗ ଦରକାର, ଦାୟିତ୍ୱବୋଧ ମଧ୍ୟ ଆବଶ୍ୟକ। ଯେହେତୁ ଗୋଟେ ପରିବାରରେ ପୁରୁଷ ଓ ନାରୀ ଦୁଇ ଜଣ ରହିଛନ୍ତି, ତେଣୁ ସେ ପରିବାରର ଆବଶ୍ୟକତା, ସେ ପରିବାରର ଦାୟିତ୍ୱବୋଧ ପ୍ରତି ଦୁଇ ଜଣ ସମାନ ଭାବେ ଆବଶ୍ୟକତା ଅନୁଭବ କରିବା ଦରକାର।
1: ମାନେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣାଟା ରହିବା ନିହାତି
0: ରହିବା ଦରକାର, ସମସ୍ତଙ୍କ ମଧ୍ୟରେ ସୁଖ ଶାନ୍ତି ଗୋଟେ ସମାନତା ଭାବନା ରହିବା ଦରକାର।
1: ତ ଏକ ସୁସ୍ଥ ଆଉ ଖୁସି ପରିବାର ଗଠନରେ ମହିଳାମାନଙ୍କର ଅବଦାନକୁ କିପରି ସମ୍ମାନ ଦିଆଯାଇପାରେ?
0: ମହିଳାମାନଙ୍କୁ ପ୍ରଥମେ ବର୍ତ୍ତମାନର ନାରୀ ସମାଜକୁ ସମସ୍ତେ ଆଜିକାଲି ଅଧିକାର, ସମାନ ଅଧିକାର ଦରକାର। ଯେହେତୁ ପୁରୁଷ ନାରୀ କୌଣସି କାର୍ଯ୍ୟରେ ନାରୀ ତଳକୁ ନାହିଁ, ତେଣୁ ପୁରୁଷ ସହିତ ସମକକ୍ଷ ହୋଇଗଲାଣି, ତେଣୁ ମହିଳାମାନଙ୍କୁ ସମାନ ଅଧିକାର ଦେବା, ସେମାନଙ୍କୁ ଶିକ୍ଷା ଦେବା, ସ୍ୱାଧୀନତା ମଧ୍ୟ ଦେବା, ତା ସହିତ ସମ୍ମାନ, ଆଉ ଯୋଉ ବହୁତ ବଡ ଜିନିଷ ନିଷ୍ପତ୍ତି ନେବାର ଗୋଟେ ସୁଯୋଗ ଥିଲେ, ମୁଁ ଭାବୁଛି ସେମାନଙ୍କର ଅବଦାନକୁ ସମ୍ମାନ ଦେଇପାରିବା। ଆମେ ବେଳେବେଳେ କଣ ହୁଏ, ଗୋଟେ ଯୌଥ ପରିବାର ହଉ ବା ଯେକୌଣସି ପରିବାର ମଧ୍ୟରେ, ମୁଁ ଗୋଟେ ଛୋଟିଆ ଉଦାହରଣଟେ ଖାଲି ଦଉଛି, ବେଳେବେଳେ ଆମେ ଲେଡିଜ ମାନଙ୍କର କଥାଟାକୁ ବା ମହିଳାମାନଙ୍କର କଥାଟାକୁ ଟିକେ ଉହ୍ୟ କରିଦଉ, ନାଇଁ ସେ ଗୋଟେ କଣ କହିଲା, କିନ୍ତୁ ଆମେ ଯଦି ସେ ଗୋଟେ ପରିବାରରେ ଗୋଟେ ଆମ ସହିତ ଗୋଟେ ଜଡିତ ହେଇଛି, ତାର ଯୋଉ ଭାବନା, ତାର ମୂଲ୍ୟବୋଧକୁ ମଧ୍ୟ ଆମେ ସମ୍ମାନ ଦେବା, ତାର ନିଷ୍ପତ୍ତି ନେବାର ଯୋଉ ସିଏ ମଧ୍ୟ ଗୋଟେ ଭଲ ଦିଗରେ ଚିନ୍ତା କରିଥାଏ, ତ ତାକୁ ଆମେ ସୁଯୋଗ ଥିଲେ ମୁଁ ଭାବୁଛି ସେମାନଙ୍କୁ ସମ୍ମାନ ଦେବାରେ ଆମେ କୌଣସି ଭୁଲ ତ୍ରୁଟି କରିପାରିବାନି।
1: ବହୁତ ବଢିଆ ମ୍ୟାଡାମ, ଆଜିର ଆମର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆପଣ ବହୁତ

0: ସୁନ୍ଦର ଭାବରେ ନିଜର ମତାମତ ରଖିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
1: ଧନ୍ୟବାଦ।
2: ଆମ ଜୀବନରେ ମା ଯେପରି ପ୍ରଥମ ଗୁରୁ, ସେହିପରି ବିଦ୍ୟାଳୟର ଶିକ୍ଷକ ଆମକୁ ଜ୍ଞାନ, ଶିଷ୍ଟାଚାର, ନୀତି ଆଉ ମାନବିକତାର ପଥ ଦେଖାନ୍ତି। ଜଣେ ଶିକ୍ଷକ ଛାତ୍ରର ମନରେ ଥିବା ପ୍ରତିଭାକୁ ଚିହ୍ନଟ କରି ତାହାକୁ ବିକଶିତ କରିବାରେ ସାହାଯ୍ୟ କରିଥାନ୍ତି।
3: ଆଜି ହେଉଛି ବିଶ୍ୱ ଶିକ୍ଷକ ଦିବସ। ଏହି ଦିନଟି ଶିକ୍ଷକମାନଙ୍କ ଅବଦାନ, ଶିକ୍ଷାର ଗୁରୁତ୍ୱ ଏବଂ ଶିକ୍ଷକଙ୍କ ଅଧିକାର ଆଉ ଦାୟିତ୍ୱକୁ ସମ୍ମାନ କରିବାର ଏକ ବିଶେଷ ଅବସର।
2: ପ୍ରତିବର୍ଷ ଅକ୍ଟୋବର ମାସ 5 ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ ଆଉ ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ଏକ ସୁନ୍ଦର ଆଉ ଜ୍ଞାନମୟ ସମାଜ ଗଠନରେ ଜଣେ ଶିକ୍ଷକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତେବେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମେ ଫୋନ୍ ଯୋଗେ କଥାବାର୍ତ୍ତା କରିଥିଲୁ ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହିତ। ତେବେ ଚାଲନ୍ତୁ ସାକ୍ଷାତକାରଟି ଶୁଣିନେବା।
4: ସାର୍ ପ୍ରଣାମ।
5: ପ୍ରଣାମ
4: ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
5: ଧନ୍ୟବାଦ।
4: ପ୍ରଥମେ ଆପଣ ନିଜ ମୁହଁରେ ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀକୁ ଦିଅନ୍ତୁ।
5: ମୁଁ ହେଉଛି ଓମ୍ ପ୍ରକାଶ ମିଶ୍ର, ଆମର ଜୟପୁର ସେବା ପେପର ମିଲ୍ ନିକଟସ୍ଥ ଧନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ମୁଁ 2 ଜାତୀୟ ପୁରସ୍କାର ପାଇଛି ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ।
4: ତ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଗୁରୁ ହିଁ ସାକ୍ଷାତ ଈଶ୍ୱର। ତ ଏଇ ଯୋଉ ଗୁରୁ ହିଁ ସାକ୍ଷାତ ଈଶ୍ୱର ବୋଲି କହିବାର ଅର୍ଥ କ'ଣ, ସେ ବିଷୟରେ ଆପଣ କିଛି କହିବେ?
5: ଯେକୌଣସି ଧର୍ମରେ ଗୁରୁଙ୍କର ବା ଈଶ୍ୱରଙ୍କର କାର୍ଯ୍ୟ କ'ଣ, ତାଙ୍କର ଭୂମିକା କ'ଣ? ତାଙ୍କର ଭୂମିକା ହେଲା ଯେ ତାଙ୍କର ଭକ୍ତମାନଙ୍କୁ ମୁକ୍ତି ଦେବା, ଜ୍ଞାନର ଆଲୋକ ଦେବା ଏବଂ ଏଇ ଯୋଉ ମାୟା ମୋହ ସଂସାରରେ ବାନ୍ଧି ନ ହେଇକିରି ପ୍ରକୃତ ଜ୍ଞାନ କ'ଣ ସେଇଟା ଆତ୍ମ ପ୍ରାପ୍ତି କରିବା ତଥା ଅନ୍ୟମାନଙ୍କୁ ବାଣ୍ଟିବା, ସମାଜକୁ ବାଣ୍ଟିବା, ଏଇଟା ହେଲା ଈଶ୍ୱରଙ୍କର କାମ। ଏବଂ ଈଶ୍ୱର ଯଦିଓ ଆମେ କେବେ ଦେଖିନାହେଁ, ତାଙ୍କର ଗୋଟେ ଅବତାରୀ ପୁରୁଷ ଭାବରେ ସିଏ ଶିକ୍ଷକଙ୍କୁ ଧରାପୃଷ୍ଠରେ ଅବତରଣ କରେଇଛନ୍ତି। ସେଇଥିପାଇଁ କୁହାଯାଏ ଈଶ୍ୱର ଯୋଉ ଯୋଉ କାମ କରନ୍ତି, ଗୁରୁ ଯେହେତୁ ସମାଜରେ ରହିକିରି ସେଇ ସେଇ କାମ କରିଥାନ୍ତି, ସେଇଥିପାଇଁ ଗୁରୁଙ୍କୁ ସାକ୍ଷାତ ଈଶ୍ୱର ବୋଲିକିରି କୁହାଯାଇଥାଏ। କାରଣ ଆମେ ଈଶ୍ୱରଙ୍କୁ ଭକ୍ତି କରୁ, ଭୟ ବି କରୁ ଏବଂ ତାଙ୍କଠୁ ଭଲ ଜିନିଷ ପାଇବା ପାଇଁ ଆମେ ଆଶା ରଖିଥାଉ। ଠିକ୍ ସେମିତି ଶିଷ୍ୟଟିଏ ଯେତେବେଳେ ଗୁରୁଙ୍କୁ ଈଶ୍ୱର ବୋଲି ଭାବେ ବା ତା ଜୀବନର ସର୍ବସ୍ୱ ବୋଲି ଭାବେ ତାଙ୍କୁ ବିଶ୍ୱାସ କରେ, ତାହେଲେ ତାକୁ ଏ ସମାଜରେ ବଞ୍ଚିବାର ରାହା ମିଳେ ଏବଂ ଏ ସମାଜରେ ବଞ୍ଚିବା ପାଇଁ ଯେଉଁ ଯେଉଁ ଯୋଗ୍ୟତା ଆବଶ୍ୟକ ସେସବୁ ସିଏ ଆହରଣ କରିଥାଏ। ସେଥିପାଇଁ ଏକମାତ୍ର ସୋର୍ସ ବା ଆଧାର ହେଉଛନ୍ତି ଶିକ୍ଷକ। ସେଥିପାଇଁ ଶିକ୍ଷକଙ୍କୁ ଈଶ୍ୱରଙ୍କର ସ୍ୱରୂପ ବୋଲିକିରି କୁହାଯାଏ ବା ପ୍ରତିରୂପ ବୋଲିକିରି ସମାଜରେ ଆମେ ମାନିଥାଉ। ପ୍ରଥମେ ଗୋଟେ ଶିକ୍ଷକ ଭାବରେ ମୁଁ ବୁଝିବା ଉଚିତ ଯେ ଗୋଟେ ଶିକ୍ଷାର୍ଥୀ କିଭଳି ଶିଖେ। କାରଣ ସମ୍ବେଦନଶୀଳତା ବା ଯୋଉଟାକୁ ଏମ୍ପାଥି ବୋଲିକିରି କହୁ, ସେଇଟା ଶିକ୍ଷକ ଛଡ଼ା ଅନ୍ୟ କୌଣସି ଲୋକ ପାଖରେ ଦେଖାଯାଏ ନାହିଁ।
4: ତ ସାର୍, ଜଣେ ଭଲ ଶିକ୍ଷକ ଗୋଟେ ଦୁର୍ବଳ ଛାତ୍ରର କେମିତି ଆଦର୍ଶ ଜୀବନ ଭାବରେ ଗୋଟେ ଦୁର୍ବଳ ଛାତ୍ରକୁ ନେଇକି ତା ଜୀବନଟା ଗଢିଥାନ୍ତି, ସେ ବିଷୟରେ କିଛି କହିବେ?
5: ଡିଭାଇନ୍ ପରଫେକ୍ସନ ଅଲରେଡି ଆମ ପାଖରେ ଅଛି, ସେଥିପାଇଁ ଛାତ୍ର କେବେ ଦୁର୍ବଳ ବା ସବଳ ହେଇନଥାରେ। ପରିସ୍ଥିତି କ୍ରମେ ବା ପାରିବାରିକ ପରିସ୍ଥିତି ଯୋଗୁଁ, ପାରିପାର୍ଶ୍ୱିକ ପରିସ୍ଥିତି ଯୋଗୁଁ ଆମେ ଛାତ୍ରଟିକୁ ଦୁର୍ବଳ ବା ସବଳ କହିଥାଉ, ଏଇଟା ସମସ୍ତେ ବୁଝିବା ଆବଶ୍ୟକ। ପ୍ରତ୍ୟେକ ପିଲା ସ୍ୱତନ୍ତ୍ର, ପ୍ରତ୍ୟେକ ପିଲାଙ୍କର ଶିଖିବାର ବେଗ ଅଲଗା ଅଲଗା, ପ୍ରତ୍ୟେକ ପିଲା ଅଲଗା ଅଲଗା ଦକ୍ଷତାର ଅଧିକାରୀ ହେଇଥାନ୍ତି। ଏକଥାକୁ ମୁଁ ଯଦି ଅନୁଭବ କରୁଛି, ବୁଝିପାରୁଛି, ତାହେଲେ ଯାଇକିରି ମୁଁ ଶିକ୍ଷକ ଏବଂ ସମାଜରେ ଅନ୍ୟ ଯେତେ ଜଣ ରହିଛନ୍ତି ସମସ୍ତଙ୍କଠୁ ମୁଁ ନିଜକୁ ସ୍ୱତନ୍ତ୍ର ବା ଶିକ୍ଷକ ବୋଲି ଗର୍ବ କରିବି। ଯଦି ମୁଁ ପ୍ରକୃତରେ ପିଲାର ଶିଖିବାର କୌଶଳଟାକୁ ଆୟତ କରିଛି ଏବଂ ସେ ଶିଖିବାର ଦକ୍ଷତା ମୋ ପାଖରେ ଅଛି।
4: କଥାରେ ଅଛି ଗୁରୁ ବିନା ଜ୍ଞାନ ଅଧୁରା, ତ ଏଇ ଉପରେ ଆପଣଙ୍କର ବ୍ୟାଖ୍ୟା କଣ ରହିବ?
5: ଦେଖନ୍ତୁ, ଜ୍ଞାନ ବିଭିନ୍ନ ଢଙ୍ଗରେ ଆମେ ପାଇପାରୁ। ଗୋଟିଏ ମଣିଷ ଆଉ ଗୋଟିଏ ମଣିଷ ପ୍ରତି କେମିତି ବ୍ୟବହାର କରିବ, ଆମେମାନେ ପାରସ୍ପରିକ ସାମାଜିକ ଭାବ ନେଇ, ଭାତୃଭାବ ନେଇକିରି ଗୋଟିଏ ସମାଜରେ ଏକାଠି ଭାବରେ ପରସ୍ପରର ଦୁଃଖରେ ସମଦୁଃଖୀ ହୋଇ, ପରସ୍ପରର ସୁଖରେ ଖୁସି ହୋଇ ଆମେ କିଭଳି ବଞ୍ଚିବା, ଏଇ ଶିକ୍ଷାଟା ଦବାଟା ଥିଲା ମୋର ପ୍ରକୃତ ଏବଂ ପ୍ରଧାନ କାମ। ଶିକ୍ଷକ ଯେତେବେଳେ ତା ବୃତ୍ତିଟାକୁ ତା ନୀତି ଭାବରେ ଗ୍ରହଣ କରିବ ଏବଂ ତା ପେଶାଟାକୁ ତାର ନିଶା

0: ହାତରେ ଗ୍ରହଣ କରିବ, ଏ ସବୁଯାକ ସମସ୍ୟାର ସମାଧାନ ହେଇପାରିବ। ଶିକ୍ଷକତା ଦ୍ୱାରା ମୋର ପରିବାର ପ୍ରତିପୋଷଣ ହେଉଛି, ତାଦ୍ୱାରା ମୁଁ କିଛି ଅର୍ଥ ଉପାର୍ଜନ କରୁଛି, ଏଇ ଯୋଉ ସମାଜ ମୋତେ ଏଇ ଗୁରୁ ଦାୟିତ୍ୱ ଦେଇଛି ତା ପ୍ରତିଦାନରେ ମୁଁ ସମାଜକୁ କ'ଣ ଦଉଛି, ଏଇଟା ହେଲା ଅତି ଗୁରୁତ୍ୱପୂର୍ଣ୍ଣ ଜିନିଷ। ଅନ୍ତତଃ ମୁଁ ଯଦି ଠିକ ଭାବରେ ମୋ ଶିକ୍ଷକତା କରିଥିବି ତାହେଲେ ଏ ପୃଥିବୀରୁ ବିଦାୟ ନେବା ପୂର୍ବରୁ ମୋତେ ଆତ୍ମସନ୍ତୋଷ ମିଳିବ ଏବଂ ମୁଁ ମନ ଖୋଲିକିରି କହିପାରିବି, ହେ ସମାଜ, ହେ ସରକାର, ହେ ଦେଶ, ତୁ ଯୋଉଥିପାଇଁ ମୋତେ କିଛି ଅର୍ଥ ଦେଇଥିଲୁ, ମୋ ପରିବାରକୁ ପ୍ରତିପୋଷଣ କରୁଥିଲୁ, ତା ପ୍ରତିଦାନରେ ମୁଁ ଖାଲି ହାତରେ ଯାଉନାହିଁ, ଏ ସମାଜକୁ ମୁଁ ମଧ୍ୟ କିଛି ଦେଇଛି ଏବଂ ମୋର ଅବଦାନ ଦ୍ୱାରା, ମୋର ନିଷ୍ଠା ଦ୍ୱାରା ଆଉ କିଛି ପିଲାଙ୍କୁ, ଶିଶୁଙ୍କୁ ଭଲ ମଣିଷ ଗଢ଼ିକିରି ମୁଁ ଛାଡ଼ିଛି। ଏଇ ଆତ୍ମସନ୍ତୋଷ ସହ ମୁଁ ଏ ପୃଥିବୀରୁ ବିଦାୟ ନେଇପାରିବି, ଏଇଟାକୁ ମୁଁ ମୋର ଜୀବନର କର୍ମ ଆଉ ଧର୍ମ ଭାବରେ ମାନିଛି। ସେଇଟା ଗୋଟିଏ ମାତ୍ର ଜିନିଷ ମୁଁ କହିବି, ଯୁଗ ଯୋଉ ଢଙ୍ଗରେ ବଦଳୁଛି ସେଇ ଢଙ୍ଗରେ ଆମର ଛାତ୍ରଛାତ୍ରୀମାନେ ବା ଆମ ଦେଶର, ଆମ ଗ୍ରାମର, ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପଯୋଜିତ ହେଇପାରୁଛନ୍ତି ନା ନାହିଁ ତାକୁ ଧ୍ୟାନ ଦେବା ହେଲା ଶିକ୍ଷକର ମୁଖ୍ୟ ଦାୟିତ୍ୱ। ସେଇଥିପାଇଁ ବେଳେବେଳେ କୁହାଯାଏ ଆଜିକାଲି ଯୁଗରେ, ଏ ଯୋଉ ଡିଜିଟାଲ ବା 21st century ସ୍କିଲ ଆସିଲା ପରେ କୁହାଯାଏ ଯେ ୱି ଆର୍ ପ୍ରିପେୟାରିଂ ଦ ଷ୍ଟୁଡେଣ୍ଟ ଫର ଦ ଜବ୍ସ ଦାଟ ଡଜ୍ ନଟ୍ ଏକ୍ଜିଷ୍ଟ ୟେଟ୍। ଆମେ ପିଲାମାନଙ୍କୁ ଏଭଳି ଏକ ଚାକିରି ପାଇଁ ପ୍ରସ୍ତୁତ କରୁଛୁ ଯୋଉ ଚାକିରି ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହେଇନାହିଁ। ଆର ଅର୍ଥ କ'ଣ? ବିଜ୍ଞାନର ଯୋଉ ବୈପ୍ଳବିକ ପରିବର୍ତ୍ତନ ରହିଛି ବା ବୈଷୟିକ ଜ୍ଞାନକୌଶଳରେ ଯୋଉ ବୈପ୍ଳବିକ ପରିବର୍ତ୍ତନ ଚାଲିଛି ଦିନକୁ ଦିନ, ସେଇ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆମେ ଆଜିର ଛାତ୍ର ସମାଜକୁ ପ୍ରସ୍ତୁତ କରୁଛୁ ତ? ଏଇଟା ହେଲା ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ଜିନିଷ ହେଲା ଏଇ ଯୋଉ ବୈପ୍ଳବିକ ପରିବର୍ତ୍ତନରେ ଗୋଟେ ଶିକ୍ଷକର ଭୂମିକା କ'ଣ? ପିଲାମାନେ କୁପଥରେ ଯାଉନାହାନ୍ତି ତ? କାରଣ ପ୍ରତ୍ୟେକ ଜିନିଷର ବହୁତ ଗୁଡ଼ିଏ ବୁଦ୍ଧିଜୀବୀମାନେ ବହୁତ ସମୟରେ ମାନେ ତାଙ୍କ ମନରେ ଭୟ ଜାତ ହୁଏ, ଏ ଯୋଉ AI ଆସିଲା ପରେ, କମ୍ପ୍ୟୁଟର ଆସିଲା ପରେ ଚାକିରି ପଳେଇବ, କମ୍ପ୍ୟୁଟର ମଣିଷକୁ ରିପ୍ଲେସ୍ କରିଦେବ, ଏ ଧାରଣା ପ୍ରକୃତରେ ଭୁଲ। କେତେକାଂଶରେ ଠିକ୍, ଯୋଉ ଆବଷ୍ଟ୍ରାକ୍ଟ କନସେପ୍ଟ, ଆବଷ୍ଟ୍ରାକ୍ଟ କନସେପ୍ଟ ମାନେ ଆମ ଶରୀର ଗୋଟେ ଘଟଣା ଘଟୁଛି, ଧରାଯାଉ ଆମେ ଖାଦ୍ୟ ଖାଉଛେ କେମିତି ହଜମ ହେଉଛି, ତାକୁ ତ କୌଣସି ଗୋଟେ ମଣିଷକୁ ଆଣିକିରି ତାର ପେଟ ଚିରିକିରି ମୁଁ ଦେଖେଇ ପାରିବିନି ନା। ତାକୁ ମୁଁ AI ମାଧ୍ୟମରେ ବା ଟେକ୍ନୋଲୋଜି ମାଧ୍ୟମରେ ସେ ଭିତରେ ଏକ୍ଜାକ୍ଟଲି କ'ଣ ହେଉଛି ତାର ସିମୁଲେସନ କରିକିରି ତାକୁ ମୁଁ ଦେଖେଇ ପାରିବି, ଯୋଉଟାକି ମୁଁ କରିଛି। 50-60 ଆପ୍ ମଧ୍ୟ ତା ଉପରେ କରିଛି, ସେଥିପାଇଁ ମୁଁ ନ୍ୟାସନାଲ ICT ଆୱାର୍ଡ ମଧ୍ୟ ପାଇଛି ଭାରତ ସରକାରଙ୍କଠୁ, ରାଷ୍ଟ୍ରୀୟ ପୁରସ୍କାର ଗୋଟେ। ତା ଉପରେ ବହୁତ କାମ କରିବାର ଆବଶ୍ୟକତା ରହିଛି ଏବଂ ମୋର ଲକ୍ଷ୍ୟ ରହିଛି ଏବଂ କରୁଛି ମଧ୍ୟ ମୁଁ ବର୍ତ୍ତମାନ, ଯେ ଯେତେ ଅଧିକ ପାରିବି ଶିକ୍ଷକମାନଙ୍କୁ ଏଇ ଡିଜିଟାଲ ଟେକ୍ନୋଲୋଜି ସହିତ ପରିଚିତ କରୁଛି ଏବଂ ଶିକ୍ଷା ସହିତ, ଶିକ୍ଷା ପ୍ରଣାଳୀ ହେଉ, ପଦ୍ଧତି ହେଉ, କଣ୍ଟେଣ୍ଟ ସହିତ ହେଉ, ବିଷୟ ସହିତ ହେଉ, ତାକୁ କେମିତି ଯୋଡ଼ା ଯାଇପାରିବ ତା ଉପରେ ମୁଁ ମୋର କାମ ଚାଲୁ ରଖିଛି। ସେଥିରେ କିଛି କାଂଶରେ ସଫଳ ହେଇଛି ଏବଂ ଆଗକୁ ମଧ୍ୟ ତା ଉପରେ ବହୁତ କାମ କରିବାର ରହିଛି।
1: ଆପଣଙ୍କ ଜୀବନ କାଳ ମଧ୍ୟରେ, ଆପଣଙ୍କ ଶିକ୍ଷକତା ମଧ୍ୟରେ ଏମିତି କିଛି ସ୍ମରଣୀୟ ଦିନ ରହିଛି କି ଯୋଉଟାକି ଆପଣଙ୍କ ପାଇଁ ପ୍ରେରଣାଦାୟକ ହେଇଛି?
0: ହଁ, ସ୍ମରଣୀୟ ଦିନ ଦିଟା ରହିଛି, କାହାକୁ କମ୍ ବେଶୀ ମୁଁ କହିପାରିବିନି, ଦିଟା ଘଟଣାକୁ ମୁଁ ନିହାତି କହିବି। ମୁଁ ଯେତେବେଳେ ଜଣେ ଶିକ୍ଷକ ଭାବରେ 1998 December 24 ଦିନ ଦୋଳପୁର ସ୍କୁଲ, ଦୋଳପୁର ମାନେ ବୈପାରିଗୁଡ଼ା ବ୍ଲକର ରାମଗିରି ଗଲାବେଳେ ବାଟରେ ପଡ଼ିବ, ସେଇଠି ଯେତେବେଳେ ମୁଁ ଜଏନ୍ କଲି, ଦ ଭେରି ଫାଷ୍ଟ ଡେ, ପ୍ରଥମ ଦିନ ଯେତେବେଳେ ମୁଁ ଜଏନ୍ କଲି, ଭୁବନେଶ୍ୱରରୁ ଯାଇଛି, ୟଙ୍ଗ ଏନର୍ଜେଟିକ, ବହୁତ ଗୁଡ଼ିଏ ଏକାଡେମିକ କ୍ୟାରିୟର ଅଛି, ବହୁତ ଗୁଡ଼ିଏ ସ୍ୱପ୍ନ ଅଛି ଏଜୁକେସନ ଡିପାର୍ଟମେଣ୍ଟ ପାଇଁ କରିବା ପାଇଁ। କିନ୍ତୁ ମୁଁ ଯୋଉଦିନ ସେଇ ସ୍କୁଲରେ ଜଏନ୍ କରିବାକୁ ଯାଇଥିଲି, ସ୍କୁଲରେ ଅଷ୍ଟମ ନବମ ଦଶମ ଶ୍ରେଣୀ ତିନିଟାକୁ ମିଶେଇକିରି ସ୍କୁଲର ଟୋଟାଲ ଷ୍ଟ୍ରେଙ୍ଥ ଥିଲା ଅଷ୍ଟମ ନବମ ଦଶମ ପାଇଁ 35-40, ମୁଁ ଏକ୍ଜାକ୍ଟ ମନେ ପକେଇ ପାରୁନି, କିନ୍ତୁ ବହୁତ ଲୋ ଏନରୋଲମେଣ୍ଟ ଥିଲା ଏବଂ ସ୍କୁଲରେ ସେଦିନ ମାତ୍ର 2 ପିଲା ଆସିଥିଲେ। ତା ଛଡ଼ା ସ୍କୁଲ 1993 ସେଠି ହାଇସ୍କୁଲଟା ଅପଗ୍ରେଡ୍ ହେଲା ପରେ ସେଇ ସ୍କୁଲରେ କେହି ବି ଜଣେ ପରୀକ୍ଷାର୍ଥୀ ମେଟ୍ରିକ ପାସ୍ କରିନଥିଲେ, ଯୋଉଟାକି ଶୁଣିକିରି ମୁଁ ଚମକି ଯାଇଥିଲି ଏବଂ ହତାଶ ମଧ୍ୟ ହେଇଥିଲି, ଯଦିଓ ଭାଙ୍ଗି ପଡ଼ିନଥିଲି। ସେଇ ଦିନଠୁ ମୁଁ ଗୋଟେ ବ୍ରତ ନେଇଥିଲି, ସେଇଠି ବହୁତ କିଛି କାମ କରିଛି। ମୋର ମନେ ଅଛି ଲକ୍ଷ୍ମଣ ବାଗଦେରିଆ ବୋଲିକିରି ଗୋଟେ ପିଲାଟିଏ ସେଇଦିନ ଯିଏ ଆସିଥିଲା, ସେମାନଙ୍କୁ ସ୍ପେଶାଲ ମେଣ୍ଟରସିପ୍ କରିଥିଲି ଏବଂ 3-4 ପରିଶ୍ରମ ଫଳରେ ସେଇ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ସେଇ ବର୍ଷ 2nd Division ପୁରା ଅଞ୍ଚଳର ପ୍ରଥମ ମେଟ୍ରିକୁଲେଟ୍ ପିଲାଟିଏ ବାହାରିଥିଲା 1998, ଯୋଉଟା ମୋତେ ବହୁତ ଖୁସି ଦେଇଥିଲା ଆଉ ସେଇଟା ବହୁତ ସ୍ମରଣୀୟ ମୋ ଜୀବନ କାଳ ଭିତରେ। ଏବଂ ସେଇ ଦିନଠୁ ମୁଁ ଗୋଟେ ବ୍ରତ କରି ନେଇଥିଲି ଯେ ମୁଁ ଶିକ୍ଷକତା ଛଡ଼ା ଆଉ କିଛି କାମ କରିବିନି ଏବଂ ତାକୁ ମୁଁ ଗୋଟେ ମୋର ଜିଦ୍ଦି ଭାବରେ ଭାବିଥିଲି, ଯୋଉଟା ମୁଁ ଟିକେ ଆଗରୁ କହୁଥିଲି ଯେ ମୋ ବୃତ୍ତିକୁ ମୋ ନୀତି ଭାବରେ ଗ୍ରହଣ କଲି ଏବଂ ପେଶାକୁ ଗୋଟେ ନିଶା ଭାବରେ ଗ୍ରହଣ କଲି ଏବଂ ତା ପରଠୁ ମୁଁ କେବେ ପଛକୁ ଫେରି ଚାହିଁନି। ତାପରେ ବହୁତ ଗୁଡ଼ିଏ

0: ସଫଳତା ପାଇଛି, ବହୁତ କଷ୍ଟ ବି ହେଇଛି, ବହୁତ ସଂଘର୍ଷ ବି କରିଛି, କିନ୍ତୁ ଶେଷରେ ଗୋଟେ ଶିକ୍ଷକ ହିଁ ଜିତିବ ଏବଂ ମୁଁ ଜିତିଛି ସବୁବେଳେ।
1: ବର୍ତ୍ତମାନର ଯୋଉ ଶିକ୍ଷକ ସମାଜକୁ ଆପଣଙ୍କର କଣ ସନ୍ଦେଶ ରହିବ?
0: ମୋର ଦିଟା ସନ୍ଦେଶ ରହିବ। ଗୋଟେ ହେଲା ଯେ ଶିକ୍ଷକତା କେବଳ ପରିବାର ପୋଷଣ ବା ଉପାର୍ଜନର ଏକ ମାଧ୍ୟମ ବୋଲିକିରି କୌଣସି ଶିକ୍ଷକ ବିଚାର ନ କରନ୍ତୁ, କାରଣ ଆମେ ଯୋଉ ଅଞ୍ଚଳରେ କାମ କରୁଛେ ଏମିତି ବହୁତ ଗୁଡ଼ିଏ ଅଭିଭାବକ ପିତାମାତା ଅଛନ୍ତି ଯୋଉମାନଙ୍କ ପାଖରେ ତାଙ୍କ ପିଲାକୁ ଶିକ୍ଷା ଦେବାରେ ବା ଶିକ୍ଷାଦାନ କରିବାରେ ତାଙ୍କ ପାଖରେ ଅନ୍ୟ କୌଣସି ସମ୍ବଳ ନାହିଁ। ସେମାନେ ଶିକ୍ଷକଙ୍କୁ ଭଗବାନ ବୋଲିକିରି ଭାବନ୍ତି ଏବଂ ବିଦ୍ୟାଳୟକୁ ଗୋଟେ ମନ୍ଦିର ଭାବରେ ଭାବନ୍ତି। ସେମାନଙ୍କର ସେଇ ବିଶ୍ୱାସକୁ ଭାଙ୍ଗି ଦିଅନ୍ତୁ ନାହିଁ, କାରଣ ବାପାଟିଏ ଯେତେବେଳେ ଅତି କଷ୍ଟ ପଡ଼ୁଥାଏ, ଶ୍ରମ କରୁଥାଏ, ଶ୍ରମିକ ଭାବରେ କୌଣସି ଜାଗାରେ ଖଲାସି କାମ କରୁଥାଏ, କୌଣସି ଜାଗାରେ କୃଷି କାମ କରୁଥାଏ, ସେତେବେଳେ ତା ଦେହରୁ ଯେତେବେଳେ ଝାଳ ନିଗିଡ଼ି ଯାଉଥାଏ, ଯେତେବେଳେ ତାକୁ ବହୁତ କଷ୍ଟ ହଉଥାଏ, ସେତେବେଳେ ହଠାତ୍ ତା ମନକୁ ଆସେ ମୁଁ ଏତେ କଷ୍ଟ ପଡ଼ୁଛି କିନ୍ତୁ ମୋ ପିଲାଟି ବର୍ତ୍ତମାନ ବିଦ୍ୟାଳୟରେ ବସିକିରି ପାଠ ପଢୁଛି, ଦିନେ ନା ଦିନେ ସିଏ ଶିକ୍ଷିତ ହବ, ମୋର ଏ ଦୁଃଖଟା କଟିବ। ଏ ବିଶ୍ୱାସଟା ସିଏ କାହା ଉପରେ କଲା? ବିଦ୍ୟାଳୟକୁ ମନ୍ଦିର ଭାବିଲା ଏବଂ ବିଦ୍ୟାଳୟର ଦାୟିତ୍ୱ ଯୋଉ ଶିକ୍ଷକ ବା ପ୍ରଧାନ ଶିକ୍ଷକ ମାନଙ୍କ ପାଖରେ ଅଛି ସେମାନଙ୍କୁ ସିଏ ବିଶ୍ୱାସ କରିକିରି ତା ମନରେ ଏ ଭାବନା ଗୋଟେ ଆତ୍ମ ପ୍ରତ୍ୟୟଟେ ସୃଷ୍ଟି ହେଲା ଯେ ମୋ ପିଲାକୁ ମୁଁ ଠିକ ଜାଗାରେ ଛାଡ଼ିଛି, କାଲିକି ମୋ ଛୁଆ ବଡ଼ ହବ ଏବଂ ମୋର ଏ କଷ୍ଟ ଲାଘବ ହବ। ଏ ବିଶ୍ୱାସକୁ କୌଣସି ଶିକ୍ଷକ ଭାଙ୍ଗିବା ଉଚିତ ନୁହଁ। ଦ୍ୱିତୀୟ ଜିନିଷ ହେଲା ଯେ ଶିକ୍ଷକ ସାଧୁ ହେବା ଉଚିତ, ସତ୍ୟବାଦୀ ହେବା ଉଚିତ ଏବଂ ପିଲାମାନଙ୍କର ଆବଶ୍ୟକତାକୁ ବୁଝିବା ଉଚିତ ଏବଂ ତାଙ୍କର ଯୋଉଟା ସୋସିଓ ଇକୋନୋମିକ ବ୍ୟାକଗ୍ରାଉଣ୍ଡ ବୋଲିକିରି ମୁଁ କହିଥିଲି, ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି କ'ଣ ତାକୁ ଜାଣିବା ଦରକାର। ପିଲାଟିଏ କାହିଁକି ବିଳମ୍ବରେ ଆସୁଛି, ପିଲାଟିଏ କାହିଁକି ହୋମୱାର୍କ କରିପାରୁନି, ଏ ପିଲା ପାଖରେ କ'ଣ ଅସୁବିଧା ଅଛି, ତା ସହିତ ମିଶି ତା ପ୍ରତି ସମ୍ବେଦନଶୀଳତା ରହିବା ଉଚିତ, ଯାହାକୁ ପର୍ସେଭରେନ୍ସ ବୋଲିକିରି କୁହାଯାଏ। ଏତିକି ଜିନିଷ ଯଦି ଗୋଟେ ଶିକ୍ଷକ ଭାବରେ ରହିଗଲା ତାହେଲେ ମୁଁ ଜଣେ କେବଳ ନାହିଁ, ଏ ପୃଥିବୀରେ ବା ଆମ ଭାରତ ବର୍ଷରେ ଆମ ଓଡ଼ିଶାରେ ଏମିତି ଲକ୍ଷ ଲକ୍ଷ ଆଦର୍ଶ ଶିକ୍ଷକ ସୃଷ୍ଟି ହେଇପାରିବେ, ଏଇଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ। ସେଥିପାଇଁ ହେ ଶିକ୍ଷକ ବନ୍ଧୁମାନେ, ଆମେ ଗୋଟେ ସମାଜର ଅତି ମହତ୍ତର ପଦବୀରେ ଅତିଷ୍ଠ ହେଇଛେ ବା ରହିଛେ, ସାମାଜିକ ଦାୟିତ୍ୱ ଆମର ସବୁଠୁ ବେଶି, ଏ ଦାୟିତ୍ୱକୁ ଆମେ କେବେ ହେଲେ ଅବହେଳା କରିବା ନାହିଁ। ଯୋଉ ସମାଜ ଆମକୁ ବଞ୍ଚିବାକୁ ସୁଯୋଗ ଦେଇଛି, ଯୋଉ ସମାଜ ଆମ ଉପରେ ବିଶ୍ୱାସ ନ୍ୟସ୍ତ କରିଛି, ତାକୁ ତାର ଏ ବିଶ୍ୱାସ ଆମେ ଭଙ୍ଗ କରିବାନି, ପ୍ରତିଦାନରେ ଏଇ ସମାଜକୁ ଆମେ କିଛି ଫେରେଇକିରି ଏ ଦୁନିଆରୁ ବିଦାୟ ନେବା। ଏତିକି ମୋର ଶିକ୍ଷକ ସମାଜ ପ୍ରତି ବାର୍ତ୍ତା।
1: ଧନ୍ୟବାଦ ସାର୍।

0: ନୂଆ ଚିନ୍ତାଧାରା ଯେତେବେଳେ ସୁଯୋଗର ହାତ ଧରେ ସେତେବେଳେ ଜନ୍ମ ନିଏ ଏକ ନୂଆ ସ୍ୱପ୍ନ ଷ୍ଟାର୍ଟଅପ୍, ଆଉ ସେହି ସ୍ୱପ୍ନକୁ ସଫଳତାର ରୂପ ଦେବାରେ ଆଜିର ମହିଳାମାନେ ଆଗେଇ ଆସୁଛନ୍ତି।
1: ଆଜିର ଦିନରେ ମହିଳାମାନେ କେବଳ ଘର ଆଉ ପରିବାରର ଦାୟିତ୍ୱ ସମ୍ଭାଳୁଛନ୍ତି ସେ କଥା ନୁହେଁ, ବରଂ ସେମାନେ ବୈଷୟିକ ଜ୍ଞାନ ଆଉ ବିଭିନ୍ନ କୌଶଳ ମାଧ୍ୟମରେ ବିଭିନ୍ନ ଟେକ୍ନୋଲୋଜିକୁ ଆପଣେଇ ନେତୃତ୍ୱ ନେବାରେ ମଧ୍ୟ ଆଗଭର ହେଲେଣି।
0: ତାହେଲେ ଏଇ ଯୋଉ ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜିରେ ବା ବୈଷୟିକ ଜ୍ଞାନରେ ଆମ ମହିଳାମାନେ କେମିତି ଆଗକୁ ବଢ଼ିଲେଣି ସେ ବିଷୟରେ ଡକ୍ଟର ସଂଯୁକ୍ତା ପରିଡ଼ା କ'ଣ କହିଛନ୍ତି, ଚାଲନ୍ତୁ ଏକ ଆଲୋଚନା ମାଧ୍ୟମରେ ଜାଣିନେବା।
2: ଗୋଟିଏ ଝିଅ ହେଉଛି ସ୍ନେହ, ସାହସ ଏବଂ ଶକ୍ତିର ପ୍ରତୀକ। ସେ କେବଳ ଘରକୁ ସମ୍ଭାଳେ ନୁହେଁ, ସମାଜର ଉନ୍ନତିରେ ମଧ୍ୟ ନିଜ ଅବଦାନ ଦେଉଛି। ଝିଅଟି ସାହସୀ ଏବଂ ଆତ୍ମବିଶ୍ୱାସୀ ମଧ୍ୟ ହୋଇଥାଏ। ସମସ୍ୟା ଆସିଲେ ସେ ଭୟ ପାଏନି, ବରଂ ସେଥିରେ ମୁହଁ ଦେଇ ଆଗକୁ ବଢ଼ିଥାଏ ତାକୁ ସମସ୍ୟାର ସମାଧାନ କରିବା ପାଇଁ। ଆଜିର ଆଧୁନିକ ଯୁଗରେ ଝିଅମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ସେମାନେ ଆଉ ଏବେ ଅବଳା କି ଦୁର୍ବଳ ନୁହନ୍ତି। ପୂର୍ବରୁ ଝିଅମାନଙ୍କର ଭୂମିକା ଘରେ ସୀମିତ ଥିଲା, କିନ୍ତୁ ଏବେ ସେମାନେ ଶିକ୍ଷା, କାର୍ଯ୍ୟକ୍ଷେତ୍ର ଏବଂ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଉଛନ୍ତି। ସେମାନେ ଶିକ୍ଷାରେ ଅଗ୍ରଗତି କରୁଛନ୍ତି, ପଢ଼ାଶୁଣାରେ ଆଗକୁ ଯାଉଛନ୍ତି ଏବଂ ଭଲ ଫଳାଫଳ ଅର୍ଜନ କରୁଛନ୍ତି। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେମିତି ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନେ ପାଠ ପଢ଼ି ଡକ୍ଟର, ଇଞ୍ଜିନିୟର, ଟିଚର ଏବଂ ଅଫିସର ଭାବେ କାର୍ଯ୍ୟ ତୁଲାଉଛନ୍ତି। ତେବେ ନେତୃତ୍ୱ କଥା କହିଲେ ମଧ୍ୟ ସେମାନଙ୍କର ଅବଦାନ କମ୍ ନୁହେଁ। ଝିଅମାନେ ଲିଡର ଭାବରେ ଦେଶ ଏବଂ ସମାଜକୁ ଆଗକୁ ନେଉଛନ୍ତି। ପରିବାର ଏବଂ ସମାଜର ଉନ୍ନତିରେ ସେମାନେ ଘରକୁ ସମ୍ଭାଳିବା ସହିତ ସମାଜର ଉନ୍ନତିରେ ମଧ୍ୟ ଭାଗ ନେଉଛନ୍ତି। ନିଜ ପାଇଁ ନିଜେ ଆଜି ସେମାନେ ନିଷ୍ପତ୍ତି ନେବାକୁ ପଛାଉନାହାନ୍ତି। ଆଧୁନିକ ଯୁଗରେ ଝିଅମାନଙ୍କର ଭୂମିକା ଅତ୍ୟନ୍ତ ଜରୁରୀ। ସେମାନେ ଦେଶ ଏବଂ ସମାଜର ଉନ୍ନତିର ମୂଳ ଶକ୍ତି ଅଟନ୍ତି। ତେବେ ଆସନ୍ତୁ ଆମେ ଜାଣିବା ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜିରେ ସେହି ଝିଅମାନଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ଆଜିର ଯୁଗରେ ଝିଅମାନେ ଷ୍ଟାର୍ଟଅପ୍ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ସେମାନେ ନୂତନ ଧାରଣା ଆଣି ସମାଜର ଉନ୍ନତି କରୁଛନ୍ତି। ସେମାନେ କୋଡିଂ ଏବଂ ଟେକ୍ନୋଲୋଜିରେ ନିଜ ଦକ୍ଷତା ଦେଖାଉଛନ୍ତି। ସମାନ ସୁଯୋଗ ସୁବିଧା ମିଳିଲେ ଆଉ ଅଧିକ ସଫଳ ହେବେ ବୋଲି ଆଶା ମଧ୍ୟ ପ୍ରକଟ କରିଛନ୍ତି। ଇନୋଭେସନ୍ ଏବଂ କ୍ରିଏଟିଭିଟିରେ ଝିଅମାନେ ନୂତନ ଧାରଣା ଏବଂ କ୍ରିଏଟିଭ୍ ସଲ୍ୟୁସନ୍ରେ ଷ୍ଟାର୍ଟଅପ୍ ଗୁଡ଼ିକୁ ଆଗକୁ ନେଉଛନ୍ତି। ସେମାନଙ୍କର ଭିନ୍ନ ଭାବଧାରା ଦ୍ୱାରା ପ୍ରଡକ୍ଟ ଏବଂ ସର୍ଭିସକୁ ଅଧିକ ୟୁଜର୍ ଫ୍ରେଣ୍ଡଲି ହୁଏ। ଲିଡରସିପ୍ରେ ମଧ୍ୟ ସେମିତି ଅନେକ ଝିଅମାନେ ସିଇଓ ଫାଉଣ୍ଡର ଭାବରେ ସଫଳ ଷ୍ଟାର୍ଟଅପ୍ ଗଢ଼ୁଛନ୍ତି। ସେମାନେ ଡିସିସନ୍ ମେକିଂ ଏବଂ ଟିମ୍ ମ୍ୟାନେଜମେଣ୍ଟରେ ଦକ୍ଷ ହେଉଛନ୍ତି। ଟେକ୍ନୋଲୋଜି ଡେଭଲପମେଣ୍ଟ, ସଫ୍ଟୱେୟାର ଡେଭଲପମେଣ୍ଟ, ଏଆଇ, ଡାଟା ସାଇନ୍ସ ପରି କ୍ଷେତ୍ରରେ ଝିଅମାନେ ମଧ୍ୟ କିଛି କମ୍ ନୁହନ୍ତି। ଏବେ ସେମାନେ ଅଧିକ ସକ୍ରିୟ। ସେମାନେ କୋଡିଂ, ଆପ୍ ଡେଭଲପମେଣ୍ଟ ଏବଂ ଡିଜିଟାଲ ସଲ୍ୟୁସନ୍ ତିଆରି କରୁଛନ୍ତି। ଇକୋନୋମିକ୍ ଗ୍ରୋଥରେ ମଧ୍ୟ ସେମାନଙ୍କର ଅବଦାନ ଅତୁଳନୀୟ। ଝିଅମାନଙ୍କର ଷ୍ଟାର୍ଟଅପ୍ ଦେଶରେ ଇକୋନୋମିକୁ ବୁଷ୍ଟ କରୁଛି, ଏମ୍ପ୍ଲୟମେଣ୍ଟ କ୍ରିଏଟ୍ କରି ସମାଜର ଉନ୍ନତିରେ ସହଯୋଗ କରୁଛନ୍ତି। ଚ୍ୟାଲେଞ୍ଜ ଜେଣ୍ଡର ୱିସ୍, ଫଣ୍ଡିଂର ଅଭାବ, ୱାର୍କ ଲାଇଫ୍ ବାଲାନ୍ସ ସମସ୍ୟା, ତଥାପି ସେମାନେ ଏହାକୁ ଜିତି ଆଗକୁ ବଢ଼ୁଛନ୍ତି। ଫ୍ୟୁଚର ଅପରଚ୍ୟୁନିଟିଜ୍, ଗଭର୍ଣ୍ଣମେଣ୍ଟ ସ୍କିମ୍ସ, ଏଜୁକେସନ୍ ଏବଂ ଡିଜିଟାଲ ଆୱାରନେସ୍ ବଢ଼ିବାରୁ ଆଗାମୀ ଦିନରେ ଅଧିକ ଝିଅ ଷ୍ଟାର୍ଟଅପ୍ ଏବଂ ଟେକ୍ ଫିଲ୍ଡରେ ଯୋଗ ଦେବେ ଏବଂ ଇକୋନୋମିକ୍ ଗ୍ରୋଥରେ ସେମାନଙ୍କର ଅବଦାନ ଅତୁଳନୀୟ। ତେଣୁ ଝିଅମାନଙ୍କର ଭୂମିକା

ଶିକ୍ଷା ଏହି ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜିରେ ଅତ୍ୟନ୍ତ ମୂଲ୍ୟବାନ। ସେମାନେ କେବଳ ନିଜ ଜୀବନକୁ ଗଢ଼ନ୍ତି ନାହିଁ, ସମାଜ ଏବଂ ଦେଶର ଉନ୍ନତିରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ତେବେ ସେହି ଝିଅମାନଙ୍କୁ ଆମେ ସମାଜ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ସହିତ ସରକାର ଯଦି ତାଙ୍କୁ ସୁବିଧା ଏବଂ ସୁଯୋଗ ଦିଏ, ତେବେ ଏହି ସମାଜ ଆଗକୁ ବଢ଼ି ଏକ ନୂତନ ଦୁନିଆ ଦେଖାଇବ। ତେଣୁ ଝିଅମାନେ ଆଗ ପଳିଆକୁ ଦୁର୍ବଳ ଅବଳା ନୁହନ୍ତି, ସେମାନେ ସକ୍ରିୟ। ସେମାନେ ଆଜିର ଦୁନିଆରେ ସମସ୍ତଙ୍କଠାରୁ ଉପରେ ଅଛନ୍ତି ଏବଂ ସମସ୍ତଙ୍କର ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ ଏ ସମାଜ ପାଇଁ କରିଆସୁଛନ୍ତି। ତେଣୁ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ନମସ୍କାର।

0: ଶ୍ରୋତା ଭଉଣୀ, ଚାହୁଁ ଚାହୁଁ ସମୟ ଆମକୁ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଆଉ ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। କିନ୍ତୁ ଯିବା ଆଗରୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେବା ପାଇଁ ଅନୁରୋଧ ରହିଲା। ଆମ ପାଖକୁ ମତାମତ ପଠାଇବାର ଫୋନ ନମ୍ବରଟି ହେଲା 8252020। ଫୋନ ନମ୍ବରଟି ପୁଣି ଥରେ କହି ରଖୁଛୁ 8252020। ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ଆସିଲାଣି, କିନ୍ତୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ କଣ ଶୁଣିବାକୁ ପାଇବେ ସେ ସମ୍ପର୍କରେ ମଧ୍ୟ କହି ରଖୁଛୁ।
1: ଆସନ୍ତାକାଲି ଆପଣମାନେ ଆମ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇବେ ସାକ୍ଷାତକାର କିଶୋରୀ ଶକ୍ତି ଯୋଜନା ଏବଂ ପରେ ପରେ ପୁଣି ଏକ ସାକ୍ଷାତକାର ପରିବାରରେ ବାକ୍ ସଂଯମର ଆବଶ୍ୟକତା।
0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆପଣମାନଙ୍କଠାରୁ ବିଦାୟ ନେଉଛୁ, ରହିଲୁ, ନମସ୍କାର।
2: ଘର ଘରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଟିକେ ପରେ।
3: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ, ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମି ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱ ଜିଡିପିର 1/4 ବୋଲି କହିଲେ ଅର୍ଥମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ 17ତମ ପେନ୍ସନ୍ ଅଦାଲତ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ସମ୍ପର୍କିତ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରୀୟ ବିଜ୍ଞାନ ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣା ଚୂଡ଼ାନ୍ତ ହୋଇଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ବୃଦ୍ଧି ନେଇ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି

0: ମୋଦିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଐତିହାସିକ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ବୁଝାମଣା ଏ ଦିଗରେ ସହାୟକ ହୋଇଛି।
1: अगले वर्ष स्विट्जरलैंड जिनीवा एआई समिट के माध्यम से इस यात्रा को आगे बढ़ाएगा। जिनीवा एआई समिट की सफलता के लिए मैं स्विट्जरलैंड को हार्दिक शुभकामनाएं देता हूं। मुझे विश्वास है कि हम साथ मिलकर एआई को रिस्पॉन्सिबल, इंक्लूसिव और ह्यूमन सेंट्रिक बनाने की दिशा में आगे बढ़ते रहेंगे।
0: ବିନିଯୋଗ ପାଇଁ ଆଶା ରଖିଥିବା ବେଳେ ଏ କ୍ଷେତ୍ରରେ ଆଗାମୀ 15 ବର୍ଷରେ ପ୍ରତ୍ୟକ୍ଷ ଭାବେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ସ୍ୱିଜରଲ୍ୟାଣ୍ଡ କି ଇନ୍ଫ୍ରାଷ୍ଟ୍ରକ୍ଚର କମ୍ପାନୀଜ୍ କୁ ଭାରତ ମେ ବଡ଼େ ଲେଭେଲ ପର ନିବେଶ କରନେ ଅର୍ କାପାସିଟି ବିଲ୍ଡିଂ ଡିଜାଇନ୍ ଅର୍ ମ୍ୟାନୁଫ୍ୟାକ୍ଚରିଂ ମେ ଭାଗିଦାରୀ କେ ଲିଏ ଆମନ୍ତ୍ରିତ କରତେ ହେ। ସାଇନ୍ସ ଅର୍ ଟେକ୍ନୋଲୋଜି ସହଯୋଗ ଭି ହମାରୀ ସାଝେଦାରୀ କା ଏକ ମଜବୁତ ସ୍ତମ୍ଭ ହେ। ମୁଝେ ବହୁତ ଖୁସି ହେ कि हम जल्द ही हेल्थ, क्लीन एनर्जी और स्पेस जैसे प्रायोरिटी एरियाज में नए ज्वाइंट रिसर्च प्रोजेक्ट लॉन्च करने जा रहे हैं।
0: स्विट्जरलैंड राष्ट्रपति जी पार्मेलन 3 दिनिया भारत गस्तरे आसी आज सकाळे नुआदिल्ली रे पहुंचिथिले। ତାଙ୍କ ସହ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ଭାରତ ଆସିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତମ୍ତା ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ରାଷ୍ଟ୍ରପତି ଭବନରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ରାଜକୀୟ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାର୍ମେଲନ୍ କହିଛନ୍ତି ସ୍ୱିଜରଲ୍ୟାଣ୍ଡ ଭାରତ ସମ୍ପର୍କର ଗୁରୁତ୍ୱ ବୃଦ୍ଧି ନେଇ ଏହି ଗସ୍ତ ସୁଯୋଗ ସୃଷ୍ଟି କରିଛି। ଉଭୟ ଦେଶ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍କରିକ ସମ୍ପର୍କ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଗି ପାର୍ମେଲାନ୍ଙ୍କ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତା ବୃଦ୍ଧି ବିଷୟକୁ ପ୍ରଶଂସା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିର ପ୍ରଶଂସା କରି କହିଛନ୍ତି ଏହି ବୁଝାମଣା ନେଇ ଆଲୋଚନା ଓ ଏହାକୁ ଚୂଡ଼ାନ୍ତ କରିବା ପ୍ରତି ଭାରତର ପ୍ରତିବଦ୍ଧତା ଦର୍ଶାଉଛି। ଆଜି ନୂଆଦିଲ୍ଲୀରେ ମ୍ୟୁନିକ୍ ନେତାମାନଙ୍କ ବୈଠକରେ ନିର୍ମଳା ସୀତାରମଣ ଏହି ବୁଝାମଣାକୁ ଅନ୍ୟ ସମସ୍ତ ବୁଝାମଣାର ଜନନୀ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଏହି ବୁଝାମଣାରେ 2 ବିଲିୟନ୍ ଲୋକଙ୍କ ସହ ଜଡ଼ିତ ଅର୍ଥନୀତିକୁ ସାମିଲ କରାଯାଇଛି, ଯାହା ବିଶ୍ୱ ଜିଡିପିର 1/4। ଅର୍ଥମନ୍ତ୍ରୀ କହିଛନ୍ତି ଏହି ବୁଝାମଣାରେ ଭାରତ 92.5% ପର୍ଯ୍ୟନ୍ତ ତାରିଫ ବ୍ୟବସ୍ଥା ମୁକ୍ତ କରିଛି, ଯାହା ସମ୍ପୂର୍ଣ୍ଣ ମୂଲ୍ୟର 82%। କାରବିଆନ୍ ସାଗରରେ ନିଶାଦ୍ରବ୍ୟ କାରବାରରେ ସାମିଲ ଏକ ନୌକା ଉପରେ ଆମେରିକା ସେନାର ଆକ୍ରମଣ ଯୋଗୁଁ 4 ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରମ୍ପ ପ୍ରଶାସନ ଲାଟିନ୍ ଆମେରିକାରେ ନିଶାଦ୍ରବ୍ୟର ଚୋରାଚାଲାଣ ବିରୁଦ୍ଧରେ ଅଭିଯାନ ଜାରି ରଖିଛି। ଆମେରିକା ସେନାର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ସମ୍ପୃକ୍ତ ନୌକାରେ ନିଶାଦ୍ରବ୍ୟ ଥିଲା କି ନାହିଁ ତାହା ସ୍ୱଷ୍ଟ ହୋଇପାରିନାହିଁ। ଗତବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଆମେରିକା ସେନା ନୌକାଗୁଡ଼ିକ ଉପରେ ଆକ୍ରମଣ କରିବାରେ 235 ଜଣଙ୍କର ମୃତ୍ୟୁ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କର୍ମଚାରୀ ଜନ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 17ତମ ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରିବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପେନ୍ସନ୍ ଅଦାଲତରେ ଦୀର୍ଘଦିନ ଧରି ବିଚାରାଧୀନ ଥିବା ବରିଷ୍ଠ ପେନ୍ସନ୍ଭୋଗୀ ଏବଂ ପରିବାର ପେନ୍ସନ୍ଭୋଗୀଙ୍କ 897 ଅଭିଯୋଗର ସମାଧାନ ପାଇଁ ବିଚାର କରାଯିବ। ଡକ୍ଟର ଜିତେନ୍ଦ୍ର ସିଂହ ଚଳିତ ବର୍ଷ ମେ 13 ତାରିଖରେ ଅନୁଷ୍ଠିତ 16ତମ ପେନ୍ସନ୍ ଅଦାଲତର ସଫଳତାର କାହାଣୀ ଉପରେ ଆଧାରିତ ଫ୍ଲାୟର ଉନ୍ମୋଚନ କରିବେ। ଏହା ସହିତ ପରିବାର ପେନ୍ସନ୍ଭୋଗୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ସମ୍ଭଳିତ ଏକ ପୁସ୍ତିକା ମଧ୍ୟ ପ୍ରକାଶ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2017ରେ ପେନ୍ସନ୍ ଅଦାଲତ ବ୍ୟବସ୍ଥା ଆରମ୍ଭ ହେବା ପରଠୁ ଏପର୍ଯ୍ୟନ୍ତ ଅନୁଷ୍ଠିତ 16ଟି ପେନ୍ସନ୍ ଅଦାଲତରେ ମୋଟ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ସମାଧାନ କରାଯାଇଛି। ଏହାର ସଫଳତା ହାର 71.79% ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ମିଜୋରାମର ଲୁଙ୍ଗଲେଇ ଜିଲ୍ଲାର ଚାଷୀମାନେ କଦଳୀ

0: ଚାଷ କରି ବିଭିନ୍ନ ଉତ୍ପାଦରୁ ବାର୍ଷିକ 3,78,00,000 ଆୟ କରିଛନ୍ତି। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ପଦକ୍ଷେପ ଜରିଆରେ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଅଧୀନରେ କଦଳୀ ଚାଷ କରିବା ଲାଗି ପ୍ରୋହାହନ ଯୋଗାଇ ଦିଆଯାଇଥିଲା। ସେଠାକାର ଜମିର ମୃତ୍ତିକା ସ୍ତର ପରୀକ୍ଷା ନିରୀକ୍ଷା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଦଳୀ ଚାଷ ପାଇଁ ସ୍ଥିର କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ କଦଳୀ ଏବଂ କଦଳୀ ଆଧାରିତ ଜୁସ୍ ଓ ଚିପ୍ସ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ସେଠାକାର 17 ଜିଲ୍ଲାରେ 300-400 ପରିବାର ନିୟୋଜିତ ହୋଇଥିବାବେଳେ ସେମାନେ ବାର୍ଷିକ 3,00,000 ଅଧିକ ଟଙ୍କା ଆୟ କରୁଥିବା ସୂଚନା ମିଳିଛି। ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଆପ୍ ସଭି ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅଭିଯାନ ସେ ବି ପରିଚିତ ହୋଙ୍ଗେ। ଇସ୍କା ଲକ୍ଷ୍ୟ ୟେ ହୈ କି ହର୍ ଜିଲ୍ଲେ ମେ କମ୍ ସେ କମ୍ एक मशहूर उत्पाद को अंतर्राष्ट्रीय बाजारों तक पहुंचाने के लिए हम प्रयास करें। ये हर जिले को आर्थिक रूप से आत्मनिर्भर बनाने में बहुत बड़ी भूमिका निभा सकता है।
0: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସଫଳତା ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳା କ୍ରୀଡ଼ାବିତ୍ମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ କଠିନ ପରିଶ୍ରମ, ଦକ୍ଷତା ଓ ଦୃଢ଼ ଅଧ୍ୟବସାୟ ଦେଶ ପାଇଁ ସମ୍ମାନ ଆଣିଛି। ଆଗାମୀ କ୍ରୀଡ଼ା ଯାତ୍ରା ପାଇଁ ସେ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଏହି କ୍ରୀଡ଼ାରେ ଭାରତ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ସହ ମୋଟ ପଦକ 85 ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡିଜିଟାଲ୍ ଯୁଗରେ ଇ ଆବର୍ଜନା ଓ ଏହାର ସମାଧାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଇ ୱେଷ୍ଟ ରିସାଇକେଲିଂ ବିଶେଷଜ୍ଞ ମୟଙ୍କ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 231 1 7 1 1 7 2 3 3 1 4 4 4 2 3 3 1 0 4 8 1 এবং 2 3 7 1 7 1 0 6 নম্বরকু ডায়াল করা হব। এহবতীত শ্রোতামানে 9 2 8 9 0 9 4 0 4 4 নম্বরকু হোয়াটসঅ্যাপ এবং সামাজিক গণমাধ্যম এক্সরে হ্যাশট্যাগ আস্ক এয়ার মাধ্যমে প্রশ্ন পচারি পারিবে। এহা আকাশবাণী গোল্ড চ্যানেল ও অতিরিক্ত ফ্রিকোয়েন্সি গুড়িকরু শোনা যাই পারিব। এহবতীত আমার ওয়েবসাইট newsonair.gov.in এবং ইউটিউব চ্যানেল নিউজ অন এয়ার অফিসিয়াল রে এহা উপলব্ধ হব। মুখ্য সংবাদগুড়িক পুনি থরে ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପରିବହନ ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମି ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱ ଜିଡିପିର 1/4 ବୋଲି କହିଲେ ଅର୍ଥମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ 17ତମ ପେନ୍ସନ୍ ଅଦାଲତ ଏବଂ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds bilateral talks with Swiss President Guy Parmelin in New Delhi, says India and Switzerland will work together to boost trade, investment and develop trusted supply chains for the world. India and Switzerland ink several agreements to promote cooperation in transportation technologies, mobility systems and infrastructure. Finance Minister Nirmala Sitharaman hails India-EU free trade deal, says it reflects India's approach to negotiating and finalizing trade agreements. Punjab and Haryana High Court orders CBI probe into ED allegations of corruption against Punjab Chief Minister's office. And IMD forecasts heavy rainfall over Karnataka, Kerala, Mahe, Tamil Nadu, Puducherry and Karaikal till tomorrow. India and Switzerland today inked several agreements in the field of promotion and collaboration on transportation technologies, mobility systems.

0: ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ। କଥାଚିତ୍ର ବେଟା।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି, ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆଶୁତୋଷ ପତି ମୁଖ୍ୟ ସମ୍ବାଦ ନବୀକରଣ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ରକ୍ତଶିକୁଳି ରୋଗୀଙ୍କ ପାଇଁ ଅନୁଗୁଳ ଜିଲ୍ଲାରୁ ରାଜ୍ୟର ପ୍ରଥମ ନିଃଶୁଳ୍କ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ଶିକ୍ଷକଙ୍କ ସହିତ ସହଯୋଗ 60 ବର୍ଷର ବୃତ୍ତିଗତ ଜୀବନର ସୁରକ୍ଷା ଆମ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିକ୍ଷକ ଦିବସ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଏହାର ଉଦ୍ଘାଟନ କରିବେ। 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତାମାନେ ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ। ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସୂରଜ କହିଛନ୍ତି ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। କଲେଜ ପକ୍ଷରୁ ଆସନ୍ତା ବୁଧବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଶୁକ୍ରବାର ଦିନ ନାମାଙ୍କନପତ୍ର ଦାଖଲ, 10 ତାରିଖରେ ପ୍ରତ୍ୟାହାର, 14ରେ ହ୍ୱାଇଆଇ ଷ୍ଟାଣ୍ଡ ମିଟିଂ, 15 ତାରିଖରେ କ୍ୟାମ୍ପସ ଭୋଟ୍ ଓ 16ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ସରକାର ପ୍ରତିଶ୍ରତି ଦେଇଥିଲେ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
1: ଚଳିତ ବର୍ଷ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ବାଚନ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏ ଇଲେକ୍ସନ କରିବାଟା ଓଡ଼ିଶାର ଯେଉଁ ଯୁବ ନେତୃତ୍ୱମାନେ ଅଛନ୍ତି ସେମାନେ ଆସନ୍ତାକାଲିର ଆମ ଆଗଧାଡ଼ିର ନେତୃତ୍ୱ ହେବେ। ସେମାନଙ୍କୁ ଗଣତନ୍ତ୍ରର ଦାୟିତ୍ୱ, ଗଣତନ୍ତ୍ରର ଗୁରୁତ୍ୱ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ବୁଝେଇ ସେମାନଙ୍କୁ ଆସନ୍ତାକାଲିର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରିବା।
0: ସେଲ୍ଫ ଫାଇନାନ୍ସିଂ କୋର୍ସର ଛାତ୍ରଛାତ୍ରୀମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରୁ ରକ୍ତଶିକୁଳି ଆକ୍ରାନ୍ତଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜାତୀୟ ରକ୍ତଶିକୁଳି ରକ୍ତହୀନତା ନିରାକରଣ କାର୍ଯ୍ୟକ୍ରମ ଏବଂ ରକ୍ତହୀନତା ମୁକ୍ତ ଭାରତର ସ୍ୱତନ୍ତ୍ର ଅଭିଯାନକୁ ଆଜି ଶୁଭାରମ୍ଭ କରିଛନ୍ତି। ଟିକାକରଣ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଡିଏମ୍ଏଫ୍ରୁ ଆଗାମୀ 2 ବର୍ଷ ଲାଗି 2,80,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ଜିଲ୍ଲାରେ 2,00,000 ଲୋକଙ୍କ ସ୍କ୍ରିନିଂ ପରେ 1,785 ଜଣ ରକ୍ତହୀନତା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା 6ରୁ 40 ବର୍ଷ ବୟସର ସମସ୍ତ ରୋଗୀଙ୍କୁ 2ଟି ଡୋଜ୍ ଟିକା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଉଭୟ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 10 ତାରିଖ ସକାଳେ ସମ୍ଭଲପୁର ଜିଲ୍ଲାବ୍ୟାପୀ ଆୟୋଜିତ ହେବାକୁ ଥିବା ସ୍ୱଚ୍ଛତା ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକ ସାମିଲ ହେବା ପାଇଁ ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଲକ୍ଷ୍ମୀପୁରାଣର ଦୃଷ୍ଟାନ୍ତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେଉଁଠି ସ୍ୱଚ୍ଛତା ଥାଏ ସେଇଠି ମା ଲକ୍ଷ୍ମୀ ବାସ କରନ୍ତି। ପୂଜ୍ୟ ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ କେବଳ ବ୍ୟକ୍ତିଗତ ଅଭ୍ୟାସ ନୁହେଁ ବରଂ ସୁସ୍ଥ ସମାଜ ଓ ଉତ୍ତମ ଜୀବନର ମୂଳ ଆଧାର ଭାବେ ଦେଖୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ହିଁ ସେବା ବୋଲି ସବୁବେଳେ କହିଆସୁଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଓଡ଼ିଶା ବିଧାନସଭାରେ ଦେଶର କନିଷ୍ଠତମ ଶହୀଦ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ, ବାଚସ୍କତି ସୁରମା ପାଢ଼ୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମାତ୍ର 12 ବର୍ଷ ବୟସରେ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ଓ ଗୁଳିକୁ ନ ଡରି ମାତୃଭୂମିର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ସନ୍ତାନଙ୍କ ଅଦମ୍ୟ ସାହସ, ନିର୍ଭୀକତା ଓ ଦେଶପ୍ରେମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ। ତାଙ୍କର ଅମର ବଳିଦାନ ଆଗାମୀ ପିଢ଼ିକୁ ସର୍ବଦା ଦେଶସେବା ପାଇଁ ଉତ୍ସାହିତ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଶହୀଦ ବାଜି ରାଉତଙ୍କର ନୀଳକଣ୍ଠପୁର ଗ୍ରାମରେ ତାଙ୍କ ଜନ୍ମ ଦିବସକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇଥିଲା। ଶହୀଦଙ୍କର ଗ୍ରାମକୁ ଆଦର୍ଶ ଗ୍ରାମ ରୂପ

0: ଗୋଶାଳା ମଧ୍ୟ କରାଯାଇଛି ଏବଂ ବାଜି ରାଉତଙ୍କର ସ୍ମୃତିରେ ଢେଙ୍କାନାଳ ଠାରେ 120 କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଉଛି। ଆମ ସରକାର ଓଡ଼ିଶାର ବରପୁତ୍ର ଓ ଶହୀଦ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ପ୍ରତିବଦ୍ଧ। ମହାନ ଦେଶଭକ୍ତ ମାନଙ୍କର ସ୍ମୃତିଚାରଣ କରି ସେମାନଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ଆମ ସରକାର ସବୁବେଳେ ପଦକ୍ଷେପ ମାନ ନେଇ ଆସୁଛନ୍ତି।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ମିଶନ ଲାଇଫ୍ ସମ୍ପର୍କରେ।
2: ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନଶୈଳୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଓ ପରିବେଶ ଅନୁକୂଳ ବ୍ୟବହାରକୁ ଲୋକଙ୍କ ଜୀବନର ଅଂଶ ଭାବେ ସଚେତନ କରିବା ମିଶନ ଲାଇଫ୍ର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଇବାକୁ ବିଶ୍ୱରେ ବାର୍ତ୍ତା ରଖିଛନ୍ତି। ଏଥିରେ ମୋଟ 7 ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଶକ୍ତି ସଞ୍ଚୟ, ଜଳ ସଂରକ୍ଷଣ, ଏକକ ପ୍ଲାଷ୍ଟିକ୍ର ବ୍ୟବହାର, ବର୍ଜ୍ୟବସ୍ତୁ ହ୍ରାସ, ସ୍ଥାୟୀ ଓ ପରିବେଶ ଅନୁକୂଳ ଖାଦ୍ୟ ପ୍ରଣାଳୀ, ବର୍ଜ୍ୟର ପୁନଃ ବ୍ୟବହାର ଏବଂ ସୁସ୍ଥ ଜୀବନଶୈଳୀ। ମିଶନ ଅଧୀନରେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଉଛି, ଯେପରିକି ଆବଶ୍ୟକ ନଥିବା ସ୍ଥଳେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଏଲ୍ଇଡି ବ୍ୟବହାର, ସାର୍ବଜନୀନ ପରିବହନ କିମ୍ବା ସାଇକେଲ୍ ଚଳାଇବା, ବର୍ଷାଜଳ ସଂରକ୍ଷଣ, ପାଣି ଅପଚୟ ରୋକିବା, କପଡ଼ା କିମ୍ବା କାଗଜ ବ୍ୟାଗ୍ ବ୍ୟବହାର, ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ କରିବା, ଇ ବର୍ଜ୍ୟର ପୁନଃ ଚକ୍ରଣ ଓ ଚାରା ରୋପଣ ଭଳି ପଦକ୍ଷେପ ନିଆଯାଉଛି। ମିଶନ ଅଧୀନରେ ମାଲକାନଗିରି ଜିଲ୍ଲାର ବନ ବିଭାଗ ସହ ବିଭିନ୍ନ ବିଭାଗର ସହଯୋଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇକିରଣ ଡିଏନ୍ ଆକାଶବାଣୀକୁ ମିଶନ ସମ୍ପର୍କରେ କହିଛନ୍ତି,
3: ଜଳବାୟୁ ଓ ପରିବର୍ତ୍ତନ ପାଇଁ ଆମର ପରିବେଶ ସଙ୍କଟରେ ଅଛି, ତାହାର ସମାଧାନ ପାଇଁ ଭାରତ ସରକାର ମିଶନ ଲାଇଫ୍ ଲାଇଫ୍ ସ୍ଟାଇଲ୍ ଫର୍ ଏନ୍ଭାରନମେଣ୍ଟ ଆନ୍ଦୋଳନରେ ଯୋଗଦାନ ନିଅନ୍ତୁ। ମିଶନ ଲାଇଫ୍ ତାର ମେଜର ମନ୍ତ୍ର ଅଛି ରେଡ୍ୟୁସ୍ ରିୟୁଜ୍ ରିସାଇକଲ୍, ଓ ତାର ଗୋଲ୍ ଅଛି କେମିତି ଆମର ଡିମାଣ୍ଡ ଚେଞ୍ଜ କରିବା, ସପ୍ଲାଇଟା ଚେଞ୍ଜ କରିବା ଓ ପଲିସି ଚେଞ୍ଜ କରିବା। ଆସନ୍ତୁ ଆମେ ସବୁ ଦିନର ଜୀବନ ଛୋଟ ଛୋଟ ପରିବର୍ତ୍ତନ କରିବା।
2: ମାଲକାନଗିରିର ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
1: ସମାଜ ପ୍ରତି ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମନେ ପକାଇ ଆଜି ବିଶ୍ୱ ଶିକ୍ଷକ ଦିବସ ପାଳନ କରାଯାଉଛି। 1994 ମସିହାରୁ ଅକ୍ଟୋବର 5 ପ୍ରତିବର୍ଷ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରିବା ଲାଗି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଶିକ୍ଷକଙ୍କ ସହିତ ସହଯୋଗ, 60 ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନ ଏହି ଦିବସର ବାର୍ତ୍ତା ରହିଛି। ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର 125ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ, ଏହି ବିଦ୍ୟାଳୟ ଖୋର୍ଦ୍ଧାର ସ୍ୱାଭିମାନର ପ୍ରତୀକ, ବିଦ୍ୟାଳୟର ବିକାଶ ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବାବାମଣି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁସ୍ଥ ସମାଜ ଗଠନ ଦିଗରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଯୁବ ସମାଜକୁ ନିଶା ସେବନରୁ ଦୂରରେ ରହି ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକ୍ରମରେ ଆହ୍ୱାନ କରାଯାଇଥିଲା। ପୋଷଣ ମାସ 2026 ଅବସରରେ ଶିଶୁଙ୍କ ସୁସ୍ଥ ବିକାଶ, ପୁଷ୍ଟିକର ଖାଦ୍ୟ ଏବଂ ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜେଏଲ୍ସି ବିଦ୍ୟାଳୟ ଓ ନବରଙ୍ଗପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଶିଶୁ ଓ ଅଭିଭାବକ ଯୋଗଦେଇଥିଲେ। ଭିଭି ଜିରାମଜୀ ଯୋଜନାରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଝାଡ଼ିଆଡିଆଠାରେ ନଡ଼ିଆ ଚାରାରୋପଣ ପ୍ରକଳ୍ପ ଆରମ୍ଭ ହୋଇଛି। ଗ୍ରାମର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଚାରାରୋପଣ କାର୍ଯ୍ୟରେ ଯୋଗଦେଇ ପ୍ରଶାସନିକ ଅଧିକାରୀମାନେ କହିଥିଲେ। ନବୀକରଣ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟରେ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ। ରକ୍ତ ଶିକୁଳି ରୋଗୀଙ୍କ ପାଇଁ ଅନୁଗୁଳ ଜିଲ୍ଲାରୁ ରାଜ୍ୟର ପ୍ରଥମ ନିଃଶୁଳ୍କ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ଶିକ୍ଷକଙ୍କ ସହିତ ସହଯୋଗ, 60 ବୃତ୍ତିଗତ ଜୀବନର ସୁରକ୍ଷା, ଆମ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିକ୍ଷକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବଶ୍ରୋତା ବନ୍ଧୁଙ୍କ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଅପରାହ୍ନ 5:30ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7ଟାରେ ଏବଂ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30ରେ। ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:10ରେ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30ରେ। ଏଥିରେ ଶୁଣିବେ ବେହେଲା ପାଦାନ, ରାଗ ଦୁର୍ଗା, ଶିଳ୍ପୀ ଭି ଜି ଯୋଗ। ରାତି 9:30ରେ ଶୁଣିବେ ନାଟକ ଡୁମା, ରଚନା ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ଏଠି ଆପଣଙ୍କୁ ଆଉଥରେ କହି ରଖୁଛୁ ଯେ ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ, ଚୈତିଜନ ପ୍ରଚାର କରିବୁ ଅପରାହ୍ନ 5:30ରେ। ଆଜି ରାତି 7ଟାରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30ରେ। ନାଟକ ଡୁମା ଶୁଣିବେ ରାତି 9:30ରେ, ରଚନା ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ।

0: ଯୋଗିତା ରଞ୍ଜନ କୁମାର ବେହେରା। କେତୋଟି ପଲ୍ଲୀ ଗୀତ ଆମେ ପ୍ରଚାର କରିବୁ ରାତି 8:10। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 2:48.05। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଇ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ରହୁଛୁ, ନମସ୍କାର।
1: हेमंत कुमार की आवाज में ये सन्नाटा फिल्म का गाना था, गुलजार के बोल थे।

0: ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ହାତରେ ଖେଳନା ପାଲଟି ନିଜ ଜୀବନର ଅର୍ଥ ଭୁଲି ଯାଆନ୍ତି, ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡ଼ନ୍ତି। କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ, ସେ ମହାନ ପାଲଟିଯାଏ।
1: ତେବେ ସାଥୀ, ଏହି ସୁନ୍ଦର ବିଚାର ସହିତ ଆରମ୍ଭ କରିବା ଆମର ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜି ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
0: ଆଉ ମୁଁ ଲକ୍ଷ୍ମୀଦାସୀ ନାୟକ।

0: ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗେଇ ନେବା ଶୁଣିବା ଆଜି ଦିନର ବିଶେଷତ୍ୱ। ପ୍ରଥମେ ଶୁଣିବା ବିଶ୍ୱ ଶିକ୍ଷକ ଦିବସ ସମ୍ପର୍କରେ। ଆଶା ବର୍ଷା କହିଲ, ଆମ ଜୀବନରେ ଏମିତି ଜଣେ ମଣିଷ ଥାନ୍ତି ଯିଏ ଆମ ହାତ ଧରି ଚାଲିବା ଶିଖାନ୍ତି, ଭୁଲ କଲେ ସୁଧାରନ୍ତି, ଆଉ ଆମେ ହାରିଗଲେ ପୁଣି ଥରେ ଚେଷ୍ଟା କରିବାକୁ ସାହସ ଦେଇଥାନ୍ତି। କହିଲ ସେ କିଏ?
1: ଆରେ ଲକ୍ଷ୍ମୀ, ତମେ ଏତେ ସୁନ୍ଦର ଭାବରେ କହିଲ ଯେ ଉତ୍ତରଟା ବା ମୁଁ ଆଉ କ'ଣ ଦେବି। ସେ ପରା ହେଉଛନ୍ତି ଆମ ଗୁରୁ, ଆମ ଶିକ୍ଷକ।
0: ହଁ ବର୍ଷା, ଆଜି ହେଉଛି ଅକ୍ଟୋବର 5 ତାରିଖ।
1: ହଁ ଲକ୍ଷ୍ମୀ, ଆଜି ହେଉଛି ଅକ୍ଟୋବର 5 ତାରିଖ, ବିଶ୍ୱ ଶିକ୍ଷକ ଦିବସ। ଆଜିର ଦିନଟି କେବଳ ଶିକ୍ଷକଙ୍କୁ ଶୁଭେଚ୍ଛା ଦେବାର ଦିନ ନୁହେଁ, ବରଂ ଆମ ଜୀବନରେ ଗୁରୁଙ୍କ ଭୂମିକାକୁ ମନେ ପକାଇଦେବା ଦିନଟିଏ।
0: କିନ୍ତୁ ଆଜି ତ ଗୁରୁ ଦିବସ ନୁହେଁ, ଗୁରୁ ଦିବସ ତ ସେପ୍ଟେମ୍ବର 5 ତାରିଖରେ।
1: ହଁ ଲକ୍ଷ୍ମୀ, ଠିକ୍ କହିଲ, ଆଜି ଗୁରୁ ଦିବସ ନୁହେଁ, ଆଜି ହେଉଛି ବିଶ୍ୱ ଶିକ୍ଷକ ଦିବସ, ଯୋଉ ଦିନଟିକି ଶିକ୍ଷକ ଆଉ ଛାତ୍ରଙ୍କ ସମ୍ପର୍କକୁ ଅଧିକରୁ ଅଧିକ ନିବିଡ଼ କରିଥାଏ।
0: ଆଚ୍ଛା, ଠିକ୍ କହିଲ।
1: ହଁ ଲକ୍ଷ୍ମୀ, ଶିକ୍ଷକ କେବଳ ଆମକୁ କଠାରୁ କ୍ଷୀୟ ପର୍ଯ୍ୟନ୍ତ ପଢ଼ାନ୍ତି ନାହିଁ, ସେ ଆମକୁ ଭଲ ମଣିଷଟିଏ ହେବାକୁ ବାଟ ଦେଖାଇଥାନ୍ତି। ସେଥିପାଇଁ ତ ଶିକ୍ଷକଙ୍କୁ ସମାଜର ମାର୍ଗଦର୍ଶକ କୁହାଯାଏ। ଜଣେ ଭଲ ଶିକ୍ଷକ ଜଣେ ଛାତ୍ରର ଭବିଷ୍ୟତ ବଦଳାଇ ପାରନ୍ତି।
0: ନିଶ୍ଚୟ, ଶିକ୍ଷକଙ୍କ ଠାରୁ ପାଇଥିବା ଜ୍ଞାନ ଓ ଆଶୀର୍ବାଦ

0: ଆମ ଜୀବନର ସବୁଠାରୁ ବଡ଼ ସମ୍ପଦ।
1: ହଁ, ସେଥିପାଇଁ ତ ଶିକ୍ଷକ ଆଉ ଛାତ୍ରଙ୍କର ସମ୍ପର୍କକୁ ଏ ସମାଜର ସବୁଠାରୁ ପବିତ୍ର ସମ୍ପର୍କର ଆଖ୍ୟା ଦିଆଯାଏ। ତେବେ ଆଜିର ଏହି ବିଶେଷ ଦିନରେ ସମସ୍ତ ଶିକ୍ଷକଙ୍କୁ ଆମର ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ। ଆଚ୍ଛା ଲକ୍ଷ୍ମୀ, ଆମେ ତ ଜାଣିଲେ ଯେ ଆଜି ହେଉଛି ଶିକ୍ଷକ ଦିବସ। ତେବେ ଆମେ ଏଇଟା ବି ଜାଣିଛେ ଯେ ଜଣେ ଛାତ୍ର ଆଉ ଜଣେ ଶିକ୍ଷକଙ୍କ ସମ୍ପର୍କ ସବୁଠାରୁ ନିବିଡ଼। ତେବେ ଚାଲ ଆଜି ଆମେ ଜାଣିବା ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଶିକ୍ଷକଙ୍କ ଭୂମିକା କ'ଣ ରହିଛି, ଏ ସମ୍ପର୍କରେ ଶୁଣିବା ଗୋଟିଏ ସୁନ୍ଦର ଆଲୋଚନା।
2: ସାର୍ ନମସ୍କାର, ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଜଣାଉଛି।
3: ନମସ୍କାର
2: ସାର, ପ୍ରଥମେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେଇଦିଅନ୍ତୁ।
3: ମୋ ପରିଚୟ ହେଲା, ମୋ ନାଁ ଜଗନ୍ନାଥ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଜୟପୁର ବ୍ଲକ, କୋରାପୁଟ ଜିଲ୍ଲା।
2: ଧନ୍ୟବାଦ ସାର। ସାର, ଆଜି ଆମର ବିଷୟ ରହିଛି ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଶିକ୍ଷକଙ୍କ ଭୂମିକା।
3: ଠିକ ଅଛି,
2: ତ ପ୍ରଥମେ ଆମେ ଜାଣିବା ସାର, ଶିକ୍ଷାର ଗୁଣବତ୍ତା କହିଲେ କ'ଣ ବୁଝାଯାଏ?
3: ଶିକ୍ଷାର ଗୁଣବତ୍ତା କହିଲେ ପିଲା ଯାହା ଶିଖୁଛି ତାର ଦୈନନ୍ଦିନ ଜୀବନରେ ଯଦି ସେ ତାକୁ ବ୍ୟବହାର କରିପାରୁଛି, କିଛି ଗୁଣ ତାର ବିକଶିତ ହେଇପାରୁଛି, ଯୋଉ ଶିକ୍ଷା ତାର ଜ୍ଞାନ ନିର୍ମାଣରେ ସହାୟକ ହେଇପାରୁଛି, ତାକୁ ଗୁଣାତ୍ମକ ଶିକ୍ଷା କହୁ। ଗୁଣାତ୍ମକ ଶିକ୍ଷା ଯେ କେବଳ ପୁସ୍ତକ ଭିତରେ ସୀମିତ ତାହା ନୁହଁ, ବିଭିନ୍ନ ପ୍ରକାରର ଯେତିକି ଆମର ପୁସ୍ତକଗତ ଜ୍ଞାନ ଏବଂ ବାହ୍ୟ ଜ୍ଞାନ ଯୋଡ଼ିକିରି ପିଲା ଯାହା ହାସଲ କରିବ ଏବଂ ତାକୁ ସମାଜରେ ତାର ଦୈନନ୍ଦିନ ଜୀବନରେ ତାକୁ ବ୍ୟବହାର କରିପାରୁଥିବ, ତାର ଭବିଷ୍ୟତରେ ସେ ଗୋଟେ ଭଲ ମଣିଷ ହେଇକି ଠିଆ ହେଇପାରିବ, ତେଣୁ କରିକିରି ଯୋଉ ଜ୍ଞାନ ସେ ହାସଲ କରିବ ତାକୁ କୁହାଯାଏ ଶିକ୍ଷାର ଗୁଣବତ୍ତା। ଯୋଉ ଶିକ୍ଷାର ଗୁଣ ତାକୁ ପ୍ରତିଫଳିତ ହଉଥିବ ତାର ଜୀବନ ଶୈଳୀ ଭିତରେ।
2: ଆଜ୍ଞା ସାର। ତେବେ ସାର, ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଶିକ୍ଷକଙ୍କ ଭୂମିକା କ'ଣ ରହିଛି? ସାର,
3: ଶିକ୍ଷକ ହଉଛନ୍ତି ମୂଳଦୁଆ। ପିଲାଟି ଯେତେବେଳେ ବିଦ୍ୟାଳୟକୁ ଆସେ, ସିଏ କିଛି ଜିନିଷ ଶିଖିକିରି ତାର ପରିବେଶରୁ ଆସିଥାଏ, କିନ୍ତୁ ଜ୍ଞାନ ନିର୍ମାଣ କରିବା ଦିଗରେ କନଷ୍ଟ୍ରକ୍ସନ୍ ଅଫ୍ ନଲେଜ୍, ଜ୍ଞାନ ନିର୍ମାଣ କରିବା ଦିଗରେ ଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକ ଯେତିକି ନିଜକୁ ସଶକ୍ତିକରଣ କରିପାରିବେ ସେତିକି ପିଲାଙ୍କୁ ସିଏ ଶିଖେଇ ପାରିବେ। ତେଣୁ ଯଦି ଶିକ୍ଷକଙ୍କର କେବଳ ନିଜର କର୍ତ୍ତବ୍ୟ ବୋଲିକିରି ଭାବିବେ, ଓନ୍ଲି ମୁଁ କାମ କରୁଛି, ବିଦ୍ୟାଳୟକୁ ଯାଉଛି, ପିଲାଙ୍କୁ ପାଠ ପଢ଼େଇବି ଆସିବି, ହୁଏତ ଗୁଣର ବିକାଶ ଟିକେ ସମ୍ଭବପର ହେଇନପାରେ। କିନ୍ତୁ ସେଥିରେ ଶିକ୍ଷକଙ୍କର ଆତ୍ମୀୟତା ବହୁତ ଆବଶ୍ୟକ। ଆତ୍ମୀୟତା ଅର୍ଥାତ୍ ଗୋଟେ ସାଧନା, ଗୋଟେ ଦୃଢ଼ ସଂକଳ୍ପ ଯେ ମୋତେ ଯୋଉ ପିଲାମାନେ ଆଶା କରିକି ଅଛନ୍ତି ବା ମୋତେ ଯୋଉ ଦାୟିତ୍ୱ ଦିଆଯାଇଛି ତାକୁ ସମ୍ପୂର୍ଣ୍ଣ ରୂପରେ କରିବା ପାଇଁ ମୁଁ ଚେଷ୍ଟା କରିବି ବିଦ୍ୟାଳୟ ସ୍ତରରେ। ତେଣୁ ଶିକ୍ଷକ ନିଜକୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ତରଫରୁ ଯେତିକି ପ୍ରକାର ଯୋଜନା ଗୁଡାକ ଅଛି, ଯେତେ ଗୁଡାକ ତାଲିମ ଗୁଡାକ ଦିଆଯାଉଛି, ଯେତିକି ନୂଆ ନୂଆ ଢାଞ୍ଚା ଆସୁଛି, ସେଗୁଡ଼ିକୁ ଶିକ୍ଷକଙ୍କୁ ଦେଲେ ବା ଶିକ୍ଷକମାନେ ନେଇଥାନ୍ତି, ସାଧାରଣତଃ ନେଲା ପରେ ସିଏ ଯାଇକିରି ତାଙ୍କର କର୍ମକ୍ଷେତ୍ରରେ ତାକୁ ବିନିଯୋଗ କରନ୍ତି। କଲେ କ'ଣ, ଯାହା ବି ପିଲା ବର୍ତ୍ତମାନ ନୂଆ ନୂଆ ଯୁଗ, ନୂଆ ଯୁଗରେ ନୂଆ ପିଲା, ନୂଆ ଶିକ୍ଷାର ଢାଞ୍ଚା ବଦଳି ଯାଉଛି। ପ୍ରାୟ ବର୍ତ୍ତମାନ ଏବେ ଦେଖିଲେ ଆମର ଯୋଉ ପାଠ୍ୟକ୍ରମଟା 2020ରେ ଯୋଉଟା ନୂଆ ପଦ୍ଧତି ଆମର ଚାଲିଛି, ତାର ଶିକ୍ଷାର ଢାଞ୍ଚା ବଦଳି ଗଲାଣି। ଏବେ ମୂଳଦୁଆରୁ ଆରମ୍ଭ କରିକିରି ପୁରା ଉଚ୍ଚସ୍ତର ପର୍ଯ୍ୟନ୍ତ ଗୋଟେ ଢାଞ୍ଚା ପରିବର୍ତ୍ତନ ହୋଇଛି 5+3+3+4। 5 ଅର୍ଥ ପିଲା ତାର ଆଦ୍ୟ ଶୈଶବ ଯତ୍ନଠୁ ଆରମ୍ଭ, ତାପରେ ପ୍ରସ୍ତୁତି, ତାପରେ ମାଧ୍ୟମିକ, ତାପରେ ଉଚ୍ଚସ୍ତର। ଏମିତି ଭାବରେ ଶିକ୍ଷାର ଢାଞ୍ଚା ବଦଳିଛି। ପିଲାମାନଙ୍କର ତାକୁ ଆଖି ଆଗରେ ରଖି ସେମାନଙ୍କର ବୟସ ସୀମାକୁ ଦେଖିକିରି ସେମାନଙ୍କର ରୁଚିକୁ ଜାଣିକିରି ପିଲାଙ୍କୁ ଚିହ୍ନିକିରି ଶିକ୍ଷାଦାନ ଦେବାର ଆବଶ୍ୟକ ଅଛି। ଶିକ୍ଷକ ହିସାବରେ ସେ ପ୍ରତ୍ୟେକ ପିଲାକୁ ବ୍ୟକ୍ତିଗତ ଭାବରେ ଜାଣିବାର ଆବଶ୍ୟକ ଅଛି। ବ୍ୟକ୍ତିଗତ ଭାବରେ ଜାଣିଲେ ପିଲାର ପୃଷ୍ଠଭୂମି କ'ଣ, ତାର ସାମାଜିକ କେଉଁ ସମାଜରୁ ସିଏ ଆସିଛି, ତାର ନୈତିକତା କ'ଣ ଅଛି, ସେ କୋଉ ପରିବେଶରେ ବଢ଼ିଛି, ଏ ପ୍ରତ୍ୟେକ ଜିନିଷକୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କିଛି ତାର ତଥ୍ୟ ଆବଶ୍ୟକ କରିକି ତା ପ୍ରତି ଉଚିତ ପଦକ୍ଷେପ ନେବା ଆବଶ୍ୟକ। ନହେଲେ କ'ଣ ହବ, ପିଲା ପାଖରେ ଯୋଉ ସମସ୍ୟା ଗୁଡାକ ଅଛି ତାକୁ ଚିହ୍ନି ପାରିବେ, ସେ ସମସ୍ୟାର ସମାଧାନର ବାଟ ନିଜେ ଖୋଜିବେ କିମ୍ବା ନିଜେ ତାକୁ ବ୍ୟବହାର କରିକିରି ସେ ସମସ୍ୟାର ସମାଧାନ କରିପାରିବେ। ତେଣୁ ପିଲାଙ୍କୁ ଚିହ୍ନିବାର ନିହାତି ଆବଶ୍ୟକ, କାହିଁକି ପ୍ରତ୍ୟେକ ପିଲା ଭିନ୍ନ ଭିନ୍ନ ପରିବେଶରୁ ଆସିଥାନ୍ତି। ବିଶେଷ କରି ଆମର କୋରାପୁଟ ଜିଲ୍ଲାର ପିଲାମାନଙ୍କର ଭୌଗୋଳିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ପିଲାମାନେ

0: ପରିବେଶରୁ କୋଉ ସମାଜର ବିଦ୍ୟାଳୟକୁ ଆସନ୍ତି ସେମାନଙ୍କୁ ଚିହ୍ନିବାଟା ଗୋଟେ ଗୁରୁଦାୟିତ୍ୱ ଶିକ୍ଷକଙ୍କର ରହିବ। ତେଣୁ ଶିକ୍ଷକ ହିସାବରେ ପ୍ରଥମରେ ପିଲାଙ୍କୁ ଚିହ୍ନିବେ, ଯାହା ବି ସରକାରଙ୍କ ଦ୍ୱାରା ଦତ୍ତ କାର୍ଯ୍ୟ ବା ଯୋଉ ସିଲାବସ୍ ଅଛି, ଯୋଉ ପାଠ୍ୟକ୍ରମ ଅଛି, ଠିକ୍ ସମୟରେ ସେଇ ସିଲାବସ୍କୁ ସାରିବା ପାଇଁ ଚେଷ୍ଟା କରିବେ, ପିଲାଙ୍କୁ ପ୍ରତ୍ୟେକ ଜିନିଷ ପିଲାକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବେ। ତୃତୀୟରେ ଶିକ୍ଷକ ଯେ କେବଳ ଯେ ପାଠ ପଢ଼ାଇ ଦେବେ ତାହା ନୁହଁ, ତାହା ସହିତ ଅଣଶୈକ୍ଷିକ କାର୍ଯ୍ୟକ୍ରମରେ ମଧ୍ୟ ପିଲାଙ୍କୁ ବିନିଯୋଗ କରିବାର ଅଛି। କଣ ବର୍ତ୍ତମାନ ଆଗରୁ କଳା ସୌନ୍ଦର୍ଯ୍ୟ ଶିକ୍ଷା, ନୈତିକ ଶିକ୍ଷା ଏଗୁଡା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା, କିନ୍ତୁ ବର୍ତ୍ତମାନ ଯୋଉ ନୂଆ ପଦ୍ଧତିରେ କଳା ସୌନ୍ଦର୍ଯ୍ୟ ଶିକ୍ଷା ଉପରେ ଯେତିକି ଗୁରୁତ୍ୱ ଦିଆଯାଇଛି, ଧନ୍ଦାମୂଳକ ଶିକ୍ଷା ଉପରେ ସେତିକି ଗୁରୁତ୍ୱ ଦିଆଯାଇଛି, ପିଲାମାନଙ୍କର ରୁଚି ଓ ଆଗ୍ରହକୁ ଚିହ୍ନି ସେମାନଙ୍କୁ ସେ ଦିଗରେ ପ୍ରବର୍ତ୍ତାଇବାଟା ହଉଛି ଶିକ୍ଷକଙ୍କର ଦାୟିତ୍ୱ। ତା ସହିତ ସବୁଠୁ ମୂଳ ଜିନିଷ ହଉଛି ନିଜେ ନିଜକୁ ସଶକ୍ତିକରଣ ପ୍ରଥମେ କରିବେ, ତାପରେ ପିଲାମାନଙ୍କୁ ଚିହ୍ନିବେ, ପିଲାମାନଙ୍କୁ ଚିହ୍ନିକିରି ଯେତିକି ସମୟ ତାଙ୍କୁ ଧାର୍ଯ୍ୟ କରାଯାଇଛି ସେତିକି ସମୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବେ। କଲେ ଗାନ୍ଧୀଜୀଙ୍କ ଭାଷାରେ ଯଦି ଶିକ୍ଷକ ସେମାନଙ୍କର କର୍ତ୍ତବ୍ୟ ବୁଝିପାରିଛନ୍ତି, ମୋର ତାଙ୍କୁ କିଛି କହିବାର ନାହିଁ ବୋଲିକିରି ଗାନ୍ଧୀଜୀ କହିଥିଲେ। ତେଣୁ ଶିକ୍ଷକ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ଶିକ୍ଷାର ଗୁଣବତ୍ତା ନିଶ୍ଚିତ ଭାବରେ ବଢିବ।
1: ଆଜ୍ଞା ସାର୍, ତେବେ ସାର୍ ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ କଣ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରଭାବ ପକାଏ?
0: ସିଧାସଳଖ ପ୍ରଭାବ ପକାଏ। ଶିକ୍ଷାଦାନ ପ୍ରଣାଳୀ ପିଲାଙ୍କର ରୁଚିକୁ ନେଇକି ଯଦି ଶିକ୍ଷାଦାନ କରାଯାଏ, ପିଲାଙ୍କର ଆଗ୍ରହକୁ ନେଇକିରି, ପିଲାମାନଙ୍କର ପସନ୍ଦକୁ ନେଇକିରି, ପିଲାମାନେ ଚାହିଁଲା ଭଳିଆ ଜିନିଷକୁ ନେଇକିରି ଶିକ୍ଷାଦାନ ଯଦି କରାଯାଏ, ପିଲାମାନଙ୍କ ପାଖରେ ସିଧାସଳଖ ସକାରାତ୍ମକ ପ୍ରଭାବ ପଡିବ। କିନ୍ତୁ ପିଲାମାନଙ୍କର ଆଗ୍ରହ ନଥିବ, କିନ୍ତୁ ମୁଁ ଗୋଟେ ପ୍ଲାନ କରିଥିବି, ମୁଁ ଗୋଟେ ପ୍ରଣାଳୀ ଯାଉଥିବି, ପିଲାଙ୍କ ସହିତ ଯୋଉ ଗୋଟେ ନକାରାତ୍ମକ ପ୍ରଭାବ ପଡିବ, କିଛି ସେମାନେ ବୁଝିପାରିବେ ନାହିଁ। ତେଣୁ ସକାରାତ୍ମକ ଦିଗରେ ପିଲାଙ୍କ ରୁଚିକୁ ନେଇକିରି ଶିକ୍ଷାଦାନ ପ୍ରଣାଳୀ କରିବା ଆବଶ୍ୟକ ଅଛି।
1: ଆଜ୍ଞା ସାର୍, ତେବେ ସାର୍ ଆଜିକାଲିର ଏ ଯୋଉ ଟେକ୍ନୋଲୋଜି ଦୁନିଆ ବାହାରିଛି ସାର୍, ଶିକ୍ଷା ଟେକ୍ନୋଲୋଜିର ବ୍ୟବହାର କଣ ଗୁଣବତ୍ତା ବଢାଏ କି ସାର୍?
0: ଶିକ୍ଷାର ଗୁଣବତ୍ତା ନିଶ୍ଚିତ ଭାବରେ ବଢାଇବ, କିନ୍ତୁ ତାର ଉପଯୋଗ ଯଦି କେବଳ ଶିକ୍ଷା ଦିଗରେ କରାଯାଏ, ଯେତିକି ଏବେ ଅନଲାଇନ୍ ଆମର ଗୁଡାକ କାମ କରାଯାଉଛି, ତ ପିଲାର ଶିକ୍ଷା ଯେତିକି ଶିଖିବ ତାକୁ ଆଉ ଗୋଟେ ସେଟା ଫିଡିଂ ହବ, ଆଉ ଗୋଟେ ଏକ୍ସଟ୍ରା ଜିନିଷ ଯାହା ସେ ବିଦ୍ୟାଳୟରେ ଶିଖିଲା, ଯାହା ସେ ଶିକ୍ଷକଙ୍କ ଠାରୁ ଶିଖିଲା, ଯାହା ସେ ପରିବେଶରେ ଶିଖିଲା, ଯାହା ସମାଜରେ ଶିଖିଲା, ତା ଆଉ ଗୋଟେ ବୁଷ୍ଟର ଡୋଜ୍ ହବ ଅନଲାଇନ୍ ଶିକ୍ଷା। ଯୋଉ ପ୍ରକାର ଟେକ୍ନୋଲୋଜି ଗୁଡାକ ବ୍ୟବହାର କରି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ସେଥିରେ ଯଦି ପିଲାମାନେ ଆଗ୍ରହ, ପିଲାମାନେ କେବଳ ରିଲ୍କୁ ମୁଭ୍ ନ କରିକିରି କେତେ ଗୁଡ଼ିଏ ତାର ସେଇ ଯୋଉ ମୋବାଇଲ ଗୁଡାକ ଅପବ୍ୟବହାର ନ କରି ଠିକ ଉଚିତ ଜାଗାରେ ବ୍ୟବହାର ଯଦି କରିବେ ଶିକ୍ଷା ଦିଗରେ, ତେବେ ଶିକ୍ଷାର ଗୁଣବତ୍ତା ନିଶ୍ଚିତ ଭାବରେ ବୃଦ୍ଧି ହେବ।
1: ଆଜ୍ଞା ସାର୍, ତେବେ ସାର୍ ଛାତ୍ରଛାତ୍ରୀଙ୍କ ଦୁର୍ବଳତା ଚିହ୍ନଟ କରିବାରେ ଶିକ୍ଷକଙ୍କର ଭୂମିକା କଣ ରହିଛି?
0: ଶିକ୍ଷକଙ୍କର ଭୂମିକା ହଉଛି ଦୁର୍ବଳତା ଚିହ୍ନଟ, ଯେତେବେଳେ ସେମାନଙ୍କର ନିରନ୍ତର ମୂଲ୍ୟାୟନ କରାଯାଏ, ପିଲା ପ୍ରତ୍ୟେକ ପିଲାଙ୍କୁ ଯେତେବେଳେ ଆମେ ଶିକ୍ଷାଦାନ କରାଇ ଶିକ୍ଷକ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ପିଲାଙ୍କର ମୂଲ୍ୟାୟନ ସମୟରେ ହିଁ ସେମାନଙ୍କର ଦୁର୍ବଳତା ଚିହ୍ନଟ ହେଇଯାଏ। ଦୁର୍ବଳତା ଚିହ୍ନଟ ହେଲା ପରେ କେଉଁ ଜାଗାରେ ଦୁର୍ବଳତା ଅଛି ତା ପାଇଁ ବୋଲି ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବାର ଅଛି। ବିଭିନ୍ନ ପ୍ରକାର ପ୍ରତିକାରମୂଳକ ବ୍ୟବସ୍ଥା ଅଛି, ପିଲାର ସମସ୍ୟା କ'ଣ, କ'ଣ ପାଇଁ ସେ ଦୁର୍ବଳ ହେଇପାରିଲା, ସେ ଦୁର୍ବଳଟାକୁ ଚିହ୍ନଟ କରିକିରି ତାକୁ ତା ପାଇଁ ଉପଯୁକ୍ତ ବ୍ୟବସ୍ଥା କଲେ ପିଲାର ଯାହା ବି ଟିକେ ଲେକୁନା ଥିବ, ପିଲାଙ୍କର କିଛି ନ ବୁଝିଲା ଭଳିଆ ଜିନିଷ ଥିବ, ପିଲା କରି ନ ପାରିଲା ଭଳିଆ ଜିନିଷ କେତେକାଂଶରେ କରିପାରିବାର ସମ୍ଭବ ହେଇପାରିବ, ପିଲାର ଦୁର୍ବଳତାକୁ ଚିହ୍ନଟ କରି ତା ପାଇଁ ଯଦି ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।
1: ଆଜ୍ଞା, ତ ସାର୍ ଶିକ୍ଷକ କିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢାଇ ପାରିବେ ସାର୍?
0: ହଁ, ତେଣୁକରି କୁହାଯାଇଛି ପିଲାଙ୍କର ବିଭିନ୍ନ ପ୍ରକାର ରୁଚି ଅଛି। ସାଧାରଣତଃ ପ୍ରାଥମିକ ସ୍ତରରେ ପିଲାମାନଙ୍କର ବେଶୀ ମାନେ ସେମାନେ ଭଲ ପାଆନ୍ତି ଖେଳକୁ, ନାଚକୁ, ଗୀତକୁ, ନୃତ୍ୟକୁ, ଏଇ ପ୍ରକାର ଗୁଡାକ ଭଲ ପାଆନ୍ତି। ପିଲାଙ୍କୁ ରୁଚି ଲାଗିଲା ଭଳିଆ ଯୋଉ ପିଲାମାନେ ଖେଳକୁ ଭଲ ପାଆନ୍ତି ତାକୁ ଖେଳ ମାଧ୍ୟମରେ ଶିଖେଇବେ, ଯୋଉ ପିଲାମାନଙ୍କୁ ଗୀତ ମାଧ୍ୟମରେ ଶିଖେଇକି ଗୀତକୁ ଭଲ ପାଆନ୍ତି ଗୀତ ମାଧ୍ୟମରେ, ଗପ ମାଧ୍ୟମରେ, ଅନେକ ମାଧ୍ୟମ ଅଛି ଯାହା ପିଲାଙ୍କୁ ରୁଚି ଲାଗିବ, ରୁଚି ଲାଗିଲା ଭଳିଆ ଜିନିଷ ନେଇକିରି ଯଦି ପିଲାମାନଙ୍କ ପାଖରେ ପହଞ୍ଚିବେ, ସେଇ ଯୋଉ ପିଲାମାନଙ୍କ ସହିତ ଶିକ୍ଷକଙ୍କର ସିଧାସଳଖ ମନୋଭାବ ସୃଷ୍ଟି ହେବ, ସିଧାସଳଖ ଗୋଟେ ଆନ୍ତରିକତା ସୃଷ୍ଟି ହେବ, ତେଣୁ ଶିକ୍ଷକ ଯାହା କହିବେ ଗୋଟେ ସୁନ୍ଦର ଭାବରେ ପିଲାମାନେ ଗ୍ରହଣ କରିପାରିବେ, ଏହି ବିଶ୍ୱାସ ସମସ୍ତଙ୍କର ଅଛି। ତେଣୁ ପିଲାଙ୍କର ରୁଚିକୁ ଚିହ୍ନଟ କରିବାଟା ହଉଛି ଶିକ୍ଷକଙ୍କର ମୂଳ କର୍ତ୍ତବ୍ୟ।
1: ଆଜ୍ଞା ସାର୍, ତେବେ ସାର୍ ଆପଣ କହିଲେ ମୂଲ୍ୟାଙ୍କନ କଥା।

0: କଥା ତ ଶିକ୍ଷକଙ୍କ ନିୟମିତ ମୂଲ୍ୟାଙ୍କନ ଶିକ୍ଷାର ଗୁଣବତ୍ତାକୁ କେମିତି ବଢାଏ ସାର୍?
1: ନିୟମିତ ନିରନ୍ତର ଯୋଉ ମୂଲ୍ୟାୟନ କଲେ, ଯେତେବେଳେ ଗୋଟିଏ ଅଧ୍ୟାୟ ସରିଲା, ଗୋଟେ ଅଧ୍ୟାୟରେ କିଛି ମୂଲ୍ୟାୟନ ଆମେ କଲୁ, ସେ ମୂଲ୍ୟାୟନଟା ସେଟା ଔପଚାରିକ ଭାବରେ ହେଇପାରେ, ଅନୌପଚାରିକ ଭାବରେ ମଧ୍ୟ ହେଇପାରେ, ଅବଜରଭେସନ ହେଇପାରେ, କିଛି ରିଟର୍ନ ବି ହେଇପାରେ। ଏତିକି କଲାବେଳକୁ ଯେତେବେଳେ ନିରନ୍ତର କରୁଛୁ, ଗୋଟେ ଜାଗାରେ ପିଲାର ଭୁଲଟା ଯଦି ଆମେ ଚିହ୍ନଟ କରିଦେଇପାରିଲୁ, ସେ ପାଖରେ ଏଇ ପାଖରେ ପିଲାଟାର ଭୁଲ ହେଲା, ଭୁଲଟାକୁ ତତ୍କ୍ଷଣାତ୍ ଆମେ ସୁଧାରିବାର ସୁବିଧା ହବ, ଯାହାଫଳରେ କି ଶିକ୍ଷାର ଗୁଣ

0: ରେ ପିଲାର ଦୋଷ ଦୁର୍ବଳତା ଚିହ୍ନଟ କରିଦେଲୁ, ପ୍ରତିକାର ମୂଳକ ବ୍ୟବସ୍ଥାଟା ନେଇଗଲୁ ଏବଂ ତାକୁ ଆଗକୁ ଛାଡ଼ିବା ପାଇଁ ସୁବିଧା କରିଦେଲୁ। ନିଶ୍ଚିତ ଭାବରେ ଶିକ୍ଷା ବାଟରେ କୋଉଠି ବ୍ରେକ୍ ହବ ନାହିଁ, କୋଉଠି ତୁ ଆଉ ଅଟକି ଯିବ ନାହିଁ, ବଢି ବଢିଛନ୍ତି। ତେଣୁ ନିରନ୍ତର ମୂଲ୍ୟାୟନଟା ନିହାତି ଭାବରେ ସବୁବେଳେ ଆବଶ୍ୟକ ପିଲାର ଶିକ୍ଷାର ଗୁଣବତ୍ତା ବଢାଇବା ପାଇଁ।
1: ଆଚ୍ଛା ସାର୍, ଆମେ ସମସ୍ତେ ଜାଣିଛେ ଜଣେ ଛାତ୍ର ଆଉ ଶିକ୍ଷକଙ୍କ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ, ତେବେ ଏ ସମ୍ପର୍କ କାହିଁକି ଆବଶ୍ୟକ ସାର୍?
0: ସମ୍ପର୍କ ଏଥିପାଇଁ ଆବଶ୍ୟକ ଯେହେତୁ କି ଆଜିର ଛାତ୍ର ଆସନ୍ତାକାଲିର ବା ଭବିଷ୍ୟତର ଗୋଟେ ସମାଜର ଗୋଟେ ଉତ୍କୃଷ୍ଟ ବ୍ୟକ୍ତି ହବ, ସମାଜକୁ ତାର କିଛି ଦାନ ଦେଇପାରିବ। ତେଣୁ କଣ କରନ୍ତି ଛାତ୍ର ଶିକ୍ଷକ ସବୁ ସମୟ, ଯେହେତୁ କି ପିଲା କୋମଳମତି ପିଲାମାନେ ସେମାନେ ତାଙ୍କର ମା ବାବାକୁ ଯେତିକି ଭଲ ପାଆନ୍ତି ନାହିଁ, ଅଧିକା ଭଲ ପାଆନ୍ତି ତାଙ୍କର ଶିକ୍ଷକଙ୍କୁ, ଯଦି ଶିକ୍ଷକ ସେମାନଙ୍କ ଗ୍ରହଣ କରିପାରିଛନ୍ତି। ତେଣୁ ମା ବାପାଙ୍କର କଥା ସେମାନେ ଶୁଣନ୍ତି ନାହିଁ, ଗେଲାରେ ବଢ଼ନ୍ତି, କିନ୍ତୁ ଶିକ୍ଷକଙ୍କର କଥାଟା ତାଙ୍କୁ ଏତେ ଭଲ ଲାଗେ, ଶିକ୍ଷକ ସହିତ ସେମାନଙ୍କ ସମ୍ପର୍କକୁ ମିଶିକି ରହେ। ତେଣୁ ସେଇ ଯୋଉ ସମ୍ପର୍କଟାକୁ ନେଇକିରି ଆଗକୁ ପିଲାଙ୍କୁ ସମ୍ପର୍କ ଆଧାରରେ ଶିକ୍ଷା ଦାନ କଲେ ତାଙ୍କର ଭିତରେ ଯୋଉ ଗଭୀରତା ସୃଷ୍ଟି ହବ, ଅଧିକରୁ ଅଧିକ ଶିକ୍ଷା ସେ ଗ୍ରହଣ କରିବା ପାଇଁ ସୁଯୋଗ ପାଇବ। ସୁଯୋଗ ପାଇଲେ ଭବିଷ୍ୟତର ଗୋଟେ ଭଲ ନାଗରିକ ହେଇପାରିବ, ଏଇ ବିଶ୍ୱାସ ନେଇକିରି ଛାତ୍ର ଓ ଗୁରୁର ସମ୍ପର୍କ ଦୃଢ ହେଇକି ରହିଥାଏ।
1: ଆଜ୍ଞା, ତ ସାର୍, ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଶିକ୍ଷକଙ୍କ ସହିତ ଅଭିଭାବକଙ୍କ ସହଯୋଗ କେତେ ଆବଶ୍ୟକ ସାର୍?
0: ପୁରାପୁରି ବହୁତ ଭାବରେ ଆବଶ୍ୟକ, କାହିଁକି ନା ଯେତିକି ଶିକ୍ଷକ ଯେତିକି ସମୟ ପିଲାଙ୍କୁ ଦିଅନ୍ତି ତାଠୁ ଅଧିକ ସମୟ ପ୍ରାୟ ସେ ତାଙ୍କର ମାତା ପିତା ପାଖରେ ରହେ। କାହିଁକିନା ପରିବେଶର ବିଭିନ୍ନ ପ୍ରକାର ବସ୍ତୁ ହଉ, ବିଭିନ୍ନ ପ୍ରକାର ସମ୍ପର୍କ ହଉ, ବିଭିନ୍ନ ପ୍ରକାର ନିୟମ ଗୁଡାକ ସିଧାସଳଖ ପିଲା ଉପରେ ପ୍ରଭାବ ପକାଏ। ହେଲେ ଏଇ ଯୋଉ ପ୍ରଭାବରୁ ଆମେ ଶିକ୍ଷକ ହିସାବରେ ପିଲାକୁ କିଛି ଗଠନମୂଳକ କାର୍ଯ୍ୟ ଯେତେବେଳେ ପିଲାକୁ ଦେଇଛୁ, ତେଣୁ ପିଲା କେତେ ଦୂର ସହଯୋଗ କରୁଛି ତାର ପରିବାରରେ ସେ ବ୍ୟବହାର କରୁଛି, ଯାହା ବିଦ୍ୟାଳୟରେ ସେ ଶିଖିକରି ଗଲା ସକାରାତ୍ମକ ଦିଗରେ ପିଲା ତାର ପରିବାରରେ କେତିକି ବ୍ୟବହାର କରୁଛି ସେଇଟା କେମିତି ଜାଣିବେ ଶିକ୍ଷକ? ପିତାମାତାଙ୍କ ସହିତ ଯଦି ସମ୍ପର୍କ ନ ରଖିବେ, ପିଲାର ଦୋଷ ଦୁର୍ବଳତା ଏବଂ ପିଲାର ଶିକ୍ଷାଗତ ବିକାଶ, ପିଲାର ମାନସିକ ବିକାଶ, ପିଲାର ଶାରୀରିକ ବିକାଶ, ଏଇ ସବୁଯାକ ଜିନିଷର ତଥ୍ୟ କେବଳ ତାର ପରିବାରରୁ ହିଁ ସୁବିଧା ଭାବରେ ଏବଂ ନିର୍ଭୁଲ ଭାବରେ ମିଳେ। ତେଣୁ ଅଭିଭାବକଙ୍କ ସହିତ ସୁସମ୍ପର୍କ ରଖିବା ନିହାତି ଆବଶ୍ୟକ ଗୋଟେ ଶିକ୍ଷକଙ୍କ ପାଇଁ।
1: ଆଜ୍ଞା ସାର୍। ସାର୍, ଶିକ୍ଷକଙ୍କ ନୈତିକ ମୂଲ୍ୟବୋଧ ଛାତ୍ରଛାତ୍ରୀଙ୍କ ଉପରେ କେମିତି ପ୍ରଭାବ ପକାଏ ସାର୍?
0: ନୈତିକ ଶିକ୍ଷକ ଯେତିକି ଉତ୍କୃଷ୍ଟ ହେଇପାରିବେ ପିଲାମାନେ ତାର ପଥଚାରୀ ହେଇଥାନ୍ତି। ଶିକ୍ଷକ ଏବେ ଅନେକ ଶିକ୍ଷକଙ୍କର କୁ ଫଲୋ କରନ୍ତି ପିଲାମାନେ ଯେ ଆମର ଏଇ ସାର୍ଟା ଭଲ, ତାଙ୍କେ ଯାହା ଯାହା କରନ୍ତି ତାଙ୍କୁ ଦେଇକିରି ସେମାନଙ୍କର ଯୋଉ ନୈତିକ ମୂଲ୍ୟବୋଧଟା ଅଛି, ଯୋଉଟା ସମାଜ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁଛି ସମାଜରେ, ତାକୁ ପାଥେୟ କରିକିରି ଚାଲନ୍ତି। ତ ଯାହା ସେମାନଙ୍କୁ ଭଲ ଲାଗେ, ଯୋଉ ଶିକ୍ଷକମାନଙ୍କର ନୈତିକ ଗୁଣଟି ପିଲାମାନଙ୍କୁ ସିଧାସଳଖ ପ୍ରଭାବ ପକାଏ, ତାକୁ ସେ ପିଲାମାନେ ପ୍ରଭାବ ତାକୁ ଫଲୋ କରନ୍ତି ଏବଂ ସମାଜରେ ନିଜକୁ ପ୍ରତିଷ୍ଠିତ କରନ୍ତି। ତେଣୁ ସେ ଅଧିକାଂଶ ପିଲାକୁ ପଚାରିଲେ କହିବେ ସେମାନେ, ଆମେ କହୁଥିଲୁ ଯେ ତୁ ବି ବଡ଼ ହେଲେ କଣ କରିବୁ, ନାଇଁ ବଡ଼ ହେଲେ ମୁଁ ଟିଚର ହେବି, ମୁଁ ଶିକ୍ଷକ ହେବି, ମୁଁ ଆଜ୍ଞା ହେବି ବୋଲି କହୁଥିଲେ। ଅର୍ଥାତ୍ ସିଧାସଳଖ ନୈତିକତା ସେ ପିଲା ଉପରେ ପ୍ରଭାବ ପକେଇଥିଲା ଯେ ଶିକ୍ଷକଙ୍କର ଭଲ ଗୁଣ ଗୁଡିକ ତାକୁ ଭଲ ଲାଗି।
1: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ବାହାର କରି ଆମ ସହିତ କଥା ହେଲେ। ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ବହୁତ କିଛି ଜାଣିବା କଥା କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ସାର୍।
0: ନମସ୍କାର।
1: ନମସ୍କାର।
2: ଆଚ୍ଛା ବର୍ଷା, ଆକାଶକୁ ଦେଖିଲେ ମନରେ କେତେ ପ୍ରଶ୍ନ ଆସେ ନା? ଏତେ ବଡ଼ ଆକାଶ, ଏତେ ତାରା, ଚନ୍ଦ୍ର, ଗ୍ରହ, ସୂର୍ଯ୍ୟ, ଏସବୁ ପଛରେ କଣ ରହିଛି?
3: ହଁ ଲକ୍ଷ୍ମୀ, ଛୋଟବେଳେ ରାତିରେ ଆକାଶକୁ ଦେଖି ଆମେ ଭାବୁଥିଲୁ ସେଇ ତାରାଗୁଡ଼ିକ ପାଖକୁ ଯଦି ଆମେ ଯାଇପାରନ୍ତୁ।
2: ହଁ, ଆଉ ଏହି ଜିଜ୍ଞାସା ହିଁ ଆମକୁ ମହାକାଶ ଅନୁସନ୍ଧାନ ଦିଗରେ ନେଇଯାଇଛି।
3: ସେଇଥିପାଇଁ ତ ପ୍ରତି ବର୍ଷ ଅକ୍ଟୋବର 4-10 ତାରିଖ ପର୍ଯ୍ୟନ୍ତ ବିଶ୍ୱ ମହାକାଶ ସପ୍ତାହ ପାଳନ କରାଯାଏ। ମହାକାଶ ବିଜ୍ଞାନ ଓ ଏହାର ମାନବ ଜୀବନ ଉପରେ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ।
2: ହଁ, ଆମେ ଭାବୁ ମହାକାଶ ମାନେ କେବଳ ଚନ୍ଦ୍ର ଓ ତାରା, କିନ୍ତୁ ଆମ ଦୈନନ୍ଦିନ ଜୀବନ ସହିତ ମଧ୍ୟ ମହାକାଶର ସମ୍ପର୍କ ରହିଛି।

0: ହଁ, ପାଣିପାଗର ପୂର୍ବାନୁମାନ, ଟେଲିଭିଜନ ପ୍ରସାରଣ, ନେଭିଗେସନ୍ ଓ ପୃଥିବୀ ପର୍ଯ୍ୟବେକ୍ଷଣ ଭଳି ଅନେକ କ୍ଷେତ୍ରରେ ଉପଗ୍ରହ ଆମକୁ ସାହାଯ୍ୟ କରୁଛି।
1: ହଁ, ଆଉ ଆମ ସମସ୍ତଙ୍କ କର୍ତ୍ତବ୍ୟ ରହିଛି ବିଶ୍ୱ ମହାକାଶ ସପ୍ତାହରେ ବିଜ୍ଞାନକୁ ଜାଣିବା, ଜିଜ୍ଞାସୁ ହେବା ଓ ଆମ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା।
0: 1994 ମସିହାରୁ ୟୁନେସ୍କୋ ଦ୍ୱାରା ଅକ୍ଟୋବର 5 ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ଘୋଷଣା କରାଯାଇଥିଲା। ଶିକ୍ଷକମାନଙ୍କ ଅଧିକାର, ଦାୟିତ୍ୱ ଓ ବୃତ୍ତିଗତ ସମ୍ମାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା ଆଉ ଶୁଣିବା ଗୋଟିଏ ସୁନ୍ଦର ସମ୍ପାଦକୀୟ, ଯାହାର ବିଷୟ ରହିଛି ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ।
1: ତେବେ ଜାଣିଛ ବର୍ଷା, ପ୍ରତ୍ୟେକ ପିଲାର ହାତରେ ଗୋଟିଏ ବହି ଥାଏ, କିନ୍ତୁ ତା ମନ ଭିତରେ ଥାଏ ଗୋଟିଏ ପୁରା ଦୁନିଆ।
0: ହଁ, ଆଉ ସେଇ ଦୁନିଆକୁ ଆମେ କେତେ ଥର ବା ବୁଝିବାକୁ ଚେଷ୍ଟା କରୁ। ଆମେ ତ ପଚାରୁ କେତେ ମାର୍କ ଆସିଲା, କିନ୍ତୁ କ'ଣ କେବେ ପଚାରୁ କି ତୁମେ ଆଜି ଖୁସି ତ? ତୁମର କେଉଁ କାମରେ ମନ? ପାଠ ପଢ଼ିବାରେ ନା ସଙ୍ଗୀତ ଗାଇବାରେ, ଖେଳ ଖେଳିବାରେ ନା ନୃତ୍ୟ ପରିବେଷଣ କରିବାରେ? ସଦା ସର୍ବଦା ଆମେ କେବଳ ପାଠକୁ ହିଁ ଗୁରୁତ୍ୱ ଦେଇଆସିଛୁ। ଛାତ୍ରଛାତ୍ରୀଙ୍କର ଖୁସି, ସେମାନଙ୍କର ରୁଚି କେଉଁଥିରେ ଅଛି ତାକୁ ଆମେ କେବେ ପ୍ରାଧାନ୍ୟ ହିଁ ଦେଉନାହୁଁ।
1: ହଁ, ପିଲାର ମାର୍କ କମିଗଲେ ତାକୁ ଦୋଷ ଦେବା ସହଜ, କିନ୍ତୁ ତା ମନର କଷ୍ଟକୁ ବୁଝିବା ହିଁ ପ୍ରକୃତ ଦାୟିତ୍ୱ।
0: ଆଉ ପିଲାଟି ଯଦି ଭୁଲ କରେ ତାକୁ ଭାଙ୍ଗିଦେବା ନୁହେଁ, ହାତ ଧରି କହିବା ଚିନ୍ତା କରନି, ପୁଣି ଚେଷ୍ଟା କର। ହାର ଜିତ୍ ତ ଜୀବନରେ ଲାଗି ରହିଥାଏ, ହାରିଗଲେ ଯେ ସବୁକିଛି ଶେଷ ହୋଇଯାଏ ତାହା ନୁହେଁ। ହାରିବା ହେଉଛି ଜୀବନର ଗୋଟିଏ ଅଂଶ, ଯାହାକି ଆମକୁ ପୁଣି ଥରେ ଜିତିବା ପାଇଁ ପ୍ରେରଣା ଦିଏ।
1: ହଁ, ଆଉ ଅନ୍ୟ ପିଲାଙ୍କ ସହ ସେମାନଙ୍କୁ ତୁଳନା ନକରି ପିଲାଙ୍କୁ ସମୟ ଦେବା, ସେ କ'ଣ କହିବାକୁ ଚାହୁଁଛି ତାହା ଶୁଣି, ସେ ଭବିଷ୍ୟତରେ କ'ଣ କରିବାକୁ ଚାହେଁ ତା ସ୍ୱପ୍ନକୁ ସମ୍ମାନ ଦେବା, କାରଣ ବେଳେବେଳେ ଗୋଟିଏ ସ୍ନେହର କଥା ହିଁ ଜଣେ ପିଲାର ଆତ୍ମବିଶ୍ୱାସକୁ ପୁଣି ଫେରାଇ ଆଣିପାରେ।
0: ସେମାନଙ୍କ ନିୟମିତ ପାଠପଢ଼ା ସହିତ ଖେଳକୁଦ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ବିତର୍କ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ଆଗକୁ ଯିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା। ସ୍ନେହ ଓ ଉତ୍ସାହ ହିଁ ସଠିକ୍ ମାର୍ଗଦର୍ଶନ ଓ ସେମାନଙ୍କ ମାନସିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ମଧ୍ୟ।
1: ଜାଣିଛ ବର୍ଷା, ଆଜି ମୁଁ ମା ସହିତ କଥା ହୋଇଥିଲି। ସେ କହୁଥିଲେ ତାଙ୍କ ସମୟରେ କୁଆଡ଼େ ଦଶମ ପରେ ସେମାନେ ବାହା ହୋଇଯାଉଥିଲେ, ଆଉ ଯଦି ବି କେହି ପାଠ ପଢ଼ିବାକୁ ଚାହୁଁଥିଲା ସେ କଲେଜ ଯିବା ପାଇଁ ବାଧ୍ୟ ହେଉଥିଲା।
0: ହଁ ଲକ୍ଷ୍ମୀ, ଠିକ କଥା, ହେଲେ ଆଜିକାଲି ତ ସେମିତି ହୁଏନି, ଏବେ ତ ଯୁଗ ବଦଳି ଯାଇଛି। ଦଶମ ଶ୍ରେଣୀ ପରେ ଆମେ ଯଦି ଚାହିଁବା ଆମେ ଆମ ମନ ଇଚ୍ଛା ଯାହା ବି ପାଠ ପଢ଼ିବାକୁ ଚାହିଁବା ତାହା ପଢ଼ିପାରିବା, ବିଭିନ୍ନ କ୍ଷେତ୍ରରେ ଆମେ ଶିକ୍ଷା ଗ୍ରହଣ କରିପାରିବା। ତେବେ ଚାଲ ସେମିତି ଜଣେ ଭଉଣୀଙ୍କ ସହିତ କଥା ହେବା, ଯିଏକି ଦଶମ ପରେ ପ୍ଲସ୍ ଟୁ ସାରି ଫ୍ୟାସନ୍ ଡିଜାଇନିଂରେ ବର୍ତ୍ତମାନ ତାଙ୍କ ନିଜ କ୍ୟାରିୟର ଗଢ଼ିବାରେ ଲାଗିଛନ୍ତି, ଆଉ ତାଙ୍କଠାରୁ ଅଧିକ କିଛି ଜାଣିବା ଫ୍ୟାସନ୍ ଡିଜାଇନ୍ କୋର୍ସ ସମ୍ପର୍କରେ। ଭଉଣୀ ନମସ୍କାର, ଆପଣଙ୍କୁ ଆମ ଆକାଶବାଣୀ ଜୟପୁରର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର,
0: ପ୍ରଥମେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ତମ ପରିଚୟ ଦେଇଦିଅ। ଭଉଣୀ,
2: ମୋ ନାଁ ହେଉଛି ଅନିଶା, ମୁଁ କିଟ୍ ଫ୍ୟାସନ୍ ଡିଜାଇନ୍ର ଥାର୍ଡ ଇୟର୍ ଷ୍ଟୁଡେଣ୍ଟ।
0: ଫ୍ୟାସନ୍ ଡିଜାଇନ୍ କହିଲେ ଆମେ କ'ଣ ବୁଝିବା?
2: ଫ୍ୟାସନ୍ ଡିଜାଇନ୍ ହେଉଛି ନୂଆ ଆକର୍ଷଣୀୟ ପୋଷାକର ଡିଜାଇନ୍, ରଙ୍ଗ, ଆକାର, ଶୈଳୀ ପ୍ରସ୍ତୁତ କରିବାର କଳା ଓ ପ୍ରକ୍ରିୟା।
0: ଆଚ୍ଛା, ତ ଏ କୋର୍ସ କରିବାକୁ ହେଲେ ଆମକୁ କ'ଣ ପଢ଼ିବାକୁ ପଡିବ?
2: ବିଦେଶ।
0: ଆଚ୍ଛା,
2: ଏଇଟା ଗୋଟେ 4 ଇୟର୍ କୋର୍ସ ରହୁଛି, 12th ପରେ ଯିଏ ଇଣ୍ଟରେଷ୍ଟେଡ୍ ଅଛନ୍ତି ସେମାନେ 12th ପରେ କରିପାରିବେ।
0: ଆଚ୍ଛା, ଏଇଟା ଓଡ଼ିଶାରେ ଆଭେଲେବଲ୍ ଅଛି?
2: ହଁ, ଭୁବନେଶ୍ୱରରେ ଆଭେଲେବଲ୍ ଅଛି। ଯଦି 4 ବର୍ଷର କୋର୍ସ କରିବାକୁ ଚାହୁଁନାହାନ୍ତି ତାହେଲେ ଡିପ୍ଲୋମାର ଗୋଟେ 2 ବର୍ଷିଆ କୋର୍ସ ଅଛି, ଡିପ୍ଲୋମା କରିପାରିବେ।
0: ଆଚ୍ଛା, ତ ଫ୍ୟାସନ୍ ଆଉ ଷ୍ଟାଇଲ୍ ମଧ୍ୟରେ ପାର୍ଥକ୍ୟ କ'ଣ?
2: ଫ୍ୟାସନ୍ ହେଉଛି ଏକ ସମୟରେ ଲୋକପ୍ରିୟ ଥିବା ପୋଷାକ ବା ଟ୍ରେଣ୍ଡ, ଷ୍ଟାଇଲ୍ ହେଉଛି ଜଣେ ବ୍ୟକ୍ତିଙ୍କର ନିଜସ୍ୱ ପୋଷାକ ପିନ୍ଧିବା ଓ ନିଜକୁ ପ୍ରଦର୍ଶନ କରିବା ଶୈଳୀ।
0: ତ ଭଉଣୀ, ଫ୍ୟାସନ୍ ଡିଜାଇନ୍ଙ୍କ ମୁଖ୍ୟ କାର୍ଯ୍ୟ କ'ଣ ରହିଥାଏ?
2: ଫ୍ୟାସନ୍ ଡିଜାଇନ୍ଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ନୂଆ ପୋଷାକର ଡିଜାଇନ୍ ପ୍ରସ୍ତୁତ କରିବା, କପଡ଼ା ଓ ରଙ୍ଗ ବାଛିବା, ସ୍କେଚ୍ କରିବା ଏବଂ ପୋଷାକକୁ ଆକର୍ଷଣୀୟ ଉପଯୋଗୀ କରିବା।
0: ଆଚ୍ଛା, ତ ଫ୍ୟାସନ୍ ଡିଜାଇନ୍

0: କୋର୍ସ କରିବା ପାଇଁ କଣ ପଢିବାକୁ ପଡିବ?
1: ଫ୍ୟାସନ୍ ଡିଜାଇନ୍ କୋର୍ସ ରେ ଫ୍ୟାସନ୍, ଇଲ୍ୟୁଷ୍ଟ୍ରେସନ୍, ଟେକ୍ସଟାଇଲ୍, ପ୍ୟାଟର୍ନ ମେକିଂ, ଗାର୍ମେଣ୍ଟ କନଷ୍ଟ୍ରକ୍ସନ୍, କଲର୍ ଥେରାପି, ଡ୍ରାପିଂ, ଫ୍ୟାସନ୍ ହିଷ୍ଟ୍ରୀ ଆଣ୍ଡ ବେସିକ୍ ସୁଇଂ ଭଳି ବିଷୟ ଜାଣିବାକୁ ପଡିବ।
0: ଆଚ୍ଛା, ତ ଏ କୋର୍ସଟା ଆମେ ଟେନ୍ଥ ପରେ ନା ପ୍ଲସ୍ ଟୁ ପରେ କରିବାକୁ ପଡିବ ଭଉଣୀ?
1: ଫ୍ୟାସନ୍ ଡିଜାଇନ୍ର ବିଭିନ୍ନ କୋର୍ସ ରହିଛି, କିଛି ସାର୍ଟିଫିକେଟ୍ ଡିପ୍ଲୋମା କୋର୍ସ ଟେନ୍ଥ ପରେ କରିପାରିବେ, ଅନେକ ଅଣ୍ଡର ଗ୍ରାଜୁଏଟ୍ କୋର୍ସ ଯେମିତି BDS, BSc, ଫ୍ୟାସନ୍ ଡିଜାଇନ୍ ସାଧାରଣତଃ ପ୍ଲସ୍ ଟୁ ପରେ କରାଯାଏ, ତେଣୁ ଏହା କୋର୍ସ ଉପରେ ନିର୍ଭର କରେ।
0: ଆଚ୍ଛା, ତ ଭଉଣୀ ଆମେ ଗୋଟେ ଜିନିଷ ଶୁଣିଛୁ ଯେ କଲର୍ ହ୍ୱିଲ୍, ଏଇଟା କଣ ଆଉ ତାର ବ୍ୟବହାର କଣ?
1: କଲର୍ ହ୍ୱିଲ୍ ହେଉଛି ଏକ ଚକ୍ରାକାର ଚିତ୍ର ଯେଉଁଥିରେ ବିଭିନ୍ନ ରଙ୍ଗର ସମ୍ପର୍କ ଦେଖାଯାଏ। ଫ୍ୟାସନ୍ ଡିଜାଇନ୍ ଆଣ୍ଡ ମ୍ୟାଚିଂ କନଷ୍ଟିଚ୍ୟୁଟିଂ କଲର୍ ବାଛିବାର ଏକ ବ୍ୟବହାର ହୁଏ।
0: ଆଚ୍ଛା, ତ ଯୋଉ ଦୋକାନ ସବୁ ରହିଛି, ଆମେ ଶୁଣିଥିବା କିଛି ଗୋଟେ ଦୋକାନର ନାଁ ଥିବ, ତା ସହିତ ଟେକ୍ସଟାଇଲ୍ ଯୋଡ଼ି ହେଇଥିବ, ତ ସେ ଟେକ୍ସଟାଇଲ୍ କହିଲେ କଣ?
1: ଟେକ୍ସଟାଇଲ୍ ହେଉଛି ସୂତା, ତନ୍ତ ଓ ଅନ୍ୟ ତନ୍ତମୂଳ ପଦାର୍ଥରୁ ତିଆରି କପଡ଼ା ବା ବସ୍ତ୍ର। କଟନ୍, ସିଲ୍କ, ଉଲ୍ ଆଣ୍ଡ ଲାଇନର୍ ଏହାର ଉଦାହରଣ।
0: ଆଚ୍ଛା, ତ ଫ୍ୟାସନ୍ ସ୍କେଚ୍ ମାନେ କଣ?
1: ଫ୍ୟାସନ୍ ସ୍କେଚ୍ ହେଉଛି ଜଣେ ଫ୍ୟାସନ୍ ଡିଜାଇନରଙ୍କ ଦ୍ୱାରା ନୂଆ ପୋଷାକର ଆକାର, ଡିଜାଇନ୍, ରଙ୍ଗ ଓ ଶୈଳୀକୁ ଚିତ୍ର ମାଧ୍ୟମରେ ଦେଖାଯାଏ।
0: ତ ଭଉଣୀ, ଫ୍ୟାସନ୍ରେ ସବୁଠୁ ଇମ୍ପୋର୍ଟାଣ୍ଟ ଥିବ ମେଜରମେଣ୍ଟ, ତ ମେଜରମେଣ୍ଟ ନେବାର ଠିକ୍ ପ୍ରକ୍ରିୟା କଣ?
1: ମେଜରମେଣ୍ଟ ନେବା ସମୟରେ ବ୍ୟକ୍ତିଙ୍କୁ ସିଧା ଭାବରେ ଠିଆ କରାଇ ମାପ ନିଆଯାଏ। ମେଜରିଂ ଟେପ୍ ଦ୍ୱାରା ବଷ୍ଟ, ଚେଷ୍ଟ, ୱେଷ୍ଟ, ହିପ୍, ସୋଲ୍ଡର, ସ୍ଲିଭ୍ ଆଣ୍ଡ ଲେନ୍ଥ ଭଳି ମାପ ସଠିକ୍ ଭାବରେ ନିଆଯାଏ।
0: ଆଚ୍ଛା, ତ ଆଜିକାଲି ଗୋଟେ ଟ୍ରେଣ୍ଡ ଚାଲିଛି କି ବଡି ସେପ୍ ଅନୁସାରେ ଡ୍ରେସ୍ ଡିଜାଇନ୍ ହୁଏ, ତ ବଡି ସେପ୍ ହିସାବରେ ଆମେ ଡ୍ରେସ୍ କେମିତି ବାଛିବା?
1: ପ୍ରଥମେ ବଡି ସେପ୍ ଚିହ୍ନଟ କରିବା ଦରକାର, ତାପରେ ଶରୀରର ଗଠନକୁ ସନ୍ତୁଳିତ ଓ ଆକର୍ଷଣୀୟ ଦେଖାଇବା ପାଇଁ ଠିକ୍ ନେକ୍ଲାଇନ୍, ଫିଟିଂ, ପ୍ୟାଟର୍ନ, କଲର୍ ଆଣ୍ଡ ଡ୍ରେସ୍ ଷ୍ଟାଇଲ୍ ବଛା।
0: ତ ଭଉଣୀ, ଫ୍ୟାସନ୍ ଟ୍ରେଣ୍ଡ କଣ ଆଉ ଏଇଟା କେମିତି ତିଆରି ହୁଏ?
1: ଏକ ନିର୍ଦ୍ଦିଷ୍ଟ ସମୟରେ ଲୋକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେଉଥିବା ପୋଷାକ, ରଙ୍ଗ, ଡିଜାଇନ୍ ବା ଷ୍ଟାଇଲ୍କୁ ଫ୍ୟାସନ୍ ଟ୍ରେଣ୍ଡ କୁହାଯାଏ। ଡିଜାଇନ୍, ଫ୍ୟାସନ୍ ସୋର୍ସ, ସେଲିବ୍ରିଟିସ୍, ସୋସିଆଲ ମିଡିଆ, କଲଚର ଆଣ୍ଡ ବାହାରର ଚାହିଦା ମିଶି ଫ୍ୟାସନ୍ ଟ୍ରେଣ୍ଡ ତିଆରି କରାଯାଏ।
0: ଆଚ୍ଛା ଆଚ୍ଛା, ତ ଭଉଣୀ, ଇଣ୍ଡିଆନ୍ ଫ୍ୟାସନ୍ରେ ହ୍ୟାଣ୍ଡଲୁମ୍ର ଗୁରୁତ୍ୱ କଣ ରହିଛି?
1: ଇଣ୍ଡିଆନ୍ ଫ୍ୟାସନ୍ରେ ହ୍ୟାଣ୍ଡଲୁମ୍ର ଗୁରୁତ୍ୱ ବହୁତ ଅଧିକ, ଏହା ସମୟରେ ପାରମ୍ପରିକ କଳା, ସଂସ୍କୃତି ଓ କାରିଗରୀକୁ ପ୍ରତିଫଳିତ କରେ। ଏହା ଅନେକ ବୁଣାକାରଙ୍କୁ ରୋଜଗାର ମଧ୍ୟ ଦେଇଥାଏ।
0: ଆଚ୍ଛା, ତ ଓଡ଼ିଶାର ଯୋଉ ପ୍ରସିଦ୍ଧ ହ୍ୟାଣ୍ଡଲୁମ୍ ଓ ଟେକ୍ସଟାଇଲ୍ ସେଗୁଡ଼ିକ କଣ?
1: ଓଡ଼ିଶାର ପ୍ରସିଦ୍ଧ ହ୍ୟାଣ୍ଡଲୁମ୍ ଓ ଟେକ୍ସଟାଇଲ୍ ମଧ୍ୟରେ ସମ୍ବଲପୁରୀ, ବମ୍କେଇ, ଖଣ୍ଡୁଆ, ବରମପୁରୀ ପାଟ, କୋଟପାଡ ହ୍ୟାଣ୍ଡଲୁମ୍, ନୂଆପାଟନା ହ୍ୟାଣ୍ଡଲୁମ୍ ପ୍ରମୁଖ। ଏଗୁଡ଼ିକରେ ଓଡ଼ିଶାରେ ପାରମ୍ପରିକ ବୁଣାକାର ଓ ଡିଜାଇନ୍ ଓ ସାଂସ୍କୃତିକ ପ୍ରତିଫଳନ ଦେଖିବାକୁ ମିଳେ।
2: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ବାହାର କରି ଆମ ସହିତ କଥା ହେଲେ ଆଉ ଆମକୁ ଫ୍ୟାସନ୍ ଡିଜାଇନ୍ ବିଷୟରେ ବହୁତ କିଛି କହିଲେ। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁରର ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
3: ଏଇ ତ ଥିଲା ସାଥୀ ଏକ ସୁନ୍ଦର ସାକ୍ଷାତକାର। ଆଶା କରୁଛୁ ଏହାଦ୍ୱାରା ଆପଣଙ୍କୁ ମଧ୍ୟ ବହୁତ କିଛି ଶିଖିବାର ସୁଯୋଗ ମିଳିପାରିବ ଆଉ ସାକ୍ଷାତକାରଟି ଭଲ ଲାଗିଥିବ ମଧ୍ୟ।
2: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଜାଣି ରଖିବା ସାଥୀ ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ।
3: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଆଉ ଶୁଣିବେ ଗୋଟିଏ ଆଲୋଚନା ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ ଏବଂ କିଛି ବିଜ୍ଞାନ ବିଚିତ୍ରା, ଏବଂ ଶୁଣିବେ ଗୋଟିଏ ସାକ୍ଷାତକାର AI ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ।
2: ଆଶା କରୁଛୁ ସାଥୀ ଆଜିର କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁଥିବ ଏବଂ କିଛି ନୂଆ କଥା ଭାବିବାକୁ ପ୍ରେରଣା ଦେଇଥିବ। କିଛି ସମୟ ପାଇଁ ହେଉ ପଛେ ଆପଣଙ୍କ ଘରର ନିରବତା ଭିତରେ ଆମ ସ୍ୱରକୁ ସାଥୀ କରିଥିବାରୁ ହୃଦୟରୁ ଧନ୍ୟବାଦ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେଥିପାଇଁ ଆପଣଙ୍କ ମତାମତ ଆମକୁ ନିଶ୍ଚିନ୍ତ ଭାବରେ ପଠାଇବେ। ଆମକୁ ମତାମତ ଦେବା ପାଇଁ ମୋବାଇଲ ନମ୍ବରଟି ହେଉଛି 8252020380 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com।

0: ତେବେ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆଜି କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ଲକ୍ଷ୍ମୀଦାସୀ ନାୟକ
0: ରହୁଛୁ ସାଥୀ। ନମସ୍କାର।

ଶୁଣିଲି ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ଲକ୍ଷ୍ମୀଦାସୀ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସୁଧୀର ଦାସ ଏବଂ ସୁମିତ୍ରା ନାୟକ।

0: ହେଲେ ରେଡ଼ିଓ ଶୁଣିଥିଲେ ସତେ ଭାଇ ବୋନୀ ମନ୍ ଖେ ମୁଁ ଏଠି ରହିଛି ବସିକରି ଜୁହାର କରିଦେଲିନି ଭାଇ ବୋନୀ ମନ୍ ଏ ଦେ କେଟଲାନି ଭୋଇ ଦି କଣ ବାଡ଼ି ଯାଇଲୁ ତାହେଲେ
1: ଆଲେ ଆଗେ ମୁଇଁ ଜୁହାର କରିଦେବି ତାକେ ବୋଲି
0: ଆଲେ
1: ରେଡିଓ ଶୁଣିବା ସର୍ତ୍ତେ ଭାଇ ଭଇନି ମନକେ ମୁଇଁ ବୈଦି ଜୁହାର କରିଦେନି ଆରେ ଆମର ମାମା କେ ମିଶା ଢୁଲି ପରି କରି ଜୁହାର କରିଦେଲି
0: ହଁ ମଗା ମିଶା ଜୁହାର କରଲୁ ସିନି ଆକା ଇଲେ ଖୋଇବା ଟା କାଇଟା ବୋଲେ ତୁମକେ ସମୟ ଜ୍ଞାନ ନାଇଁ କି ବୋଲଲା ଫରା କାତା ମୁଇଁ କହିଲିନି
1: ହଇ ମାମା ମୁଇଁ ନାଇଁ ରହିଲି କାଇ ହାଇଟା କିନେ ତ
0: ନାଇଁ ରହିଲି ବୋଲେ ଖନ୍ତି ଯାଇଥିଲୁ କାଇଟା ଏ ବୈଠକ ଚଲାଇବାର ଅଛେ ବୈଠକ ଭାଇ ବୋନ ଜାଗି ରହିବା ସେଟା ତ ହେତା ଅଛେ କି ନାଇଁ ବୋଲିନି
1: ହେତା ଯେ କାଇଟା ହେଲା ବୋଲେ ମାମା ମୁଇଁ ପାଠ ସାଠ ମିଶା ଉନାକା ପଡ଼ିଲି ଅଛି କି ନାଇଁ
0: ହଇ ହଇ
1: ହେଲେ ମୋର ସଙ୍ଗର ଟକି ମାନେ ସବୁ ଲୋକମାନେ ସ୍କୁଲ ଗଲାଇନି ଆର ଗୋଟେ ମାଷ୍ଟର ମିଶା ଆଇଲାନି ଆମ ସାଇଆନେ ପଢାଇବାକେ ହେଲେ ସବୁ ଲୋକମାନେ ଡାକଲା ବୋଇଦି ତୁ ଘରେ ବସିରା ପାଠ ସାଠ ନା ପଡ଼ ବୋଲି ସବୁ ଲୋକ ମୋତେ ହାସି ପକାଇଲେ ମାମା ହେଲେ ମୋର କେ ବଡ଼ ଦୁଃଖ ଲାଗଲା ହେଲେ ମୁଇଁ ମିଶା ଭାବିଲି ଯେ ମୁଇଁ ମିଶା ଅଲପ ପାଠ ସାଠ ଅଲପ ପଢ଼ବି କି କାଇଟା ମିଶା ଶିଖିବି କି ବୋଲି ତାକର ମନସନେ ଘଡ଼ି ହେଇକରି ଆମ ସାଇଆନେ ଗାଲି ପଡ଼ବାକେ ହାଇଟାର ଲାଗି ବୈଠକେ ଆଇବା କାଜେ ବିଲମ୍ବ ହେଲା ମାମା
0: ନାଇଁ ନାଇଁ ବୋଲ କାମ କଲୁ ଶିଖିବାଟା ସବୁନି ମୂଲ କାଟା ଏବେ ଫାଟ ଜବର ଫୋଡି କରି ସେ ସାର୍ଟିଫିକେଟ ଧାରି କରି ଖାଇଟା ନୌକରୀ କରିବି ସେଟା ନାଇଁ ଶିଖିଲେ ସରି ଚାର ଖାତା ଜାଣିପାରୁ କି ନାଇଁ ଯେ ସେ ଚାର ଖାତା ଜାଣିପାରୁ ଚାର ଖାତା ଶୁଣିପାରୁସ ପାଠ କିଣି ପଢି ପାରୁସ ବହି ଖଣ୍ଡେ ପଢି ପାରୁସ ଖାଇଟା ଯଦି ସେ ଆଜିକାଲି ଟିଭି ତାନେ ଦେଖଲାନି ବୋଲେ ସେଟା ପଢି ପାରୁ
1: ପଢି ହେସି କି ବାସ ଥାନେ କି କାଇଟା ମିଶା କଣ ଗାଲେ ବୋଲେ କଣ ବାସ କାନ୍ତି କଣ୍ଠି ଗଲାନି ବୋଲି ହେଟା ମିଶା ମିଶା ପଢି ପାରିବି କି ନାଇଁ
0: ସତ ସତ ସତ ସତ ବୋଲେ ଜନ ଜନ ବାସେ ବସବା କଥା ସେଟା ପଢି କରି ମିଶା ବସି ହେସି
1: କଣ୍ଠି କଣ୍ଠି ଉଠି ଗାଲେ ବୋଲେ ନା ଜାଣିଲେ ହେସି କି
0: ପାଠ ତର ସବୁ ତାନେ କାମ ଦେଇଛି
1: ହଇ ମାମା
0: ସବୁ ଉଠବାରନି ସକାଳେ ଉଠବାରନି ଶୋଇବା ଯାକ ପାଠ ଲଡା ପଡ଼ସି କଣ୍ଠି ହେଲେ ମିଶା ତୋକେ ଖାଇଟା
1: ହେଲେ ଧନ ମନ କେ ଚୋର ମନେ ଚୋରି ନେବା ମାତ୍ର ପାଠ କେ ମନର ଜ୍ଞାନ କେ କନି ଚୋର ମିଶା ନେଇ କେ ପାରବା କି ମାମା
0: କଣ ଚୋରି ପାରବା ପାଠ ଏନ୍ତାରେ ଗୋଟେ ଜିନିଷ ସେଟା ଆରି ଫେଡି ଭିତରେ ରହିବା ଇଏ ନାଇଁ ମୁଣ୍ଡ ଭିତରେ ରହିବା ଜିନିଷ ସେଟା ସମ୍ପତ୍ତି ଆମର ବୁଝିଲୁ କି ନାଇଁ ଇଲେ ଏଟା ଖା ଯେ ଖାଇ ବୋଲି ଖୋଇବି ତା ଏବେ ଦେଖ ଏବେ ସେ ଭେଟଘାଟ ଗୋଟେ ଶୁଣିଲେ ବୋଲେ ତା ବୋଲିଲି
1: କଣ୍ଠି ଯାଇଲି ସେ କେନ୍ତା ମାମା
0: କଣ୍ଠି ବୋଲେ ଆରି ସେ ଖାଇଛେ ଯାଇଲି କାହିଁକି
1: କଣ୍ଠି
0: କଣ୍ଠି ବୋଲେ ଏବେ ଦେଖ
1: ପଞ୍ଚାୟତ
0: ଅଫିସ ଯାଇଲି ବିଲାକ ଅଫିସ ଯାଇଲି ଏବେ ଦେଖ ଏ ସେ ଗ୍ରାମ ସଭା ଭିତରେ ଯିବି ଏବେ ଦେଖ ଗୋଟେ ଲକ୍ଷେ ବୋଲୁବେ ତାକେ ଖାଇଟା ନାଇଁନି ଘର ଦ୍ୱାର ଖାଇଟା ନାଇଁନି ସେ ଖାଇ ସେ ମାଟି ଘରେ ରେଲାନି ତେନେ ଖାଇ ସେ ଛପର କରଲା ଅଛେ କାଇଟା ପିଡ଼ି ପିଡ଼ି ଚଉଣି କରଲା ଅଛେ କି ଖାଇଟା ସେ ସେ ପ୍ଲାଷ୍ଟିକ ସେ ଖାଇ ସେ ସିମେଣ୍ଟ ଡାବା ପରାଟା ମନ ଯେଉଁ ଟିନ୍ ମନ ମିଳିଲାନି ସେଟା ପକାଇଲା ଅଛେ ବୋଲେ ସେନ୍ତାରି ଲକ୍ଷେ

0: ମଙ୍ଗଳ କାର୍ଯ୍ୟ ଯୋଜନା ମାନ କରି କରି ଲୋକ ମାନଙ୍କୁ ସୁବିଧା କଲାନି
1: ସୁବିଧା କଲାନି ଆରି କେତେ ବର୍ଷ ଭିତରେ କାର୍ଡ ମିଶା ଛାଣି ଘର ନାଁରେ ମାଟି ଘର ନାଁରେ ସବୁ ଲୋକ ସୁବିଧାରେ ଅରେ ଭାଇ ଘର ଯାହା ମିଳିଲା ସବୁ କେତେ ସ୍ଲାବ ଘର ମିଳିଲାନି ଦୁଇଟା ଲାଭ କରା
0: ହେଲେ ଗୋଟଖାତା କୁହା ବାବୁ ଏ ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ନଲକ କହିଲା ସେ ଏବେ ଘର ଭିତରେ ଯୋଜନା ମାନ ଆବାସ ଯୋଜନା ମାନ କହିଲା ସେ ଭିତରେ ପାଇବାକେ ହେଲେ କାଇ କାଇଟା ରେବର ଅଛି କାଇଟା ସେଟା ଖଣ୍ଡେ କାର୍ ଲଗେ ଯିବା ସେମନ ପ୍ରଥମେ ଆମର ଆଦିବାସୀ ଲୋକ ନ ଜାଣତେ କି ନାଇଁ କାହେ କହିଲେ ବୋଲିକରି ବକୁଆ ହି ଦେଇଯିବା ହେଲେ ସେ ଏଟା ଖଣ୍ଡେ ବିସ୍ତାର କରି କୁହା ପ୍ରଥମେ କାର୍ ଲଗେ ଯାଇଛି ତାର ପଛେ କାଇ କାଇଟା ଧରି ଯାଇଛି କେନ୍ତା ସେଟା ଖଣ୍ଡେ ବିସ୍ତାର କରି କୁହା
1: ଜଣ ଲୋକର ଯଦି ମାଟି କାଟି ଆସେ ଛାଣି ଛପର ଆସେ ଇ ଆଜବେଷ୍ଟ ପରାଟା ସିମେଣ୍ଟ ଟିନ୍ ପରାଟା ପକେଇଲେନି ସେ ଲୋକ ମନର ତାଙ୍କେ ଘର ଦେବା କାଯେ ସର୍ଭେ ଆନେ ସରକାର ଲିଷ୍ଟ କରିଲା ଆସେ ସେ ଲୋକେ ଘର ଦିଆଯାଇଛି ସେଟା ସର୍ଭେ ହେଲା ସେ ଲୋକ ପାଇବାକେ ଯୋଗ୍ୟ ତାଙ୍କର ଯଦି ଜମି ବାଡି କ୍ଷଣି କମ୍ ରହେସି ପାଣି ନା ମାଡ଼ବା ଜମି 5 ଏକର ଭିତରେ ହେଲେ ହେସି ପାଣି ମାଡ଼ବା ଜମି 2 ଏକର ଅଧେ ଭିତରେ ହେଲେ ହେସି ସରକାରୀ ଚାକିରି ନା କରିଦେବାର ଅଛେ କୋନ କମ୍ପାନୀ ଆନେ ଚାକିରି ନା କରିଦେବାର ଅଛେ ଘରର କେ ମିଶା ତାର ପରିବାର ଲୋକ 15,000 ରେ ଅଧିକ ଇନକମ୍ ତାର ନା ରହିବାର ଅଛେ ଏମିତି ତାର ସରକାର ଗାଇଡଲାଇନ୍ ଅଛେ ଗରିବ ଲୋକ ସବୁ ପାଇବେ କିଛି ଅସୁବିଧା ନାହିଁ ତାଙ୍କର ସବୁ ସର୍ଭେ ହେଲା ଅଛେ ସରକାରୀ ଲୋକ ଆସିକିରି ଏକା ତାଙ୍କେ ଯେତେ ତାର ନା ଲିଷ୍ଟ ବାହାରିଲା ବୋଲେ ତାକେ ଆଧାର କାର୍ଡ ପାସବୁକ୍ ତାର ଜମି ପଟା ଆରି ତାର ଭୋଟ ଫଟୋ ଇଟା ମାନ ସବୁ ମାଗବାଇ ପାସବୁକ୍ କେ ଆଧାର କାର୍ଡ କେ ସବୁ ଲିଙ୍କ କରିବାକୁ ପଡୁଛି ସବୁ କଥା ଆନି ବୋଲେ ପାସବୁକ୍ କେ ଆଧାର କେ ଲିଙ୍କ କରେଲେ ତାର ଯେତେ ପଇସା ଆସିଛି ସେଟା ସେ ଲିଙ୍କ ଆନେ ଡିବିଟି ଲିଙ୍କ ବୋଲ ଭାଇ ହେଟା ସରକାର ପଇସା ଡାଇରେକ୍ଟ ଯାଇଛି ଆହୁରି ଏବେ ତାର ଯଦି କହିଲି ସେମିତି ଅନ୍ତୋଦୟ ଯୋଜନା ହିସାବରେ ଯଦି କାହାର ପାଇବାର ଆସେ ବିଧବା କି ବିକଳାଙ୍ଗ କି କଣ ଦୂରାରୋଗ୍ୟରେ ଆସେ ବୋଲେ ସେମାନେ ପଞ୍ଚାୟତର ସରପଞ୍ଚ କି ପିଓ କେ ଯୋଗାଯୋଗ କରିଲେ ତାଙ୍କର ଭାରତରେ ସେ ବରଷ କେ 2-3 ଲିଷ୍ଟ ସେ ଲିଷ୍ଟ ଆଣି ପୁରେଇକି ତାଙ୍କେ ଘର ଦେବା ବ୍ୟବସ୍ଥା କରବାଇ ଆର୍ ଇଏ ପ୍ରଧାନମନ୍ତ୍ରୀ ଆବାସ ଏବେ ତ ନା ବାହାରିଲା ଅଛେ ତାଙ୍କର ସବୁ ଲିଷ୍ଟ ରେଡି ହେଲା ସରକାର ଲଗେ ସେଟା ବାହାରିଲା ବୋଲେ ଯାର ଯାର ନା ବାହାରିଲା ସେଟା ମାନେ ତ ଗାଁ ମାନକେ ମାରବାଇ ଲିଷ୍ଟ ପଞ୍ଚାୟତ ଆମେ ଲିଷ୍ଟ ମାରବାଇ ଆରି ସେ ଲୋକେ ସବୁ ଏ ଡକୁମେଣ୍ଟ ମାଗବାଇ ଆଧାର କାର୍ଡ ପାସବୁକ୍ ଘର ପଟା ଏସବୁ ଯାକ ମାଗବାଇ ମାଗିଲେ ସେଟା ଏ ଲୋକ ସେ ସବୁ ଜିନିଷ ଦେଇକିରି ତାଙ୍କର ନା ଲିଷ୍ଟ ହେଲା ବୋଲେ ସରକାର ୱାର୍କ ଅର୍ଡର ଦେଇ ତାଙ୍କେ କାମ ଆରମ୍ଭ କରବେ
0: ଖାଲି କେତେ ଲୋକ ଖାଇ ବୋଲି କହିବା ବାବୁ ଇଏ ସରପଞ୍ଚ ହେଉ କି ନହେଲେ ଇଏ ହଉ ତାର ଲୋକବାକୁ ବୋଲି ତାକୁ ଦେଇଦେଲାଇନି ଆମକୁ ନ ଦେଲାଇନି ବୋଲିକରି କେତେ ଲୋକ ମିଶା ଖୋଇବାଇ ହେଲେ ସେଟା କେନ୍ତା ବାବୁ ସେଇ ହିସାବରେ
1: ଆଜିକାଲି ସେ ସିଷ୍ଟମ ନାଇଁ ସର୍ଭେ ହେବା ଦେ ତାର ଘର ଡାଟା ଯେମିତି କହିଲା ଅଛେ ସେମିତି ଏଣ୍ଟ୍ରି କରିଦେବେ ସବୁ ଅନଲାଇନ୍ ସିଷ୍ଟମ ଅନଲାଇନ୍ ଆନେ କା କୋନ ଆଗେ ଘର ପାଇଛି କୋନ ପଛେ ଘର ପାଇଛି ଆମର ଆଦିବାସୀ ଲୋକ କେତେଟା ପାଇବେ ହରିଜନ ଲୋକ କେତେଟା ପାଇବେ ଜେନେରାଲ କେତେଟା ପାଇବେ ମାଇନୋରିଟି କମ୍ୟୁନିଟି ବୋଲ ଭାଇ ସେମାନେ କେତେ ପାଇବେ ସରକାର ତରଫେ ସେଟା ଲିଷ୍ଟ ତାର ଅଟୋମେଟିକ ହେଇଯାଇଛି ସେଟା ଘର ତାର ଘରର ପରିସ୍ଥିତି ଦେଖିକି ଜନ ଜନ କିନ୍ତି ଅଧିକ ଗରିବ ଲୋକ ରହିବେ ସେମାନଙ୍କୁ ଆଗେ ଆଗେ ମିଳିଛି ଆର ଜନ କିଣିଲି ଆହୁରି କିଣିକି ତାର ଘର ଟିକେ ଠିକ ଅଛି କାହିଁକି ଚଳୁଛି ବୋଲି ସେ ଲୋକ ପଛେ ପଛେ ଦେତେ ନେବେ ସେଟା ଅଟୋମେଟିକ ହେଇଯାଇଛି ତାର ଲିଷ୍ଟ ଏବେ ଚାହିଁଲେ ଆଗର ପରେ ଆହୁରି କଣ ଆଗେ ଆଗେ ତାକେ ପଛେ ତାକେ ଆଗେ ଆଗେ ପଛେ ଦେବା ସିଷ୍ଟମ ନାହିଁ
0: ହେଲେ ଗୋଟେ ଲୋକ ଘର ଖାଦ୍ୟ ବୋଲୁବେ ମୋକେ ମିଳିଗଲା ହେଲେ ମୋକେ ଘର ଖାଦ୍ୟ ଖାଇ କରବାର ଅଛି ବାବୁ ଆରି ଇଏ ଜନ ଘର ମିଳିଛି ବାବୁ କେତେ ଡାବୁ ମିଳିଛି ବାବୁ
1: ଏବେ ତ ସରକାର ଲକ୍ଷେ 20,000 ଦେଇଛି ଯେ ଘର କାଜେ
0: କଣଟା ଏଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭିତରେ
1: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆନେ ଆରି ଅନ୍ତୋଦୟ ଗୃହ ଯୋଜନା ଆନି ସାର୍
0: ଦୁଇଟା ଯାକ
1: ସମାନ ଏକା ହେଲେ ଆରି କେତେ ସରକାର ବଢାଇଛି କାହିଟା ସବୁ ତ ଦରଦାମ ବଢିଲାନି ଏବେ ମାତ୍ର ସେତିକି ଚାଲିଲା
0: ହେଲେ ହେଲେ
1: ଆରି ତାର 4 ମାସ ଭିତରେ ଯଦି ଘର ସରେଇଲା ସିଏ ବୋଲେ ତାକେ 20,000 ବୋନସ ଦେଇଛି 6 ମାସ ଭିତରେ ସରେଇଲେ 10,000 ବୋନସ ଦେଇଛି ଆର 95 ଦିନର ଏବେ ବିଜି ରାମଜୀ ବୋଲ ଭାଇ ସେ ଯୋଜନା ଆନେ ଜଣେ କୁଲି କାର୍ଡ ଆନେ କାମ କରବାଟା ସେ ଯୋଜନା ଆନେ 95 ଦିନର ତାର କୁଲି ପଇସା ଦେଇଛି ସରକାର
0: ହେଲେ ବୋଲକାତା ବାବୁ ଲୋକର ମହଲ ଖାଦ୍ୟ ସରକାରୀ ଯୋଜନା ମାନ କରଲା ଅଛେ ହେଲେ ଇଏ ଜନ କାଇଛେ ଘର କାଦେ ବାବୁ ପ୍ରଥମେ ଖାଇଟା ଡାବୁ ଦେବାଇ କି ବାବୁ କେନ୍ତା ଏବେ ବୋଲୁବେ ଆମେ ତ ଗରିବ ଲୋକ ଆମର ଲୋକେ ଡାବୁ ନରେ ତୁଇ ସେ କାଇ ସେ କୁନାଦି ମାର ତାର ପଛେ ଯାଇକରି ଡାବୁ ଦେବି ବୋଲେ କେନ୍ତା ରହିଛି ବାବୁ କି କାଇଟା ହିସାବ ଅଛେ
1: ପ୍ରଥମେ ଯେଉଁ ୱାର୍କ ଅର୍ଡର ଦେବା ସେଠିକି ଯାଇ ତାଙ୍କର ଗୋଟେ କିସ୍ତି ତାର ଦେଇଦେବେ ପଇସା ଗୋଟେ କିସ୍ତି ପଇସା ଦେଲେ ବୋଲେ ସେ ପଇସା ଆନେ

0: ବ୍ଲକ ଲେଭେଲ ନେବାକେ ପଡୁଛି, ସେତିକି ପଇସା ଆଜିକାଲି ନା ସେଠି ଯେ ପାଞ୍ଚ ତିନି ଦିନ ଲୋକ ପୁରେଇଲେନି ନା ପରେ ଆଜିକାଲି ତ ସବୁ ସାମାନ ପତ୍ର ଖୋଲି ନାଲି ସବୁ ରେଟ ଆସେ
1: ବୁଢ଼ି
0: ଗଲା ବି ଲୋକ ହାତର ପଇସା କେମିତି ପୁରେଇ ଦେଲେ ସୁବିଧାର କାମ ହେଇଛି ସ୍ଲାବ ଲେଭେଲ ଗଲା ବୋଲେ ଆରି ଗୋଟେ କିସ୍ତି ଦେବେ ଆଇ କିସ୍ତି ଦେଲେ ବୋଲେ ପଛେ ପ୍ରଥମେ ଚାଳିଶ ହଜାର ଦେବେ କାମ ଆରମ୍ଭ କରୁ କରୁ ଆଇଟାକେ ଚାଳିଶ ହଜାର କେ ଆମେ ସ୍ଲାବ ଲେଭେଲ ନେଇକି ପଡୁଛି ଘର ମିଶା ବଟା ନା ବନେଇବାର ବଟା ବନେଇଲେ ବେଶୀ ଖର୍ଚ୍ଚ ଅଛି ସରକାର ନିୟମରେ ଯେତିକି ଆସେ ସେଇଟା ଏକା ବନେଇବାର 270 ସ୍କୋୟାର ଫୁଟ ଭିତରେ ବନେଇବାର ଘର
1: ହେଲେ ସେଟା କେତକି ଭିତରେ ଘର ଖୋରବାର ଅଛି ସେଟା କିଏ କହିଛି ବାବୁ ଆମେ ତ ଜାଣି ନପାରୁ
0: ଆମକୁ ଏଇଟା ଆମର ବ୍ଲକ ଆନର ଜେଇ ଆଜ୍ଞା ମନ ବିଏପି ମନ ବୋଲି ଆସେ ଟିଓ ମନ ଆଇମନ ଯାଇକିରି ଦେବେ ଲେ ଆଉଟ ଦେବେ ଦେଖେଇଦେବେ ଏଡ଼ିଟା କେ ଏଡ଼ିଟା ଘର କର ବୋଲିକିରି ସେଇଟା ଏକା କରବାର ତାହେଲେ ବଟା ଘର କଲେ ଅଧିକ ଖର୍ଚ୍ଚ ହେସି ଗରିବ ଲୋକ ଘରକେ ନା ପାରେ
1: ହେଲେ ସରାସରି ଘର ସରିଗଲା ପଛେ ଚୁନଚୁନା ମାରିଲେ ସରି ସରାସରି ଡାବୁ ଦେବା କି ବାବୁ
0: ପ୍ରଥମେ 40,000 ଦେବେ ୱାର୍କର ସଙ୍ଗେ ତାକେ ସ୍ଲାବ ଲେଭେଲ ଯାକ ନେଇକି ପଡୁଛି ଆଇଟା ଜିଓ ଟେକ୍ କରବେ ଫଟୋ କରବେ ଆମର ପିଓ ଆଜ୍ଞା ମନ ଆସିଲେ ଆରି ଗୋଟେ ଆଇମନକେ ଆଉ ଗୋଟେ କିସ୍ତି ଦେବେ ଆରି ଗୋଟେ କିସ୍ତି ଦେବେ ସେମାନେ 5,500 ଦେଲେ ତାକେ ସ୍ଲାବ କରିକିରି ତାପରେ ପକେଇ ଦେଇକିରି ପ୍ଲାଷ୍ଟର କରିକିରି ଗାଛ କରିକିରି କବାଟ ଝରକା ଲଗେଇକିରି ଚୁନ ମାରିଦେଲେ ଆଇଟା ଆରି ଫଟୋ ଆରି କଥା ଜିଓ ଟେକ୍ ହେଲା ବୋଲେ ଆରି 15,000 ଦେବେ ତାର ପଛେ ସେଟା ଫାଇନାଲ ବିଲ୍ 15,000 ଦେଲା ପଛେ ଆରି ଯଦି ଆଇ 4 ମାସ କି 6 ମାସ ଭିତରେ ଘର କରିଛି ବୋଲେ ବୋନସ ପଇସା ଆହୁରି ଆସିଛି ସେତିକି ଭିତରେ ତାର କୁଲି ପଇସା ମିଶା 9-5 ଦିନ ରହିଛି
1: ବାବୁ ବଡ ନିମାନ କଥା ନିମାନ କରି ସମଜାଇ ଦେଲା ଆମର ଭାଇ ବି ନିମନ ଜନମନ ଘର ନାଇଁ ନି ଘର ଚାଲ କୁଡିଆ ତାଙ୍କ ଆସତ କି ମାଟି ଘରେ ଆସତ ବୋଲେ ସେମନ ଲଗର ପିଓ ତାଙ୍କର ପଞ୍ଚାୟତ ବି ପଞ୍ଚାୟତ ଅଫିସ ତାନେ ଜନରେ ପିଓ ବାବୁ ତାଙ୍କ ସଙ୍ଗେ ଯାଇକରି ଭେଟଘାଟ ହେଉଥିନି
0: ବିପିସି ବୋଲିକରି ଆବାସ ଯୋଜନାର ଅଧିକାରୀ ଗୋଟେ ଆସେ ବିପିସି ବୋଲିକରି ତାଙ୍କ ମିଶା ଭେଟ ହେଲେ ସେ ମିଶା କହିଦେଇଛି ତାଙ୍କର ନା ଲିଖା ନା କିନି କେମିତି ପାଇବେ ତାଟା ସବୁ ଜାଣିପାରିବେ
1: ଆଲେ ବାବୁ ବଡ ନିମାନ କରି ବୁଝାଇ ଦେଲା ଭାଇ ବି ନିମନ ତ ଶୁଣାଇ ନିଆ ତମର ଖାତା କେ ଦର ତାର ଯାଅ ଆଲେ ଜବର ଜବର ଧନ୍ୟବାଦ ଆର ଗୋଟେ ଦିନ ଆର କାହି ବୋଲି ବିଷୟ କଥା ହେଉଛନ୍ ରହିଲେ ନିଜର ଲାଗ
2: ନିମାନ କରି ହାଇ ବାବୁ ମିଶା ବୁଝାଇ ଦେଲା
3: ବୁଝାଇଲା କି ନାଇଁ ଯେ ଏଲେ ଏବେ ତ କେତେ ସବୁ ଯେଉଁ ନିୟମ ଅଛେ ସେ ନିୟମ ହିସାବେ ଏକା ଯିବାର ଅଛେ ଯାଇକରି ସେ ଗ୍ରାମ ସଭା ତାନ ଯିବାର ଅଛେ ସେ ସରପଞ୍ଚ ବାବୁକେ ଭେଟବାର ଅଛେ ସେ ପିଓ ବାବୁକେ ଭେଟି କରି କହିଲେ ସରି ସେମାନେ ତମର ଦୁଃଖ ସୁଖ ଶୁଣବା ସେମାନେ ଆମର ସାଥି ବଲା ପାର କି ନାଇଁ ଯେ ଇଏ ବାବୁକେ ଗୋଟେ କିଛି ନାଇଁ
2: ଶୁଣାଇଲେ
3: ଶୁନ ଶୁନ ଶୁନ ଶୁନ

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସରକାର ମିଶା ଆଜିକାଲି କେତେ ରକମର ସୁବିଧା ଦେଲାନି ମାମା ପଢ଼ବା କାଜେ ସ୍କୁଲ ପିଲା ଟୋକି ମାନକେ ଫିରି ଆନେ ଖାଦି ଡ୍ରେସ ପଟା ହାଇ ବହି ହାଇ କାଇ କାଇଟା ମନେ ବୁଟ ଆର ହାଇ କାଇଟା ବୋଲବା ଯେ ହାଇ ମୋନା ହେଟା ସବୁ ଦେଲାନି ସପ୍ତାହକେ ସପ୍ତାହ ଅଣ୍ଡା ମିଶା ଦେଲାନି ଆଉ ପୁଷ୍ଟିକର ଖାଦ୍ୟ ବୋଲବାଇ ନିକି ମାମା ହେଟା ମିଶା ଦେଲାନି ସରକାର ସବୁ ସୁବିଧା ଦେଲାନି କାଜେ ସୁବିଧା କେ ଛାଡ଼ବାର
1: ଆମେ ତ ଯେନ୍ତାରି ଆମେ ତ ଏବେ ତୁଇ ପାଠ ପଢ଼ଲୁ ସିନା ନିମା ମାତ୍ର ଆମର ପିଲା ଟୋକି ମାନେ ଜନ୍ମ ନାଚ ସେ ମନକେ ଆରି କନ୍ ଗୋରୁ ଚେରା କନ୍ ଘାସ ବଟା କନ୍ ବାଟେ ନ ପଟାଇବା ସ୍କୁଲ ଏକା ପଟାଇବା ସ୍କୁଲ ପଟାଇବା ସ୍କୁଲ ପଟାଇକରି ପାଠ ସାଠ ପଢ଼ଲେ ସରି ସେମାନେ ଅଧିକ ସେ ତାଙ୍କର ସଂସାର
0: ଡକରା ଡକରି ହେଲା ବେଳେ ପଢ଼ବି ବୋଲେ ମକେ ମିଶା ନିକନା ଲାଗେ କି ନାଇଁ
1: ସତ ସତ
0: ତେବେ ବୟସ ରେବା ଥା ନୂଆ କା ସବୁ ଯାକ ଆରମ୍ଭ କରବାର ଅଛେ ମାମା ହେଲେ ମୁଇଁ ମିଶା ଏବେ ଭାବିଲିନି ଯେ ମୁଇଁ ଯେନ୍ତା ହେଲି ମୋର ପିଲା କି ଟୋକି କେ ମିଶା ହେନ୍ତି ନା କରି ମୁଇଁ ଏବେ କୁଲି ଗାଲିନି ଭୂତି ଗାଲିନି ମୋର ପରା ନା କରି ମୋର
1: ପିଲାମାନଙ୍କୁ ସ୍କୁଲ ପଠାଇବାର ପାଠ ସାଠ ପଢାଇ କରି ଶିକ୍ଷିତ କରାଇବାର ଏବେ ଖଣ୍ଡେ ଗୀତ ଗୋଟେ ଶୁଣିଲେ ବୋଲେ
0: ନିକ ଗୀତ ଗୋଟେ ବଜେଇ ଦେସ୍ ମାମା
1: ହେଲେ ଶୁଣୁ।

ଏଇଠି ଶେଷ ହେଲେ ଦେଶୀବାସର କାର୍ଯ୍ୟକ୍ରମ ଚୈତି ଜହ୍ନର ଶେଷ ଭାଗ। ଉପସ୍ଥାପନାରେ ଥିଲେ ସୁଧୀର କୁମାର ଦାସ ଏବଂ ସୁମିତ୍ରା ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। କେତୋଟି ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:10। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ଶୁଣିବେ ବେହେଲାରେ ରାଗ ଦୁର୍ଗା, ଶିଳ୍ପୀ ପରିବେଷଣ କରିଛନ୍ତି ପଣ୍ଡିତ ଭିଜି ଯୋଗ। ରାତି 9:30 ଶୁଣିବେ ନାଟକ ଡୁମା, ରଚନା କରିଛନ୍ତି ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ସହଯୋଗିତାରେ ରଞ୍ଜନ କୁମାର ବେହେରା। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଶର୍ମିଳା ସାମନ୍ତରା, ରାମଚନ୍ଦ୍ର ବେହେରା, ଦୀପ୍ତିମୟୀ ମହାନ୍ତି, ଉପେନ୍ଦ୍ର କୁମାର ମିଶ୍ର ଏବଂ ସୁଧା ମିଶ୍ର। 7:25 ବର୍ଣ୍ଣାଳୀରେ ଶୁଣିବେ ମଲ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ କୁନ୍ତର ଖାଲ ଗାଁ ସମ୍ପର୍କରେ, କହିବେ ଗୀତା କୁମାରୀ ପାତ୍ର। ପରେ ଶୁଣିବେ ବିଶେଷ ପ୍ରସଙ୍ଗରେ ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳ ଝିଅର ସ୍ୱପ୍ନ, କହିବେ ବନିତା ଦାସ। ପୀଠ ପରିକ୍ରମାରେ 8:30 ଶୁଣିବେ ଘଟଗାଁ ମା ତାରିଣୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ 8:45। ବନ ମଲ୍ଲିକା କାର୍ଯ୍ୟକ୍ରମ ପ୍ରଚାର କରିବୁ 9:30। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ରହିଛି ଆକାଶବାଣୀ ଲାଇଭ୍। କନ୍ଧଭାଷାର କାର୍ଯ୍ୟକ୍ରମ ପୁନି ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଦିନ 1:10 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅସ୍ପୃଶ୍ୟତା ମୁକ୍ତି ସମାଜ ଘଟଣା ପରେ ରହିଛି କିଶୋରୀ ଶକ୍ତି ଯୋଜନା ସମ୍ପର୍କରେ ଏବଂ ପରେ ବାକ୍ ସଂଯମର ଆବଶ୍ୟକତା ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ଶୁଣିବେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବ, ପରେ ଆଲୋଚନାରେ ଶୁଣିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ, ବିଜ୍ଞାନ ବିଚିତ୍ରାରେ ଶୁଣିବେ ମେଘନାଦ ସାହି, ସିଭି ରମଣ ଏବଂ ବିକ୍ରମ ସରାଭାଇଙ୍କ ସମ୍ପର୍କରେ। ପରେ ସାକ୍ଷାତକାରରେ ଶୁଣିବେ ଏଆଇ ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:10। ତଥ୍ୟ ସମ୍ବଳିତ ରୂପକ ନାଟକ ଆମେ ପ୍ରଚାର କରିବୁ ରାତି 9:30। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ।

ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 217 ଭାଗ।

ଅବଧୂତ କହିଲେ, ଆହାର ପାଇଁ ଯାହା ମିଳେ ଏବଂ ଶୟନ ପାଇଁ ଯେଉଁ ସ୍ଥାନ ମିଳେ ମୁଁ ସେଥିରେ ସନ୍ତୁଷ୍ଟ ଥାଏ। କେତେବେଳେ ପଲଙ୍କରେ, କେତେବେଳେ ଶ୍ମଶାନରେ, କେତେବେଳେ ବା ଘୋର ଅରଣ୍ୟରେ ନିଦ୍ରା ଯାଏ। କାହାର ନିନ୍ଦା ସ୍ତୁତି ପାଇଁ ବିଚଳିତ ବା ବିହଳିତ ହୋଇଯାଏ ନାହିଁ। ପ୍ରହ୍ଲାଦ ଅବଧୂତଙ୍କଠାରୁ ଜଗତ ଏବଂ ଜୀବନ ସମ୍ପର୍କରେ ତତ୍ତ୍ୱବାଣୀ ଶ୍ରବଣ କରି ତାଙ୍କର ସ୍ତୁତି କରି

0: ଶୁଣିଲେ ଅତି ବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 217ତମ ଭାଗ। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ରହିଛି ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା।

0: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଯୁବାବସ୍ଥା ମାନେ ନୂଆ ସ୍ୱପ୍ନ, ନୂଆ ଲକ୍ଷ୍ୟ ଆଉ ନିଜ ପାଇଁ ଗୋଟିଏ ନୂଆ ପରିଚୟ ଗଢ଼ିବାର ସମୟ। ଆଜିର ଯୁବପିଢ଼ି କ୍ୟାରିୟରକୁ ନେଇ ବେଶ୍ ସଚେତନ, ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜ ଭବିଷ୍ୟତ ଗଢ଼ୁଛନ୍ତି। ତେବେ ଏମିତି ଏକ କ୍ଷେତ୍ର ରହିଛି ଯେଉଁଠି ନିଜ କ୍ୟାରିୟର ସହିତ ଦେଶ ସେବାର ଗୌରବ ମଧ୍ୟ ମିଳିଥାଏ, ତାହା ହେଉଛି ଭାରତୀୟ ବାୟୁସେନା। ଆକାଶମାର୍ଗରେ ଦେଶର ସୁରକ୍ଷା କରୁଥିବା ବୀର ଯବାନଙ୍କ ପଛରେ ରହିଛି କଠୋର ପ୍ରଶିକ୍ଷଣ, ଶୃଙ୍ଖଳା, ଅସୀମ ପରିଶ୍ରମ ଏବଂ ଆଧୁନିକ ପ୍ରଯୁକ୍ତିର ସଠିକ୍ ବ୍ୟବହାର। ଆଜିର ଟେକ୍ନୋଲୋଜି ଯୁଗରେ ବାୟୁସେନା ନୂଆ ନୂଆ ପ୍ରଯୁକ୍ତି ସହ ନିଜକୁ ଆହୁରି ସଶକ୍ତ କରୁଛି। ତେଣୁ ଏହା କେବଳ ଆକାଶରେ ଉଡ଼ିବାର ସ୍ୱପ୍ନ ନୁହେଁ, ବରଂ ଜ୍ଞାନ, ଦକ୍ଷତା, ସାହସ ଓ ଦେଶ ପ୍ରତି ଦାୟିତ୍ୱକୁ ଏକାଠି କରିବାର ଏକ ସୁଯୋଗ। ତେବେ ଶ୍ରୋତାବନ୍ଧୁ, ଅକ୍ଟୋବର ମାସ 8 ତାରିଖରେ ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ଆଲୋଚନାର ବିଷୟବସ୍ତୁ ରହିଛି ଭାରତୀୟ ବାୟୁସେନାରେ ଯୁବପିଢ଼ିର ଉଡ଼ାଣ। ତେବେ ଶ୍ରୋତାବନ୍ଧୁ, ଆମ ସହ ଟେଲିଫୋନ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ଅବସରପ୍ରାପ୍ତ ବାୟୁସେନା କମୋଡର ଶ୍ରୀ ନିରଞ୍ଜନ ପାଢ଼ୀ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ।
1: ସବୁ ଶ୍ରୋତାମାନଙ୍କୁ ମୋର ନମସ୍କାର।
0: ତେବେ ସାର୍, ଆମେ ପାଳନ କରିବାକୁ ଯାଉଛୁ ଭାରତୀୟ ବାୟୁସେନା ଦିବସ। ଏହି ବାୟୁସେନା ଦିବସର କ'ଣ ଗୁରୁତ୍ୱ ରହିଛି? ଏଥିସହିତ ଆମ ଦେଶ ସାମ୍ନା କରୁଥିବା ବିଭିନ୍ନ ପ୍ରକାରର ଆହ୍ୱାନକୁ ମୁକାବିଲା କରିବା ପାଇଁ ସେ ନିଜକୁ କେମିତି ପ୍ରସ୍ତୁତ କରୁଛି, ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ ସଂକ୍ଷିପ୍ତରେ କିଛି ଜଣାନ୍ତୁ।
1: 8 ଅକ୍ଟୋବର 1932 ଭାରତୀୟ ବାୟୁସେନାର ଜନ୍ମ ହୋଇଥିଲା। ସେତେବେଳେ ଭାରତ ସ୍ୱାଧୀନ ହୋଇନଥିଲା, ସେହି ସମୟରେ ତାକୁ ରୟାଲ ଇଣ୍ଡିଆନ ଏୟାରଫୋର୍ସ ନାମରେ ନାମିତ କରାଯାଇଥିଲା। ସେହିଦିନ 4 ୱାପିଟି ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଓ ସେହି ଦିନଟାକୁ ସେଥିପାଇଁ ଭାରତୀୟ ବାୟୁସେନା ଦିବସ ହିସାବରେ ପାଳନ କରାଯାଏ। ଭାରତୀୟ ବାୟୁସେନା ଭାରତୀୟ ସୀମାର ଯୋଉ ଆକାଶକୁ ପ୍ରତିରକ୍ଷା ପ୍ରଦାନ କରୁଛି। 1971 ବାଂଲାଦେଶର ଜନ୍ମ ଭାରତୀୟ ବାୟୁସେନାରେ ଯୋଉ ଉପଲବ୍ଧି ସେଟା ବିଶ୍ୱବିଦିତ ଏବଂ ଭାରତୀୟ ବାୟୁସେନା ସବୁବେଳେ ସତତ ପ୍ରସ୍ତୁତ ଅଛି। ଆଉ ସେଇଟା ଅଳ୍ପ କିଛି ଦିନ ତଳେ ଅର୍ଥାତ 7-8 May 2025 ଅପରେସନ ସିନ୍ଦୁର ମାଧ୍ୟମରେ ବି ଆପଣମାନେ ଅବଗତ ଥିବେ, ସେ ଆପଣମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ଭାରତୀୟ ବାୟୁସେନାର ଶକ୍ତି କେତେ। ଏ ଦୃଷ୍ଟି ଦେଖିଲେ ଭାରତୀୟ ବାୟୁସେନା 4 ଜାହାଜରୁ ସୃଷ୍ଟି ହେଇ ଆଜି ବହୁତ ବଡ଼ 4th largest ଏୟାରଫୋର୍ସରେ ପରିଣତ ହେଇଛି। ଆଉ ଶକ୍ତି ହିସାବରେ ହିସାବ କଲେ ଗ୍ଲୋବାଲ ଏୟାରଫୋର୍ସ ଇଣ୍ଡେକ୍ସରେ ବର୍ତ୍ତମାନ ଭାରତର ବାୟୁସେନା 3rd position ଅଛି। ତେଣୁ ସେ ଦୃଷ୍ଟି ଦେଖିଲେ ଭାରତୀୟ ବାୟୁସେନାର ଇତିହାସ ବହୁତ ରିଚ୍, ବହୁତ ଫ୍ରୁଟଫୁଲ, ବହୁତ ସକ୍ସେସଫୁଲ ଅଟେ। ଆମର ଭାରତୀୟ ବାୟୁସେନାରେ ଆମର ଭାରତର ଯୋଉ ଶତ୍ରୁମାନେ ଆପଣମାନେ ଜାଣିଛନ୍ତି, ଆମର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି, ନର୍ଥର୍ଣ୍ଣ ଫ୍ରଣ୍ଟରେ ଅଛନ୍ତି ଏବଂ ଆମର ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ବି ଗୋଟେ ନୂଆ ଫୋର୍ସ ମୁଣ୍ଡ ଉଠାଉଛି। ତେଣୁ ଆମେ ସବୁବେଳେ ପାଇଁ 2-front war ପାଇଁ ପ୍ରିପେୟାର ହେଉଛୁ। 2 front ମାନେ କୋଉଠି? ପାକିସ୍ତାନ ପଟରୁ ଓ ଚାଇନା ପଟରୁ। କିନ୍ତୁ ଏଇ ଯେ 3rd front ମଝିରେ ମୁଣ୍ଡ ଉଠାଉଛି, ତା ପାଇଁ ବି ସତତ ପ୍ରସ୍ତୁତ ରହିବା ଦରକାର। କିନ୍ତୁ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁଛି, ଭାରତ ବାୟୁସେନାରେ ଯେତିକି ସ୍କ୍ୱାଡ୍ରନ୍ ରହିବା କଥା

0: ନର୍ଥନ୍ ଫ୍ରଣ୍ଟରେ ଅଛନ୍ତି ଏବଂ ଆମର ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ବି ଗୋଟେ ନୂଆ ଫୋର୍ସ ମୁଣ୍ଡ ଉଠାଉଛି। ତେଣୁ ଆମେ ସବୁବେଳ ପାଇଁ ଟୁ ଫ୍ରଣ୍ଟ ୱାର୍ ପାଇଁ ପ୍ରିପେୟାର ହେଉଛୁ। ଟୁ ଫ୍ରଣ୍ଟ ମାନେ କୋଉଠି? ପାକିସ୍ତାନ ପଟରୁ ଓ ଚାଇନା ପଟରୁ। କିନ୍ତୁ ଏଇ ଯେ ଥାର୍ଡ ଫ୍ରଣ୍ଟ ମଝିରେ ମୁଣ୍ଡ ଉଠାଉଛି, ତା ପାଇଁ ବି ସତତ ପ୍ରସ୍ତୁତ ରହିବା ଦରକାର। କିନ୍ତୁ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁଛି, ଭାରତ ବାୟୁସେନାରେ ଯେତିକି ସ୍କ୍ୱାଡ୍ରନ୍ ରହିବା କଥା ତାଠୁ ବର୍ତ୍ତମାନ କିଛି ବହୁତ ପରିମାଣରେ ଯୁଦ୍ଧ ଜାହାଜର ରିକ୍ୱାୟାରମେଣ୍ଟ ଅଛି, କିନ୍ତୁ ପୁରା ହେଇପାରୁ ନାହିଁ। ତା ଛଡ଼ା ଆପଣମାନେ ଦେଖୁଥିବେ ଯୋଉ ଇରାନ ଇସ୍ରାଏଲ ଆଉ ଆମେରିକା ମଧ୍ୟରେ ଯୋଉ ଯୁଦ୍ଧ ଚାଲିଛି, ସେ ଯୁଦ୍ଧରେ ଇରାନର ଯୋଉ ଡ୍ରୋନ୍ ଆକ୍ରମଣ ବା ଡ୍ରୋନ୍ ୱାରଫେୟାରରେ ଇରାନ ବହୁତ ସକ୍ଷମ ହେଇଛି, ସେଟା କହୁଛନ୍ତି ଏସିମେଟ୍ରିକ ୱାରଫେୟାର। ତେଣୁ ଭାରତ ମଧ୍ୟ ଏସିମେଟ୍ରିକ ୱାରଫେୟାରକୁ ପ୍ରତିହତ କରିବା ପାଇଁ ତୟାର ଅଛି। ଏଲ୍ସିଏ ଏୟାରକ୍ରାଫ୍ଟ, ତେଜସ୍ ଏୟାରକ୍ରାଫ୍ଟ, ଇଣ୍ଡିଜିନସ୍ ଏୟାରକ୍ରାଫ୍ଟ ଭାରତରେ ଡେଭଲପମେଣ୍ଟ ହେଇଛି ଟେକ୍ନୋଲୋଜି। ସେଇ ଫୋର୍ଥ ଜେନେରେସନ୍ ଏୟାରକ୍ରାଫ୍ଟ ଭାରତୀୟ ବାୟୁସେନାରେ ଗୋଟେ ମେଜର ସୋର୍ସ ବନିବ। ତା ଛଡ଼ା ଆମେ ନୂଆ ନୂଆ ଏୟାରକ୍ରାଫ୍ଟ ବା ଫିଫ୍ଥ ଜେନେରେସନ୍ ଏୟାରକ୍ରାଫ୍ଟ ଓ ସିକ୍ସଥ ଜେନେରେସନ୍ ଏୟାରକ୍ରାଫ୍ଟ ପାଇଁ ଆମର ଆଶାବାଦୀ ଅଛୁ। ଆଉ ଆଡଭାନ୍ସ ମଲ୍ଟିରୋଲ୍ କମ୍ବାଟ ଏୟାରକ୍ରାଫ୍ଟ ଆମକା ପ୍ରୋଜେକ୍ଟ ବି ଆରମ୍ଭ ହେଇସାରିଲାଣି। ଆସନ୍ତା ଦଶ ବର୍ଷ ଭାରତୀୟ ବାୟୁସେନା ପାଇଁ ଇଣ୍ଡିଜିନସ୍ ଇକ୍ୱିପମେଣ୍ଟ ମାନୁଫ୍ୟାକ୍ଚରିଂ ପାଇଁ ବହୁତ ବଡ଼ ପଦକ୍ଷେପ ବୋଲି ମୋର ଅନୁମାନ ଅଛି।
1: ପରବର୍ତ୍ତୀ ପ୍ରଶ୍ନଟି ଆମ ଯୁବପିଢ଼ି ମାନଙ୍କ ପାଇଁ ରହିଛି। ଯୁବପିଢ଼ି ମାନେ କ୍ୟାରିୟର ପାଇଁ ଅନେକ ବିକଳ୍ପ ବାଛୁଛନ୍ତି, ଯେମିତିକି ଆଇଆଇଟି ଏନ୍ଆଇଟିରୁ ଯେଉଁ ପିଲାମାନେ ସବୁ ବାହାରୁଛନ୍ତି ଶିକ୍ଷିତ ଯୁବକମାନେ, ସେମାନେ ବେଶୀ କରି କର୍ପୋରେଟ୍ ସେକ୍ଟର ବା ହାଇ ପେଇଂ ଜବ୍କୁ ବେଶୀ ପ୍ରିଫର କରୁଛନ୍ତି। କିନ୍ତୁ ଆମର ବେଶୀ ରିକ୍ୱାୟାରମେଣ୍ଟ ରହୁଛି ଆମ ଭାରତୀୟ ବାୟୁସେନାରେ। ତେବେ ଆମ ଯୁବପିଢ଼ିମାନଙ୍କୁ କିପରି ଭାବରେ ଆପଣ ଆହ୍ୱାନ କରିବେ, ଯେମିତିକି ଆମ ଭାରତୀୟ ବାୟୁସେନାରେ ଯୋଗ ଦେବା ପାଇଁ ସେମାନେ ଅଧିକ ଆଗ୍ରହୀ ହେବେ?
0: ମୁଁ ଆପଣଙ୍କୁ ଗୋଟେ ଷ୍ଟାଟିଷ୍ଟିକ୍ସ ଦେବା ପାଇଁ ଚାହୁଁଛି। ଭାରତୀୟ ବାୟୁସେନା ବର୍ଷରେ ଦୁଇଥର ଆଫକ୍ୟାଟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ତାଙ୍କ ଅଫିସର୍ସ ମାନଙ୍କ ପାଇଁ କରନ୍ତି, ଆଉ ତାର ଏକ୍ସାମିନେସନ ଯବାନ ମାନଙ୍କ ପାଇଁ କରନ୍ତି। ତେଣୁ ଏଇ ଆଫକ୍ୟାଟ ଏକ୍ସାମିନେସନରେ ଅଫିସର୍ସ ମାନଙ୍କ ପାଇଁ ଗୋଟେ ଆପଣଙ୍କୁ ଷ୍ଟାଟିଷ୍ଟିକ୍ସ ଦେବି। ପ୍ରତ୍ୟେକ ଏକ୍ସାମିନ ପାଇଁ 1.5 ଲକ୍ଷରୁ 3 ଲକ୍ଷ ଆପ୍ଲିକେସନ ଆସିଥାଏ। ତେଣୁ ଗୋଟେ ବର୍ଷରେ ପାଖାପାଖି 2 ଏକ୍ସାମିନେସନ ପାଇଁ 4 ଲକ୍ଷରୁ 6 ଲକ୍ଷ ଆପ୍ଲିକେସନ ଆସିଥାଏ, ଆଉ ସେଥିରୁ 4 ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତି, ଆଉ ସେଥିରୁ ମାତ୍ର 350 ରୁ 450 ଅଫିସର ସିଲେକ୍ସନ ହୁଅନ୍ତି। ତେଣୁ ଏଇଥିରୁ ଜାଣିପାରୁଥିବେ ଆମର ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଯୁବପିଢ଼ିଙ୍କର ସଂଖ୍ୟାରେ କିଛି କମି ନାହିଁ, କିନ୍ତୁ 4 ଲକ୍ଷରୁ ଯଦି ମାତ୍ର 400 କ୍ୟାଣ୍ଡିଡେଟ ଅଫିସର ବନୁଛନ୍ତି, ତାମାନେ 0.1%। ସେଇ ଦୃଷ୍ଟିରୁ ଦେଖିଲେ ଆମର କ୍ୱାଣ୍ଟିଟିରେ କିଛି ପ୍ରୋବ୍ଲେମ ନାହିଁ, କ୍ୱାଣ୍ଟିଟି ତ ବହୁତ ଲୋକ ଆସୁଛନ୍ତି, କିନ୍ତୁ ଆମକୁ କ୍ୱାଲିଟି ବି ଦରକାର। କ୍ୱାଲିଟି କଣ ପାଇଁ? କାରଣ ଭାରତୀୟ ବାୟୁସେନାରେ ସବୁଠୁ ଟେକ୍ନୋଲୋଜିକାଲି ସୁପିରିୟର ଏୟାରକ୍ରାଫ୍ଟ, ଟେକ୍ନୋଲୋଜିକାଲି ସୁପିରିୟର ରଡାର, ଟେକ୍ନୋଲୋଜିକାଲି ସୁପିରିୟର ମିସାଇଲ୍ସ, ସେଗୁଡ଼ା ସବୁ ବ୍ୟବହାର କରାଯାଉଛି। ତାପରେ ବହୁତ ହାଇ ଏଣ୍ଡ ଟେକ୍ନୋଲୋଜି ଯୋଉଥିରେ ନେଟୱର୍କ ସେଣ୍ଟ୍ରିକ ୱାରଫେୟାର ଇଣ୍ଟିଗ୍ରେସନ ରହୁଛି, ଯୋଉଠି ପୁରା ଏଣ୍ଟାୟାର ଏୟାର ସିଚୁଏସନ ପିକ୍ଚରକୁ ସ୍କ୍ରିନ୍ରେ ଦେଖିପାରିବେ, ସେଉଠୁ ଅପରେଟ୍ କରିପାରିବେ। ସେଇ ଦୃଷ୍ଟିରୁ ଦେଖିଲେ ଭାରତୀୟ ବାୟୁସେନାକୁ ଟେକ୍ନୋଲୋଜିକାଲି କେପେବୁଲ ମ୍ୟାନ୍ ପାୱାର ଦରକାର। ଆଇଆଇଟି ଏନ୍ଆଇଟି ବା ଅନ୍ୟ ଯୋଉ ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଯୋଉ ଷ୍ଟୁଡେଣ୍ଟ ମାନେ ବାହାରୁଛନ୍ତି, ତାଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରଲୋଭନ ଅଛି କର୍ପୋରେଟ୍ ୱାର୍ଲଡରେ ପଶି ସେମାନେ ଭଲ ପଇସା ରୋଜଗାର କରିବେ। କିନ୍ତୁ ଇଣ୍ଡିଆନ ଏୟାରଫୋର୍ସ ଆପଣଙ୍କୁ ଗୋଟେ ଜୀବନ ଦେବ, ଯଦି ଆପଣଙ୍କୁ ଫୁଲ୍ ଟାଇମ୍ ବା ପରମାନେଣ୍ଟ କମିଶନ ନ ହେବା ପାଇଁ ଇଚ୍ଛା ଅଛି, ତାହେଲେ ଦେଖନ୍ତୁ ଅଗ୍ନିବୀର ସ୍କିମ୍ରେ ଯାଆନ୍ତୁ ବା ସର୍ଟ ସର୍ଭିସ କମିଶନରେ ଯାଆନ୍ତୁ। ଯଦି ଏୟାରଫୋର୍ସ ଆପଣମାନଙ୍କୁ ଭଲ ନ ଲାଗିଲା, ତାହେଲେ ଆପଣ ପୁଣି ଥରେ ଅପସନ୍ ଏକ୍ସରସାଇଜ୍ କରିକି ସେଠୁ ବାହାରକୁ ଆସିପାରିବେ। ତେଣୁ ଆପଣ ଦୁଇ ପ୍ରକାର ଜୀବନର ମହତ୍ଵ ବୁଝିପାରିବେ, କୋଉଠି ଭାରତୀୟ ବାୟୁସେନାର ଅଫିସର ବନିବା ବା ଯବାନ ବନିବାର ମହତ୍ଵ, ବା ବାହାରେ ଆପଣଙ୍କର କର୍ପୋରେଟ୍ ୱାର୍ଲଡରେ କାମ କରିବାର ମହତ୍ଵ। ସେଥିପାଇଁ ମୋର ଭାରତୀୟ ଯୁବପିଢ଼ିକୁ ଏହି ଆହ୍ୱାନ, ଗୋ ୱିଥ୍ ପଜିଟିଭ ଫ୍ରେମ୍ ଅଫ୍ ମାଇଣ୍ଡ ଆଣ୍ଡ ଦେନ୍ ଏଚିଭ୍ ସକ୍ସେସ୍ ୱିଥ୍ ୟୋର୍ ଡେଡିକେସନ୍, ଡିଭୋସନ୍, ଡିସିପ୍ଲିନ୍ ଆଣ୍ଡ ଡିଟର୍ମିନେସନ୍।
1: ଭାରତୀୟ ବାୟୁସେନା ପ୍ରତି ଆପଣଙ୍କର ବହୁତ ଅବଦାନ ରହିଛି। ଆପଣଙ୍କର ଏହି ଯାତ୍ରା ଆଉ ଅଭିଜ୍ଞତାରୁ ଆମ ଯୁବପିଢ଼ିମାନଙ୍କୁ ଦେଶ ସେବା, ଶୃଙ୍ଖଳା ଆଉ ନିଜର ସ୍ୱପ୍ନ ପୂରା କରିବା ନେଇ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ଆପଣମାନେ ଶୁଣିଥିବେ ଗୋଟେ ଲାଲ ବାହାଦୁର ଶାସ୍ତ୍ରୀ ଯେତେବେଳେ ପ୍ରାଇମ ମିନିଷ୍ଟର ହେଲେ, ସେ କହିଥିଲେ ଜୟ ଯବାନ ଜୟ କିଷାନ, ଆଉ ମୋଦି ଆସିଲା ପରେ ମୋଦି କହିଲେ ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ। କେବଳ ଯବାନ ସିନା ଖାଦ୍ୟ ଉତ୍ପାଦନ କରିବ, କିନ୍ତୁ ଦେଶ ଯଦି ସୁରକ୍ଷିତ ନ ରହିବ, ତାହେଲେ ଆମକୁ ଚାରି ତରଫରୁ ଯୋଉ ଆମର ଶତ୍ରୁମାନେ ଅଛନ୍ତି ଆମକୁ ଘେରିଯିବେ, ତେଣୁ ଆମେ ଉନ୍ନତ ହୋଇପାରିବୁ ନାହିଁ। ତେଣୁ ଜୟ ଯବାନର ନାରା ସେଇଥିପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ଯବାନ ଦେଶକୁ ସୁରକ୍ଷିତ କରିବ।

0: ସୁଦୃଢ କରିବ, ଦେଶରେ ସୁରକ୍ଷା ରହିବ, ଶାନ୍ତି ରହିବ। ମୁଁ ଏଇଟା ଗ୍ୟାରେଣ୍ଟି ସହିତ କହିପାରୁଛି ଯେ ଭାରତୀୟ ବାୟୁସେନାରେ ଆପଣଙ୍କର ଯୋଉ ଏକ୍ସପିରିଏନ୍ସ ସେଟା ବହୁତ ବିବିଧ ଏକ୍ସପିରିଏନ୍ସ, ଏବଂ ସେଇ ଏକ୍ସପିରିଏନ୍ସଟା ଗେନ୍ କଲେ ଆପଣମାନଙ୍କର କରିୟର ଆଉ ଫ୍ୟୁଚର, ଆପଣଙ୍କର ଯୋଉ ନିଜର କରିୟରର ଯୋଉ ଭିଜନ ଆହୁରି ବ୍ରଡ୍ ହେଇଯିବ। ତାପରେ ଆପଣମାନେ ଏୟାରଫୋର୍ସ ବାହାରିବେ ସେତେବେଳେ ଆପଣ ଗୋଟେ ବହୁତ ଡିସିପ୍ଲିନ୍ଡ ସୋଲଜର, ୟୁ ଲିଡିଂ ଏ ଡିସିପ୍ଲିନ୍ଡ ଲାଇଫ ଆଣ୍ଡ ହାଭିଂ ମଲ୍ଟିପୁଲ ସ୍କିଲ୍ ଲେଭେଲ୍ସ ଆଣ୍ଡ ମଲ୍ଟି ଡୋମେନ୍ ସ୍ପେଶାଲାଇଜେସନ ଇନ୍ ୟୋର କରିୟର। ଆଣ୍ଡ ଆଇ ଏମ୍ ରିଏଲି ଥ୍ୟାଙ୍କଫୁଲ ଟୁ ଇଣ୍ଡିଆନ୍ ଏୟାରଫୋର୍ସ ଟୁ ହେଭ୍ ପ୍ରୋଭାଇଡେଡ୍ ମି ଦିସ୍ ଅପରଚୁନିଟି ଫର 34 ଇୟର୍ସ। ଥ୍ୟାଙ୍କ ୟୁ, ଜୟ ହିନ୍ଦ ଆଣ୍ଡ ଜୟ ଭାରତ।
1: ସାର୍ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଆଶା କରୁଛି ଆପଣଙ୍କ ଅଭିଜ୍ଞତା ଆଉ ଆପଣଙ୍କର ଏହି ମୂଲ୍ୟବାନ କଥା ନିଶ୍ଚୟ ଆମ ଯୁବଶ୍ରୋତାଙ୍କୁ ନୂଆ ଭାବରେ ଚିନ୍ତା କରିବାକୁ ପ୍ରେରଣା ଦେବ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା ଦିଅ 3000।
2: କାହିଁକି?
1: ମୋର ପକେଟ ମନି।
2: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
1: ଆରେ ବାପା ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା ମତେ ବି ଶିଖା, ନିଜର 1000 ନେଇଯା,
1: ତମ ମୋବାଇଲ ଦିଅ
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
4: ସହଜ ଅଟେ ପ୍ରତିଦିନ ଦେଣ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ପଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି ଭେଷଜ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଦ୍ୱାରା ଅନୁମୋଦନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ବୋହନାଙ୍କ ଖଣ୍ଡପୀଠ ପରିବର୍ତ୍ତନର କାରଣ ଜାଣିବା ପାଇଁ ଆବଶ୍ୟକ ତଥ୍ୟ ମଗାଇଛନ୍ତି। ନିର୍ଦ୍ଧାରିତ ସାୟିଧାନିକ ପ୍ରକ୍ରିୟା ଅନୁସରଣ କରାନଯାଇ ନିର୍ବାଚନ କମିଶନଙ୍କ ସଫ୍ଟୱେୟାର୍ରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ ମାମଲାରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅବସରରେ ଗତ ମେ ମାସରେ ସୁପ୍ରିମକୋର୍ଟ ସଂଶୋଧିତ ଫର୍ମ 6କୁ ବୈଧ ବୋଲି ଘୋଷଣା କରିଥିବା ନିର୍ବାଚନ କମିଶନ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚଳଚ୍ଚିତ୍ର କ୍ଷେତ୍ରର ବିକାଶ ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
1: ଏବଂ 5 ମେ 1982 ବାଣିଜ୍ୟିକ କାର୍ଯ୍ୟ ଇଏ ଆରମ୍ଭ ହୋଇଥିଲା 1982 ମସିହା। କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଓ ବୈଷୟିକ କାର୍ଯ୍ୟରେ ନୂଆ ସମ୍ଭାବନା ସୃଷ୍ଟି ମଧ୍ୟ ହୋଇଥିଲା। ନୂଆ ନୂଆ ଆମର କିଛି ପ୍ରଡ୍ୟୁସର ବାହାରିକି ନୂଆ ଫିଲ୍ମକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ଏ କାର୍ଯ୍ୟରେ ସମସ୍ତଙ୍କୁ ନିୟୋଜିତ କରିବା।
0: ପ୍ରାୟ 5 ବର୍ଷ ଧରି ଏହି ଷ୍ଟୁଡିଓର ପୁନରୁଦ୍ଧାର ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିଲା। ଆଧୁନିକ ଭିଭିଭୂମି, ଚଳଚ୍ଚିତ୍ର ନିର୍ମାଣ ପାଇଁ ସେଟ୍ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ଆଦି ଷ୍ଟୁଡିଓରେ ସାମିଲ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହି ଷ୍ଟୁଡିଓ ଏକ ଆଧୁନିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଅନ୍ୟତମ କେନ୍ଦ୍ର ଭାବେ ପରିଚିତ ହେବ। ପ୍ରାୟ 22 ଏକର ପରିମିତ ଅଞ୍ଚଳରେ ଥିବା ଷ୍ଟୁଡିଓକୁ 164 କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁବିଧା ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଧୁନିକୀକରଣ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଧାୟକ, ଓଡ଼ିଶା ଓଡ଼ିଆ ସିନେ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ରେ ମନ୍ତ୍ରୀ ଶ୍ରୀ ସିଂ

ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଜାତୀୟ ମହିଳା କମିଶନ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମହିଳାଙ୍କ ଅଧିକାର ଓ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଏସ୍ ବର୍ମା କମିଟିର 2013 ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀରେ ଆପ୍ ଏବଂ ପରିବହନ କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାର ଉପଯୋଗକୁ ଗୁରୁତ୍ୱ ଦିଆଯାଇଛି। କମିଶନ ଅଧ୍ୟକ୍ଷା ବିଜୟା ରାହତକର ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା କହିଛନ୍ତି। କଲେଜଗୁଡ଼ିକ ପକ୍ଷରୁ ଆସନ୍ତା ବୁଧବାର ଦିନ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। 9 ତାରିଖରେ ନାମାଙ୍କନ ପତ୍ର ଦାଖଲ, 10 ତାରିଖରେ ପ୍ରତ୍ୟାହାର, 14ରେ ୱାଇଆଇ ଷ୍ଟାଣ୍ଡ ଫର୍ ମିଟିଂ, 15 ତାରିଖରେ କ୍ୟାମ୍ପସ୍ ଭୋଟ୍ ଏବଂ ଏହାପରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। 16 ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଯୁବ ନେତୃତ୍ୱକୁ ଆଗକୁ ନେବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ତ ପାର୍ଟି ଦରକାର। ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା। ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
1: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
0: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
1: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ରାଜ୍ୟର ଯୁବବର୍ଗଙ୍କୁ ସବୁଜ ଶକ୍ତି ଓ ସୌର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ କରିବା ଲକ୍ଷ୍ୟ ନେଇ ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଏଥିପାଇଁ 1,48,00,000 ଟଙ୍କା ବିନିଯୋଗ କରିବ। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ପ୍ରତିବର୍ଷ ପ୍ରାୟ 300 ଯୁବକ ଯୁବତୀଙ୍କୁ ସବୁଜ ଶକ୍ତି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ୱ ଦକ୍ଷତା କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ତାଲିମ ସୁଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ରଙ୍କ ସଂଖ୍ୟା 60-100 ବୃଦ୍ଧି କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଭବିଷ୍ୟତରେ ବ୍ରହ୍ମପୁର ଏବଂ ସମ୍ବଲପୁରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶାଖା ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। 2026 ମସିହା ପାଇଁ ଭେଷଜ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସେରୋଥି, ପିଟର ହେଗେନମାନ୍ନ ଏବଂ ଜର୍ଜ ନାଗେଲ୍ଙ୍କୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମ୍ ସ୍ଥିତ କାରୋଲିନ୍ସ୍କା ପ୍ରତିଷ୍ଠାନ ଦ୍ୱାରା ଏହା ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମସ୍ତିଷ୍କର ସ୍କୃତିଶକ୍ତି, ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦିନରୁ ଚେଷ୍ଟା କରୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି 3 ବୈଜ୍ଞାନିକଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆୟନ୍ ଚ୍ୟାନେଲ୍ସ ଆଣ୍ଡ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହର ପୁରସ୍କାର 2026 କାର୍ଯ୍ୟକ୍ରମରେ ରାଜ୍ୟକୁ ପୁରସ୍କୃତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏହି ସ୍ୱୀକୃତି ରାଜ୍ୟ ପାଇଁ ଗର୍ବର ବିଷୟ। ପ୍ରଶାସନିକ ଦକ୍ଷତା ବୃଦ୍ଧି, ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରେ ଦୃଢ଼ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ସ୍ୱଚ୍ଛ ଓ ଦକ୍ଷତା ସମ୍ପନ୍ନ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଷଷ୍ଠ ପର୍ଯ୍ୟାୟ ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆକାଶବାଣୀ କଟକ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଚାରାରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ସମୀକ୍ଷା କରିଛନ୍ତି। ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯାଇ ଶ୍ରୀ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାରେ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଏସ୍ଆଇଆର୍ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ ଅନୁମୋଦନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ କମ୍ପ୍ଲେକ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା 15 ତାରିଖରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ ଏବଂ ମସ୍ତିଷ୍କର ଅନୁଧ୍ୟାନ ଲାଗି ଭେଷଜ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ସମ୍ବାଦ ଏତିକିରେ ଶେଷ ହେଲା।
3: ସିଲା, ତମ ଦେହ ଏବେ କେମିତି ଅଛି?
4: ଦିଦି, ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
3: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି, ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
5: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରେଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହେବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ନିରନ୍ତର ବିକାଶ ପାଇଁ ସୁପର କମ୍ପ୍ୟୁଟିଂ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଫସଲ ଉତ୍ପାଦନ ପରିମାଣ ପୂର୍ବାନୁମାନ କରିବାଠାରୁ ଆରମ୍ଭ କରି ରୋଗ ପୋକର ସମୀକ୍ଷା, ଔଷଧ କ୍ଷେତ୍ରରେ ଆବିଷ୍କାରକୁ ଅଧିକ ତ୍ୱରାନ୍ୱିତ ଏବଂ ବନ୍ୟା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସୁପର କମ୍ପ୍ୟୁଟରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସମୟରେ ବହୁ ପରିମାଣର ତଥ୍ୟ ପ୍ରକ୍ରିୟାକରଣ କରି ସୁପର କମ୍ପ୍ୟୁଟର ଆବଶ୍ୟକ ସୂଚନା ପ୍ରଦାନ କରିଥାଏ। ପାରମ୍ପରିକ କମ୍ପ୍ୟୁଟର ଅପେକ୍ଷା ଖୁବ୍ କମ୍ ସମୟରେ ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ଏହା ସକ୍ଷମ ହୋଇଥାଏ। ଅନେକ ସମୟରେ ଏହାକୁ ସମାନ୍ତରାଳ କମ୍ପ୍ୟୁଟର ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି। ଏହାର ଅର୍ଥ ହେଉଛି ଏକାଧିକ ସିପିୟୁ ଏକ ନିର୍ଦ୍ଦିଷ୍ଟ ସମୟରେ ତଥ୍ୟ ବିଶ୍ଳେଷଣ କରିପାରିବା। ସୁପର କମ୍ପ୍ୟୁଟର ଶକ୍ତିକୁ ଫ୍ଲପ୍ସ କିମ୍ବା ପ୍ରତି ସେକେଣ୍ଡରେ ଫ୍ଲୋଟିଂ ପଏଣ୍ଟ ଅପରେସନ୍ସ ଦ୍ୱାରା ମାପ କରାଯାଏ। ଅର୍ଥାତ୍ ପ୍ରତି ସେକେଣ୍ଡରେ କମ୍ପ୍ୟୁଟର କେତେ ଗଣନା କରିପାରିବ, ଏଭଳି ଦ୍ରୁତ ତଥ୍ୟ ବିଶ୍ଳେଷଣ ଗବେଷକଙ୍କୁ ବିଭିନ୍ନ ଆହ୍ୱାନର ତ୍ୱରିତ ସମାଧାନ ଦିଗରେ ସହାୟତା ପ୍ରଦାନ କରୁଛି। ଭାରତର ବର୍ଦ୍ଧିତ ଡିଜିଟାଲ ଇକୋସିଷ୍ଟମ ଉନ୍ନତ କମ୍ପ୍ୟୁଟିଂ ଭିତ୍ତିଭୂମି ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଆବଶ୍ୟକ ପଡ଼ୁଥିବା ତଥ୍ୟର 20% ଭାରତ ସୃଷ୍ଟି କରିପାରୁଛି। କୃତ୍ରିମ ବୁଦ୍ଧିମତା, ପାଣିପାଗ ପୂର୍ବାନୁମାନ, ମହାକାଶ ଗବେଷଣା ଆଦି କ୍ଷେତ୍ର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଗବେଷଣାତ୍ମକ ପ୍ରତିଷ୍ଠାନଗୁଡ଼ିକରେ ସୁପର କମ୍ପ୍ୟୁଟର ଉପଯୋଗକୁ ଅଧିକ ବ୍ୟାପକ କରୁଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏହା ଅଧିକ ସହାୟକ ହେବା ସହ ଦକ୍ଷତା ବୃଦ୍ଧି କ୍ଷେତ୍ରକୁ ସଶକ୍ତ କରୁଛି। ଦେଶବ୍ୟାପୀ କମ୍ପ୍ୟୁଟିଂ କ୍ଷମତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 2015 ଏପ୍ରିଲ୍ ମାସରେ ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଆରମ୍ଭ କରାଯାଇଥିଲା। ଏଥିପାଇଁ 4,500 କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ

ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ମିଶନ ପରିଚାଳିତ ହେଉଛି। ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବା ଏବଂ ଦେଶରେ କାର୍ଯ୍ୟକ୍ଷମ ଥିବା ଉଚ୍ଚ କମ୍ପ୍ୟୁଟିଂ କ୍ଷମତାକୁ ଅଧିକ ସୁଦୃଢ଼ କରିବା ଏହି ମିଶନର ମୂଳ ଲକ୍ଷ୍ୟ। ଦେଶରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସୁପର କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରତିଷ୍ଠା କରିବା ଏହି ମିଶନର ଅନ୍ୟତମ ଉଦ୍ଦେଶ୍ୟ। ପୁନେସ୍ଥିତ ଉନ୍ନତ କମ୍ପ୍ୟୁଟିଂ ବିକାଶ କେନ୍ଦ୍ର ସିଡାକ୍ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏହି ମିଶନକୁ କାର୍ଯ୍ୟକାରୀ କରୁଛନ୍ତି। ସ୍ୱଦେଶୀ ସୁପର କମ୍ପ୍ୟୁଟିଂ ଭିଭିଭୂମି ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ମିଶନ ତିନୋଟି ସମକାଳୀନ ପର୍ଯ୍ୟାୟକୁ ନେଇ ଏକ ନିର୍ମାଣ ପଦ୍ଧତି ଅନୁସରଣ କରୁଛି। ସେଗୁଡ଼ିକ ହେଉଛି ଆସେମ୍ବ୍ଲିଂ ବା ଯୋଡ଼ିବା, ଉତ୍ପାଦନ ଏବଂ ଡିଜାଇନ୍ ଓ ଉତ୍ପାଦନରେ ସହାୟତା। ଏହି ପଦ୍ଧତି ମାଧ୍ୟମରେ ସ୍ୱଦେଶୀ ଦକ୍ଷତାକୁ ବିକାଶ କରାଯିବା ସହ କମ୍ପ୍ୟୁଟିଂ ଭିଭିଭୂମିର ବ୍ୟାପକତା ବୃଦ୍ଧି ପାଉଛି। ମିଶନ ଅଧୀନରେ ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଗତିଶୀଳ ହେଉଛି। ପ୍ରଯୁକ୍ତି ବିଦ୍ୟା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହ ସ୍ୱଦେଶୀ ପ୍ରସ୍ତୁତ କମ୍ପ୍ୟୁଟିଂ ଇକୋସିଷ୍ଟମକୁ ଏହା ଅଧିକ ସୁଦୃଢ଼ କରିବ। 1990 ପ୍ରାରମ୍ଭରେ ପରମ 8000 ଭାରତର ସୁପର କମ୍ପ୍ୟୁଟିଂ ଯାତ୍ରା ଆରମ୍ଭ ହୋଇଥିବାବେଳେ ଗତ ମାସ ସୁଦ୍ଧା ଏହି ଜାତୀୟ ମିଶନ ଅଧୀନରେ 40 ସୁପର କମ୍ପ୍ୟୁଟର ଉପଯୋଗ ଦ୍ୱାରା ଏ କ୍ଷେତ୍ରରେ ଦକ୍ଷତା ଅଧିକ ବ୍ୟାପକ ହୋଇଛି। ଏହି ମିଶନ ମିଳିତ ଜାତିସଂଘର 11 କ୍ଷେତ୍ରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେଥିମଧ୍ୟରେ ବନ୍ୟା ପୂର୍ବାନୁମାନ, ବନାଗ୍ନି ପରିଚାଳନା, ଜଳବାୟୁ ପରିଚାଳନାର ମୁକାବିଲା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷା ଓ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଆଦି ଅନ୍ତର୍ଭୁକ୍ତ। ଶିକ୍ଷା, ଉଦ୍ୟୋଗ ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ନବସୃଜନ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା, ଅର୍ଥନୈତିକ ଅଭିବୃଦ୍ଧି ଓ ସହଯୋଗକୁ ଏହି ମିଶନ ପ୍ରୋତ୍ସାହନ ପ୍ରଦାନ କରୁଛି। ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ କ୍ଷମତାକୁ ଅଧିକ ବ୍ୟାପକ କରିବା ସହ ଏହି ମିଶନ ଅଧୀନରେ ଇକୋସିଷ୍ଟମ ଗଢ଼ିତୋଳିବାକୁ ଭାରତର ନିରନ୍ତର ପ୍ରୟାସ ଜାରି ରହିଛି। ବିଭିନ୍ନ ଗବେଷଣା ସମ୍ପନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପୋଦ୍ୟୋଗ, ଷ୍ଟାର୍ଟଅପ୍ ଏବଂ ଘରୋଇ କ୍ଷେତ୍ରକୁ ଏକତ୍ର କରି ସରକାର ଉନ୍ନତ କମ୍ପ୍ୟୁଟିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ନବସୃଜନ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ଦେଶରେ ଏକ ସୁରକ୍ଷିତ, ନିରନ୍ତର ଏବଂ ଆତ୍ମନିର୍ଭରଶୀଳ ସୁପର କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରସ୍ତୁତ ହୋଇପାରିବ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲି କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ଗୋପରେ ବଢ଼ୁଛି କଳାକହ୍ନେଇ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ହରିହରନ୍ ଏବଂ ସାଧନା ସରଗମ, ଗୀତିକାର ରଞ୍ଜିତ ପଟ୍ଟନାୟକ, ସଙ୍ଗୀତରେ ସଜେଇଛନ୍ତି ନାରାୟଣ ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଓନ୍ଲି ପ୍ୟାର୍ ଚଳଚ୍ଚିତ୍ରରୁ। ଗୀତିକାର ଡକ୍ଟର ନିର୍ମଲ ନାୟକ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା।

ଭେଟିଦେଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୋକ୍ତି। ସୁନାବେଡ଼ା ହାଲ୍ର 2000ତମ ଏରୋ ଇଞ୍ଜିନ୍ ହସ୍ତାନ୍ତର ପ୍ରକ୍ରିୟାରେ ଆସନ୍ତାକାଲି ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ।

0: ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
1: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦବନି।
2: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା। ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
3: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଗସ୍ତ କରି ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅବସରରେ ହାଲ୍ ପକ୍ଷରୁ ନିର୍ମିତ 2000ତମ ଏରୋ ଇଞ୍ଜିନ୍ର ହସ୍ତାନ୍ତର ପ୍ରକ୍ରିୟା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିସହିତ କୋରାପୁଟସ୍ଥିତ ହାଲ୍ ବିଗତ 6 ଦଶନ୍ଧି ଧରି ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ସଶସ୍ତ୍ର ବାହିନୀର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ଦିଗରେ ଐତିହାସିକ ଅବଦାନକୁ ସ୍କରଣ କରିବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା ପଥରେ ଗମନାଗମନ ଜାତୀୟ ବିକାଶ କ୍ଷେତ୍ରରେ ଏକ କେନ୍ଦ୍ରୀୟ ସ୍ତମ୍ଭ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ଏକ ଯାତ୍ରୀ କୈନ୍ଦ୍ରିକ ତଥା ସୁରକ୍ଷିତ ଓ ଦ୍ରୁତଗାମୀ ଯାତ୍ରାକୁ ସଫଳ କରିବା ଦିଗରେ ବନ୍ଦେ ଭାରତ ଟ୍ରେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। 2019 ଫେବୃୟାରୀ ମାସରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇ ପ୍ରଥମେ ନୂଆଦିଲ୍ଲୀ ବାରାଣସୀ ରେଳପଥରେ ଯାତ୍ରା କରିଥିଲା। ଗତବର୍ଷ ନଭେମ୍ବର ମାସରେ ବାରାଣସୀଠାରୁ 4ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ, ଭାରତୀୟ ରେଳବାଇର ଆଗାମୀ ପିଢ଼ି ଲାଗି ବନ୍ଦେ ଭାରତ ଭଳି ଟ୍ରେନ୍ଗୁଡ଼ିକ ଭିତ୍ତିଭୂମି ସ୍ଥାପନ କରୁଛନ୍ତି। ଏହି ଟ୍ରେନ୍ର ସଫଳ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
4: ଆଜ ବନ୍ଦେ ଭାରତ, ନମୋ ଭାରତ ଔର ଅମୃତ ଭାରତ ଜୈସି ଟ୍ରେନେ ଭାରତୀୟ ରେଲୱେ କି ଅଗଲି ପିଢ଼ି କି ନୀବ ତୈୟାର କର ରହି ୟେ ଭାରତୀୟ ରେଲୱେ କୋ ଟ୍ରାନ୍ସଫର୍ମ କରନେ କା ଏକ ପୁରା ଅଭିଯାନ ହୈ। ବନ୍ଦେ ଭାରତ ଭାରତୀୟ କି ଭାରତୀୟ ଦ୍ୱାରା ଭାରତୀୟ କେ ଲିଏ ବନାଇ ହୁଇ ଟ୍ରେନ ହୈ।
3: 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମଣିଷର ମସ୍ତିଷ୍କର ଅନୁଧ୍ୟାନ ଲାଗି କାର୍ଲ ଡିସରଥ, ପିଟର ହେଗେମାନ ଏବଂ ଜର୍ଜ ନାଗେଲ୍କୁ ସେମାନଙ୍କ ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତି ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ଷ୍ଟକହୋମ୍ସ୍ଥିତ କାର୍ଲୁନ୍ସ୍କା ପ୍ରତିଷ୍ଠାନ ଦ୍ୱାରା ଏହି ଘୋଷଣାନାମା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମସ୍ତିଷ୍କର ସ୍କୃତିଶକ୍ତି, ଭାବନା ଓ ବ୍ୟବହାରକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ଗବେଷକମାନେ ଅନେକ ଦୂରରୁ ଚେଷ୍ଟା କରିଆସୁଥିଲେ। ତେବେ ନୋବେଲ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ଏହି 3 ବିଶେଷଜ୍ଞଙ୍କ ନୂତନ ପଦ୍ଧତି ଲାଇଟ୍ ଗେଟେଡ୍ ଆୟନ୍ ଚ୍ୟାନେଲ୍ସ ଏବଂ ଅପ୍ଟୋଜେନେଟିକ୍ସ ମାଧ୍ୟମରେ ଏକ ସଚଳ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ କିଭଳି ସତେଜ ତଥା ନିସ୍ତେଜ କରାଯାଇପାରିବ ସେ ସମ୍ପର୍କରେ ସୂଚନା ମିଳିପାରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି 5 ବୁଝାମଣାପତ୍ର ସ୍ୱାକ୍ଷରିତ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟବହୃତ ଫର୍ମ 6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନାହାନ୍ତି ସୁପ୍ରିମକୋର୍ଟଙ୍କ ସ୍ୱଷ୍ଟୋକ୍ତି, ଏବଂ 2026 ବର୍ଷ ଲାଗି ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ପାଇଁ 3 ବିଶେଷଜ୍ଞ ମନୋନୀତ। ସମ୍ବାଦ ଶେଷ ହେଲା।
5: ଆକାଶବାଣୀ କଟକ।
6: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ।

0: ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ଭାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଶିକ୍ଷା କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ମାର୍ଗ ଦେଖାଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର 125ତମ ବାର୍ଷିକ ସମାରୋହ ଉଦ୍ଘାଟନ କରି ରାଜ୍ୟପାଳ କହିଥିଲେ ଏହି ଶିକ୍ଷାନୁଷ୍ଠାନର ଦୀର୍ଘ ପରମ୍ପରା ଶିକ୍ଷା, ଚରିତ୍ର ଗଠନ ଓ ସେବାର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ଅବକାଶ 125 ପତ୍ରିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନ 2026 ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ରେ ଆଶୀର୍ବାଦର ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି କହିଥିଲେ
1: ହଜାରୋଁ କି ସଂଖ୍ୟା ମେ ଭାଇ ବହିନେ ହମ ଲୋଗ ଇକଠେ ହୋକେ ଦିଆ ଲଗାନେ କି ଔର ଭଗବାନଙ୍କ ପ୍ରାର୍ଥନା କରନେ କି ଯୋ ବ୍ୟବସ୍ଥା ଇସକୋ ସମାପନ କିଏ ଅଭି ଔର ସବକେ ମୁହ ମେ ଏକ ବାତ ଥା କି ମହାପ୍ରଭୁ ପ୍ରଧାନମନ୍ତ୍ରୀ ଜୀ କୋ ଆଶୀର୍ବାଦ କରେ। ବିକଶିତ ଭାରତ କି ଯୋ ସପ୍ନେ ହମ ସବକେ ମନ ମେ ହେ ଓ ସହି ରୂପ ମେ 2047 ତକ ସମ୍ପନ୍ନ କରେ, ହମାରା ପୂର୍ଣ୍ଣ ବିଶ୍ୱାସ ହେ ମହାପ୍ରଭୁ କେ ଆଶୀର୍ବାଦ ମୋଦିଜୀ କେ ଉପର ତ ନିଶ୍ଚିତ ରୂପ ମେ ରହେଗା।
0: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ 2026 ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକାରେ ମୋଟ 10,60,137 ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ 5,49,391 ପୁରୁଷ, 5,10,670 ମହିଳା ଓ 76 ଜଣ ଅନ୍ୟାନ୍ୟ ବର୍ଗର ମତଦାତା ଅଛନ୍ତି। ତାଲିକାରେ 8,076 ଜଣ 18-19 ବର୍ଷ ବୟସର ଯୁବ ମତଦାତା, 8,404 ଜଣ 85 ବର୍ଷର ଉର୍ଦ୍ଧ୍ୱ ଏବଂ 16,678 ଜଣ ଦିବ୍ୟାଙ୍ଗ ମତଦାତା ରହିଛନ୍ତି। କାଜାକସ୍ତାନର କାରାଗାଣ୍ଡା ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାୱାର ଲିଫ୍ଟିଂ ଚମ୍ପିୟନ୍ସିପ୍ରେ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମର ଯୁବ କ୍ରୀଡ଼ାବିତ୍ ବିଭୂତି ଭୂଷଣ ଭଞ୍ଜଦେଓ 3ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ଓଭରଅଲ୍ ପାୱାର ଲିଫ୍ଟିଂରେ 332.5 କିଲୋଗ୍ରାମ, ବେଞ୍ଚ ପ୍ରେସ୍ରେ 92.5 କିଲୋଗ୍ରାମ ଏବଂ ଷ୍ଟ୍ରିକ୍ କଲ୍ରେ 50 କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି। ଏହି ସଫଳତା ପରେ ଜାପାନରେ ହେବାକୁ ଥିବା ବିଶ୍ୱ ଆର୍ମ ରେସ୍ଲିଂ ଚମ୍ପିୟନ୍ସିପ୍ରେ ଭାରତ ପକ୍ଷରୁ ଅଂଶଗ୍ରହଣ ପାଇଁ ସେ ମନୋନୀତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସମ୍ବନ୍ଧ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟଙ୍କୁ ସମବାୟ ସହ ଯୋଡ଼ିବା ଏବଂ ସରକାରୀ ସେବା ଓ ସୁବିଧାର ପରିସର ବୃଦ୍ଧି କରିବା ଏହି ଅଭିଯାନର ଲକ୍ଷ୍ୟ। ଏହା କୃଷକଙ୍କୁ ଅଧିକ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଆଗାମୀ ଦଶହରା, ରାବଣପୋଡ଼ି ଓ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତି ବୈଠକ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭସାଣୀ, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିଲା। ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯିବ। ନିର୍ଦ୍ଦିଷ୍ଟ ନିୟମ ଉଲ୍ଲଂଘନ କରି ଡିଜେ ବଜାଇଲେ ପୂଜା କମିଟି ଓ ଡିଜେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଚିଲିକା, ଟାଙ୍ଗି, ବାଣପୁର, ରାଣୀପଡ଼ା କ୍ଲଷ୍ଟର ଏବଂ ବେଗୁନିଆ ବୋଲଗଡ଼ ସମେତ ବିଭିନ୍ନ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାଇପ୍ ଜଳ ଯୋଗାଇବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପସନ୍ଦର କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନ।

0: ଜୁହାର ଭାଇନା, ଜୁହାର ଜୁହାର
1: ଜୁହାର। ବାହ, ତମକୁ ଡାକି ଡାକି ଥକିଗଲି ହୋ। ଖାଲି ଦରାଣ୍ଡି ଲାଗୁଥିଲ, ଖାଲି ବେଗ ଭିତରେ ପୁରଉଥିଲ, ରଖୁଥିଲ, ଏଟା କି ଧନ୍ଦା ଚଲେଇଛ ବୋଲିକି ମୁଁ ଦେଖିଲି। ହେଲେ କାଳେ ପାଖରେ ପହଞ୍ଚିଗଲେ ଭାଗ ମାଗିଦବ ପରା ବୋଲି ମୁଁ ଆଉ କହିଲି ନାହିଁ। କେତେ ପରା ହେଲା ଯେ ସବୁ?
0: ଏବେ ଯୋଉ ବର୍ଷା ଫର୍ଷା ହେଲାନି କି ଭାଇନା?
1: ହଁ, ବେଶୀ ମାଛ ଧରିଲ? ସେଟା ପାଇଁ ତ ଆଜିକାଲି ଏ ଯୋଉ ବର୍ଷା ହେଲାନି କି, ତାହିଁରୁ ପୁଣି ଆହୁରି ଯୋଉମାନେ ସବୁ ମାଛ ଚାଷ ମାନେ କରିଥିଲେ ସେ ବନ୍ଧ ଆଉ ପୋଖରୀରେ ପାଣି ପଶିବାଟା ବାକି ସିଟିରୁ ମଧ୍ୟ ଡେଇଁ ଡେଇଁ ରାସ୍ତା ଉପରକୁ ପଳାଇଲେ।
0: ହଁ ପରା।
1: ତାପରେ ଆଜିକାଲି ଯେମିତି ଟିକେ ବର୍ଷା ଛାଡିଗଲା ପରେ ଏ ଯୋ ଖରା ଆସିଲା ଆଉ ସନ୍ଧ୍ୟାବେଳୁ ଟିକେ ଟିକେ ଶୀତ ମିଶା ହେଲାଣି ଆମର ବାଟେ। ତାର ପାଇଁ ତମେ ଯେମିତି ଲାଗି ପଡିଥିଲ ସେ ହୁଡ଼ା କାଟି ଦେଇକି ଜାନ୍ଦ୍ରି ଗୋଟେ ପକେଇ ଦେଇକିରି, ମୁଁ ଭାବିଲି ଜବର ମାଛ ହେଇଗଲା ଆଜି।
0: ସେମିତି କି ଭାଇନା, ବିଲ ବାଡି ଗୁଡାକ ଯୋଉ ନାଇଁ କି, ସେ ବିଲ ବାଡିର ହେଲେ ହେଇଗଲେଣି ମାଛ?
1: ନାଇଁ ଦେଖ, ଏବେ କି ସବୁ ଦିନ ଯାକ ଖରା, ରାତିରେ ଟିକେ ଥଣ୍ଡା, ବର୍ଷା ନାଇଁ ବୋଲ ଏବେ ହେଲେ ଏବେ ଧାନ ପୋଡ଼ା ହେବାକୁ ବୋଇଲାଣି। ଏ ସମୟରେ ମାଛ ଧରିକିରି ହୁଡ଼ା କାଟି ଦେଇକି ପାଣି ଛାଡ଼ିଦେବି ବୋଇଲେ ସବୁ ଗଡବଡ ହେଇଯିବ। ସେଟା ଲାଗି ଏବେ 12 ଇଞ୍ଚ ବେଲେ ତମାନ ପାଣି ବାନ୍ଧିକି ରଖିବାର, ନାଇଁ ବେଲେ 6 ଇଞ୍ଚରୁ କମ ହେବାକୁ ହବ ନାହିଁ। ଏବେ ବିଲରେ ପାଣି ରହିବା ନିହାତି ଦରକାର। ଆମର ଚାଷୀ ଭାଇ ମାନେ କିସ, ଯେତେବେଳେ ରୁଆ କରିବେ ସେତେବେଳେ ଟଣଟମା ପାଣି ପୁରା ବୁଡିଲା ପରି ପାଣି ବାନ୍ଧିଦେବେ, ମାତ୍ର ଯେତେବେଳେ ପାଣି ଲୋଡ଼ା ସେତେବେଳେ ପାଣି ଦେବେ ନାହିଁ। ତମେ ଯେମିତି କରୁଥିଲ ସବୁ ଜାଗା ହୁଡ଼ା କାଟି ଦେଇକି ମାଛ ଧରିବାରେ ବ୍ୟସ୍ତ, ମାଛ ବାଡ଼ି ତ ମାଛ ରହିବ, ମାତ୍ର ଏ ଧାନ ହେଇଗଲା ପରେ ମିଶା ପାଣି ରହିଲେ ତାକୁ ଯେତେବେଳେ କାଟିବାର ଅଛି ବୋଲେ ଧାନ କାଟିବା ସମୟ ଆଇବ, ସେ ସମୟରେ ଏମିତି ହୁଡ଼ା କାଟିକି ଜାନ୍ଦ୍ରି ମଣ୍ଡେ ବାନ୍ଧି ଦେଇକିରି ତାପରେ ମାଛ ଧରିଲେ ବଡ ସର୍ଦା, ବୁଝିଲ କି ନାହିଁ? ହେଲେ ଆମର ଭାଇ ମାନେ ସେଟା ମାନେ ବୁଝୁନାହାନ୍ତି, ମାଛ ଅଛି ତ ବିକି ଦେବି, ମାତ୍ର ଯୋଉ ଚାଷ କରିଛ ସେଟା ମାନେ କି ସବୁ ତାର ଅବସ୍ଥା କି ଆଉ ଦେଖୁନା
0: ଦେଖୁନାହାନ୍ତି।
1: ଶୁଣ ତ, ସାର ମନେ ପକେଇଲଣି କି ନାହିଁ?
0: ପକେଇଲି ଯେ ଭାଇନା, ଏ ଯୋଉ ବର୍ଷା ହେଲା ସବୁ ଧୋଇ ହେଇଗଲା, ଆଉ ଥରେ ପକେଇବାକୁ ପଡିବ
1: ନା? ଏବେ ପୁଡା ଧରିବା ଟାଇମ ଆଇଲାଣି ବୋଲି ଟିକେ ଟିକେ ୟୁରିଆ ସାର ମନେ ଟିକେ ପକେଇ ଦେବାର ଅଛି। ଆଜିକାଲି କି ସହ ଏ ଡ୍ରୋନ ପୁରାଟା ମାନେ ସବୁ ଆଇଲା, ଚାଷୀ ମାନେ ଟିକେ ଆଡଭାନ୍ସ ହେବାର ଅଛି କି ନାହିଁ ବୋଇଲେ ଆଜିକାଲି ସାଙ୍ଗସାଥି ପରାଟା ମିଶି 4 ଜଣ 5 ଜଣ 10 ଜଣ ଏମିତି କରି ଗୋଟେ ଗୋଟେ ଗାଁରେ ଡ୍ରୋନ ମାନେ କିଣିଲେଣି। ସେଟା କି ସବୁ ବୋଲେ ସେ ଉଡିବା ପକ୍ଷୀ ପରା, ତାର ପେଟ ଭିତରେ ପାଣି ଭର୍ତ୍ତି କରିଦେବେ, ଔଷଧ ପକେଇଦେଲେ, ସାର ପକେଇଦେଲେ, ସେ ସମାନ ଗୋଟେ ବଟନ ଦବାଇ ଦେଲେ ବୁଲି ବୁଲିକିରି ସବୁ ତମର ଜମିରେ ସବୁ ସାର ମାନେ ହଉ ଔଷଧ ମାନେ ସିଞ୍ଚନ କରିକି ପଳାଇବ। ଆଉ ଏ ସମୟରେ ତମେ ବିଲ ଭିତରେ ପଶିବି ବୋଲେ ପୁଡା ଧରୁଛି ଧାନ ବୋଲେ ଭାଙ୍ଗି ଭୁଙ୍ଗା ଯିବ କି ନାହିଁ, ସେଟା ପାଇଁ ତମେ ଏଇଟା ମାନେ ଖୋଜ ନାହିଁ ବୋଲି ଏ ଆମର କୃଷି ବିଭାଗର ଅଧିକାରୀ ଆଜ୍ଞା ମାନେ ଅଛନ୍ତି, ତାଙ୍କର ସହିତ ଯୋଗାଯୋଗ କଲେ ମିଶା ବାଟ ଗୋଟେ
0: ଦେଖେଇଦେବେ,
1: କାହିଁକି ବୋଲି ଏ ସମୟରେ ଆଗା ଖାଦ୍ୟ ଟିକେ ଲୋଡ଼ା ଆଗା, ବୁଝିଲ କି ନାହିଁ? ହେଲେ କିସ କରିବ, ଆମେ ତ ଚାଷୀ କୂଳ, ଆମର ଚାଷବାସ ସହିତ ସବୁବେଳେ ସମ୍ପର୍କ ଆକା, ମାତ୍ର ଆଜିକାଲି ବଜାର ବାଟେ ଗଲେ ବେ ଖାଲି ଆକା। ଆମେ କହିଲୁ ଚାଷୀ ମାତ୍ର ଆମେ ଆକା କିଣିଲା ଆଡୁ ମୁଣାକୁ ପଇସା ଅଣ୍ଟୁ ନାହିଁ କି ମୁଣାକୁ ଯେତିକି ପଇସା ଦେଲେ ସେତିକି ପନିପରିବା ମିଳୁ
0: ନାହିଁ ଭାଇନା, ଏବେ ପନିପରିବା ତ କିଛି ନାହିଁ।
1: ତମେ ମୋର ମୁହଁକୁ ଅନେଇବ, ମୁଁ ତମର ମୁହଁକୁ ଅନେଇଲେ କି ସବୁ, ଆମେ ଆକା ଦାୟୀ, କାହିଁକି ବୋଲେ ବର୍ଷାକୁ ଦୋଷ ଦେଲେ ହବନି। ସରକାର ତ କହୁଛନ୍ତି ସବୁ ପ୍ରକାର ସବସିଡି ଅଛି, ବାବୁ ଛାୟା ଘର ଗୋଟେ ଗୋଟେ କର, ସେ ଭିତରେ ପନିପରିବା ଚାଷ କର। ଏବେ 100 ଟଙ୍କା କୋବି କେଜି, ବୁଝିଲ କି ନାହିଁ? ଜହ୍ନି କେଜି 60 ଟଙ୍କା, ବାଇଗଣ କେଜି 50 ଟଙ୍କା,
0: ଯୋଉଟା ଛୁଇଁବ 60-80।
1: ଏବେ ଆଣିଲି, ଏବେ ଏକା ସରିଗଲା, ଏଇଟା ମାନେ ତ ଖାଇବାଟା ମାନେ

0: ଟିକେ ରହିଲେ ଆଜିକାଲି ପଚି ମିଶା ଯାଉଛି, ସେଟା ପାଇଁ ଆମେ କିସ କରିବାର ଅଛି, ତାର ବ୍ୟବସ୍ଥା ମିଶା କରିବାର ଅଛି। ଏବେ ବର୍ଷା ପାଣି ବାନ୍ଧିକି ରଖିବା ପାଇଁ ସରକାର କହିଲେ, ପୋଖରୀ ମାନେ ଖୋଳିବା ପାଇଁ କହିଲେ, ଯେମିତିକି ଜଳବାୟୁ ପରିବର୍ତ୍ତନ ପରଟା ଗୋଟେ କଥା ଶୁଣୁଛ କି ନାହିଁ, ତାର ପାଇଁ ଆମେ ଯେମିତି ଯୋଗାଡ ମାନେ କରୁଛୁ, ସେଟା ପାଇଁ ଆମେ ମିଶା ଆମର ଚାଷବାସ ପ୍ରତି ଧ୍ୟାନ ଦେଇ ଯୋଗାଡ ମାନେ କରିବାର ଅଛି। ଖାଲି ବର୍ଷା ମାରିଦେଲା ଟମାଟୋ ଖରାପ ହେଇଗଲା, ଇଆଡ଼େ ବାଇଗଣ ଖରାପ ହେଇଗଲା ହବ ନାହିଁ, ଆମେ ଜାଣିବାର ଅଛି ଯେ ଆମର ପାଗ କେତେବେଳେ କେମିତି ଦବ, ସେଟା ପାଇଁ ଅଣ୍ଟା ଭିଡ଼ିକିରି ରହିବାର ଅଛି। ଏବେ ଖରାପ ହେଲା ଆଉ ଗୋଟେ ମାଡ଼େ ରେଡି ହେବେ, ବୁଝିଲ କି ନାହିଁ। ଯଦି ବା ଆମର ଖରାପ ହଉଛି ତାର ପାଇଁ କିସ ଉପାୟ କରିବାର ଅଛି, ତାର ପାଇଁ ମିଶା ଚିନ୍ତା କରିବାର ଅଛି। କିସ ବୋଲେ ଆଜିକାଲି ସରକାର ସବୁ ପ୍ରକାର ସୁବିଧା କଲେଣି, ଇଏ ବି ଆଜିର ସୁବିଧା ଜାଗାରେ ଆମେ ସେ ପୁରୁଣା କାଳିଆ ବଳଦ ଧରିକି ଚାଷ କରିକି କୁଡ଼ିକି ଧରିକି ଚାଷ କରିକି ପଇସା ଦେବେ ବୋଲେ ହବ କି? ହବ ନାହିଁ। ସେଟା ପାଇଁ ଖାଲି ସେତିକି ନାହିଁ ଭାଇ, ଆଜିକାଲି କି ସବୁ ବୋଲେ ଆମର ଗାଈ ଗୋରୁ ମାନେ ବିକି ଦେଲେଣି, ହେଲେ ଗାଈ ଗୋରୁ ଥିଲେ ଗୋବର ଟିକେ ମିଳୁଥା, ଖତ ଟିକେ ହେତା, ସେଟା ମାନେ ଭାଇ ମାନେ ଭୁଲିଗଲେ। ତାପରେ ଗାଈ ଚରାଇବା ପାଇଁ ସେ ଜମି ଜୁମା ମାନେ ମଧ୍ୟ ସବୁ ଘର ଦ୍ୱାର ବନେଇଦେଲେ, ସେ ଗୋଚର ଜମି ମିଶା ନାହିଁ, ବୁଝିଲେ କି ନାହିଁ। ହେଲେ କି ସବୁ ଆମର ଚାଷୀର ସାଥୀ ବୋଲେ ଗାଈ ଗୋରୁ ଗୋଟେ, ଇଆଡେ ହଳ କରିବାର ହବ, ଇଆଡେ କ୍ଷୀର ଟିକେ ମିଳିବାର ହବ, ତାର ପରେ ଆମେ ଜମିରେ ଚାଷ କରିବାର ହବ, ସେଥିରୁ ପାଳ ମିଳିଲେ ଗାଈକୁ ଦେବାର ହବ, ଏମିତି ଥିଲା। ଆଜିକାଲି ଏ ଟ୍ରାକ୍ଟର ଫରାଟା ମାନେ ଆଇଲା, ଖାଲି ଭଡ଼ା ଦେଇକିରି କାମ କରିଦିଅ, ଛାଡି ଦିଅ, ନିଜ ଜମି ଯେତିକି ବାହାରିଲା ସେତିକି, ଆର ବାହାରିଲା ପାଳକୁ ମିଶା ନିଆଁ ମାରିଦିଅ, ସେଟା ଏକା ଆଜିକାଲି ଚାଲିଛି। ହେଲେ ଶୁଣ, ଆମେ ଆଜିକାଲି ସେ ବାବୁ ପରାଡା ଯଦି ହେବା, ଏ ଚାକିରି କରୁଥିବା ବଡ ବଡ ଅଫିସର ମାନଙ୍କ ପରା ଯଦି ଆମେ ହେବା, ବେଲେ ଆମକୁ ମିଶା ଡାବୁ ମୁଣାରେ ଭର୍ତ୍ତି କରିବାର ଅଛି। ତାର ପାଇଁ କି ସବୁ ହେଲେ ଖାଲି ଧାନ ଚାଷ କଲେ ହବ ନାହିଁ, ବୁଝିଲ କି ନାହିଁ। ଏବେ ତମେ ମାଛ ଧରିକି ବିକି ଦେବି ବୋଲି ସେଦିନ ଯେମିତି ଭାବୁଥିଲ, ହେଲେ ଖାଲି ସେତିକି ନାହିଁ, ପଡିଆ ପଡିଆ ଜମିରେ ଟିକେ ପନିପରିବା ଚାଷ କରିବାର ଆହୁରି କି ସେ ଅଦା ହଳଦୀ ପରାଟା ମାନେ ମିଶାଇଲାଣି, ତାହାରି ମିଶା ଜବର ଡାବୁ ମିଳୁଛି, ସେଟା ମାନେ ମିଶା ଟିକେ କରିବାର ଅଛି। ଯାହାର ଡଙ୍ଗରିଆ ଜମି ମାନେ ଅଛି ସେମାନେ ସେଠି କରିବାର ଅଛି। ଆଜିକାଲି ଏ ଚାଷରେ ମିଶା ଜବର ଲାଭ କି ସବୁ ଆମର କୋରାପୁଟ ଜିଲ୍ଲାରେ ମସଲା ଜାତୀୟ ଚାଷ ବେଶୀ ହଉଛି, ହେଲେ ଖାଲି ଶୁଣୁଛେ ଜାଣୁଛେ ସିନା, ମାତ୍ର ଆମେ କରୁନେ, ଅଳ୍ପ ଟିକେ ଟିକେ ଲେଖା କଲେ ହେଲେ ଶାଗ ତୁଣ ପୁରା ଡାବୁ ମିଳିତା,
1: ଡାବୁ ମିଳିବ,
0: ଲାଭ ମିଳିଲେ ସେ ପଛରେ ଦୌଡ଼ିବାର ହବ, ବୁଝିଲ କି ନାହିଁ। ହେଲେ ଶୁଣ ତ, ଆମେ ଖାଲି ତମେ ମୁଁ ହୁଁ ହେଲେ ହବ ନାହିଁ ବୈଠକରେ, ଆଜି ଆମର କାର୍ଯ୍ୟକ୍ରମ ଗୋଟେ ଅଛି, ଭାଇମାନେ ସବୁ ଯୋଗିଥିବେ, ଆମର କାର୍ଯ୍ୟକ୍ରମରେ କଣ ରହିଛି ବୋଲିକିରି, ହେଲେ ମୁଇଁ ତମକୁ ହେତୁ ପକେଇଲା ପରେ ଏବେ କହିଦେଲି କି ନାହିଁ, ଏ ମସଲା ଜାତୀୟ ଚାଷ ଆମ ଅଞ୍ଚଳରେ କେମିତି ହଉଛି, କଣ କଣ ସବୁ ଚାଷ ହେଇପାରିବ, ବେଶୀ ଆମର ଅଦା ଚାଷ ଉପରେ ହଉଛି, ହେଲେ ସେଟା ମିଶା କୋଉ ସମୟରେ କେମିତି ହବ, ବର୍ଷା ଦାଉରୁ ରକ୍ଷା କରିବା କିପରି, ଏସବୁ ସମ୍ପର୍କରେ ଆଜି ମୁଁ ଜଣେ ବିଶେଷ ଆଜ୍ଞା ସହିତ କଥା ହେଇଛି, ହେଲେ ସେଟା ଟିକେ ଆମେ ଶୁଣିଦେବା ଆମର ବୈଠକରେ,
1: ଶୁଣିବା ଭାଇନା,
0: ତାପରେ କିଛି ଅଛି ଦେଖିବା
1: ଦେଖିବା।
2: ସାର୍ ନମସ୍କାର, ଆପଣ ପରିଚୟ ଟିକେ ଦିଅନ୍ତୁ। ସାର୍ ମୁଁ ଡକ୍ଟର ପରଶୁରାମ ସିଂହଳ, ସହଯୋଗୀ ଗବେଷଣା ଅଧ୍ୟକ୍ଷ, ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ଜ୍ଞାନ ପ୍ରସାରଣ କେନ୍ଦ୍ର ଶିମିଳିଗୁଡ଼ା।
3: ସାର ବର୍ତ୍ତମାନ ସମୟରେ ଅଦିନିଆ ବର୍ଷା କେତେ ଜାଗାରେ ହଉଛି ଏବଂ ଖରା ମଧ୍ୟ ବଢିବାରେ ଲାଗିଛି, ଗରମ ମଧ୍ୟ ପ୍ରବଳ ହଉଛି, ତେବେ ଆମେ ଚାଷ କ୍ଷେତ୍ରକୁ ଯଦି ଦେଖିବା ତାହେଲେ ଆଗାମୀ ଦିନରେ ଅଦା ଚାଷ ପାଇଁ ଚାଷୀମାନେ ସବୁ ତରତର ହେଉଛନ୍ତି, ତ ଏଭଳି ବ୍ୟବସ୍ଥା ଭିତରେ ଚାଷୀମାନେ କେମିତି ସେମାନଙ୍କ ଅଦା ଚାଷ କରିବେ, କଣ ସବୁ ବ୍ୟବସ୍ଥା ରହିଛି ସାର ସେ ବିଷୟ ଟିକେ କୁହନ୍ତୁ।
2: ହଁ, ଅଦା ଚାଷ ଏକ ଲାଭଜନକ ଫସଲ ଏବଂ ଏବେ ମଧ୍ୟ ଯୋଉ ବର୍ଷା ହୋଇଛି ସେଇଟା ଅଦା ଓ ହଳଦୀ ଚାଷ ମାନଙ୍କ ପାଇଁ ଉପଯୋଗୀ, ତେଣୁ ବର୍ତ୍ତମାନ ଦୁଇ ଫାଳିଆ ଲଙ୍ଗଳରେ ଗୋଟେ ବଡ ଚାଷ କରିକି ତାପରେ ନଅ ଫାଳିଆ ବା ଲଙ୍ଗଳ କିମ୍ବା ରୋଟାଭିଟରରେ ଦୁଇଥର ଚାଷ କରିସାରିଲା ପରେ ତାପରେ ଗୋଟେ ମିଟର ଚଉଡ଼ାର ବେଡ୍ ମାନେ ତିଆରି କରନ୍ତୁ, ଲମ୍ବା ଯେତେ ଆପଣଙ୍କର କରିପାରିବେ, ଏବଂ ଯେମିତି ଦେଖିବେ ମଝିରେ ମଝିରେ ନାଳି ମଧ୍ୟ ଫିଟେଇବାକୁ ପଡିବ ପାଣି ବାହାର କରିବା ପାଇଁ। ତାପରେ ବିହନକୁ ବିଶୋଧନ କରିବା ଉଚିତ, ବିହନ ବିଶୋଧନ କରିବା ପାଇଁ ଜୈବିକ ଉପାୟରେ ଆପଣ ଟ୍ରାଇକୋଡର୍ମା ସିଡ଼ୋମୋନାସ ଗୋଟେ ଗୋଟେ କେଜି କୁ ଗୋବର 3 କେଜି ଏବଂ ପାଣି 20 ଲିଟରରେ ନେଇକି ଏବଂ ଗୁଡ଼ ଅଧ କିଲୋ ଆଉ ବେସନ ମଧ୍ୟ 250 ଗ୍ରାମ ସେଥିରେ ଭଲ ଭାବରେ ଘାଣ୍ଟି ସାରିଲା ପରେ 50 କେଜି ଅଦା ବିହନକୁ ବିଶୋଧନ ଅଧ ଘଣ୍ଟା ପାଇଁ ବିଶୋଧନ କରନ୍ତୁ ଏବଂ ତା ଛାଇରେ ଶୁଖାଇକି

0: ଲଗେଇବା ଉଚିତ। ଏକ ଯଦି ରାସାୟନିକ ଉପାୟରେ କରିବାକୁ ଚାହୁଁଛନ୍ତି ତାହେଲେ ମେଟାଲାକ୍ସିଲ ମାନଙ୍କ ଯେ ଆପଣଙ୍କର ରିଡୋମିଲ ଗୋଲ୍ଡ ନାମରେ ଆସୁଛି ସେଇଟା ଆପଣଙ୍କର 20 ଲିଟର ପାଣିରେ 25 ଗ୍ରାମରୁ 30 ଗ୍ରାମ ମିଶେଇବାକୁ ପଡିବ। ଆଉ ଆପଣଙ୍କର ପ୍ଲାଣ୍ଟୋମାଇସିନ 20 ଲିଟର ପାଣିରେ 20 ଗ୍ରାମ। ତାହା ସହିତ ନିମ ତେଲ ଆପଣଙ୍କର 100 ml ମିଶେଇକି ସେଥିରେ ଆପଣଙ୍କର ଭଲ ଭାବରେ 20 ଲିଟର ପାଣିରେ ଭଲ ଭାବରେ ଘାଣ୍ଟିକି ଆପଣ 50 kg ଅଦାକୁ ଅଧ ଘଣ୍ଟା ପାଇଁ ବୁଡେଇ ସାରିଲା ପରେ ତାପରେ ତାକୁ ଶୁଖେଇ ଆପଣଙ୍କୁ ଲଗେଇବାକୁ ପଡିବ। ଶୁଖେଇ ମାନେ ଆପଣ ଛାଇରେ ଶୁଖେଇ ପାରନ୍ତି ନହେଲେ ଖରା ଶୁଖେଇ ପାରନ୍ତି। ତାପରେ ବେଡ୍ ଯେତେବେଳେ ଆପଣ ସମ୍ମାନ କରିବେ, ବେଡ୍ ସମ୍ମାନ କରିସାରିଲା ପରେ ସେଥିରେ କଣ କରିବେ ନା ଆପଣଙ୍କର ଗାତ ମାନେ ଧାଡ଼ିକୁ ଧାଡ଼ି 30 cm ବା 1 ଫୁଟ ଏବଂ ଗଛ ଗଛ 10 ଇଞ୍ଚ ପାଖାପାଖି ଦୂରତାରେ ଆପଣ ଅଧା ଖଣ୍ଡ ପକେଇ ସାରିଲା ପରେ, ଗାର ଟାଣିକି ପକେଇ ସାରିଲା ପରେ ତାପରେ କଣ କରିବେ ନା ଆପଣଙ୍କର ଖତ ସହିତ ଟ୍ରାଇକୋଡର୍ମ ସିଡୋମୋନାସ ଆଉ NPK କନ୍ସୋଟିଆ ବୋଲି ଜୈବିକ ଗୋଟେ ମାନେ ଅର୍ଗାନିକ ଗ୍ରୋମର ସାର ମିଳୁଛି ସେଟାକୁ ମଧ୍ୟ ବଂଶ ବିସ୍ତାର କରିକି ଖତ ସହିତ ତା ଉପରେ ମେଞ୍ଚ ମେଞ୍ଚ ମାନେ ଆଞ୍ଜୁଳେ ଆଞ୍ଜୁଳେ ଦେଇ ସାରିଲା ପରେ ପ୍ରତି ବୁଦାରେ ତାପରେ ମାଟି ଘୋଡ଼ାଇବେ। ଘୋଡ଼ାଇ ସାରିଲା ପରେ ସେଥିରେ ଆଚ୍ଛାଦନ ଦେବେ। ଆଚ୍ଛାଦନ ଆପଣ ଶୁଖିଲା ପାଳ ଦେଇପାରନ୍ତି, ଶୁଖିଲା ପତ୍ର ଦେଇପାରନ୍ତି। ଯଦି ଏଗୁଡାକ ଆଭେଲେବୁଲ ନାହିଁ ତାହେଲେ କଞ୍ଚା ପତ୍ର ମଧ୍ୟ ପକେଇ ପାରିବେ, କିଛି ଅସୁବିଧା ନାହିଁ।
1: ଆଜ୍ଞା, ତ କଞ୍ଚା ପତ୍ରଟା କାହିଁ ପକେଇବା?
0: ନା, ଯାହା ହେଲେ ବି ଆଚ୍ଛାଦନ ଆମକୁ ଦବାକୁ ପଡିବ। ଆଚ୍ଛାଦନ ଦେବେ କଣ ହବ ନା ମାଟିରେ ତାପମାତ୍ରାଟା ବାଲାନ୍ସ ହେଇକି ରହିବ, କମ ତାପମାତ୍ରା ରହିବ, ଯାହାଫଳରେ କି ଗଜାଟା ବୃଦ୍ଧିରେ ସାହାଯ୍ୟ କରିବ ଏକରେ। ଦ୍ୱିତୀୟରେ ଘାସ ଯୋଉ ଉଠିବ ନାହିଁ ବେଶୀ, ଘାସ ମଞ୍ଜି ଗଜା ହେଲେ ମଧ୍ୟ ସେ ମରିଯିବ ସୂର୍ଯ୍ୟକିରଣ ନ ପାଇକି। ତାପରେ ଆପଣଙ୍କର ମାଟିଟା ଟିକେ ହାଲକା ରହିବ ଏବଂ ସେଥିରେ ଉପକାରୀ ଜୀବାଣୁ ମାନଙ୍କର ସଂଖ୍ୟା ମଧ୍ୟ ବଢିବ, କାରଣ ଆମେ ଯୋଉ ଅର୍ଗାନିକ ଉପାୟରେ ଟ୍ରାଇକୋଡର୍ମା ସିଡୋମୋନାସରେ ଟ୍ରିଟମେଣ୍ଟ କରିଛେ ସେଇ ତା ଅଦା ମଧ୍ୟରେ ରହିଛି, ତେଣୁ ସେଗୁଡାକ ମଧ୍ୟ ଆପଣ ତାଙ୍କର ବଂଶ ବିସ୍ତାର ହବ ଯେତେବେଳେ ଆପଣଙ୍କ ଆଚ୍ଛାଦନ ଦେବେ। ଏହା ହଉଛି କଥା। ଏଇ ସବୁ କରିସାରିଲା ପରେ ତାପରେ ଯଦି ଆପଣଙ୍କର ପାଣିର ସୁବିଧା ଅଛି ତାହେଲେ କରିବେ ନା ଆପଣ ଧନିଆକୁ ଗୁଣ୍ଡ କରିକି ତା ସେ ବେଡ୍ ଉପରେ ପକେଇ ପାରିବେ। ଆଚ୍ଛାଦନ ଦବା ସେଠି ଆଉ ଆଚ୍ଛାଦନ ଦବା ଦରକାର ନାହିଁ, ଧନିଆ ମଞ୍ଜି ପକେଇଦେବେ ନହେଲେ ମୂଳା ମଞ୍ଜି ମଧ୍ୟ ପକେଇବେ। ପକେଇ ସାରିଲା ପରେ ପାଣି ମଡେଇବେ, ଯାହାଫଳରେ କି 2-3 ଦିନ ଭିତରେ ମୂଳା ଉଠି ପଡିବ ଆଉ 7-8 ଦିନ ଭିତରେ ଆପଣଙ୍କର ଧନିଆ ଉଠି ପଡିବ। ଧନିଆ ପକେଇ ସାରିଲା ପରେ ଆପଣ ଆଚ୍ଛାଦନ ଦେବେ, ତାପରେ ଯେତେବେଳେ ଧନିଆ ଉଠି ପଡିବ ତାକୁ ବାହାର କରିଦେବେ, ଯାହାଫଳରେ କି ଧନିଆ ଗଛଟା ଯୋଉ ଛାଇ ଯୋଗେଇବ କାହାକୁ ଆପଣଙ୍କର ଅଦାକୁ, ଯାହାଫଳରେ କି ଅଦା ଯେତେବେଳେ ଗଜା ବାହାରିବ 35-40 ଦିନ ଭିତରେ ସେତେବେଳେ ଆପଣ ଧନିଆଙ୍କୁ ମଧ୍ୟ 4-5 ପତ୍ର ହେଇଥିବ ତାକୁ 4-5 ବିଡ଼ା ଲେଖେ ମାନେ 5 ଲେଖେ କୁ ଗୋଟେ ବିଡ଼ା କରିଦେଇକି ଆପଣଙ୍କ 300 ବିଡ଼ା ଗୋଟେ ବଣ୍ଡଲରେ ପାଖାପାଖି 600-1500-2000 ଟଙ୍କାରେ ମଧ୍ୟ ଆପଣ ବିକ୍ରି କରିପାରିବେ। ଏକରେ ମୂଳା ମଧ୍ୟ ମାସକର ହେଇଗଲେ ଆପଣ ମୂଳାକୁ ମଧ୍ୟ ଆପଣ ବିକ୍ରି କରିଦେଇ ପାରିବେ, ଯାହାଫଳରେ କି ମୂଳାର ଯୋଉ ପୁରୁଣା ବୁଢା ପତ୍ର ଇଏ ସବୁ ସେଇ ଭିତରେ ରହିବ, ମଲ୍ଚିଂ ଆକାରରେ କାମ ଦବ। ଦ୍ୱିତୀୟରେ ଆପଣଙ୍କର ଘାସ ସଂଖ୍ୟା ମଧ୍ୟ କମିଯିବ ଆଉ ଏଇଟା ହଉଛି ମାଟି ହାଲକା ରହିବ। ଏହି ଉପାୟରେ ଆପଣ କରନ୍ତୁ। କରିସାରିଲା ପରେ ଅଦା ବିଲରେ ମଧ୍ୟ ଆପଣ କାନ୍ଦୁଲ ମଧ୍ୟ ଲଗେଇ ପାରିବେ ଆଉ ବିନ୍ସ ମଧ୍ୟ ଲଗେଇ ପାରିବେ, ଆପଣଙ୍କର ମିଠା ମକା ମଧ୍ୟ ଲଗେଇ ପାରିବେ ଆଉ ତା ସହିତ ଆପଣଙ୍କର ମାନେ କେତେ ଜାଗାରେ ସାରୁ ମଧ୍ୟ ଲୋକମାନେ ଲଗାଉଛନ୍ତି ଆଉ ତାପରେ ଘୁଡା ମାନଙ୍କରେ ଆପଣଙ୍କର ମାନେ ଯେ ଆପଣଙ୍କର ପମ୍ପକିନ୍ ଯୋଉଟା କଖାରୁ ମଧ୍ୟ ଆପଣ ଲଗେଇ ପାରିବେ, ଲଗେଇଲେ ଆପଣ ସେଇଟା ଶାଗ ଆକାରରେ ଖାଇପାରିବେ, ବିକ୍ରି କରିପାରିବେ ମଧ୍ୟ, ତାପରେ ମଧ୍ୟ କଖାରୁ ହେଲା ପରେ ମଧ୍ୟ ସେଟାକୁ ଇଏ କରିପାରିବେ, ଯାହାଫଳରେ କି ଆପଣ ପ୍ରତ୍ୟେକ ସ୍ପେସଟା ସେଠି ହେଉଛି କାମରେ ଲାଗିବ।
1: ଆମର ଅନେକ ଚାଷୀ ଭାଇମାନେ ପ୍ରଶ୍ନ ପଚାରୁଛନ୍ତି ଯେ ଆମେ ଅଦା ଚାଷ କରିବାକୁ ଚାହୁଁଛୁ, ମାତ୍ର କିଭଳି ଜମିରେ ଅଦା ଚାଷ ହେଇପାରିବ?
0: ଆପଣ ଯେକୌଣସି ଆପଣଙ୍କର ଢାଲୁ ମାନେ ଗଡ଼ାଣିଆ ଜାଗାରେ ଅଦା ବଢିଆ ଆମର ହେଇପାରିବ, ଆଉ ଯଦି ସମତୁଲ ଜାଗା ଅଛି ତାହେଲେ ପାଣି ବାହାର କରିବାର ବ୍ୟବସ୍ଥାଟା କରିବା ଉଚିତ, ଆଉ ସବୁ ମାଟିରେ ହେଇପାରିବ। ଯୋଉ ମାଟିରେ

0: ଯୋଉ ଜାଗାରେ ଆପଣଙ୍କର ପାଖାପାଖି 1 ଫୁଟ ପାଖାପାଖି ମାଟି ଅଛି, ସେଇ ଜାଗାରେ ସେ ଅଦାଟା ହେଇପାରିବ। ଆଉ ଯଦି 1 ଫୁଟ ମାଟି ନାହିଁ, ତାହେଲେ ମାଟି ପକେଇବାର ବ୍ୟବସ୍ଥା କରିକି ବା ଉଚ୍ଚା ବେଡ୍ ତିଆରି କରିକି ଆପଣ ଲଗେଇଲେ ସେଇ ଜିନିଷଟା ଆପଣଙ୍କ ଅଦା ଚାଷ ଭଲ ଭାବରେ ହେଇପାରିବ।
1: ଅନେକ ଚାଷୀ ଭାଇ ପ୍ରଶ୍ନ କରୁଛନ୍ତି ଯେ ଆମେ ଅଦା ଚାଷ କରିବାକୁ ଚାହୁଁଛୁ, ତେବେ ଆମକୁ ବିହନ କୋଉଠୁ ମିଳିବ, କିଭଳି ପ୍ରକାର ବିହନ ତାକୁ ଆମେ ଲଗେଇଲେ ଭଲ ଅମଳ ହେଇପାରିବ ଆଜିର ଦିନରେ?
0: ଆପଣ ଯେକୌଣସି ଚାଷୀମାନଙ୍କ ଠାରୁ ବା ଯେକୌଣସି ଜାଗାରୁ ପ୍ରଥମେ ବିହନ ସଂଗ୍ରହ କରନ୍ତୁ, କିମ୍ବା ଆମର ଯୋଉ ଗବେଷଣା କେନ୍ଦ୍ରରେ ହଉ କିମ୍ବା ଆପଣଙ୍କର ଯେକୌଣସି ଡିଲର ମାନଙ୍କ ଠାରୁ ଆପଣ ସଂଗ୍ରହ କଲେ ବା ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କଲେ, କରିକି ବିହନ ବିଶୋଧନ କରି ଲଗେଇବେ। ଲଗେଇ ସାରିଲା ପରେ ନା ବିଲକୁ ଯିବେ, ଯେତେବେଳେ ଯୋଉ ଜାଗାରେ ଆପଣଙ୍କର ମୋଟେ ପଚା ହେଇନି କିମ୍ବା ଆପଣଙ୍କର ମାନେ ଗଛଟା ସମ୍ପୂର୍ଣ୍ଣ ଭାବରେ ଭଲ ଅଛି, ସୁସ୍ଥ ସବଳ ଅଛି, ସେଇ ଜାଗାଟାକୁ ଚିହ୍ନଟ କରିଥିବେ। ତା ପରବର୍ଷ ସେଇ ଜାଗାରୁ ଆପଣ ବିହନଟା ବିହନ ଆକାର ରଖିବେ, ଅନ୍ୟ ଗୁଡାକ ଆପଣ ଖାଇବେ କିମ୍ବା ବିକ୍ରି କରିବେ। ଏଇ ପ୍ରକାର ଏଇ ସୋର୍ସରୁ ଆପଣ କରିପାରିବେ। ଆଉ ନହେଲେ ଆପଣ ନିଜେ ମଧ୍ୟ ଗୋଟେ ଯେକୌଣସି ଭଲ ସୋର୍ସରୁ ମଧ୍ୟ ଆପଣ ଆଣିପାରିବେ।
1: ଆଚ୍ଛା, ଏଥିରେ ଆଉ ଗୋଟେ କୁହାଯାଉଛି ଯେ ଅଦା ଏମିତି କେତେ ପ୍ରକାର ବିହନ ଅଛି ଯେ ଅଦା ଲଗେଇଲା ପରେ ସେଇ ଅଦାକୁ କାଢିକି ମଧ୍ୟ ପୁଣି ବିକ୍ରି ହେଇଯାଉଛି, ତାପରେ ମଧ୍ୟ ଗଛଟା ବଢିଥାଉଛି, ତାର ପ୍ରୋସେସଟା କେମିତି?
0: ଆକ୍ଚୁଆଲି କଣ ହେଇଛି ନା, ଚାଷୀମାନେ ପୁରୁଣା ଅଦାକୁ ସେମାନେ ବଡ ବଡ ଖଣ୍ଡ ଅଦା ଲଗଉଛନ୍ତି, ଯୋଉଟା କି ଆମେ ଆଡଭାଇସ ଦଉଛୁ ଆପଣ 15-20 ଗ୍ରାମର ଖଣ୍ଡ ଅଦା, ଯେ 2 ଆଖି 2-3 ଆଖି ଥିବ ସେଇ ଅଦାଟାକୁ ଲଗେଇବା ପାଇଁ, କିନ୍ତୁ ଚାଷୀ ଭାଇ ମାନଙ୍କର ସେ ମନଟା ମାନୁନାହିଁ, ଯାହାଫଳରେ ସେମାନେ ବଡ ବଡ ଖଣ୍ଡ ଅଦା ଯୋଉଟା କି 100-200 ଗ୍ରାମର ଅଦା ଖଣ୍ଡ ଲଗଉଛନ୍ତି। ସେଇଟା କଣ ହଉଛି ନା, ପାଖାପାଖି ଏକା ସାଙ୍ଗରେ 10-12ଟା ପିଲ ବାହାରି ପଡୁଛି, ପିଲ ବାହାରି ପଡିଲା ପରେ ସେ ଚେର ଲାଗିଗଲା ପରେ ତାପରେ ସେମାନେ ସେଥିରୁ ଜୁଲାଇ ଶେଷ ସପ୍ତାହରୁ ଆରମ୍ଭ କରିକି ଆପଣଙ୍କ ଅଗଷ୍ଟ ଶେଷ ସପ୍ତାହ ଯାଏ ସେମାନେ ପୁରୁଣା ଅଦା ବାହାର କରୁଛନ୍ତି। ବାହାର କରିକି ସେଇ ସମୟରେ ଅଦା ରେଟ୍ ମଧ୍ୟ ଅଧିକ ରହୁଛି, ଯାହାଫଳରେ କି ସେଟାକୁ ସେମାନେ ଭଲ ଦାମରେ ବିକ୍ରି କରିକି ଆଉ ଖର୍ଚ୍ଚ ପାଣି ମେଣ୍ଟଉଛନ୍ତି। ଆଉ ତାହା ସହିତ ସେ ପୁରୁଣା ଅଦା ବାହାର କରିସାରିଲା ପରେ ସେଇ ଜାଗାଟା ଯୋଉ ଖାଲି ହେଇଯାଉଛି, ସେଇ ଜାଗାରେ ଯଦି ଆମେ ସ୍ପ୍ରେ କରିଦବା ରାସାୟନିକ କେମିକାଲ କିମ୍ବା ଆପଣଙ୍କ ଜୈବିକ ଔଷଧ ଯୋଉଟାକି ଟ୍ରାଇକୋଡର୍ମା, ସିଡୋମୋନାସ ଆଉ ନିମ ତେଲ ଏଇ ଯୋଉ ଗୁଡ ସହିତ ମିଶେଇକି ଯଦି 1 ବ୍ୟାରେଲରେ 150 ଗ୍ରାମ ଟ୍ରାଇକୋଡର୍ମା, 150 ଗ୍ରାମ ସିଡୋମୋନାସ ଏବଂ ନିମ ତେଲ ଆପଣଙ୍କ 75 ml, ତା ସହିତ ଗୁଡ 50 ଗ୍ରାମ ମିଶେଇକି ଯଦି ଭଲ ଭାବରେ ଘାଣ୍ଟିକି ତାକୁ ତା ମୂଳଟାକୁ ଭଲ ଭାବରେ ସିଞ୍ଚନ କରିବେ, ଯେପର୍ଯ୍ୟନ୍ତ ଯୋଉ ଜାଗାରେ ଆପଣ ପୁରୁଣା ଅଦା ବାହାରିଛି ସେଇ ଜାଗା ଯାଏ ମଧ୍ୟ ଭିଜିବ, ତାହେଲେ ସେ କଣ ହବ ନା ସେଇ ଯୋଉ କଟା ଅଂଶଟା ରିକୁଭ ହେଇଯିବ, ସେଥିରେ ଆପଣଙ୍କର ଯୋଉ କୌଣସି ପ୍ରକାର ଜୀବାଣୁ ତା ଭିତରକୁ ପଶିପାରିବେ ନାହିଁ, ଯାହାଫଳରେ କି ସେ ହଳଦିଆ ହେଇକି ଆଉ ମରିବ ନାହିଁ। ଆଉ ସେଇ ଜାଗାରେ ଅଦାଟା ମଧ୍ୟ ଭଲ ଭାବରେ ସେ ଯୋଉ ତାର କନ୍ଦା ବୃଦ୍ଧି ହବ, ଯେହେତୁ ସେଇ ଜାଗାଟା ହାଲୁକା ରହିଛି, ଫସଫସିଆ ରହିଛି, ସେଇ ଜାଗାରେ କନ୍ଦାଟା ଭଲ ଭାବରେ ବୃଦ୍ଧି ହେଇପାରିବ।
1: ତେବେ ଆଜ୍ଞା, ଏ ଯୋଉ ଅଦା ଚାଷ କରିବାକୁ ହେଲେ କେତେ ପଇସା ଏକରକୁ ଖର୍ଚ୍ଚ ହୁଏ ଆଉ କେତେ ଚାଷୀ ଲାଭ ପାଇପାରେ ଏଥିରୁ?
0: ଏକରକୁ ତ ଆମେ ଯାହା ହିସାବକୁ ନିଆହେଇଛି 125,000 ପାଖାପାଖି ଖର୍ଚ୍ଚ ହଉଛି।
1: ଆଜ୍ଞା, ତ ଆଦାୟ ଯେତିକି ହଉଛି କେତେ କ୍ୱିଣ୍ଟାଲ ଆଦାୟ ହଉଛି, କେତେ କ୍ୱିଣ୍ଟାଲ ଲାଗୁଛି ଅଦା ବିହନ, ଆଉ ଆଦାୟ କେତେ କ୍ୱିଣ୍ଟାଲ ହେଉଛି, ଯାହାଫଳରେ କି ଦରରେ କେତେ ବିକିଲେ ଚାଷୀ ଲାଭ ପାଇପାରିବ?
0: ଏକରକୁ ତ ଆମେ 6 କ୍ୱିଣ୍ଟାଲରୁ ଆପଣଙ୍କର 7 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆମେ ଆଡଭାଇସ କରୁଛୁ ଚାଷୀମାନଙ୍କୁ, କିନ୍ତୁ ସେମାନେ ଅଧିକ ସେମାନେ ଲଗେଇ ଦଉଛନ୍ତି, ଯାହାକି ବଡ ବଡ ଖଣ୍ଡ ଯେହେତୁ ଲଗଉଛନ୍ତି 12-15 କ୍ୱିଣ୍ଟାଲ ପାଖାପାଖି ଲଗଉଛନ୍ତି,
1: ସେ
0: ଯାହାଫଳରେ କି ସେ ପୁରୁଣା ଅଦା 12 କ୍ୱିଣ୍ଟାଲ ମାନଙ୍କୁ ଲଗେଇଲେ ସେ ଜୁଲାଇ ଅଗଷ୍ଟ ମାସରେ ସେ ଫୁଲି ଯାଉଛି, ଯାହାଫଳରେ କି ସେଇ ସମୟରେ ସେମାନେ 13-14 କ୍ୱିଣ୍ଟାଲ କି 15 କ୍ୱିଣ୍ଟାଲ ପାଖାପାଖି, ଯେହେତୁ ପାଣି ଖାଇକି ସେ ଫୁଲି ଯାଉଛି, 15 କ୍ୱିଣ୍ଟାଲ ପାଖାପାଖି ବାହାରି ଯାଉଛି, ସେମାନେ ବିକ୍ରି କରିଦଉଛନ୍ତି, ତାପରେ ସେଥିରୁ ସେମାନେ ପଇସା ପାଇଗଲେ।

0: ଯେତେବେଳେ ସପୋଜ 12 କ୍ୱିଣ୍ଟାଲ ସେମାନେ ପାଇଲେ, 12 କ୍ୱିଣ୍ଟାଲ 12 × 7 = 84, ମାନେ ପାଖାପାଖି 84,000 ଟଙ୍କା ପାଖାପାଖି ସେମାନେ ପାଇଗଲେ,
1: ମାନେ ଖର୍ଚ୍ଚ ପଇସାଟା ଭାରି ପଡୁଛି,
0: ଖର୍ଚ୍ଚ ପଇସାଟା ଭାରି ପଡିଲା, 84,000 ଟଙ୍କା ସେମାନେ ପାଇଗଲେ। ତାପରେ ହଉଛି ରାସାୟନିକ ଜିନିଷ ବା ଜୈବିକ ଯୋଉ ସାର ଔଷଧ ବ୍ୟବହାର କରୁଛନ୍ତି କରିବା ଭିତରେ ଖର୍ଚ୍ଚଟା ରହୁଛି। ତାପରେ ସେମାନେ କଣ କରୁଛନ୍ତି, ଏକର ପିଛା ନିଶ୍ଚିତ ସେମାନେ 60 କ୍ୱିଣ୍ଟାଲ ଉପରେ ମଧ୍ୟ ସେମାନେ ପାଉଛନ୍ତି।
1: ତ ମାନେ ଗୋଟେ ପ୍ରକାର କହିପାରିବ ବଜାର ଦରଦାମ ନେଇକି ଚାଷୀ ଏଥିରେ ଲାଭବାନ ହେଇପାରୁଛି।
0: ତ ସେଇ ସମୟରେ ରେଟ୍ଟା କମ୍ ରହୁଛି ଆପଣଙ୍କର ହାରଭେଷ୍ଟିଂ ସମୟରେ, ତଥାପି 60 କ୍ୱିଣ୍ଟାଲ ଯଦି ଆମେ 30 ଟଙ୍କା ଲେଖାଏଁ ହିସାବକୁ ଧରିବା, ଏବଂ ମାନେ 180,000 ଟଙ୍କା ପାଖାପାଖି ସେମାନେ ମଧ୍ୟ ପାଇଯାଉଛନ୍ତି, ଯାହାଫଳରେ କି ଏପଟେ 84,000 ଟଙ୍କା ପାଇଯାଇଥିବେ, ସେପଟେ 180,000 ଟଙ୍କା ପାଖାପାଖି। ଲଗେଇବା ସମୟଟା ଆମେ ଏପ୍ରିଲ ଫାର୍ଷ୍ଟ ୱିକ୍ରୁ ଷ୍ଟାର୍ଟ କରିକି ମେ ଶେଷ ସପ୍ତାହ ଯାଏ, ଲାଷ୍ଟ ୱିକ୍ ଯାଏ ଲଗେଇବା ଉଚିତ।
1: ଧନ୍ୟବାଦ ସାର୍ ଆପଣଙ୍କର ମୂଲ୍ୟବାନ ସମୟ ଦେଇ ଚାଷୀମାନଙ୍କର ଯାହା ପ୍ରଶ୍ନ ଥିଲା, ଯାହା ଅଦା ଚାଷ ଉପରେ ପଚାରିଥିଲେ, ସେ ସମ୍ପର୍କରେ ଆପଣ ଟେକ୍ନିକ ତାଙ୍କୁ ଉତ୍ତର ଦେଇଛନ୍ତି। ଆଶା କରିବା ଚାଷୀମାନେ ଆପଣଙ୍କର ଏହି ଉତ୍ତର ପାଇଁ ନିଜ ଚାଷ କାମରେ ଲଗେଇବେ। ଧନ୍ୟବାଦ ସାର୍।
2: ଦେଖିଲ ନା ସମାନ କେତେ ପ୍ରକାର ସୁବିଧା ଅଛି, କେତେ ପ୍ରକାର ଆମର ମାଟି ରହିଛି, ଆଉ ସେ ମାଟିରେ କେମିତି ଆମର ଏଇଟା ଚାଷ
3: ହେଇପାରିବ।
2: ଇଏ ବି ଅଦା ବୋଲେ 100-200 ଲେଖା ହେଇଯାଉଛି ରେଟ୍, 100-200 ଲେଖା ଗୋଟେ ଏକରରୁ ତମର 60-70 କ୍ୱିଣ୍ଟାଲ ପର୍ଯ୍ୟନ୍ତ କେତେ ଲାଭ ହେଲାନି। ଆମେ ଖାଲି ଧାନ ପଛରେ ଦୌଡ଼ିଲେ କି ଲାଭ,
3: କିଛି ନାହିଁ,
2: ମଣ୍ଡିରେ ନେଲେନି, ମଣ୍ଡି ବାଲା ଠକି ଦେଲା, ମିଲ୍ ବାଲା ନେଲା ନାହିଁ, ଖାଲି ଏମିତି ଦୋଷ ଦେଇଦେଇ ଏକା ଆମର
3: ହେଲେ।
2: ଶୁଣତ ଆମର ତ ଗୋଟେ ପରମ୍ପରା ପ୍ରଡା କରିଦେଇଛି ଏକା, ହେଲେ ବୈଠକରେ ଆମେ ଟିକେ ଗୀତ ବାଜଣା ନ ଶୁଣିଲେ ମିଶା ହବ ନାହିଁ। ଏବେ ତ ଶୀତ ମିଶା ଲାଗୁଛି,
3: ହେଲେ
2: ଗୋଟେ ଗୀତ ଶୁଣିଦବା
3: ଶୁଣିବା ଭାଇନା।

0: ପିଠା ବୋଇଲେ
1: ପରଚଳ ହେଇଗଲା,
0: ପରଚଳ ବୋଲେ ତମେ ଖାଇବାକୁ ବୋଇଲେ ଭାତ ଟିକେ ଡାଲି ଟିକେ ତରକାର ଟିକେ ଚୁଣ ଦରକାର କି ନାହିଁ, ଖାଲି ଭାତ ଦେଲେ ଖାଇବ
1: ତ
0: ଆମର ବୈଠକ ଘର ବୋଲେ ଚାଷୀ ଭାଇ ମାନଙ୍କ ପାଇଁ ତ ଆମର ଏଇ ବୈଠକ ହେଲେ ସିଟି ମିଶା ଆମର ଆଲୋଚନା ଟିକେ ହେବାର ଅଛି, ଗୀତ ବାଜନା ଟିକେ ହେବାର ଅଛି, ଆଉ ସାଙ୍ଗସାଥୀ କଥା ମିଶା ହେବାର ଅଛି
1: ହେବାର ଅଛି।
0: ଏବେ ଆମେ ଦୁଇ ଜଣ ସାଙ୍ଗସାଥୀ କଥା ହେଇ ପଳାଇ ଆଇଲୁ, ବୈଠକରେ କଥାବାର୍ତ୍ତା ହେଇଗଲେ ଭାଇମାନେ ବସିକି ଶୁଣୁଛନ୍ତି, ହେଲେ ସାଙ୍ଗସାଥୀ କଥା ଗୋଟେ ନ ଶୁଣିଲେ ମିଶା ଭଲ ଲାଗିବ, ତମେ ତ ମୁଣା ଧରି ଦବୁଡ଼ି ଦଉଛ ଦୁଆଡ଼େ ହେଲେ ମିଶା, ମାଛ ଧରିବା ଦିନ କେମିତି କଥାବାର୍ତ୍ତା ହେଇଥିଲ ସେଟା ଟିକେ ଶୁଣିଦେଲେ ହେତା ପରା
1: ଶୁଣିବା ଭାଇ ନା।
2: ହ୍ୟାଲୋ ଭାଇ, ପ୍ରଥମେ ଆପଣଙ୍କର ପରିଚୟଟା ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଦେଇଦେବେ।
3: ମୋ ନାଁ ହେଉଛି କୃଷ୍ଣ ନାୟକ, ରାଇକୁନ୍ଦ୍ରା ଘର।
2: ଭାଇ, ଆ ପରିବାରରେ କିଏ କିଏ ସବୁ ରୁହନ୍ତି?
3: ମୋର ମିସେସ୍ ପିଲାମାନେ ତିନିଟା ଅଛନ୍ତି।
2: କଣ କରନ୍ତି ଭାଇ ଆପଣ?
3: ମୁଁ ଏଠି ଚାଷବାସ ଅଛି, ବାପାଙ୍କର ଜମି ଥିଲା ଆଗରୁ ତ ସେଇ ଚାଷବାସ କରୁଛି।
2: ଆପଣଙ୍କର କେତେ ଜମି ବାଡ଼ି କେତେ ଅଛି?
3: ଅଛି, ମୋର ଗୋଟେ 7 ଏକର ଜମି ଅଛି।
2: ହେଲେ କଣ କଣ ସବୁ ଚାଷ କରନ୍ତି ଆପଣ?
3: ମୋ ଯୋଉ 7 ଏକର ଜମି ଅଛି, ସେ ଜମିରେ ଧାନ ଚାଷ ହଉଛି ବର୍ଷା ଦିନ, ତାପରେ ଧାନ କାଟିଲା ପରେ ସେଠି ମୁଗ ବିରି ସବୁ ଚାଷ ହଉଛି।
2: ହେଲେ ଆପଣଙ୍କର ଏ ଯୋଉ ଚାଷ ସବୁ କରୁଛନ୍ତି, ବିହନ ଏସବୁ ଯୋଉ ରହିଛି, ଏସବୁ କୋଉଠୁ ଆପଣ ନଉଛନ୍ତି?
3: ବିହନଟା ତ ଚାଷୀ ଆଜିକାଲି ଘରେ ଆଉ ରଖିପାରୁନାହାନ୍ତି, ତାପରେ ଆମେ ଯୋଉ ଯୋଉ ଆଗରୁ ଯୋଉ ଦେଶୀ ଧାନ ଯାକ ଚାଷ କରୁଥିଲୁ ବାପା ଅମଳରୁ, ସେ ଧାନ ଯାକ ଚାଷ କଲେ ସେ ଧାନରୁ ଅଧିକ ଅମଳ ବି ହଉନି, ତେଣୁକରି ଆମେ ସେ ବାହାର ଦୋକାନରୁ ହାଇବ୍ରିଡ୍ ଧାନ ଯାକ କିଣିକି ନଉଛୁ। ତାପରେ ଆମର ଯୋଉ ସମୟ ସମିତି ଅଛି, ସେ ସମିତିରେ ସରକାର ଯୋଉ ଧାନ ଦଉଛନ୍ତି ସେ ଧାନ ଯାକ ନେଇ ଚାଷ କରୁଛୁ ଆଉ।
2: ହେଲେ ଆପଣ ଯେତେବେଳେ ଧାନ ଚାଷ କରୁଛନ୍ତି, ସେଥିପାଇଁ ବୋଲି ଆପଣଙ୍କର ଯୋଉ ସାର ପିଡ଼ିଆ ଏସବୁ ମଧ୍ୟ ଦରକାର ପଡେ, ତ ଏସବୁ ଆପଣ କୋଉଠୁ ଆଣୁଛନ୍ତି?
3: ଆଗରେ କଣ ହଉଥିଲା ବୋଲେ ଗାଈ ଗୋରୁ ସବୁ ଚାଷୀ ମାନେ ଘରେ ଥିଲା, ଗାଈ ଗୋରୁ ଗାଈ ଗୋବରରୁ ଆଗ ଆମେ ଜମିରେ ପକେଇକି ସେ ଖତରେ ଚାଷ କରୁଥିଲୁ। ଦିନକୁ ଦିନ ଲେବର ସମସ୍ୟା ଯୋଉ ହେଲା, ସମସ୍ୟା ଯୋଗୁଁ ଆମେ ଗାଈ ଗୋରୁ ଆଉ ଧୀରେ ଧୀରେ ରଖିପାରିଲୁନି। ତାପରେ ମେସିନ ସବୁ ବାହାରିଲା, ଟ୍ରାକ୍ଟର ଫାକ୍ଟର ସବୁ ବାହାରିଲା, ଗାଈ ଗୋରୁ ସବୁ କମିଗଲା। ଖତ ସାର ମାନେ ଆମେ ଲ୍ୟାମ୍ପରୁ ସମୟ ସମିତିରୁ ଲୋନ୍ ଉଠାଉଛୁ, ସେ ଲୋନ୍ ଥ୍ରୁରୁ ଏକା ଆମେ ୟୁରିଆ ଗ୍ରୋମର ପଟାସ ଏସବୁ ଯାକ ସମିତିରୁ ନଉଛୁ। ଆଉ ମେଡିସିନ ଯାହା ଦରକାର ବୋଲେ ଆମେ ମେଡିସିନ ଦୋକାନରୁ ନଉଛୁ, ଆଉ କେମିକାଲ ସବୁ ଯାକ ୟୁଜ୍ କରୁଛୁ ଆଉ।
2: ହେଲେ ଆପଣ ଏ ଯୋଉ ଧାନ ଚାଷ ଯୋଉ କରୁଛନ୍ତି, ଧାନ ଚାଷଟା ଆପଣଙ୍କର କୋଉ ଟାଇମରେ, ରବି ଟାଇମରେ କରନ୍ତି ନା ଖରିଫ ଟାଇମରେ?
3: ଆମର ମାନେ ବର୍ଷା ଦିନ ଆଉ ଖରିଫଟା ହଉଛି। ରବିରେ ଏଇ ଯୋଉ ମୁଗ ଡାଲି ଟିକେ ଧାନ କାଟିଲା ପରେ

0: ଚାଷ କରୁଛୁ ଆଉ।
1: ହେଲେ ଆପଣଙ୍କର ଚାଷବାସ ପାଇଁ ଯୋଉ ପାଣିର ଆବଶ୍ୟକତା ପଡୁଛି, ସେ ସବୁ ପାଇଁ ବୋଲେ କଣ ସୁବିଧା ରହିଛି ଆପଣଙ୍କର?
0: ପାଣି ପାଇଁ ଆଗରୁ ତ ଜମିରେ କିଛି ନଥିଲା, ପରେ ପରେ ଆମର ଯୋଉ ବ୍ଲକ ଥ୍ରୋରୁ ଆମର ସେ ଫିସର ଡିପାର୍ଟମେଣ୍ଟ ଅଛି, ତାପରେ ଏଗ୍ରିକଲଚର ଡିପାର୍ଟମେଣ୍ଟ ଥ୍ରୋରୁ ବନ୍ଧ ଗୋଟେ ଆମେ କରୁଥିଲୁ ହାଫ୍ ଏକର, ସେ ବନ୍ଧ ସେଟା ବି ସବସିଡ଼ିରେ ଆସିଥିଲା, ପଇସା ଆମକୁ ଦେବାକୁ ପଡ଼ୁନି ଗଭର୍ଣ୍ଣମେଣ୍ଟ ଥ୍ରୋରୁ ଏକା। ସେ ବନ୍ଧରେ ଆମେ ପାଣି ଅଛି, ସେ ପାଣିରେ ଚାଷ କରୁଛୁ ଆଉ ମାଛ ବି ଅଳ୍ପ ଅଳ୍ପ ଛାଡ଼ି ଥାଉଛୁ।
1: ଆଚ୍ଛା, ହେଲେ
0: ତାପରେ ଏବେ ଆମର ଏଗ୍ରିକଲଚରରେ ବୋରୱେଲ ଯାକ ସବୁ ଯାକ ଆପ୍ଲାଏ କରିଛୁ, ବୋରୱେଲ ଯାକ ଖୋଳିଆ ଖୋଳି କଲେ ତାହିଁରେ ଚାଷ କରିବୁ, ଡବଲ କ୍ରପ ଚାଷ ହବ।
1: ହେଲେ ଆପଣ ଯୋଉ ଚାଷବାସ କରନ୍ତି ଏସବୁ ପାଇଁ ବୋଲେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳେ?
0: ସରକାର ତରଫରୁ ଆମର ସମିତିରେ ଏକା ଲୋନ୍ ଦିଆ ହଉଛି, ସେଠି ସାର ମିଳୁଛି କମ ଦରରେ, ବାହାରଠୁ ଟିକେ କମ ଦରରେ ସବସିଡ଼ି ମିଳୁଛି ଆମକୁ, ତାପରେ ଧାନ ବି ସବସିଡ଼ି ମିଳୁଛି, ଏଇସବୁ ଯାକ ସରକାର ଥ୍ରୁରୁ, ବାକି ଅନ୍ୟାନ୍ୟ ସବୁ ମିଳୁଛି।
1: ହେଲେ ଆପଣ ଯୋଉ ଧାନ ସବୁ ଲଗାନ୍ତି କୋଉ କୋଉ କିସମର ଧାନ ସବୁ ବ୍ୟବହାର କରନ୍ତି?
0: ଧାନ ତ ଆଗରୁ ଦେଶୀ ଧାନ ଯାକ ଯୋଉ ଥିଲା ସେ ଯାକ ତ ଆଉ ନାହିଁ, ଏବେ ସବୁ ହାଇବ୍ରିଡ୍ ଧାନ ସବୁ ବାହାରି ପଡ଼ୁଛି, ହାଇବ୍ରିଡ୍ ଧାନ, ତାପରେ ପାଇନେରୀ ଭିଏନ୍ଆର୍, ତାପରେ ଧାନୀ ଧାନୀ ଡିଟି, ଏସବୁ ଯାକ ସବୁ ବାହାରିଛି। ସରୁ ଧାନ ସେ ବାଟଲି 11 ବୋଲି ଗୋଟେ ବାହାରିଛି, ହନୁମାନ ବୋଲି ବାହାରିଛି, ଖାଇବା ପାଇଁ ଏଇଟା ସରୁ ଧାନ ଯାକ କରୁଛୁ, ମୋଟା ଧାନ ଯାକ ସେ ହାଇବ୍ରିଡ୍ ଧାନ ଯାକ କରୁଛୁ, ଫାଉଣ୍ଡେସନ ଧାନ ବି ଅଛି, ଏସବୁ ହାଇବ୍ରିଡ୍ ଭେରାଇଟି ଧାନ ଯାକ କରୁଛୁ। ହାଇଲ୍ଡ ଧାନ ବାହାରୁଛି, ସେମାନେ କହୁଛନ୍ତି ଏଇଟା ଅଧିକ ଅମଳ ହବ ବୋଲି, ସେ ଧାନ ନେଇକି ଚାଷ କରୁଛୁ ଆଉ।
1: ହେଲେ ଆପଣଙ୍କର ଏବେ ଯୋଉ ଚାଷବାସ ସବୁ କରିବା ପାଇଁ ବୋଲି ଯୋଉ ଦରକାର ପଡେ ହଳ କରିବା ଏସବୁ ପାଇଁ, ଏସବୁ ପାଇଁ ଆପଣ ସେ ହଳ ଲଙ୍ଗଳର ବ୍ୟବହାର କରନ୍ତି ନା ଟ୍ରାକ୍ଟର ଏସବୁର ବ୍ୟବହାର?
0: ନାଇଁ, ଟ୍ରାକ୍ଟର ପଳେଇ ଆସିଲାଣି, ଟ୍ରାକ୍ଟର ଏକା କରୁଛୁ। ଟ୍ରାକ୍ଟର ବି ଆମେ ଗଭର୍ଣ୍ଣମେଣ୍ଟ ଥ୍ରୋରୁ ପାଖାପାଖି 1.5 ଲକ୍ଷ ଟଙ୍କା ସବସିଡ଼ି ମିଳିଥିଲା ଟ୍ରାକ୍ଟରରେ, ହଁ ଟ୍ରାକ୍ଟର ଏକା ଆଣିଲୁ, ଫାଇନାନ୍ସରେ ଆଣିକି ସେଟା 5 ବର୍ଷ ଏଗ୍ରିମେଣ୍ଟ କରିଛୁ, ପଇସା ସୁଝିବୁ ବୋଲିକି ସେ ଚାଷ କରୁଛୁ। ଆଉ ପାଖ ତଡ଼ ଯୋଉ ଚାଷୀ ଭାଇ ମାନେ ଭଡ଼ା ନେଲେ ସେ ପଇସା ରଖିକି ଆମେ ସୁଝୁଛୁ ତାଙ୍କୁ ଆଉ।
1: ଏବେ ଆଉ ମୂଲିଆ ମାନଙ୍କର ସଂଖ୍ୟା କମିଯାଇଛି?
0: କମିଯାଇଛି, ପୁରା କମିଯାଇଛି। ଟ୍ରାକ୍ଟର ତ ଆଗରେ କଣ, ଆମର 8 ଏକର ବେଡ଼ା ମାନେ 10-15 ହଳ ଦରକାର ପଡୁଥିଲା ଚାଷ କରିବା ପାଇଁ, ମାନେ 10-15 ଲୋକ 10-15 ହଳ ଦ୍ଵାରା ଚାଷ ହଉଥିଲା। ଆଜିକାଲି ତ ଆଉ ହଳ ବି ମିଳୁନାହିଁ, ଡାକିଲେ ବି ଆସୁନାହାନ୍ତି ଲେବର, ତାପରେ ଗାଈ ଗୋରୁ ସଂଖ୍ୟା ବି କମିଗଲାଣି ଧୀରେ ଧୀରେ, ସେମାନେ ବି ରଖୁନାହାନ୍ତି। ଏବେ ଜଣେ ଲୋକ ଦିନକୁ ଭୁତି ଗଲେ ତାକୁ 300-400 ଟଙ୍କା ମିଳିଯାଉଛି, କିନ୍ତୁ ସେ ଦିନ ଯାଏ ଗାଈ ଗୋରୁ ଚରେଇଲେ ତାକୁ 300 ଟଙ୍କା କିଏ ଦବାକୁ ରାଜି ନାହିଁ। ସେଇ ହିସାବରେ ସେମାନେ ବି ସେ ବେପାର ଛାଡିକି ଅନ୍ୟ ଧନ୍ଦା କଲେଣି ଆଉ।
1: ସେଟା
0: ନାହିଁ ଟ୍ରାକ୍ଟର ଫାକ୍ଟର ତାପରେ ବାହାରି ପଡ଼ିଲା, ଟ୍ରାକ୍ଟର ଏବେ ଚାଷ ଚାଲିଛି, ପାୱାର ଟିଲର ଟ୍ରାକ୍ଟର ଏସବୁ ଯାକ ଚାଲିଛି।
1: ହେଲେ ଆପଣଙ୍କର ଚାଷ ହେଇସାରିଲା ପରେ ଯେତେବେଳେ ଅମଳ ହୁଏ, ଅମଳ ହେଇସାରିଲା ପରେ ବିକ୍ରି କରିବା ପାଇଁ ମଣ୍ଡିର ସୁବିଧା କଣ ରହିଛି?
0: ହଁ, ମଣ୍ଡିର ସୁବିଧା ଆମର ଯୋଉ ସମିତି ଅଛି କୁଣ୍ଡା ବ୍ଲକର, ସେ ସମିତିରେ ବିକୁଛୁ, ତାପରେ ସମିତି ଥ୍ରୁରୁ ଏବେ ସରକାର ଆମର ଏସ୍ଏଚ୍ଜି ଗ୍ରୁପ ବାଲା ମାନଙ୍କୁ ସେ ମଣ୍ଡି ମାନେ ଦେଇ ଦେଇଛନ୍ତି, ଗୋଟେ ଗୋଟେ ପଞ୍ଚାୟତରେ ଗୋଟେ ଗୋଟେ ଗ୍ରୁପ ବାଲାକୁ ମଣ୍ଡି ଦେଇଛନ୍ତି। ଗ୍ରୁପ ବାଲାକୁ ଆମେ ଜୁଲାଇ ମାସରେ ଯାଇକି ସେଟା ରେଜିଷ୍ଟ୍ରେସନ କରିଦେଉଛୁ, ଆମର ପଟ୍ଟା ଆଧାର କାର୍ଡ ତାପରେ ଜମି ଖାତା ସବୁ ନେଇକି ସେ ଗୋଟେ ଫର୍ମ ଗୋଟେ ଦେଉଛନ୍ତି, ସେ ସବୁ ଫିଲଅପ୍ କରିକି ଆଧାର ଫାଧାର ଆକାଉଣ୍ଟ ନମ୍ବର ସବୁ ଦେଇକି ସେ ରେଜିଷ୍ଟ୍ରେସନ କରୁଛୁ। କଲା ପରେ ମାସେ ପରେ ଆମକୁ ମେସେଜ୍ ଆସୁଛି ଯେ ତମେ କୋଉ ଡେଟ୍ରେ ଧାନ ବିକ୍ରି କରିପାରିବ, ସେ ଡେଟ୍ଟା ଆସୁଛି। ଆସିଲା ପରେ ଧାନ ଯେତେବେଳେ କଟା ହବ ଡିସେମ୍ବର ଜାନୁଆରୀରେ ସେ ଯୋଉ ମେସେଜ୍ ଆସିଥିବ, ଟୋକେନ୍ ନମ୍ବର ଆସିଥିବ, ସେ ନମ୍ବରରେ ଆମେ ଏସ୍ଏଚ୍ଜି ଗ୍ରୁପ୍ ପାଖକୁ ଯାଇକି ଆମେ ନାଁ ଆଉ ଥରେ ଲେଖାଉଛୁ, ତାପରେ ସେମାନେ ଆଇ ସ୍କାନ୍ କରୁଛନ୍ତି। ଆଇ ସ୍କାନ୍ କରିବାର 7 ଘଣ୍ଟା ଭିତରେ ପଳେଇ ଆସୁଛି ପଇସାଟା ଆକାଉଣ୍ଟକୁ ଆମର ଆଉ।
1: ଆଉ ଆପଣଙ୍କର ଯେତେବେଳେ ଧାନ ଅମଳ ହୁଏ, ଧାନ ଅମଳ ହେଇସାରିଲା ପରେ ସାଙ୍ଗେ ସାଙ୍ଗେ ମଣ୍ଡିକୁ ନେଇଯାଆନ୍ତି ନା ରଖିବା ପାଇଁ ବୋଲି କିଛି ଜାଗା ରହିଛି?
0: ନା, ଏବେ ମନେକର ମୋର ଯୋଉ ମଣ୍ଡିରେ ଡେଟ୍ଟା ଜାନୁଆରୀ ଯଦି ବାହାରିଥିବ, ହେଲେ ଧାନ ଯଦି ଡିସେମ୍ବର ଯଦି ଇଲ୍ଡ ହେଇଗଲା, ବୋଲେ ସେ ଧାନକୁ ଆମେ ଖଳାରେ ଆଣିକି ଧାନ ମଳିକି ତାକୁ ପ୍ୟାକେଟ୍ କରିଦେଉଛୁ, ପ୍ୟାକେଟ୍ କରିକିରି ତଳେ ପାଳ ଦେଇକିରି ନେଟ୍ ଏମିତି କରିଦେଉଛୁ, ନେଟ୍ କରିକି ଜରି ଫରି ଘୋଡ଼େଇକି ରଖିଥାଉଛୁ ଆଉ। କାହିଁକି ସରକାର ଥ୍ରୋରୁ ଯୋଉ ଗୋଦାମ ଦେଇଛନ୍ତି, ସେ ଗୋଦାମରେ ସେ ଚାଷୀ ଯେତିକି ଚାଷୀ ଅଛନ୍ତି ଆମର ପଞ୍ଚାୟତରେ, ଯେତିକି ଧାନ ବାହାରୁଛି ସେଠି ଜାଗା ହଉନି।
1: ଆଚ୍ଛା ଆଚ୍ଛା,
0: ହେଲେ କୁନ୍ଦୁରା ହେଡ୍କ୍ୱାର୍ଟର ରହିଯାଇଛି ଗୋଦାମଟା, ସେ ପାଖତଡ ଚାଷୀ ସବୁ ରଖିଲା ବେଳକୁ ଆମେ ଯାଇକି ଦେଖିଲା ବେଳକୁ ସେଠି ଧାନ ଭର୍ତ୍ତି ହେଇକି ଥାଉଛୁ, ଆଉ କୋଉଠି ରଖିବୁ, ଘରେ ଏକା ରଖୁଛୁ, ଖଳାରେ ବାହାରେ ଥାଉଛି, ବର୍ଷା ଫର୍ଷା ହବ ବୋଲି ଜରି ଫରି ଘୋଡ଼େଇକି ଜାଗ୍ରତ କରି ରଖିଥାଉଛୁ ଆଉ।
1: ହେଲେ ମାନେ

0: ବେଳେ ବେଳେ ତ ଅଦିନିଆ ବର୍ଷା ବି ଆସିଯାଏ, ତ ତାକୁ ବଞ୍ଚେଇବା ପାଇଁ ବୋଲି ଆପଣ ପାଲର ବ୍ୟବହାର କରନ୍ତି।
1: ହଁ, ପାଲ ଏଠି ଆମର ଟେଣ୍ଟ ବାଲା ମାନେ ଅଛନ୍ତି, 2 ଦିନ 4 ଦିନ 8 ଦିନ 15 ଦିନ ପାଇଁ ସେମାନେ ଭଡ଼ା ଦଉଛନ୍ତି। ଆଉ ଭଡ଼ା ତାପରେ ଆମେ ଚାଷୀ ବୋଲିକି ସେମାନେ ଯୋଉ ମ୍ୟାରେଜରେ ଯେତିକି ରେଟ୍ ନଉଛନ୍ତି ତାଠୁ କମ୍ ରେଟ୍ରେ ଆମକୁ ଭଡ଼ା ଦଉଛନ୍ତି, ଆମେ ପାଲ ଘୋଡ଼େଇକି ରଖିଥାଉଛୁ। ତଥାପି ତଳପଟେ ସେ ମାଟି ତଳପଟରୁ ମଶା ଆସି ବସ୍ତା ମାନେ ସବୁ କାଟାକାଟି କରି ପ୍ୟାକେଟ ଦୁଇ ପ୍ୟାକେଟ ଏମିତି ଧାନ ନଷ୍ଟ ହଉଛି।
0: ହେଲେ ଆପଣ ଯୋଉ ଟେଣ୍ଟ କରିକି ଯୋଉ ରଖୁଛନ୍ତି, ଜଣେ ଲୋକ ଟେଣ୍ଟ କରି ରଖୁଛନ୍ତି ନା 2-4 ଜଣ ମିଶିକି ରଖନ୍ତି?
1: ନାଇଁ, ଜଣେ ଜଣେ ଯାହାର ଖଳାରେ ସେ ଯାହାର ଧାନ ସେ ରଖୁଥିବା ଆମେ।
0: ହେଲେ ଏସବୁ ହେଇସାରିଲା ପରେ ଯେତେବେଳେ ଆପଣ ମଣ୍ଡିରେ ଧାନ ବିକ୍ରୟ କରନ୍ତି, ମଣ୍ଡିରେ ଧାନ ବିକ୍ରୟ କରିସାରିଲା ପରେ ଆପଣଙ୍କର ଯୋଉ ପେମେଣ୍ଟଟା ଯୋଉ ଅଛି, ସେ ପେମେଣ୍ଟଟା ଠିକ ସେ ଟାଇମ୍ରେ ଆସିଯାଏ?
1: ହଁ, ଠିକ୍ରେ ପଳେଇ ଆସୁ। ମଣ୍ଡିରେ ଯେତେବେଳେ ଧାନ ବିକୁଛୁ, ବିକିଲା ପରେ ଆଇ ସ୍କାନ୍ ହେରିକା ସବୁ ହେଇଯିବ, ଟୋକେନ୍ ନମ୍ବର ସବୁ ମେସେଜ ପଳେଇ ଆସିବ ଧାନ ବିକ୍ରି ହେଲା ବୋଲିକି। ତାପରେ ସେ ଧାନଟା ସେ ମିଲ୍ ବାଲା ଆସିକି ଧାନ ନେଇଯିବ, ନେଲା ପରେ ସେ ମିଲ୍ ବାଲା ଗୋଟେ ରିସିପ୍ଟ ଗୋଟେ ଲେଖିକି ଦବ ମାଣ୍ଡିକି, ଯେ ନା ମୁଁ ଅମକ ଲୋକ ଚାଷୀର ଧାନ ପାଇଯାଇଛି ବୋଲି। ପାଇଲା ପରେ ସେ ଟୋକେନ୍ ପାଇଲା ପରେ ଆମକୁ ଏକାଉଣ୍ଟକୁ ସାଙ୍ଗେ ସାଙ୍ଗେ ପଳେଇ ଆସୁଛି ପଇସାଟା। ଆଉ
0: ହେଲେ ଧାନ ଚାଷ ବ୍ୟତୀତ ଆଉ ମୁଗ ମାଣ୍ଡିଆ ଏସବୁ ମଧ୍ୟ କରନ୍ତି?
1: ହଁ ହଁ, ଅଳ୍ପ ଟିକେ ବାଡ଼ ଅଛି ଗୋଟେ 20-30 ଦିନ, ସେଠି ପନିପରିବା ବାଇଗଣ ଟମାଟୋ ପତ୍ରକୋବି ସବୁ ଯାକ ପନିପରିବା ଚାଷ କରୁଛୁ।
0: ହେଲେ ଏସବୁ ଯୋଉ ରହିଛି ଏସବୁ ଆପଣ ନିଜେ ହିଁ କରନ୍ତି ନା ଆଉ କିଏ ବୁଝନ୍ତି?
1: ନା, ମୁଁ ନିଜେ ଏକା କରୁଛି, ଆଉ ଲେବର ଆମର ଗାଁର 2 ଜଣ ଅଛନ୍ତି, 3 ଜଣ ମିଶିକି କରୁଛୁ ସବୁ।
0: ହେଲେ ସବୁ ଯୋଉ ଆଦାୟ ହୁଏ ସବୁ ଆଦାୟ ହେଇସାରିଲା ପରେ ଘର ପାଇଁ କିଛି ରଖନ୍ତି ନା ସବୁ କିଛି ଆପଣ ମଣ୍ଡିରେ ଦେଇ ଦିଅନ୍ତି?
1: ନା ନା, ଘର ପାଇଁ ଆମେ ବର୍ଷ ଯାକ ରଖି ଦଉଛୁ ଚାଉଳ,
0: ଘର ପାଇଁ ଯେତିକି ଦରକାର
1: 30 ପ୍ୟାକେଟ ଯାହା ଧାନ ଦରକାର ରଖିକିରି ବଳକାଟା ଧାନ ଆମେ ବାହାର କରିବୁ ମାଣ୍ଡିରେ ବିକି ଦଉଛୁ। କାହିଁକି ଯଦି ଆମେ ଧାନ ଯଦି ରଖିବୁ ପରେ ଆଉ କିଏ ନେଇପାରିବ ନାହିଁ ସେ ଧାନ। ଆଗରେ କଣ ଧାନ ବିକ୍ରି ହଉଥିଲା ଦୋକାନ ମାନଙ୍କୁ, ଯିଏ ସିଏ ବି ନେଇ ଯାଉଥିଲେ, ଯୋଉଠି ବିକିଲେ ବି ଧାନ ନେଇ ଯାଉଥିଲେ। ହେଲେ ବାହାରେ କିଏ ଏବେ ବି ଗୋଟେ ପ୍ୟାକେଟ ଧାନ ବି ନଉନାହାନ୍ତି ବିକିଲେ। ଆମେ ଯାହା ବିକିବାର ଅଛି ଆମର ଲ୍ୟାମ୍ପରେ ମାଣ୍ଡିରେ ଏକା ଯାହା ବିକିବାର ଅଛି। ଭୁଲରେ ଆପଣ ଯଦି ରଖି ଦେଇଛନ୍ତି ବୋଲେ ଆଉ ବିକି ପାରିବେନି, ନେକ୍ସଟ ଆର ଥର ମାଣ୍ଡି ହେଲା ବେଳକୁ ଆଉ ଥରେ ସେ ମାଣ୍ଡିରେ ବର୍ଷେ ଯାକ ରଖିକି ବିକିବାର ଅଛି।
0: ସେଥିରେ ରଖିବା ପାଇଁ ବୋଲି ପୁଣି ଥରେ ଜାଗାର ଆବଶ୍ୟକତା,
1: ସେଥିପାଇଁ ଆମେ ଖାଇବା ଧାନ ଆମ ଘର ପାଇଁ ଯେତିକି ଦରକାର ସେତିକି ରଖିକି ଆଉ ବାକି ସବୁ ଧାନ ମାଣ୍ଡିରେ ବିକି ଦେଉଛୁ।
0: ବହୁତ ହିଁ ବଢିଆ, ଆପଣଙ୍କ ସହିତ କଥା ହେଇ ବହୁତ ହିଁ ଭଲ ଲାଗିଲା, ଆମକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ତମେ ମିଶା ସମାନ ଧାନ ବୁଲିଲା ପରେ ଆକା ଗୋଟେ ଗୋଟେ କରି ସବୁ ପଚାରି ପକେଇଛ ହୋ।
3: ଆଉ ଭାଇନା, ଏ ସାଙ୍ଗସାଥି ଥିଲେ କଥା ହେଲେ ଆଉ ଟାଇମ୍ ଜଣା ପଡୁଛି କି ଭାଇନା? କଥା ହେଇ ଟାଇମ୍ ହେଇଯାଉଛି, କଣ କଣ ସିଏ କେମିତି କଲା ଆମେ କେମିତି କରିବା ତାଠୁ ଟିକେ ଶିଖିବା ଜାଣିବା ଏମିତି ହେଇକି ତ ଚାଲିଛି ଆଉ।
2: ନା, ଏଇଟା ସବୁଠାରୁ ଭଲ କଥା, ସମସ୍ତଙ୍କ ପାଖରୁ ଶୁଣିବାର ଅଛି, ନିଜର ଭଲ ଥିଲେ ତାକୁ କରିବାର ଅଛି, ନାଇଁ ବୋଲି ନିଜର ଭୁଲ ଯଦି ଅଛି ବୋଲି ତାକୁ ସୁଧାରିବାର ଅଛି, ତେବେ ଯାଇକି ଜଣେ ଆଗକୁ
3: ବଢିପାରିବ।
2: ହେଲେ ଆମେ ଆଗକୁ ବଢିବାର ଅଛି ବୋଲି ତ ବେଳ ହେଇଗଲାଣି, ଦେଖ ସେ କଣ୍ଟା ଭିସା ସମାନ ଟାଇମ୍ ଟିକ୍ ଟିକ୍
3: କରିଦେଲାଣି
2: ବୋଲେ ବୈଠକ ଘରେ ଆମେ ଯେତିକି ସମୟ କଥାବାର୍ତ୍ତା ହେଲେ ଶୁଣିଲେ ଆହୁରି ଗୋଟେ ଦିନ ସିନ୍ଧି ବସିବାର
3: ଅଛି,
2: ଆଜି ପାଇଁ ଏତିକି ଏକା।
3: ହଉ ଭାଇ,
2: ମାତ୍ର ଜବର ଅଛି ମୁଣା ଭିତରେ, ଗଲାଡୁ ଶୁଣି ଦେଇକି ଯିବା
3: ଯିବା ଭାଇନା, ଉଠିବା।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ ଆମ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ରମେଶ କୁମାର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ପଲ୍ଲୀ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ ଗଗନ ବିହାରୀ ସ୍ୱାଇଁଙ୍କ କଣ୍ଠରୁ। ଗୀତ ରଚନା କ୍ଷୀରୋଦ ଚନ୍ଦ୍ର ପୋଠାଲ।

0: ଶୁଣୁଥିଲେ ପଲ୍ଲୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ଆଲୋଚନା।
1: ଗାଦବା, ଅମନାତ୍ୟ, ଗଣ୍ଡ, ଶବର, ବଣ୍ଡା ଇତ୍ୟାଦି ଆଦିବାସୀଙ୍କ ପରି ପରଜା ଆଦିବାସୀ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁର୍ଗମ ବନ୍ୟ ପରିବେଶ ମଧ୍ୟରେ କେଉଁ ଆଦିମ ଯୁଗରୁ ବସତି ସ୍ଥାପନ କରିଆସୁଛନ୍ତି। କୃଷି, ଜଙ୍ଗଲରୁ ଫଳମୂଳ ସଂଗ୍ରହ ଓ ଶିକାର ତା'ର ମୁଖ୍ୟ ଜୀବିକା। ପରଜା ଆଦିବାସୀର ଖାଦ୍ୟପେୟ ଯେମିତି ପ୍ରକୃତି ସମ୍ପର୍କିତ, ଧର୍ମ, ସଙ୍ଗୀତ ଓ ନୃତ୍ୟ ମଧ୍ୟ ସେମିତି ପ୍ରାକୃତିକ। ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଜାତିର ଲୋକସଙ୍ଗୀତ ଓ ନୃତ୍ୟ ରହିଥିବା ପରି ପରଜା ସମ୍ପ୍ରଦାୟର ସ୍ୱକୀୟ ଲୋକସଙ୍ଗୀତ ଓ

ନୃତ୍ୟ ରହିଛି। ପରଜା ଆଦିବାସୀଙ୍କ ସଙ୍ଗୀତ ଜନଜୀବନର କାହାଣୀ କହେ, ବିଶ୍ୱାସ, ଭରସା, ପ୍ରେମ, ବିରହ, ରାଗ, ଅନୁରାଗ, ସୁଖ ଦୁଃଖ ଏବଂ ହସ କାନ୍ଦର ଅସରନ୍ତି କଥା କହେ। ଛନ୍ଦମୟତା, ସରସତା, ଆନନ୍ଦ ଓ ଆହ୍ଲାଦକୁ ହୃଦୟର ଆବେଗ, ମନର ଚଞ୍ଚଳତା, ଗଭୀର ପ୍ରେମାନୁରକ୍ତି ଏବଂ ଧର୍ମୀୟ ଭାବନାକୁ ପରଜା ଆଦିବାସୀ ନୃତ୍ୟ ଓ ସଙ୍ଗୀତରେ ପ୍ରକାଶ କରିଥାଏ। ପରଜା ଆଦିବାସୀଙ୍କ ସଙ୍ଗୀତକୁ ଭକ୍ତି ସଙ୍ଗୀତ, ପ୍ରେମ ସଙ୍ଗୀତ

ବିଭିନ୍ନ ଭାବରେ ପ୍ରକାଶ ପାଇଥାଏ। ବଣ, ବଣର ପଶୁପକ୍ଷୀ, ଗଛଲତା, ପତ୍ରଫୁଲ, ନଈ, ଝରଣା, ଝଲା, ଝିଙ୍କର ଏବଂ ଦୈନନ୍ଦିନ ଜୀବନର ସଂସ୍ପର୍ଶରେ ଆସୁଥିବା ଘରକରଣାକୁ ଉପଜୀବ୍ୟ କରି ସଙ୍ଗୀତର ସୃଷ୍ଟି। ପରଜା ଆଦିବାସୀର ଭାଷା ଲିପିହୀନ ଏଣୁ ଅଲିଖିତ। କୌଣସି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଯୁଗର କେତେକ ବ୍ୟକ୍ତି ସମସ୍ତ ସଙ୍ଗୀତର ସୃଷ୍ଟିକର୍ତ୍ତା ନୁହନ୍ତି। ପରଜା ଆଦିବାସୀଙ୍କ ସଙ୍ଗୀତ କେଉଁ ଆଦିମ ଯୁଗରୁ ପୁରୁଷରୁ ପୁରୁଷକୁ ଜନମାନସରେ ପ୍ରବହମାନ ନଈ ପରି ଗଡ଼ି ଆସିଛି। ସବୁ ଯୁଗରେ ଏବଂ ସବୁ ସମୟରେ ନୂତନ ସଙ୍ଗୀତର, ନୂତନ ନୃତ୍ୟଶୈଳୀର ସୃଷ୍ଟି ହୋଇଛି ଏବଂ ପରିବର୍ତ୍ତନଶୀଳ ପାରିପାର୍ଶ୍ୱିକ ଅବସ୍ଥାର ପ୍ରଭାବ ଖୁବ୍ ପଡ଼ିଛି। ପରଜା ଆଦିବାସୀ ତା'ର ବୁଦ୍ଧି, ବିବେକ ଓ ଶକ୍ତି ବହିର୍ଭୂତ ସମସ୍ୟା ଏବଂ ସଙ୍କଟଗୁଡ଼ିକର ସାମ୍ନା କରି ଅସହାୟ ହୋଇଛି ଓ ଏକ ଅଲୌକିକ ଅଦୃଷ୍ଟ ଶକ୍ତି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛି। ଅଲୌକିକ ଶକ୍ତିର ପରିତୃପ୍ତି ନିମନ୍ତେ ବିଭିନ୍ନ ବଳି ସାଙ୍ଗକୁ ଭକ୍ତି ଓ ସଙ୍ଗୀତ ନୃତ୍ୟର ଆଶ୍ରୟ ନେଇଛି। ଭକ୍ତିପୂର୍ଣ୍ଣ ହୃଦୟରୁ ଝରି ପଡ଼ିଥିବା ସଙ୍ଗୀତରେ ଅନାବିଳ ହୃଦୟର ପ୍ରଚଣ୍ଡ ଆସ୍ଥା ଓ ବିଶ୍ୱାସ ହିଁ ପରିଲକ୍ଷିତ ହୋଇଥାଏ। ଜାନିକଡ଼ି ନିଶାନ ମୁଣ୍ଡା, ଶହେ ଜୁଆର ଲାଗ, ମଲାଗଲା ଡୁମାଡାଣି କାନ ଡେରି ଶୁଣା, ବାଲି ଖାଇଲି ଗୁଣା ଗୁଣା, ଖଳସା ଖାଇଲି ଗୁଣା, ମଲାଗଲା ଡୁମାଡାଣି କାନ ଡେରି ଶୁଣା, ଏହି ଭକ୍ତି ସଙ୍ଗୀତଟିରେ ଜାନି ନିଶାନ ମୁଣ୍ଡା ଓ ମୃତ ସ୍ୱଜନଙ୍କ ପ୍ରତି ଗଭୀର ବିଶ୍ୱାସ ଓ ଭକ୍ତିପୂର୍ଣ୍ଣ ନିରାଜନା କରିଛି। ନିଶାନ ମୁଣ୍ଡା ଓ ପ୍ରେତାତ୍ମାକୁ ପରଜା ଆଦିବାସୀ ଉପାସନା କରିଥାଏ। ବିଭିନ୍ନ ପର୍ବପର୍ବାଣୀ ଏବଂ ସାମାଜିକ ଉତ୍ସବାନୁଷ୍ଠାନ ଅବସରରେ ବାସଗୃହ ମଧ୍ୟରେ ଡୁମା ବା ପ୍ରେତାତ୍ମା ଏବଂ ନିଶାନ ମୁଣ୍ଡାକୁ ଗ୍ରାମର ମଧ୍ୟଭାଗରେ ଭୋଗରାଗ ଅର୍ପଣ କରି ଭକ୍ତିପୂତ ଚିତ୍ତରେ ପୂଜାର୍ଚ୍ଚନା କରିଥାଏ, ସୁଖ ଦୁଃଖ ଜଣାଇଥାଏ। ପରଜା ଆଦିବାସୀ ସର୍ବଭାରତୀୟ ଉପାସ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ନିରାଜନା କରୁଥିବା ଜଣାଯାଏ। ବିଭିନ୍ନ ପର୍ବପର୍ବାଣୀ ସମୟରେ ନିଜସ୍ୱ ଘରେ ଭୋଗରାଗ ରଖି ରାମୁ ରାମୁ ଶ୍ରୀରାମୁ ମହାରୁ ହରିରାମୁ ଜୁହାରୁ ଶ୍ରୀରାମୁ ସାଲାମୁ ପରି ମନ୍ତ୍ର ବା ଗୀତ ଗାଇ ପାଣି ଛଡ଼େଇଥାଏ। ପ୍ରେମ ମାନବର ସହଜାତ ପ୍ରବୃତ୍ତି। ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷ, ଲତା, ନଈ, ନିର୍ଝର ଏବଂ ଆକାଶ, ସୂର୍ଯ୍ୟ, ଚନ୍ଦ୍ର ପ୍ରଭୃତି ପ୍ରକୃତିର ସମସ୍ତ ବିଭବକୁ ପ୍ରାଣ ଦେଇ ଭଲ ପାଏ। ଜୀବନକୁ ପ୍ରତିନିୟତ ପ୍ରେମସିକ୍ତ କରି ରଖିବାକୁ, ପୁଲକିତ ରୋମାଞ୍ଚିତ ହୋଇ ବଞ୍ଚିବାକୁ ପରଜା ଆଦିବାସୀର ପ୍ରୟାସ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ। ଡଙ୍ଗର କାଟିବା ବେଳେ ଡଙ୍ଗର କଟା ଗୀତ ଗାଇ ଏକ ସୁନ୍ଦର ସାଂସାରିକ ଜୀବନର କଳ୍ପନା କରେ। କନ୍ଦାଖଳା ବେଳର ଗୀତର ହାସ୍ୟ ଓ କୌତୁକ ଭରା ପ୍ରାଣର ସ୍ପଷ୍ଟ ସୂଚନା ମିଳେ। ଖିଡ଼ିକା ହୁଲ ଗୁନ୍ଥିନ୍ ଦେ, ସୁତେଇ ସାନ୍ଦିନ୍ ଦେ, ମାର୍ଲିଆରି ମଲେକ୍ସରୀ ଗୀତେ କାନ୍ଦିନ୍ ଦେ। ଭାବାର୍ଥ, କୁନ୍ଦ ଫୁଲ ମାଳା ଗୁନ୍ଥିବି ସୂତାରେ, ମନର ମଣିଷ ମରିଗଲେ କାନ୍ଦିବି ଗୀତରେ। କୁଦୁମୁ କି କୁଦୁମୁ ହାକଲା କୁଦୁମୁ, ଅସ୍ ବୈସେ ମାଇଜି ନାଇ ବାଟେ ଉଦୁମୁ। ଭାବାର୍ଥ, କଦମ୍ବ ତ କଦମ୍ବ ପାଚିଲା କଦମ୍ବ, ଗଜା ବୟସରେ କନିଆ ନାଇ ବାଟରେ ଝୁଣ୍ଟି ମର। ବିଭିନ୍ନ ପରିସ୍ଥିତିରେ ପଡ଼ି ପ୍ରେମିକାକୁ ବିବାହ କରିପାରିନଥିବା ବିରହ ବିଧୁର ଯୁବକର ପାଟିରୁ ଝରି ପଡ଼ିଛି ପତରପେଣ୍ଡା, ତୋର ଲାଗି ମନେ ମନେଙ୍ଗା ଜନ୍ମେ ଡିଣ୍ଡା। ଆଦିବାସୀ ପ୍ରେମିକ ତାର ପ୍ରେମିକାକୁ ଲକ୍ଷ୍ୟ କରି କହିଛି, ଆଗ ମନେଙ୍ଗା, ତୋ ଲାଗି ମୁଁ ଚିରକୁମାର ହୋଇ ରହିଗଲି। ଏହା ଏକ ହୃଦୟବାନ ପ୍ରେମନିଷ୍ଠ ପ୍ରେମିକର ପରିଚୟ। ସୁନ୍ଦରୀ ଆଦିବାସୀ ଝିଅ ସୁନ୍ଦର ଯୁବକ ଜଣକୁ ପତି ରୂପେ ପାଇବା ପାଇଁ ଗୀତ ଛଳରେ କହିଛି, କାନ୍ଦୁଲଖେଡ଼ା ଚାରି କଡ଼ ଡୁଙ୍ଗୁରକେ ଛିଡ଼ତେ ବେଡ଼ା, ସିଆଡ଼ି ଫୁଲ ଭାର କହର, ଫୁଲ ପିନ୍ଧି ଭାରି ଯିବା ଆମର କାଶି ଭୁର। ମାଣ୍ଡିଆ ଓ କାନ୍ଦୁଲ ଡୁଙ୍ଗର ବାରହା, କୁଟୁରା ଏବଂ କେବଡ଼ାଙ୍କ ଦ୍ୱାରା ନଷ୍ଟ ହୋଇଯିବାର ଆଶଙ୍କା ରହିଛି, ଏଣୁ ଡଙ୍ଗର ଚାରିଆଡ଼େ କଣ୍ଟାଲଟାର ଘେର କରି ମଥାରେ ସିଆଡ଼ି ଫୁଲ ଖସି ଆମେ ଚାଲିଯିବା ଦୂର କେଉଁ ରାଜ୍ୟକୁ। ଫେରିଲା ବେଳକୁ ମାଣ୍ଡିଆ ପାଚିଯାଇଥିବ, କାନ୍ଦୁଲ ପାଚିଯାଇଥିବ, ଆମ ନୂଆ ସଂସାର ଆମ ଡଙ୍ଗର ପାଚିକୁ ନେଇ ହସି ଉଠିବ। ଅନ୍ୟାନ୍ୟ ଜାତି ପରି ପରଜା ଆଦିବାସୀର ଅନେକ ନିଜସ୍ୱ ପ୍ରଥା ରହିଛି। ପରଜା ଆଦିବାସୀର କୌଣସି ଲିଖିତ ଧାର୍ମିକ ନିର୍ଦ୍ଦେଶ ବା ବିଧିବିଧାନ ନାହିଁ। ପ୍ରଥା ସଙ୍ଗୀତର ଗାୟନ କରୁଥିବା

ସଙ୍ଗୀତ ହିଁ ବିଧି ନିର୍ଦ୍ଦିଷ୍ଟ ବୋଲି ବିଶ୍ୱାସ କରନ୍ତି। ଏ ଦାଦିରେ ଦାଦି, ଏ ମାମୁରେ ମାମୁ, ଆଜି ହଚିଲେ ଆଚେ ମୁଇଁ, ଇ ଦାଦିର ଗାଏ, ଇ ମାମୁର ଗାଏ, ଇ ମଦାଇ କଡ଼େ, ଡିମରି କଡ଼େ, କାଟାନେସିଆ ମାମୁ, ଦାଡ଼ିନେସିଆ ଦାଦି, ହଚିଲେରେ ମାମୁ, ହଚିଲେରେ ଦାଦି, ଇ ମାମୁର ଗାଏ, ଇ ଦାଦିର ଗାଏ, ତୋକେ ଜୁହାର ଲାଗ ମାମୁ, ତୋକେ ଜୁହାର ଲାଗ ଦାଦି। ଏହା ପୌଷ ପର୍ବ ବେଳର ଗୀତ, ଏହାକୁ ରୁଞ୍ଜି ଗୀତ କୁହାଯାଏ। ପୌଷ ପୂର୍ଣ୍ଣମୀ ସନ୍ଧ୍ୟାରେ ସମସ୍ତ ଆଦିବାସୀ ସ୍ତ୍ରୀ ପୁରୁଷ ମିଳିତ ହୋଇ ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କାଠ ଗଣ୍ଡିରେ ନିଆଁ ଲଗାଇ ଅଗ୍ନି ସ୍ଥାପନ କରନ୍ତି। ଏହାକୁ ମୁଣ୍ଡିକଡ଼ କୁହାଯାଏ। ମୁଣ୍ଡିକଡ଼ର ଅଗ୍ନି ପର୍ବ ଉଦ୍ଯାପିତ ହେବା ଯାଏ ଜ୍ୱଳନ୍ତ ରହେ। ସମସ୍ତ ପୁରୁଷ ଲୋକ ମୁଣ୍ଡିକଡ଼ ଚତୁର୍ଦିଗରେ ଗୀତ ଗାଇ ନାଚ କରି ରାତ୍ରି ଯାପନ କରନ୍ତି। ପାପ ପୁଣ୍ୟର ବିଚାର ପାଇଁ, ସାମାଜିକ ଜୀବନର ଶୃଙ୍ଖଳା ପାଇଁ ପ୍ରାଚୀନ ଯୁଗରୁ ପରଜା ଆଦିବାସୀ ସମ୍ପ୍ରଦାୟରେ ଗୀତିକଥା ପ୍ରଚଳିତ। କଥା କୁହା ଲୋକ ସମବେତ ଶ୍ରୋତା ଆଗରେ ସମଗ୍ର କାହାଣୀକୁ ସଙ୍ଗୀତ ମାଧ୍ୟମରେ ଉପସ୍ଥାପନ କରେ। ଗୀତିକଥାର ଚରିତ୍ର ସୁକାର୍ଯ୍ୟ ପାଇଁ ପୁରସ୍କୃତ ଏବଂ କୁକାର୍ଯ୍ୟ ପାଇଁ ଦଣ୍ଡିତ ହୋଇଥାଏ। ପରଜା ସମାଜ ଜୀବନରେ ନୈତିକ ଜୀବନ ଜୀବାର ବାର୍ତ୍ତା ପାଇଛି ଏପରି ଅନେକ ଅନେକ ଗୀତିକଥା ମାଧ୍ୟମରେ। ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପରଜା ଆଦିବାସୀ ଜୀବନର ସ୍ୱାଦ ଉପଭୋଗ କରିବାକୁ ଚେଷ୍ଟା କରିଛି। ବାଲେଇମତା, ସିନ୍ଧିକିଡ଼ା ଏବଂ ବାରଦାଣ୍ଡି, କଲିଆ କୁକୁଡ଼ା ପ୍ରଭୃତି ପରଜା ଆଦିବାସୀର ନିଜସ୍ୱ ଖେଳ। ପରଜା ପୁରୁଷ ସବୁ କ୍ଷେତ୍ରରେ ପରଜା ରମଣୀର ଉପସ୍ଥିତି କାମନା କରିଛି। ଖେଳରେ ମଧ୍ୟ ଏକଥା ପ୍ରମାଣିତ। ବାଲାଇମତା, ସିନ୍ଧିକିଡ଼ା, ଲୋରି ଖେଳଗୁଡ଼ିକ ସଙ୍ଗୀତମୟ ସଂଳାପ ମାଧ୍ୟମରେ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ଖେଳରେ ଯୁବକ ଯୁବତୀ ଅଂଶଗ୍ରହଣ କରିଥାନ୍ତି। ମୋର ସିନ୍ଧିକିଡ଼ାକେ କିଏ ଲୁହାର ଡାବଣା ଡାବସିବେ, ମୋର ସିନ୍ଧିକିଡ଼ାକେ କିଏ ଲୁହାର ଡାବଣା ଡାବସିବେ, ତୋର ସିନ୍ଧିକିଡ଼ାକେ ମୁଇଁ ଲୁହାର ଡାବଣା ଡାବିବେ, କିଏ ସିନ୍ଧିକିଡ଼ା ଖାଇ କରା ପାଣି କିଏ ହରଣିଆ ଯାଇରେ, ମୁଇଁ ସିନ୍ଧିପିଡ଼ା ଖାଇ କରା ପାଣି ମୁଇଁ ହରଣିଆ ଯାଇରେ। ଜଣେ ଝିଅ ବା ସିନ୍ଧିକିଡ଼ା ଚତୁର୍ଦିଗରେ ଘେରି ବସିଥିବା ଝିଅମାନେ ସିନ୍ଧିକିଡ଼ା ବା ପରିବେଷ୍ଟିତ ଝିଅକୁ ଅପହରଣ କରି ନେବା ଲାଗି ଆହ୍ୱାନ କରନ୍ତି। ପୁଅମାନେ ପରିବେଷ୍ଟିତ ଝିଅକୁ ନେଇଯିବା ଲାଗି ବଳ ପ୍ରୟୋଗ କରି ଉଦ୍ୟମ କରୁଥିବା ବେଳେ ଝିଅମାନେ ପ୍ରତିରୋଧ କରନ୍ତି। ସିନ୍ଧିକିଡ଼ା ରୂପୀ ଝିଅକୁ ପୁଅ ପିଲାମାନେ ଝିଙ୍କି ବାହାରକୁ ଆଣିବାକୁ ସକ୍ଷମ ହେଲେ ବିଜୟୀ ହୁଅନ୍ତି। ବାଲାଇମତା ଖେଳ ମଧ୍ୟ ଜଣେ ଝିଅକୁ ଗୀତ ଗାଇ ଗାଇ ମାତାଲ କରନ୍ତି। ଗୀତ ଶୁଣି ଶୁଣି ଝିଅ ଜଣକ ମାତାଲ ହୋଇଯିବା ପରେ ଗୀତ ମାଧ୍ୟମରେ ବିଭିନ୍ନ କୌତିକିଆ କାର୍ଯ୍ୟ କରିବାକୁ ଆଦେଶ ଦିଅନ୍ତି। ମୋର୍ଚି ଫୁଲରେ ବଡ଼େ ରାଗ, ସେଇ ରାଗ ବାଲେଇକେ ଲାଗ, କୁମୁଣ୍ଡା ଫୁଲରେ ବଡ଼େ ରାଗ, ସେଇ ରାଗ ବାଲେଇକେ ଲାଗ ଇତ୍ୟାଦି। ମରିଚ, କୁମୁଣ୍ଡା, ବଦଲି, କୁଡ଼େଇ ପ୍ରଭୃତି ଫୁଲଗୁଡ଼ିକ ରାଗଭରା। ସେହିସବୁ ରାଗରେ ଆଚ୍ଛନ୍ନ ହୋଇ ମୋର ବାଲାଇରାଣୀ ମତୁଆଲା ହୋଇଉଠୁ ବୋଲି ନିବେଦନ ବାଢ଼ିଛି ପରଜା ତରୁଣୀ। ବାଲାଇରାଣୀ ସାଜିଥିବା ଝିଅ ମତୁଆଲା ହୋଇଯିବା ପରେ ଗୀତ ମାଧ୍ୟମରେ ଅନେକ କୌତିକିଆ କାର୍ଯ୍ୟ କରିବାକୁ ଆଦେଶ ଦିଅନ୍ତି ଅନ୍ୟ ଝିଅମାନେ। ରାଇ ଶାଗ ମୁଠା ମୁଠା ମୋର ବାଲାଇର ଭାଙ୍ଗଲା ଅଣ୍ଟା, ଏହି ଗୀତରେ ବାଲାଇରାଣୀକୁ ଅଣ୍ଟା ଭାଙ୍ଗି ଯାଇଥିବା ପରି ଅଭିନୟ କରିବାକୁ କୁହାଯାଇଥାଏ ଏବଂ ବାଲାଇରାଣୀ ମଧ୍ୟ ଅଣ୍ଟା ଭାଙ୍ଗି ଯାଇଥିବା ଝିଅ ପରି ଅଭିନୟ କରେ। ବାଲାଇରାଣୀ ସାଜିଥିବା ଝିଅଟି ବାସ୍ତବରେ ମାତାଲ ହୁଏ ବୋଲି ପରଜା ସମାଜରେ ବିଶ୍ୱାସ ରହିଛି। ଖେଳ ଶେଷରେ ବାଲାଇରାଣୀର ମାତାଲାମିକୁ ଗୀତ ମାଧ୍ୟମରେ ଉତ୍ତରା ଯାଇ ପ୍ରକୃଷ୍ଠିତ କରାଯାଇଥାଏ। କ୍ରୀଡ଼ା ସଙ୍ଗୀତକୁ ଅନୁଧ୍ୟାନ କଲେ ପରଜା ଆଦିବାସୀ ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁକୁ ଜୀବନ୍ତ ଓ ଅଲୌକିକ ଶକ୍ତି ସମ୍ପନ୍ନ ବୋଲି ବିଶ୍ୱାସ କରୁଥିବା ଜଣାଯାଏ। ଅଲୌକିକ ଶକ୍ତିଯୁକ୍ତ ପ୍ରତ୍ୟେକ ବସ୍ତୁକୁ ସଙ୍ଗୀତରେ ଆପ୍ୟାୟିତ କରି ମନସ୍କାମନା ପୂରଣ କରାଯାଇପାରିବ ବୋଲି ପରଜା ଆଦିବାସୀର ଦୃଢ଼ ବିଶ୍ୱାସ ରହିଛି। କର୍ମକ୍ରାନ୍ତ ଜୀବନକୁ ସରସ ଓ ଛନ୍ଦାୟତ କରିବା ଲାଗି ନୃତ୍ୟକୁ ଆପଣାଇ ନେଇଛି। ପରଜା ଆଦିବାସୀ ନୃତ୍ୟର ଏକ ଛନ୍ଦଯୁକ୍ତ ନୀତି ନିୟମ ରହିଛି, ନିଜସ୍ୱ ଶୈଳୀ ଓ ଶୃଙ୍ଖଳାରେ ଚିତ୍ତାକର୍ଷକ ହୋଇପାରିଛି। ପରଜା ଆଦିବାସୀର ନୃତ୍ୟ ଅତ୍ୟନ୍ତ କଳାତ୍ମକ ଏବଂ ଆମୋଦଦାୟକ। ପରଜା ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ କେଉଁ ଆଦିମ ଯୁଗରୁ ଚିତ୍ତ ବିନୋଦନ ଏବଂ ଧର୍ମୀୟ ରୀତିନୀତି ପାଳନ କରିବା ନିମନ୍ତେ ଆପଣେଇ ନେଇଛି, ନୃତ୍ୟ ଓ ସଙ୍ଗୀତ ସହ ଏକାକାର ହୋଇଯାଇଛି। ପୌଷ ପର୍ବ, ଚୈତ ପର୍ବ, ଦିଆଲି ପର୍ବ ପ୍ରଭୃତି ପର୍ବପର୍ବାଣୀ ଏବଂ ବିବାହ, ଦଶାହ, ନାମକରଣ ଇତ୍ୟାଦି ସାମାଜିକ ଉତ୍ସବଗୁଡ଼ିକରେ ପରଜା ଆଦିବାସୀ ଗୀତ ଗାଇ ନୃତ୍ୟ କରେ। ଢେମ୍ସା, ରିଞ୍ଜଡ଼ି, ଢେସା।

ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ବେହେଲା ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଭିଜି ଯୋଗ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଦୁର୍ଗା।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣିବେ ସମାଚାର ସନ୍ଧ୍ୟା, ପରେ ରହିଛି News@9 ଏବଂ ଶେଷରେ ସ୍ପଟଲାଇଟ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମୁଁ କହିଲି ନା ମତେ ହିଁ କିଛି ଗୋଟେ କରିବାକୁ ପଡିବ।
1: ବାବୁ ଆମେ ଆରି କାମ ନ କରୁନି, ତମର ତଲ୍ଲା କାପି ମଞ୍ଜି କେ ଧରା ଗୋଲା ହାଡ଼ ଥାନୁ ଆଜି ଯାକ କେତେ ଏକ ନନି ମନ ଜୋର ଖାଇଲା ହେଲାଇନି।
0: ଆରେ କଫି ଫଳ ତୋଳା ତ ଏବେ ଆରମ୍ଭ ହେଇଛି, ଆହୁରି ମାସେ ଚାଲିବ। ତମେ ମାନେ ଏବେଠୁ କାମ କରିବୁନି ବୋଲି ମନା କଲେ କେମିତି ହେବ? ଦେଖ ଏଇଟା ତମ ପାଇଁ ତ ନୂଆ କାମ ନୁହେଁ, ସବୁ ବର୍ଷ କରୁଛ। ତମର ଗାଁ, ତମର ଖମନ, ତମର ଡୁମା ଦେବତା, କାହିଁକି କାହାକୁ ହଇରାଣ କରିବ?
2: ନାଇଁ ବାବୁ, ଏ ବରଷ କାମ କରବାଟା ବଡ଼ ବର କରି ନୁହେଁ। ଦେଖନି କାମ ଆରମ୍ଭ କରୁ କରୁ କେମିତି ବାଦାମ ନେଲାନି।
0: ଆରେ ବାବୁ କାମ ତ କରିବାକୁ ପଡ଼ିବ, କଫି ଫଳ ସବୁ ପାଚି ଗଛରେ ଶୁଖିଗଲେ ଅସୁବିଧା ହବ, ତମେ ସବୁ ବୁଝୁନ କାହିଁକି?
1: ଆମେ କାଇଁ କରବୁ, ତମର କଫି ଫଳ ତୋଲା ନାଇ ଅନି, ଆମର ଡୁମା ଦେବତା ରିସା ହେଲେ ଗୁଲା ଗାଁ କେ ନ ଚଳେ। ଆଜି ସୋମାରି କେ ଧରଲା, କାଲି କେ ଆରି ଗାଁ କେ ଧରସି, ଏମିତି ସବୁ ଲୋକ ମରବୁ କି? ନାଇ ନାଇ ଏମିତି ନା ହେ।
0: ଆରେ ମଙ୍ଗରି ତୁଇ ତ ହେଡୁ ପରାଟା, ଏବେ କି ଉପାୟ କରିବା କହ?
2: ସୋଇତ ପର ବେଲେ ତ ଡିଜାରି ମ ସାଙ୍ଗଲା କି ନାଇଁ, ଗୋଟେ ଛେଲି ଆରି ସାତ ଡବା ମନ୍ଦ ଶକ୍ତି ପକାନା ଲୋକ ପୂଜବା ଲାଗି କହିଲା କି ନାଇଁ? ତୁଇ ନାଇଁ ବୋଲୁସ, ଏବେ ଖାଇ ବୁଦ୍ଧି କରୁ କର।
0: ହଉ ସେ କଥା ପରେ ବୁଝିବା, ଆଗ ଚାଲ ସୋମାରିକୁ ଟିକିଏ ଶୁଖିଲା ଜାଗାକୁ ନେଇ ଆସିବା। ଆରେ ଗୁରୁବାରି ଲକ୍ଷ୍ମୀ ଆସ।
1: ନାଇଁ ବାବୁ ଆମେ ନ ଯାଉ, ଆମକେ ଡୋର ଲାଗିଲାନି ବାବା, ଲୋକନ ଦାଦା ଖାଇଟା ବୋଲା ଶୁଣିଲାସ କି ନାଇଁ?
0: ଓହୋ, ଆଗେ ସେ ଝିଅଟାର ପ୍ରାଣ ବଞ୍ଚାଅ, ପରେ ଅନ୍ୟ କଥା। ହଁ ଗୁରୁମାଇ ଆରି ତୁଇ ଶୁକ୍ରାନୀ ଦି ଜଣ ଆସ, ତମକୁ କଣ ଡର, ତମେ ତ ଦେବତା ପୂଜା କରିବା ଲୋକ। ଆସ ଆସ, ପ୍ରଥମେ ସୋମବାରିକୁ ବଞ୍ଚା। ହଁ ଆସ ଆସ, ସୋମାରିର ଗୋଡ଼ ହାତକୁ ଝରଣା ପାଣିରୁ ଉଠେଇ ଆଣି ଆଉ ଶୁଖିଲା ଲୁଗାରେ ତାକୁ ପୋଛି ଦିଅ, ଧର ଧର ଧର। ଆରେ ଆରେ କିଛି ହବନି, ଆସ ଆଣ ଆଣ, ଏଇଠି ଏଇ ଶୁଖିଲା ଜାଗାରେ ତାକୁ ଶୁଆଇ ଦିଅ। ମଙ୍ଗରି ତୋର ଶୁଖିଲା ତୁଆଲରେ ତାକୁ ଟିକେ ଘୋଡ଼େଇ ଦେ, ଧୀରେ ଗୁରୁମାଇ ତାର ହାତ ପାପୁଲିକୁ ଟିକେ ଘଷି ପକା, ଟିକେ ଉଷୁମ ହେଇଯାଉ। ହଁ ହଁ ସେମିତି ସେମିତି,
2: ଶୁଣେ ଘର ଖାଇ ବାବୁ ଡିଜାରି ମୋ ମା ସତା ଖାଇ କାଜେ ଅର୍ ବୋଲେ ଲୁସିନିଆ, ଏମିତି କେଡ଼େ କେଡ଼େ ଡୁମା ଚିରଗୁନି ଡାଇନି ମନକେ ଡିଜାରି ମାମା ସାଧଲାନି ଶୁଣେ।
0: ଆରେ ଆରେ ସେତେବେଳକୁ ସୋମାରି ଥଣ୍ଡାରେ ମରିଯିବ, ମୋର ହାତରେ ଯେତିକି କାମ ହବା କଥା ମୁଁ କରୁଛି। ଆରେ ଲକ୍ଷ୍ମଣ ତୁ ପରା ଅଛୁ, ଅସୁବିଧା କଣ? ତୁ ଟିକେ ସ୍ଥିର ହୋଇ ରହ,
2: ଖାଇଟା ତେବି ଆମର ଗାଁ ଡୁମ ଦେବତା ତୁ ଜାଣୁସ, ତୁ ଖାଇ ବୋଲି ନ କଦା ତୁ ଖାଇଟା କହିଲି ଯାଇସି କି? ତୁ ଚଲ କରତେ ଲିସାରି ମାମା ଆଇଲେ ସେ ଆକା ଖାଇ ଖାଇ କାତା ମନ କରସି ଜାଣସି।
0: ଆରେ ସିଏ ଆଇଲା ଭିତରେ ସୋମାରିକୁ ଶନିପାତ ହେଇଯିବ, ମୋ କଥା ମାନ, ଖଣ୍ଡେ ଶୁଖିଲା କନା ଆଣି ସୋମାରିକୁ ପୋଛି ଦିଅ, ଆଉ ଟିକେ ନିଆଁ ଜାଳି ତାକୁ ଉଷୁମ ହେବାକୁ ଦିଅ, ଯଦି ଦେହ ହାତ ଥଣ୍ଡା ହୋଇ ସୋମାରି ମରିଯିବ ଆମ ହାତରେ ତା ପାଇଁ କିଛି କରିବାକୁ ନଥିବ। ଲକ୍ଷ୍ମଣ ତୁ ଆଗ ଯା, ଶୁଖିଲା କାଠିକୁଟା ଦୁଇଟା ଯୋଗାଡ଼ କରି ନିଆଁ ଜାଳିବାର ବ୍ୟବସ୍ଥା କର, ପରେ ଦିଶାରି ଆସିଲେ ଯାହା କରିବାର କରିବ, ତୁ ଯା ଆଉ ଡେରି କରନା।
2: ବାବୁ
0: ଯା ଯା, ତୁ ଯା କହିଲି ପରା,
2: ହେଲେ ତୁ କହିଲୁ ଶୁଣି ବୋଲେ ଯିବି ବାବୁ
0: ଯିବି, ନାଇଁ ଶୀଘ୍ର ଯା। ଓହୋ ୟାର ଅବହେଳା ପାଇଁ ଝିଅଟା ମରିଯିବ ଦେଖୁଛି। ହଁ ଗୁରୁମାଇ ତମେ ଏମିତି ଚାହିଁଲୁ କଣ? ଚାଲ ଚାଲ ସୋମାରିକୁ ଉଠେଇ ଆଣି ଏଇ ଶୁଖିଲା ଚକତି ପକନା ଉପରେ ଶୁଆଇ ଦବା, ପଛାପୋଛି କରିଦବା। ହଁ ହଁ ଏଇଠି ଏଇଠି ଏଇଠିକି ଆଣ, ବାସ୍ ବାସ୍ ତା ହାତ ପାପୁଲି ଦୁଇଟାକୁ ଟିକେ ଘଷି ଉଷୁମ କର। ହଁ ହଁ ସେମିତି ସେମିତି ସେମିତି। ଓହ କଣ ଅବସ୍ଥା ହେଲାଣି ଝିଅଟାର,
3: ମୋକେ ଛାଡ଼ି ଦିଆ ମୋକେ ଛାଡ଼ି ଦିଆ ମୋକେ ନା ବାନ୍ଧା।

0: ତୋର କିଛି ହେବନି।
1: ଏତେ ବାବୁ ଡିଜାରୀ ମାମା ଆରି ସମାରି ବୁଆକେ ଧାରି କରି ମଙ୍ଗଳ ଆଇଲେନି କାହିଁକି? ଏବର ତୁଇ ମିଶା ଉଠି ଯା ବାବୁ, ଜୋନ୍ଟା କରସି ଡିଜାରୀ ମାମା ଆକା କରସି।
0: ମୁଁ ମୋର କାମ ସାରି ଦେଇଛି, ଏବେ ତମେ ଯାହା କରୁଛ କର। ହଁ, କିନ୍ତୁ ତାକୁ ଟିକେ ଭଲ ଲାଗିଲେ ଡାକ୍ତରଖାନାକୁ ନେଇଯାଅ।
2: ଲକ୍ଷ୍ମଣ, ଏ ଲକ୍ଷ୍ମଣ,
1: ଓଇ
2: ଲକ୍ଷ୍ମଣ,
1: ହଁ
2: ସବୁ ଠିକ୍ ଠାକ୍ ଅଛେ ତ?
1: ସବୁ ଠିକ୍ ଅଛେ ମାମା।
2: ଗୁଜା ଗୁଚା ଗୁଚା, ଏ ସବୁ ଦୂରେ ଗୁଚା, ଏ ଠୋକି ଲଗେ ଆସ୍ବ ତମମାନଙ୍କେ କିଏ କହିଲା ତ? ଧଡ଼ସ ଡୁମା କିଏ ନ ଜାନାସ କି ଛାପି ଦେଇଛି ବୋଲେ ନାଇଁ
1: ଇଏ ବାବୁ ତ ସବୁ ଲୋକେ ଲୋକେ ଡାକଲାନି।
2: ସେ ବାବୁ ସିନା ଧଡ଼ସ ଡୁମାର ଖୋପ କେ ନ ଜାନେ, ହେଲେ ତୁଇ ତା ଦିଶାକେ ନ ଜାନୁସ କି? ଇତି ରହି କରି ତୁ ଖାଇଟା କରୁଥିନି ହ ବାବୁକେ ସାଙ୍ଗତୁସ ନାଇଁ?
1: ମୁଇଁ କହିଲି ପଚାରେ ଟୋକି ମନକେ ମୁଇଁ କହିଲି କି ନାଇଁ ଯେ ଇଏ ବାବୁ ଶୁଣିଲେ ତ ଆଲେ
2: ମଙ୍ଗଲା, ତୁଇ ଖଣ୍ଡେ ପରା ବାବୁକେ ଡୁମା ଦେବ ତାର ଖାତା ମାନ ବୋଲ କରି କ ଖାଇଛି ଫରୁ ଖାଇଲା ନ ଜାନୁଛ କି? କେନ୍ତା କରି ତିନି ମୁଣ୍ଡ ମନୁଷ ଆହୁରି ଆଠ ମୁଣ୍ଡ ଗାଈ ଗୋରୁକେ ନେଲା ଏତୁ ଖରା ଗୁରୁମାଇ? ତୁଇ ତ ଏ ଖାତା ମାନ ଜାଣିଲୁ ଆଛୁସ, କେନ୍ତା କରି ନ କହିଲୁସ ତ? ଘୁଚା ଘୁଚା ଘୁଚା ଘୁଚା ସବୁ ଘୁଚାବେ ମଙ୍ଗଲା, ଏନେ ଆଉ ଲକ୍ଷ୍ମଣ ତୁଇ ମିଶାଇନେ ଆଉ କାଇଁ ଏତେ ମୋର ଏ ପୂଜା ଚାଙ୍ଗଡ଼ା ଖେ ଦର ଆରି ସୋମାରି କିଏ ଇ ରଙ୍ଗ ପାଚିଆ ତାନେ ବସା। ଦେଖା ଦେଖା କେନ୍ତି କେନ୍ତି ଇଚ୍ଛା ଅଛି ଦେଖା, ଇଟା ଆମର ଦେବତାଏ
1: ସତ ସତ
2: ମୁଇଁ ତାକେ ସାଦଲି ଅଛି କାଇ ଖାଇଟା ନ କରେ ଡର ନାଇଁ ଖାଇଟା ନ କରେ ମାତୋ ଇ ବାବୁ ତ ଖଣ୍ଡେ ଖରା ନ ସାଇ ଦେଲା ବେ ଏବେ ଡୁଆ ଦେବ ଥାକେ ଆରି ନିମାନ କରବାକେ ଲାଗ୍ସି ବୁଝିଲୁସ ଗୋଟେ ଜାତିର କଥା ହେଲା ଏତେ ଖାଇ ଖରବାର ଅଛେ ହେଲା ବେ ଇ ବାବୁ ତ ଖାଇ ଖାଇ କାମ ମନେ କରଲା ଅଛେ ମୁଇଁ ଏବେ ମୋର କାମ ନ କରଲେ ସବୁ କାମ ନସିଛି।
1: ସତ ସତ ସତ ସତ ସତ ମାମା ତୁଇ ଆଗ ମାମା ଖାଇଲେ ଜଗାର ଯନ୍ତ୍ର କର, ନହେଲେ ଆମେ ସବୁ ଲୋକ ମରିଯିବାର ଅଛି ମାମା।
2: ଲୋକଣ ଶୁନ, ମୁଇଁ ଖାଇ କରିବି କହ ସୋମାରି ପିଲା ହାରନି ଡୁମା ଦେବତା ତାକେ ଶ୍ରଦ୍ଧା ହେଲାନି ବୋଲେ ସିଟା ଆଘା ତାର କରମ ହେଲେ ସୋମାରି ମିଶା ଖାଇଲେ ଗୋଟେ ଦୋଷ କରଲା ଅଛି ଖାଇକି ମୋତେ ସେନ୍ତାରେ ଲାଗଲାନି। ସୋମାରି ବୁଆ ଆଇଲା ଅଛି କାଇ ଖୁଣ୍ଟି ଅଛି ତାକେ ଡାକ।
1: ଏଇ ଏ ସୋମାରି ବୁଆ, ହଁ ବାପରୁ, ଆଉ ଏନେ ଡିଜାରୀ ମାମା ଡାକଲାନି?
3: ଆଇଲି ବାପରୁ ଆଇଲି, ମୁଇଁ କାଇ ଦୋଷ କରଲି ବାପରୁ, ମୋତେ ଏତେ ଦଣ୍ଡ କାଇ କାଜେ ଦେଲାସନି? ମୋକେ ବଞ୍ଚେଇ ଦେ ମାପରୁ, ମୋକେ ବଞ୍ଚେଇ ଦେ, ମୁଇଁ ନିର୍ମୟ ଲୋକ, ପନ୍ଦି ପଟକାର ମୁଇଁ ନା ଜାନେ ମାପରୁ, ପନ୍ଦି ପଟକାର ମୁଇଁ ନା ଜାନେ।
2: ଆଲେ ଆଲେ ଆଲେ ଆଲେ ଆଲେ, ଏବେ ଖାନ୍ଦେଲେ ଖାଇଛି ପୁରୁ ତୋକେ ସାଙ୍ଗିରିଲି କି ନାଇଁ ଯେ ତୋର ଘର ଖଣ୍ଡେ ନସାନି ହେଲା ଅଛେ ବୋଲି କରି ତୁଇ କାଇ ଶୁଣିଲୁସ? ମୁଇଁ କାଇ କରିବି କହ ତୋର କରମ, ସେତିକି ବେଲେ ତୋକେ ଖାଲିଆ କୁକୁଡ଼ା ଗୋଟେ ନ ମିଳିଲା, ଡାବେ ମନ୍ଦ ନ ମିଳିଲା, ପିତା କାନ୍ଦା ଖଣ୍ଡେ ନ ମିଳିଲା, ଏବେ ଆସିକିରି କାନ୍ଦରେ ଖାଇଛି
3: ତୋର ଗୋଡ଼ ହାତ ଧରିଲିନି ମାପୁରୁ, ତୋର ଗୋଡ଼େ ପଡ଼ିଲିନି ମାପୁରୁ, ତୋର ଗୋଡ଼େ ପଡ଼ିଲିନି, ଯେମିତି ହେଲେ ମୋର ବେଟିକେ ବଞ୍ଚାଇ ଦିଅ ମାପୁରୁ, ତୋକେ କାଇଁ ମନ୍ଦ କୁକୁଡ଼ା ବୋଇଲେ ଆଣିଦେବି, ମନ୍ଦ କୁକୁଡ଼ା ଆଣିଦେବି ମାପୁରୁ, ମନ୍ଦ କୁକୁଡ଼ା ଆଣିଦେବି, ମାତର ମାତର ମୋର ବେଟିକେ ଯେମିତି ହେଲେ ବଞ୍ଚାଇ ଦିଅ ମାପୁରୁ, ମୋର ଆର କିଏ ଆର ଗତି ସତୀ ଅଛେ କି?
2: ସବୁ ସେ ଦେବତାର ମନ ବୁଝିଲୁସ, ସିଏ ନ ଦେଖଲା ବୋଲେ ଖାଇଟା ମିଶା ନଏ। ସେ ଡୁମା ଦେବତାକେ ଜୁହାର କର, ତୁଇ ଗୋଟେ କାମ କର, ମୋର ଘରକେ ସଞ୍ଜ ବେଲାକେ ଆଉ
3: ଆଇବି ମାପୁରୁ,
2: ମୁଇଁ ତ ଗୋଟେ ବାଟ ବତାଇ ଦେବେ, ଖାଇଟା କରଲେ ଏସି ଆଇଲା ମଙ୍ଗଳବାର କେ ଉଆସ ବୋଲ ଦିନ ଅଛେ, ଗୋଟେ ସାଣ୍ଟା ପୂଜା କରଲେ ସରି ସବୁ କାମ ନିମାନ ହେଇଯିବେ ବୁଝିଲୁସ, ଖାଇଟା କରବାକେ ଏସି ମୁଇଁ ତ କହି ଦେବେ।
3: ଆଜି ତ ରହିବାର, କାଲିକେ ଛାଡ଼ି କରି ପରଦିନ ଉଆସ
2: କାଇ ହେଲା, ଏବେ ବଡ ବଡ ଡିଙ୍ଗ ମାରିଲୁସ ଆରି ଉଆସ କଥା ଶୁଣି କରି ସବୁ ଫୁସ ତୋର ମନ, ମୋର ହାତେ ଗୋଡ଼େ ପଡ଼ି କରି କାନ୍ଦୁଲୁସ ବୋଲି କରି ତୋର ଖା ଯେ ତୋର ବୋଲ ଖା ଯେ ମୁଇଁ କହିଲି, ଆରି ଏବେ ନାଇଁ ବୋଲୁସ ବୋଲେ

0: ଆସନ୍ତୁ ଆସନ୍ତୁ ଡାକ୍ତରବାବୁ, ମୁଁ ଖୁବ୍ ଚିନ୍ତାରେ ଥିଲି ଆପଣ ଆଜି ଆସିପାରିବେ କି ନାହିଁ ବୋଲି।
1: ପେସେଣ୍ଟ ଦେଖିବାକୁ ସିଆଡ଼େ ଯାଇଥିଲି ତ, ହଠାତ୍ ଖବର ପାଇଲି ଆପଣ ଖୋଜୁଥିଲେ ବୋଲି, ଆଉ ସାଙ୍ଗେ ସାଙ୍ଗେ ଚାଲି ଆସିଲି। ଆଉ କ'ଣ ଏମିତି ଅସୁବିଧା ହେଲା କି? ଆପଣଙ୍କର ଦେହ ଠିକ୍ ଅଛି ତ?
0: ନା ନା, ମୋର କିଛି ହେଇନି।
1: ମୁଁ ସେଇଆ ଭାବୁଥିଲି, କାଲି ସନ୍ଧ୍ୟାରେ ତ ଆମର ଦେଖା ହେଇଥିଲା ନା।
0: ହଁ, ଆଚ୍ଛା ଆପଣଙ୍କର ଏବେ କିଛି ଜରୁରୀ କାମ ନାହିଁ ତ? ମାନେ ସିରିୟସ୍ ପେସେଣ୍ଟ?
1: ପେସେଣ୍ଟ ତ ଅଛନ୍ତି, ତେବେ ସିରିୟସ୍ ନୁହନ୍ତି।
0: ତାହେଲେ ଆସନ୍ତୁ, କପେ କଫି ହେଇଯାଉ।
1: ହଁ,
0: ତାରି ଭିତରେ ଆମେ ସେ ଜରୁରୀ କଥାଟା ବି ସାରିଦେବା।
1: 2 ବାଜିଲାଣି, ଖାଇବା ସମୟ ବି ହେଇଗଲା, ତଥାପି ଆପଣଙ୍କ ହାତ ତିଆରି କଫି ପିଇବାରେ ଗୋଟେ ଭିନ୍ନ ଚାର୍ମ ଅଛି, ବୁଝିଲେ? ୟାରି ଭିତରେ ମୁଁ ଟିକେ ରିଫ୍ରେଶ ହେଇଯାଏ। ହଁ କୁହନ୍ତୁ।
0: କଥା କ'ଣ କି, ଆଜି କଫି ବଗିଚାରେ କଫି ତଳା ଚାଲିଥିଲା, ହଠାତ୍ ଜଣେ ସ୍ତ୍ରୀ ଲୋକ କାମ କରୁଥିବା ବେଳେ ଅଚେତ ହେଇ ପଡ଼ିଗଲା, ପାଟିରୁ ଫେଣ ବାହାରୁଥିଲା, ହାତ ସବୁ ମୁଠା ମୁଠା ହୋଇ ପଡ଼ିଥିଲା। ଆଉ ତାର ଛୋଟ ମାସକର ଛୁଆଟି ବି ଅଛି, ସେମାନେ ସବୁ ଗୁଣିଗାରେଡ଼ି ପୂଜା ପାଠ ପାଇଁ ଯୋଗାଡ଼ରେ ଲାଗି ପଡ଼ିଛନ୍ତି। ଟିକିଏ ଯାଇ ଦେଖି ଆସିଥିଲେ ଭଲ ହେଇଥାନ୍ତା।
1: କାହିଁକି, ଆପଣଙ୍କ ଗୁଣିଗାରେଡ଼ି କ'ଣ ଏଠି କିଛି କାମ କଲାନି ନା? ଚେଷ୍ଟା କରୁନାହାନ୍ତି?
0: ଆପଣ କ'ଣ ଭାବୁଛନ୍ତି ମୁଁ କିଛି ଚେଷ୍ଟା କରିନଥିବି? କରିଛି, ସେଇଥିପାଇଁ ତ ଆପଣଙ୍କର ସାହାଯ୍ୟ ଖୋଜିଲି, କାରଣ ସେଇ ଅସୁସ୍ଥ ସ୍ତ୍ରୀ ଲୋକଟାକୁ ଦେଖି ମୁଁ ଖୁବ୍ ବିଚଳିତ ହୋଇପଡ଼ିଛି। ମୋର ଯାହା ମନେ ହେଲା, ସେ ଶାରୀରିକ ଭାବେ ଖୁବ୍ ଅସୁସ୍ଥ, ଆପଣ ତାକୁ ଦେଖିଲେ ନିଶ୍ଚୟ ମୋ ସହ ଏକମତ ହେବେ।
1: ତାହେଲେ ଆଉ ଡେରି କାହିଁକି, ଚାଲନ୍ତୁ ଶୀଘ୍ର ଦେଖି ଆସିବା।
0: ଆରେ ଆପଣ ହଠାତ୍ କୁଆଡ଼େ ଉଠି ପଡ଼ିଲେ, ଏଇ କଫି କିଏ ଖାଇବ?
1: ହଁ ହଁ, ସେଇଟା ନ ଖାଇ ମୁଁ କ'ଣ ଏଇଠୁ ଯାଉଛି? ଦିଅନ୍ତୁ ଦିଅନ୍ତୁ।
0: କ'ଣ ଦେଖିଲେ ଡାକ୍ତର?
1: ହଁ, ସ୍ତ୍ରୀ ଲୋକଟିର ଅବସ୍ଥା ସେତେ ଭଲ ନାହିଁ, ବହୁତ ଏନିମିକ୍, ପୋଷ୍ଟ ଡେଲିଭରି କେୟାର ନିହାତି ଦରକାର ତାକୁ।

0: ମୁଁ ଏଇ ସାଲାଇନ୍ଟା ଲଗେଇ ଦେଉଛି, ଆଉ ଏଇ ଇଞ୍ଜେକ୍ସନ୍ ଦୁଇଟା ବି ଦେଇଦେଉଛି। ତାଙ୍କ ଘରେ ତ କେହି ବି ନାହାନ୍ତି ବୋଧେ, ପଡ଼ିଶା ଘରୁ କାହାକୁ ଟିକେ ଡାକି ଦିଅନ୍ତୁ। ଏଇ ସାଲାଇନ୍ ସରିବା ପର୍ଯ୍ୟନ୍ତ କିଏ ହେଲେ ଜଣେ ଏଇଠି ରହିବା ଦରକାର। ମୁଁ ଏଇଠୁ ଗଲାପରେ ତା ପାଇଁ କିଛି ଆଇରନ୍ ଟାବ୍ଲେଟ୍ ଆଉ ଟନିକ୍ ପଠାଇଦେବି। ଠିକ୍ ସମୟରେ କିନ୍ତୁ ତାକୁ ଖାଇବାକୁ ଦେବେ।
1: ଠିକ୍ ଅଛି ଡାକ୍ତର, ଆପଣ ସାଲାଇନ୍ଟା ଲଗେଇ ଦିଅନ୍ତୁ, ଆଉ ଯାହା ଇଞ୍ଜେକ୍ସନ୍ ଦେବା କଥା ଦେଇଦିଅନ୍ତୁ। ହୁଏତ ଏଇ ସୁଯୋଗ ଆଉ ପରେ ମିଳିବ କି ନାହିଁ।
0: ମାନେ
1: ମାନେ ସେମାନେ ପ୍ରସ୍ତୁତ ହେଉଛନ୍ତି ପୂଜା କରିବା ପାଇଁ। ମୁଁ ଯେତେବେଳେ ଔଷଧ ଦେବା କଥା କହିଲି, ଦିଶାରୀ ରାଗିଗଲା, କହିଲା ପୂଜା ନ କରିବ ଯଦି ସମଗ୍ର ଗାଁରେ ଲୋକଙ୍କୁ ଡୁମା ଖାଇଯିବ। ତେଣୁ ତା କଥାରେ ଡରି ଲୋକମାନେ ଧାଇଁଛନ୍ତି ଗୁଣିଗାରେଡ଼ି କରିବାକୁ। ଆଉ ହଉ ଠିକ୍ ଅଛି, ଆମେ ଆମ କାମ କରିଯିବା, ଦେଖାଯାଉ କ'ଣ ହେଉଛି। ମୋତେ ବି ତ ସେମାନେ ଧମକ ଦେଇଛନ୍ତି କାମ ଦାମ ବନ୍ଦ ରଖିବା ପାଇଁ।
0: କୁହନ୍ତୁନି କୁହନ୍ତୁନି, ଏସବୁ ମୁଁ ସବୁଦିନ ଦେଖୁଛି। ଏଇ ଗତ ଶୁକ୍ରବାର ଦିନର କଥା, ଛୋଟ ଛୁଆଟିକୁ ଧରି ଜଣେ ଆସିଲା, ପେଟ ସାରା ଛାତି ପର୍ଯ୍ୟନ୍ତ, ଆଉ କେଉଁଠି ବି ଟିକିଏ ମଧ୍ୟ ଜାଗା ନାହିଁ, ସବୁଠି ସେଇ ଲଛା ଚିହ୍ନ। ଛୁଆଟା ମରୁ ମରୁ ବଞ୍ଚିଗଲା, ତଥାପି ସେ ଛୁଆର ଅବସ୍ଥା ସେତେ ଭଲ ନାହିଁ। ଏଇ ଛୁଆଟାକୁ ବି ଦେଖୁନାହାନ୍ତି, କେମିତି ନିସ୍ତେଜ ହୋଇ ପଡ଼ିଛି। ମା ଛୁଆ ଦୁଇଟା ଯାକର ହୋସ୍ ନାହିଁ। ସାଲାଇନ୍ ଛୁଞ୍ଚି ଲାଗିବା ପରେ ବି ଏଇ ସ୍ତ୍ରୀ ଲୋକଟାର କିଛି ବି ରିଆକ୍ସନ୍ ନାହିଁ।
1: ହଉ, ଆପଣ ଏଠୁ ଗଲା ପରେ ଏ ଗାଁର ଯାହାକୁ ବି ଦେଖିବେ ତା ହାତରେ ଔଷଧ ଟିକେ ପଠେଇ ଦିଅ।
0: ହଁ ହଁ ହଁ ହଁ ଠିକ୍ ଅଛି, ତାହେଲେ ମୁଁ ଏବେ ବାହାରୁଛି। ଖାଇସାରିଲେ ଆଉ ଦୁଇ ତିନିଟା ପେସେଣ୍ଟ ଦେଖିବାକୁ ପଡ଼ିବ।
1: ଆଚ୍ଛା ଡାକ୍ତର, ସ୍ତ୍ରୀ ଲୋକଟାର ଜୀବନ ପ୍ରତି କିଛି ବିପଦ ନାହିଁ ତ? ତାର କିଛି ହେବନି ତ? ଯଦି କିଛି ହେଇଯାଏ ମୁଁ କିନ୍ତୁ ନିଜକୁ କେବେ ବି କ୍ଷମା କରିପାରିବିନି, କାରଣ ମୋ ପାଖକୁ କାମ କରିବାକୁ ଆସି ତାହାର ଏମିତି ଅବସ୍ଥା ହେଇଛି।
0: ଆପଣ କ'ଣ ପାଗଳ ହେଲେ ନା କ'ଣ? ସିଏ ଯଦି ଆପଣଙ୍କ ପାଖକୁ କାମ କରିବାକୁ ଆସିନଥାନ୍ତା, ତାହେଲେ ବି ଘରେ କାମ କରୁ କରୁ କେଉଁଠି ବି ପଡ଼ିଯାଆନ୍ତା। ତା ଦେହର ଅବସ୍ଥା କିଛି ଭଲ ନାହିଁ।
1: କେମିତି ଭଲ ରହିବ ଡାକ୍ତର ବାବୁ? ବିଚରାମାନେ ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଛନ୍ତି, ସେମାନଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ। ସେଇଥିପାଇଁ ତ ମାସକର କଅଁଳା ଛୁଆଟାକୁ ଘରେ ଛାଡ଼ିଦେଇ ଦୁଇ ପଇସା ପାଇବେ ବୋଲି ଏଠି କାମ କରିବାକୁ ଦୌଡ଼ି ଆସିଛନ୍ତି। ଏମାନଙ୍କ ଆର୍ଥିକ ମାନଦଣ୍ଡକୁ ଆହୁରି ଦୁର୍ବଳ କରିଦେଉଛି ଏମାନଙ୍କର ଅନ୍ଧବିଶ୍ୱାସ। ଦେଖୁନାହାନ୍ତି ସେଇ ପ୍ରହ୍ଲାଦ ଦିଶାରୀଟା, ପୁରୁଷ ପୁରୁଷ ଧରି ତାଙ୍କର ଗୋଷ୍ଠୀ ଏଇ ନିରୀହ ଲୋକମାନଙ୍କୁ ଶୋଷଣ କରି ଆସୁଛନ୍ତି। ଯୁଗ ଯାଇ କୁଆଡ଼େ ପହଞ୍ଚିଲାଣି, ତଥାପି ଏମାନେ ସେହି ଶହେ ବର୍ଷ ତଳର ସାମାଜିକ ଜୀବନ ହିଁ ଜିଉଛନ୍ତି।
0: ବୁଝୁଛି, ହେଲେ ବା କ'ଣ କରାଯାଇପାରିବ? ଆପଣ ଆଉ ଏତେ ଇମୋସନାଲ୍ ହେଇ ପଡ଼ନ୍ତୁନି, ଏବେ ସେ ବହୁତ ଦୁର୍ବଳ ହୋଇପଡ଼ିଛି। ସାଲାଇନ୍ ଦେବା ପରେ ତାକୁ ଟିକେ ଭଲ ଲାଗିବ, ତା ଛଡ଼ା ମୁଁ ଆଜି ପାଇଁ ଇଞ୍ଜେକ୍ସନ୍ ବି ଦେଇଦେଇଛି। ଚେଷ୍ଟା କରନ୍ତୁ, ମୁଁ ଯେଉଁ ମେଡିସିନ୍ ପଠେଇବି ଅନ୍ତତଃ ଗୋଟିଏ ମାସ ପର୍ଯ୍ୟନ୍ତ ସେ କଣ୍ଟିନ୍ୟୁ କରିବାକୁ ପଡ଼ିବ।
1: ସେ ଚେଷ୍ଟା ମୁଁ କରୁଛି।
0: ଠିକ୍ ଅଛି, ମୁଁ ଆସୁଛି। ସନ୍ଧ୍ୟାବେଳକୁ କ୍ଲିନିକ୍ ଆସନ୍ତୁ, ହଁ? ବହୁତ ଦିନରୁ ବସି ଗପସପ ହେଇନି।
1: ହଁ ଡାକ୍ତର ବାବୁ,
0: ହଁ, ଆପଣଙ୍କ ପାଇଁ ବହୁତ ଖରାପ ଅଛି, ସେତିକିରେ ଅନ୍ତତଃ ଚାରି ପାଞ୍ଚଟା ନୂଆ ଗପ ସୃଷ୍ଟି ହେଇଯିବ।
1: ହଁ, ଚେଷ୍ଟା କରିବି, କାରଣ ଏମାନଙ୍କର ଗତିବିଧି ଟିକେ ଲକ୍ଷ୍ୟ କରିବାର ଅଛି। ପୂଜା ନାଁରେ ସେମାନେ କ'ଣ କରିବେ କ'ଣ ନାହିଁ?
0: କ'ଣ କରିବେ? ସେଇ ପୂଜା, କୁକୁଡ଼ା ମରା ହେବ, ମଦ ପୂଜା ହେବ, ଝଡ଼ାଫୁଙ୍କା ଚାଲିବ, ଆଉ କ'ଣ ଅଧିକ ହେବ ବୋଲି ଆପଣ ଆଶା କରୁଛନ୍ତି? ହଉ, ଚେଷ୍ଟା କରନ୍ତୁ। ବାବା, ମୁଁ ଆସୁଛି।
1: ବାଏ।

0: ସେ ଆସି ସମାରିକୁ ଦେଖିଗଲେଣି, ସାଲାଇନ୍ ଆଉ ଇଞ୍ଜେକ୍ସନ୍ ବି ଦେଇଛନ୍ତି। ମୁଁ ତାଙ୍କ ଘରୁ ଆସି ଏବେ ପରା ଖାଇଲି। ହଁ, ତମେ ଗୋଟେ କାମ କରିପାରିବ?
1: କାଇ କାମ ବାବୁ?
0: ତମେ ତ ଜାଣିଛ ସମାରି ପିଲା ହାରିନି, ତା ଦେହ ମୋଟେ ଭଲ ନାହିଁ, ତାକୁ ଏବେ ଡାକ୍ତରୀ ଚିକିତ୍ସା ଦରକାର। କିନ୍ତୁ ତମର ପ୍ରହ୍ଲାଦ ଦିଶାରି ତାକୁ ଧାର ଉଦ୍ଧାର କରି ପୂଜା କରିବା ପାଇଁ କହୁଛି। ଶୁଣିଲେ ତ ସମାରି ବାପା ପାଖରେ ପଇସା ବି ନାହିଁ, ତଥାପି କେଉଁଠୁ ଧାର ଉଦ୍ଧାର କରି ପୂଜା କରିବାକୁ ସେ ରାଜି ହୋଇଯାଇଛି। ଏଇ ପୂଜାଟାକୁ ଆର ଅମାବାସ୍ୟା ପର୍ଯ୍ୟନ୍ତ ଘୁଞ୍ଚେଇ ଦେଇ ହେବନି, ସମାରିର ଦେହ ଟିକେ ଭଲ ହୋଇଗଲେ।
1: ତୁ ନା ଜାନସ ବାବୁ, ଦିଶାରି ମାମା ସାଙ୍ଗଲା ବୋଲେ ତାର କଥାକେ କେ ମିଶା ନ କାଟ, କାଟିଲା ବୋଲେ ନାଇଁ କି ଗାଁ ନସି ଯାଇଛି।
0: ଦେଖ ମଙ୍ଗଳା, ତମ କଥାକୁ ଗାଁରେ ସମସ୍ତେ ଟିକେ ମାନନ୍ତି, ଥରେ ଚେଷ୍ଟା କରି ଦେଖ।
1: ଏବେ ଆରି ନ ହେନି ବାବୁ, ସମାରିର ମୁନୁସାରି ତାର ବୁଆ ଲୋକନ୍କେ ଧାରି କରି ଟାଉନେ ଗଲାଇନି। ସମାରିର ବୁଆ ସାହୁକାର ତାନୁ ପାଞ୍ଚ ବାସ୍ତା ଧାନ କାଚେ ଡାବୁ ଆଣିଲା ଅଛେ, ଏବେ ଆରି କାଇ କରି ନ ହେନି ବାବୁ। ମୁଇଁ ତୋର କଥା ବୁଝିଲିନି ବାବୁ, ହେଲେ ଏସବୁ ଗାଁର ଭଲ ମନ୍ଦ କଥା ତାନେ ମୁଇଁ କାଇଟା ମିଶା କରି ନ ପାରି ବାବୁ। ତମର ଡାବୁ ଧାରା ମୁଇଁ ଗାଲିନି।
0: ହଉ ହଉ, ତମେ ଗୋଟେ କାମ କର, ସମାରି ଘରେ କେହି ବି ନାହାନ୍ତି, ତାଙ୍କର ପଡ଼ିଶା ଘର ବୋହୂକୁ କହି ଦେଇ ଆସିଥିଲି ତା ପାଖରେ ଟିକେ ଜଗିବା ପାଇଁ। ସାଲାଇନ୍ଟା ସରିଗଲେ ଏଏନ୍ଏମ୍ ଦିଦିକୁ ଟିକେ କହିଦିଅ, ସେ ଯାଇ ଛୁଞ୍ଚିଟାକୁ ସମାରି ହାତରୁ ବାହାର କରିଦେଇ ଆସିବ।
1: ଆଲେ ମୁଁ କହିଦେବି ବାବୁ, ଗାଲିନି ବାବୁ ଗାଲିନି।
0: ହଁ, ମନେ କରି ଦିଦିକୁ ଟିକେ କହିଦେଇଯିବ। ବଡ଼ ଆଶ୍ଚର୍ଯ୍ୟ ଏମାନଙ୍କର ହାବଭାବ, ଯାହା ହେବାର ଥିବ ହେବ, ମୁଁ ଆଉ ଅଧିକ କ'ଣ କରିପାରିବି।

0: ପ୍ରଥମେ ଝରକା ଖୋଲି ଦେଖେ, କାହିଁ କୋଉଠି ତ କିଛି ଦେଖାଯାଉନି। ଆରେ ଆରେ ସେଇଠି କ'ଣ, ସେଇ ବାରଣ୍ଡା କୋଣରେ କ'ଣ ଗୋଟେ ଦେଖାଯାଉଛି। ହଁ ତ,
1: କିଏ କିଏ ସେଠି, କ'ଣ କରୁଛ? ଆରେ କିଛି କହୁନ କାହିଁକି, କିଏ ସେଠି?
2: ମୁଇଁ ବାବୁ, ସମାରୀର ବୁଆ। ଆରେ ଆରେ ଇଏ ତାର ମୁନୁଷ।
0: ଏତେ ଥଣ୍ଡାରେ ରାତିଟାରେ ତମେ ଦୁଇ ଜଣ ବାରଣ୍ଡାରେ ବସି କ'ଣ କରୁଛ? ରୁହ, ମୁଁ କବାଟଟା ଖୋଲିଦେ। ଆସ ଭିତରକୁ ଆସ। ଆରେ ସେସବୁ ହାତରେ କ'ଣ ଧରିଛ?
2: ତୋର ଗୋଡ଼ ତଳେ ପଡ଼ିଲିନି ବାବୁ, ଆମକେ ରକ୍ଷା କର ମାପୁରୁ, ଆମକେ ରକ୍ଷା କର ମାପୁରୁ, ଆମକେ ରକ୍ଷା କର।
0: ଏମିତି ଗୋଡ଼ ତଳେ କାହିଁକି ପଡ଼ୁଛ? ଉଠ ଉଠ ଉଠ, କ'ଣ ହେଇଛି, ଏମିତି କାନ୍ଦୁଛ କାହିଁକି? ମୁଁ କିଛି ବୁଝିପାରୁନି।
2: ସମାରୀ କେ କ'ଣ ବଞ୍ଚାଇ ଦେ ବାବୁ, ତାର ଜୀବନକେ ରକ୍ଷା କର ବାବୁ। ତୋକେ ମୁଁ ଜୁହାର ହେଲିନି, ଯୋଉଟା ଲୁଡ଼ା ବୋଇଲେ ସେଟା ଆଣିକିରି ଦେବି ବାବୁରୁ। ମୋର ନିନି କେ କ'ଣ ଦୟା କର ବାବୁରୁ, କିଣ୍ଡିକ ଦୟା କର।
0: ଆରେ ସେଇଥିପାଇଁ ତ ତାକୁ ସାଲାଇନ୍ ଇଞ୍ଜେକ୍ସନ୍ ଦିଆଗଲା। ଏଇଠି ଦେଖ ଡାକ୍ତର ବାବୁ, ତା ଲାଗି ମାନେ ମାସେ ପାଇଁ ଟନିକ୍ ଆଉ ଔଷଧ ପଠେଇଛନ୍ତି। ଭଲ ହେଲା ତୁ ଆସିଗଲୁ, ଏଇ ଟନିକ୍ ଆଉ ଫଲିକ୍ ବଟିକା ନେଇଯା, ମାସେ ପର୍ଯ୍ୟନ୍ତ ନିୟମିତ ଖାଇବାକୁ ଦେବୁ, ସବୁ ଠିକ ହେଇଯିବ। ଉଠୁ ମୋ ଗୋଡ଼ ଛାଡ଼। ଆରେ ଆରେ ଆହୁରି କାନ୍ଦୁଛୁ କାହିଁକି?
2: ସେଟା ତ ଆମର କାଲ ହେଲାନି ବାବୁ, ସି କଥା କହିବାକୁ ଯେ ଆଇଲୁ ଅଛୁ, ସୋମାରିକାରି ଔଷଧ ପତ୍ର ନା ଦିଆ ପ୍ରଭୁ, ଔଷଧ ଦେଲୁ ବୋଇଲେ ସିଏ ମରିଯାଇଛି। ତୋକେ କେତେ ଥର କହିବି, ତୁଇ କାଇଁ କାଜେ ତାକୁ ଔଷଧ ଦେଲୁନି, ସୁଜା ମାରିଲୁନି। ହେଲେ ପୋଲାଦ ମାମାକେ ସ୍ୱପ୍ନ ହେଲା ଅଛେ, ମୋ ଟୋକି ନା ବଞ୍ଚେ ବାବୁରୁ, ମୋ ଟୋକି ନା ବଞ୍ଚେ, ଆମକେ ଖଣ୍ଡେ ଦୟା କର ବାବୁରୁ। ତୋକେ ମୁଇଁ ବାରମ୍ବାର କହିଲିନି ସୋମାରିକା ଡାକ୍ତର ଔଷଧ ଦେ ନାହିଁ ବୋଲିକରି।
0: ତମେ ବୁଝୁନ କାହିଁକି, ସୋମବାରିକୁ ଔଷଧ ଦେବା ନିହାତି ଦରକାର, ଔଷଧ ନ ଦେଲେ ତାର ବେଶୀ ଅସୁବିଧା ହେବ।
2: ମୁଇଁ ଆରେ କିଛି ବୁଝିବି ନାହିଁ ମାପୁରୁ, ତୁ ଯୋଉଟା ବୁଝେଇବୁ ଏ ଲକ୍ଷଣ କେ ବୁଝା। ଏ ଲକ୍ଷଣ ଲକ୍ଷଣ
3: ହଇ,
2: ଏ ଲକ୍ଷଣ ଏତେ କୋଣ୍ଟା କି ଆ ବାବୁ, ଇ ବାବୁ ଆ, ମୋର କଥା ନା ବୁଝେ, ତୁଇ ଆ କାହାକେ କହ, କାହିଁଟା କହି ବୁଝିବୁ ହେଲେ।
0: ଆରେ ଲକ୍ଷଣ, ତମେ ବି ବାହାରେ ଠିଆ ହେଇଛ, ଏମିତି ଲୁଚିକି ଗେଟ୍ ପାଖରେ କାହିଁ ଠିଆ ହେଇଛ? ଆସ
3: ଦେଖା
2: ବାବୁ। ମୁଇଁ ଆହୁରି ଗୋଟାର କହିଲିନି, ମୋର କଥାକେ ଖଣ୍ଡେ ନିମାନ କରି ଶୁନା, କାଲି କୁକୁଡ଼ା ଡାକେ ପୂଜା କରବାକେ ପଡ଼ସି। ଦେଖା ହେତେ ଦେଖା ପୂଜା କାଜେ ସବୁ ଯୋଗାଡ଼ କଲିନି। ଦେଖ ବାବୁ ଦେଖ, ଗୋଟେ କାଲିଆ ପେଟି କୁକୁଡ଼ା, ପାଞ୍ଚଟା ଟିଓ, ପାଞ୍ଚଟା ବା ବନ୍ଦ, ପିତା କାନ୍ଦା, ଆରେ ରଙ୍ଗ ପାଚିଆ କାଲିଆ ପାଚିଆ, ବାନା ଗୁଣ୍ଡୁ କାଇ ମାନେ ସବୁ ଜିନିଷ ମନେ ଆଣିଲିନି। ହେ ଦେବେ ଦେଖ ବାବୁ ଦେଖଲୁ, ଦେଖ ପୂଜାର କାଜେ କୁମ୍ତି ସାହୁ କରିଥାନୁ ପାଞ୍ଚ ବସ୍ତାର ଧାନ ଡାବୁ ମିଶା ଉଠେଇଲିନି। ପୂଜା ନା କରଲେ ଗୁଲା ଗାଁ ନସି ଯାଇସି, ଗୋଟେକ ପଛେ ଗୋଟେକ ପିଲା ମାଇଜି କାଇଲା ହେବାଏ, ବେମାର ହେବାଏ, ଇଟା ମାନେ ସବୁ ତତେ ଭଲ ଲାଗ୍ସି କି? ଦେଖ ତତେ ଆହୁରି ଗୋଟାର ମୁଇଁ କହିଲିନି ବାବୁ, ଇ କାମ ମନକେ ତୁଇ ନସା ନାଇନି। ହେ ଦେ ବାବୁ, ସମାରି ଭଲ ହେଇଗଲେ ସରି ତୋକେ ମିଶା ଗୋଟେ କଲିଆ ଗଞ୍ଜା ଆଣିଦେବି, ସର୍ଦ୍ଦାରେ ଖାଇବୁ, ଗୋଟେ କିସ୍ ମାପୁରୁ ତୋକେ ଦୁଇଟା ମିଶା ଗଞ୍ଜା ଆଣିଦେବି। ହେଲେ ମୋର କାମକେ ନସା ନାଇଁ ମାପୁରୁ, ତୁଇ ମୋର କାମକେ ନସା ନାଇଁ।
3: ଶୁଣିଲାସ ତ ବାବୁ, ସମାରୀର ବୁଆ କାଇଟା କହିଲା ଶୁଣିଲାସ? ଏବେ ମିଶା ଖଣ୍ଡେ
0: ମୁଁ ସବୁ ଶୁଣିଛି ଲକ୍ଷଣ, ତମେ ପୂଜା କର ମୋର କିଛି ଆପତ୍ତି ନାହିଁ, ତମର ପ୍ରଥା ପରମ୍ପରା ଯାହା କହୁଛି ସବୁ କର, ହେଲେ ତା ସାଙ୍ଗେ ସାଙ୍ଗେ ଔଷଧ ମଧ୍ୟ।
3: ସି ଅସପତର କଥା କହ ନାଇଁ ବାବୁ, ନହେଲେ ଦେଖ ମୁଇଁ ତୋକେ କେତେ ବୁଝାଇବି, ମୋକେ ଆରି ରିସା କର ନାଇଁ। ଦେଖ ଇତି ଆବକା ମୁଇଁ ଗୋଟେକ ଲୋକ ନାଇଁ, ଦେଖ ଗୁଲା ଗାଁର ଲୋକମାନ ଉଠି ଆଇଲେ ଆଚ, ସବୁ ରିସା ହେଲା ଆଚ।

0: ଆରେ ଲକ୍ଷଣ, ତୁମେ ତୁମେ ଯାଇନ?
1: ନାଇଁ ମାପ୍ରୁ, ଗାଁର ଲୋକ ରେଲାଇ ବୋଲିକରି ମୁଇଁ ତୁମର ବୁଝିଲି। ଏବେ ଦେଖା ଆମେ ଯେଉଁଟା କଲେ ମିଶା ଆମର ଗାଁ ଭିତରେ ସେଟା କରିବୁ ଆକା, ଏ ଡିସାରି ଗୁନିଆ କରିବୁ ଆକା, ସେଟା ମିଶା ଲାଗଲା ଅଛି। ସେଟା ଆମର ଲୋକକେ କହିଲେ ମିଶା ନ ଶୁନ, ସତ କି ନାଇଁ? ମାତର ନାଇଁ କି ତୁମେ କହିବାଟା ମିଶା ଠିକ ଆକା, ତୁମେ କହିବାଟା କେମିତି ଠିକ ବୋଲେ, ଆଜିକାଲି ଯଦି ଆମେ ଏ ଅସକଷା ନା କରିଲୁ, ଏ ଡାକ୍ତରକେ ନା ଦେଖାଇଲୁ, ଆମର ଜୀବନ ଆକା ଯାଇଛି। କେତେ ଲୋକର ଜୀବନ ଗାଲାନି ମିଶା। ମୁଇଁ ଜାଣିଲିନି ବାବୁ, ମୁଇଁ ମିଶା କଣ୍ଟା ପାଠ ପଢ଼ିଲି ଅଛି, ଦୁଇ ଅକର ପାଠ ପଢ଼ିଲି ଅଛି, ଚାର ଲୋକର ଖାତା ମନ ଶୁଣିଲିନି, ଏ ରେଡ଼ିଓ ଲୋକ ଶୁଣିଲିନି, ଟିଭି ଲୋକ ଦେଖିଲିନି, ଆର୍ ପେପର ମନ ମିଶା ପଢ଼ବି, ଆମର ଗାଁ ପଢ଼ବି ବୋଲେ ତୁମର ଖାତା ଖଣ୍ଡେ ମୋକେ ମନକେ ଗାଲା ବୋଲି ଆକା ପଥ ବାଟିଥିବି। ଏବେ କହିବା ଖାତା ଖାଇଟା ବୋଲେ ଆମର ଲୋକକେ

ଚାରିଗୁଣିଆ ମିଶା ଲଡ଼ା ଖାଇ ପାଇଁ ଆମେ ଅଭ୍ୟାସୀ କରି ଆସୁଛୁ, କ'ଣ ପୂର୍ବେ ତାନୁ ଆମେ ଅଭ୍ୟାସୀ କରି ଆସୁଛୁ। ଆରେ ଡାକ୍ତର ଅସ ମିଶା ଲଡ଼ା ଖାଇ ପାଇଁ ବୋଲେ ଇଏ ଯେଉଁ ଡାକ୍ତର ଅସ ଖାଇକରି ଛାଟନା ଡୁଲ୍ ହେବାର ଇସି, ଛାଟନା ଡୁଲ୍ ହେଇଗଲା ଖାଇଟା, ତାର ପଛରେ ନାଇଁକି ଆମେ ଡିସାରି ଗୁଣିଆ ହେଲେ ଠିକ୍ ଅଛେ। ସେଟା ପାଇଁ ବୁଝିକରି ତମର ଲୋକ ମୁଇଁ ଠିଆ ଉଠିଲି। ଏବେ କହିଦେଲା ସାମ୍କେ ଆମର ଗାଁର ଲୋକ ବୁଝାଇ ଦେଲା, ମୁଇଁ ବୁଝିଲି ବାବୁ ଏବେ ଡାକ୍ତର ବାବୁ ଯେନ୍ ସମାରିକି ଔଷଧ ଦେଲା ହେତେ ନାଇଁକି ମୁଇଁ ନେଇକରି ସେଟା ଏବେ ଦେବି। ସେ ଡୋଲ୍ ହେଲା ପଛେ ଇଏ ଆମର ଡିସାରି କାମ ମିଶା କରିବୁ, ଖାଇ ପାଇଁ ବୋଲେ ଆମର ମିଶା ଜୀବନା ଚଲବାର ଅଛି କି ନାହିଁ, ଡିସାରିରେ ମିଶା ଜୀବନା ଚଲବାର ଅଛି କି ନାହିଁ, ସେଟା ପାଇଁ ତମର ଟାପୁ ନିଅ ଆମର ଟାପୁ ନିଅ, ଦୁଇ ଲୋକ ଟ୍ରାଏ କରି ଲୋକ ଭଲରେ ରଥ ଭଲରେ ଝିଅ ଖାଅତ ଆଲେ ଜୁହାର ଲାଗ ବାବୁ ଗାଲନି।

ପ୍ରଚାର କଲୁ ନାଟକ ଡୁମା। ରଚନା କରିଥିଲେ ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତାରେ ଥିଲେ ରଞ୍ଜନ କୁମାର ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଟ୍ଜ ଯୋଗେ ଏଫ୍ଏମ୍ର 103.6 megahertz ଯୋଗେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଭେଟି ଦେଉଛୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦୟାବାନ ଚଳଚ୍ଚିତ୍ରରୁ ଶିଳ୍ପୀ ପଙ୍କଜ ଉଦାସ ଏବଂ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣୁଛନ୍ତି ଖୁଦଗର୍ଜ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ ସାଧନା ସରଗମ, ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ସ୍ୱତଃ ବନ୍ଧୁ ଏବେ ଆସୁଛି ଆଉ ଏକ ମନଛୁଆ ପୁରୁଣା ଗୀତ, ଲତା ମଙ୍ଗେସ୍କର ଓ କିଶୋର କୁମାରଙ୍କ ସୁମଧୁର କଣ୍ଠରେ। ଗୀତ ରଚନା ଆନନ୍ଦ ବକ୍ସିସ୍, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ଆଜିର ଏହି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବେ ଶେଷ ପର୍ଯ୍ୟାୟରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରେମ ପ୍ରତିଜ୍ଞା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବାପି ଲେହେରୀ ଏବଂ ଆଶା ଭୋସଲେ।

0: and is expected to provide the Northeast with a direct, greener and more cost-effective trade corridor. The stage is set for by-elections to 5 assembly constituencies in Tamil Nadu, Puducherry and West Bengal, along with one Lok Sabha constituency in Assam. Polling for all 6 seats will be held tomorrow, while counting of votes will take place on Friday. The assembly seats going to polls are Madurantakam and Dharapuram in Tamil Nadu, Thattanchavady in Puducherry and Rejinagar and Nandigram in West Bengal. In Assam, voting will be held for the Nagaon Lok Sabha constituency. The Election Commission of India has rejected the allegations of leader of the opposition in Lok Sabha, Rahul Gandhi, that Chief Election Commissioner Gyanesh Kumar has changed Form 6 of Special Intensive Revision, SIR, illegally and unilaterally. The Commission clarified that the declaration attached to Form 6 for SIR has been upheld by the Supreme Court. In a social media post, the Commission also said that the order related to SIR in Bihar was issued with the unanimous approval of the Commission on 24th of June. Last year. President Draupadi Murmu has appointed Chief Justices of 3 High Courts as judges of the Supreme Court of India. In a social media post, Law and Justice Minister Arjun Ram Meghwal informed that the President appointed Chief Justice of Gujarat High Court, Justice Sunita Agarwal, Chief Justice of Delhi High Court, Justice Devendra Kumar Upadhyay, and Chief Justice of Telangana High Court, Justice Aparesh Kumar Singh, as judges of the Supreme Court. And that is the end of this news bulletin.
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 11:10। ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଶର୍ମିଳା ସାମନ୍ତରା, ରାମଚନ୍ଦ୍ର ବେହେରା, ଦୀପ୍ତିମୟୀ ମହାନ୍ତି, ଉପେନ୍ଦ୍ର କୁମାର ମିଶ୍ର ଏବଂ ସୁଧା ମିଶ୍ର। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ 6:45। ଏଥିରେ ଶୁଣିବେ ଅମାନାତ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବିମଳ ଅମାନାତ୍ୟ ଏବଂ ସାଥୀ। 7:25 ବର୍ଣ୍ଣାଳୀରେ ପ୍ରଚାର କରିବୁ ମଲ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ କୁନ୍ତରଖାଲ ଗାଁ ସମ୍ପର୍କରେ କହିବେ ଗୀତା କୁମାରୀ ପାତ୍ର। ପରେ ଶୁଣିବେ ବିଶେଷ ପ୍ରସଙ୍ଗରେ ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳ ଝିଅର ସ୍ୱପ୍ନ କହିବେ ବନିତା ଦାସ। ପୀଠ ପରିକ୍ରମାରେ 8:30 ଶୁଣିବେ ଘଟଗାଁ ମା ତାରିଣୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ ପ୍ରଚାର କରିବୁ 9:30। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଦିନ 2:10 ପ୍ରଚାର କରିବୁ ଘରୋଇ ଭରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅସ୍ପୃଶ୍ୟତା ମୁକ୍ତ ସମାଜ ଘଟଣା, ପରେ କିଶୋରୀ ଶକ୍ତି ଯୋଜନା ସମ୍ପର୍କରେ ଏବଂ ପରିବାରରେ ବାକ୍ ସଂଯମର ଆବଶ୍ୟକତା ସମ୍ପର୍କରେ। ଯୁବବଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ଶୁଣିବେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବ, ପରେ ଆଲୋଚନାରେ ଶୁଣିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ, ବିଜ୍ଞାନ ବିଚିତ୍ରାରେ ଶୁଣିବେ ମେଘନାଦ ସାହି, ସିଭି ରମଣ ଏବଂ ବିକ୍ରମ ସରାଭାଇଙ୍କ ସମ୍ପର୍କରେ, ପରେ ସାକ୍ଷାତକାରରେ ଶୁଣିବେ ଏଆଇ ବା କୃତ୍ରିମ ବୁଦ୍ଧିମତା ବନାମ ଆଜିର ଯୁବ ସମାଜ। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଚୈତିଜହ୍ନ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ରାତି 7:30 ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:10। ରାତି 9:15 ଶୁଣିବେ ସ୍ପଟ୍ ଲାଇଟ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତଥ୍ୟ ସମ୍ବଳିତ ରୂପକ ଆମେ ପ୍ରଚାର କରିବୁ ରାତି 9:30। ପ୍ରଯୋଜନା ଗିରିଶ ଚନ୍ଦ୍ର ପଟ୍ଟନାୟକ।

ବର୍ଣ୍ଣନା ଗୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।